ଆକାଶବାଣୀ ପୁରୀ, ଆଜି ରବିବାର 1948 ଶତାବ୍ଦ, ଜ୍ୟେଷ୍ଠ ମାସ 17 ଦିନ, ଇଂରାଜୀ 2026 ମସିହା ଜୁନ୍ ମାସ 7 ତାରିଖ। ଷ୍ଟୁଡ଼ିଓ ଖଡ଼ିରେ ସମୟ ବର୍ତ୍ତମାନ ସକାଳ 5:56:40। ଆମର ସମସ୍ତ ଶ୍ରୋତାବନ୍ଧୁମାନଙ୍କୁ ହାର୍ଦ୍ଦିକ ସ୍ୱାଗତ ଏବଂ ଆନ୍ତରିକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରାତଃ ଅଧିବେଶନ। ଆମ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଫ୍ରିକ୍ୱେନ୍ସି ମଡୁଲେସନ୍ ମାଧ୍ୟମରେ 103.4 MHz ଯୋଗେ।

ଆକାଶବାଣୀ ପୁରୀ ବର୍ତ୍ତମାନ ଆକାଶବାଣୀ କଟକରୁ ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଅନୁଚିନ୍ତା। ଏଇ କିଛି କ୍ଷଣ ମଧ୍ୟରେ

0: ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍ ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି
1: ଆରେ ଏଇଟା ଏକଦମ ସିମ୍ପଲ ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳ ଦୁଆ ଚେଟିନାଡ୍ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ୍
3: ଆକାଶବାଣୀ କଟକ ଅନୁଚିନ୍ତା ନିବେଦନ କରିଛନ୍ତି ନରେଶ ଚନ୍ଦ୍ର ଦାସ।

0: ମଙ୍ଗଳମୟ ପ୍ରାତଃକାଳରେ ସମସ୍ତ ଶ୍ରୋତାବନ୍ଧୁଙ୍କୁ ଭକ୍ତିପୂତ ପ୍ରଣାମ। ଏକଦା ସତ୍ସଙ୍ଗରେ ଆଲୋଚନା ପ୍ରସଙ୍ଗରେ ସନ୍ଥ କହୁଥିଲେ, ହେ ସୁଧୀବୃନ୍ଦ, ତୁମେ ଯଦି ନିଜର କଲ୍ୟାଣ ଚାହୁଁଛ ତେବେ ସ୍ୱଧର୍ମ ପାଳନ କର। ଶାସ୍ତ୍ରରେ କୁହାଯାଇଛି, ଧର୍ମ ରକ୍ଷତି ରକ୍ଷିତଃ, ଅର୍ଥାତ୍ ତୁମେ ଯଦି ଧର୍ମକୁ ରକ୍ଷା କରିବ ତେବେ ଧର୍ମ ତୁମକୁ ନିଶ୍ଚୟ ସୁରକ୍ଷା ଦେବ। ସକଳ କଲ୍ୟାଣର ମୂଳ କାରଣ ହେଉଛି ଧର୍ମ। ତେବେ ଏ ଧର୍ମଟି କ'ଣ? ଏଭଳି ପ୍ରଶ୍ନ ଜିଜ୍ଞାସୁକ ମନକୁ ଆନ୍ଦୋଳିତ କରିବାକୁ ଲାଗିଲା। ଏକଦା ସେହି ଆଗ୍ରହୀ ଭକ୍ତ ବେଦବ୍ୟାସଙ୍କ ନିକଟକୁ ଯାଇ ତାଙ୍କୁ ପଚାରିଲେ, ହେ ଋଷି ପ୍ରବର, ଆପଣ ସାକ୍ଷାତ ବିଷ୍ଣୁଙ୍କ ଅବତାର, ଆପଣ ହିଁ ମୋ ପ୍ରଶ୍ନର ସଠିକ୍ ଉତ୍ତର ଦେଇପାରିବେ। ଧର୍ମର ପ୍ରକୃତ ଅର୍ଥ କ'ଣ ତାହା ମୁଁ ଭଲ ରୂପେ ଜାଣିପାରୁନାହିଁ। ଏ ସମ୍ବନ୍ଧରେ ଅନେକ ବିଦ୍ୱାନ ଭିନ୍ନ ଭିନ୍ନ ମତ ପୋଷଣ କରନ୍ତି। କେତେକଙ୍କ ମତରେ ସଦାଚାର ହିଁ ଧର୍ମ, ଅନ୍ୟ କେତେକଙ୍କ ମତରେ ଯାହା ନିଶ୍ରେୟସ ବା ମୋକ୍ଷ ଓ ଅଭ୍ୟୁଦୟ ଆଡ଼କୁ ନେଇଯାଇପାରେ ତାହାକୁ ହିଁ ଧର୍ମ କହନ୍ତି। କେତେକ ବିଦ୍ୱାନ କହନ୍ତି, ଯେଉଁ କର୍ମ ତୁମକୁ ତୁମର ଲକ୍ଷ୍ୟ ନିକଟକୁ ନେଇଯାଏ ତାହା ହିଁ ଧର୍ମ। ଆଉ କାହାରି ମତରେ ଧର୍ମର ସଂଜ୍ଞା ସର୍ବଦା ରହସ୍ୟାବୃତ୍ତ। ତେଣୁ ହେ ମହର୍ଷି, ଅଶେଷ ଶାସ୍ତ୍ରରେ ପାରଦର୍ଶୀ ଆପଣ ଦୟାପୂର୍ବକ ମୋତେ ଧର୍ମର ଏକ ସହଜ ସରଳ ପରିଭାଷା ବତାଇ ଦିଅନ୍ତୁ, ଯାହାକୁ ଅବଲମ୍ବନ କରି ମୁଁ ପରାମ କଲ୍ୟାଣ ମାର୍ଗରେ ଅଗ୍ରସର ହୋଇପାରିବି। ଜିଜ୍ଞାସୁଙ୍କ ପ୍ରଶ୍ନର ଉତ୍ତର ଦେଇ ମହର୍ଷି ବ୍ୟାସଦେବ କହିଲେ, ହେ ବତ୍ସ, ମୁଁ ତୁମକୁ ଧର୍ମର ଏକ ସହଜ ସ୍ୱରୂପ ବତାଇ ଦେଉଛି। ତୁମେ ଧର୍ମର ପ୍ରକୃତ ପରିଭାଷା ସମ୍ବନ୍ଧରେ ଶୁଣ ଓ ଏହାକୁ ଶୁଣି ମନେ ରଖ ଯେ ଯେଉଁଭଳି ଆଚରଣ ନିଜର ପ୍ରତିକୂଳ ସେହିଭଳି ଆଚରଣ ଅନ୍ୟମାନଙ୍କ ପ୍ରତି ପ୍ରଦର୍ଶନ କର ନାହିଁ। ତୁମେ କୌଣସି କାର୍ଯ୍ୟ କଲାବେଳେ ଅତି ସାବଧାନତାର ସହିତ ଏହି କଥାଟିକୁ ମନେ ପକାଇବ, ଅନ୍ୟମାନଙ୍କର ଯେଉଁ ଆଚରଣ ତୁମକୁ ଭଲ ଲାଗୁନାହିଁ ତୁମେ ସେଭଳି ଆଚରଣ ଅନ୍ୟମାନଙ୍କ ପ୍ରତି ପ୍ରଦର୍ଶନ କରିବା ଆଦୌ ଉଚିତ ନୁହେଁ। ଅନ୍ୟମାନେ ତୁମ ପ୍ରତି ଭଲ ବ୍ୟବହାର କରନ୍ତୁ। ଯଦି ଏପରି ଆଶା କରୁଛ, ପ୍ରଥମେ ତୁମେ ସେମାନଙ୍କ ପ୍ରତି ଉତ୍ତମ ବ୍ୟବହାର କର। ମହାଭାରତ ଯୁଦ୍ଧ ଶେଷରେ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କର ପୁତ୍ର ଅଶ୍ୱତ୍ଥାମା ଅତି ନୀଚ କର୍ମ କଲେ। ଦ୍ରୌପଦୀଙ୍କର ପାଞ୍ଚ ପୁତ୍ର ଶୋଇଥିବା ବେଳେ ସେମାନଙ୍କୁ ହତ୍ୟା କଲେ। ଦ୍ରୌପଦୀ ପୁତ୍ର ଶୋକରେ ବ୍ୟାକୁଳିତା ହୋଇ କାନ୍ଦିବାକୁ ଲାଗିଲେ। ଅର୍ଜୁନ ଶ୍ରୀକୃଷ୍ଣଙ୍କ ସହ ଯାଇ ଅଶ୍ୱତ୍ଥାମାକୁ ବନ୍ଧନ କରି ପୁତ୍ର ଶୋକରେ ବିଳାପ କରୁଥିବା ଦ୍ରୌପଦୀଙ୍କ ନିକଟକୁ ନେଇ ଆସିଲେ। ଦ୍ରୌପଦୀ ଦେଖିଲେ ଗୁରୁପୁତ୍ର ପଶୁ ଭରି ଦୌଡ଼ିରେ ବନ୍ଧା ହୋଇଛନ୍ତି ଓ ନିନ୍ଦିତ କର୍ମ କରିଥିବା ହେତୁ ମୁଣ୍ଡ ତଳକୁ କରିଛନ୍ତି। ଗୁରୁପୁତ୍ରଙ୍କର ଏପରି ଦୀନ ଦଶା ଦେଖି ସୁଶୀଳା ଦ୍ରୌପଦୀ କରୁଣାର୍ଦ୍ର ଚିତ୍ତରେ ତାଙ୍କୁ ପ୍ରଣାମ କଲେ ଓ ଶୀଘ୍ର ବନ୍ଧନ ମୁକ୍ତ କରିବାକୁ ଅର୍ଜୁନଙ୍କୁ ନିବେଦନ କଲେ। ଆଖିରୁ ଲୁହ ଗଡ଼ାଇ ଦ୍ରୌପଦୀ କହିଲେ, ହେ ଆର୍ଯ୍ୟପୁତ୍ର, ମୁଁ ଯେପରି ପୁତ୍ରର ମରଣରେ ଶୋକାର୍ତ୍ତା ହୋଇ ବିକଳରେ ରୋଦନ କରୁଛି, ପୁତ୍ର ଅଶ୍ୱତ୍ଥାମାଙ୍କ ବିରହରେ ଜନନୀ ଗୌତମୀ ସେହିପରି ବ୍ୟାକୁଳ ହୋଇ ରୋଦନ କରିବେ। ଯେଉଁ ଦୁଃଖ ମୋ ପାଇଁ ଅସହ୍ୟ, ମୁଁ କିପରି ଜାଣିଶୁଣି ଗୌତମଙ୍କୁ ସେହି ଦୁଃଖରେ ଭାଗି କରାଇବି? ଏହା ସର୍ବଥା ଅଧର୍ମ। ଧର୍ମରାଜ ଯୁଧିଷ୍ଠିର ପତ୍ନୀ ଦ୍ରୌପଦୀଙ୍କର ଏହି ଧର୍ମାନୁକୂଳ ଯୁକ୍ତିଯୁକ୍ତ ନିଷ୍କପଟ ଓ ପକ୍ଷପାତ ଶୂନ୍ୟ ବଚନକୁ ଅନୁମୋଦନ କରି ବହୁ ପ୍ରଶଂସା କଲେ। ସ୍ୱୟଂ ଭଗବାନ ଦେବକୀ ନନ୍ଦନ ଶ୍ରୀକୃଷ୍ଣ ମଧ୍ୟ ପୁତ୍ର ଶୋକରେ ଅଧୀରା ସତୀ ସାଧ୍ୱୀ ଦ୍ରୌପଦୀଙ୍କର ବିବେକପୂର୍ଣ୍ଣ ଧର୍ମୋଚିତ ପ୍ରସ୍ତାବକୁ ସ୍ୱୀକାର କରି ଆନନ୍ଦରେ ଆଶୀର୍ବାଦ ବର୍ଷା କରିଥିଲେ। ସାମାନ୍ୟ ଟିକିଏ କଟୁ ଭାଷା ଅନ୍ୟ କାହାରି ମୁହଁରୁ ଶୁଣିଲେ ଆମେ ଯେପରି ଦୁଃଖରେ ଭାଙ୍ଗି ପଡ଼ୁ, ସେପରି ଭାଷା ଅନ୍ୟ ପ୍ରତି ପ୍ରୟୋଗ କଲେ ସେ ନିଶ୍ଚିତ ଦୁଃଖିତ ହେବ, ଏଥିରେ ସନ୍ଦେହ ନାହିଁ। ଅନ୍ୟର ଅନିଷ୍ଟ ଚିନ୍ତା ନକରି ପ୍ରତି ମୁହୂର୍ତ୍ତରେ ତାଙ୍କର କିପରି ମଙ୍ଗଳ ହେବ ସେପରି ଚିନ୍ତା କରିବା ବିଧେୟ। ଭଗବାନ ଶ୍ରୀ ବ୍ୟାସଦେବ 18ଟି ପୁରାଣ ରଚନା କରି ସେହି ଗୋଟିଏ କଥା କହିଛନ୍ତି, ପରର ଉପକାର କରିବା ହିଁ ପୁଣ୍ୟ ଓ ପରକୁ ପୀଡ଼ା ଦେବା ହେଉଛି ପାପ। ଯାହା ନିଜ ପାଇଁ ପ୍ରତିକୂଳ ତାହା ଅନ୍ୟ ପାଇଁ ମଧ୍ୟ ପ୍ରତିକୂଳ। ଏଣୁ ଯେଉଁ କାର୍ଯ୍ୟ ଅନ୍ୟ ପକ୍ଷରେ ଅନୁକୂଳ ହେବ ସେପରି କାର୍ଯ୍ୟ କରିବା ଉଚିତ। ଶାସ୍ତ୍ରରେ ଏହାକୁ ଧର୍ମର ଆଖ୍ୟା ଦିଆଯାଇଛି। ଏଭଳି ଧର୍ମ ସାଧନା ଦ୍ୱାରା ମନୁଷ୍ୟ ସମସ୍ତଙ୍କ ପ୍ରିୟପାତ୍ର ହୋଇ ଜୀବନର ଲକ୍ଷ୍ୟସ୍ଥଳରେ ଉପନୀତ ହେବା ସଙ୍ଗେ ସଙ୍ଗେ ଚିର ଶାନ୍ତି ଓ ପରମ ଆନନ୍ଦ ଲାଭ କରିପାରିବ, ଏଥିରେ ସନ୍ଦେହର ଅବକାଶ ନାହିଁ।
1: ଶୁଣୁଥିଲେ ଅନୁଚିନ୍ତା, ନିବେଦନ କରିଥିଲେ ନରେଶ ଚନ୍ଦ୍ର ଦାସ।
2: ପ୍ରଚାର କଲୁ କାର୍ଯ୍ୟକ୍ରମ ଅନୁଚିନ୍ତା।

0: ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ପୁରୀ ଏବେ ଶୁଣନ୍ତୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀ ରାମଚରିତ ମାନସ। ଆଜିର କଣ୍ଠଶିଳ୍ପୀ ହେଲେ ରବୀନ୍ଦ୍ର ସାଥୀ ଏବଂ ଶ୍ରୀକାନ୍ତ ପଡ଼ଗାଓଁକର।
1: Episode 99.

ପ୍ରଚାର କଲୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସ। ଆଜିର କଣ୍ଠଶିଳ୍ପୀ ଥିଲେ ରବୀନ୍ଦ୍ର ସାଥୀ ଏବଂ ଶ୍ରୀକାନ୍ତ ପଡ଼ଗାଓଁକର। ଆକାଶବାଣୀ ପୁରୀ ଏବେ ଶୁଣନ୍ତୁ ଏହି ଭକ୍ତି ଗୀତଟିକୁ ନମିତା ଅଗ୍ରୱାଲଙ୍କ କଣ୍ଠରେ ବସନ୍ତରାଜ ସାମଲଙ୍କ ଗୀତ ରଚନାରୁ।

ବିଭାଗ ଦ୍ୱାରା ଏକ କାର୍ଯ୍ୟକ୍ରମ ଯାହାର ଶୀର୍ଷକ ରହିଛି ପ୍ରକୃତି କି ବାତ୍ ଆକାଶବାଣୀ କେ ସାଥର ପଞ୍ଚମ ଭାଗ। ସକାଳ 9:31 ଶୁଣିବେ କାର୍ଯ୍ୟକ୍ରମ ଅସ୍ତରାଗ। ଶ୍ରୀକ୍ଷେତ୍ର ସୁରଭୀ କାର୍ଯ୍ୟକ୍ରମ ରହିଛି ଦିନ 10। ତେବେ ଏହା ଥିଲା ଚଳିତ ଅଧିବେଶନର କାର୍ଯ୍ୟସୂଚୀ।

ବର୍ତ୍ତମାନ ଶୁଣନ୍ତୁ ସନ୍ଧ୍ୟା ଅଧିବେଶନର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ସନ୍ଧ୍ୟା 6:21ରେ ଶୁଣିବେ ଓଡ଼ିଆ ଆଲବମ୍ର ଗୀତ। ଓଡ଼ିଆ କଥାଚିତ୍ରର ଗୀତ ରହିଛି ସନ୍ଧ୍ୟା 7ଟାରେ। ଆକାଶବାଣୀ କଟକରୁ ସନ୍ଧ୍ୟା 7:25ରେ ଶୁଣିପାରିବେ କାର୍ଯ୍ୟକ୍ରମ ଜିଲ୍ଲା ହାଲଚାଲ। ଆଜି ଏଥିରେ ଶୁଣିବେ ଖୋର୍ଦ୍ଧା ଜିଲ୍ଲା ସମ୍ପର୍କରେ। ପରେ ପରେ ସନ୍ଧ୍ୟା 7:30ରେ ରହିଛି ଆକାଶବାଣୀ ପୁରୀ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ କିଷାନ ବାଣୀ। ଆଜିର ଆଲୋଚନା ରହିଛି ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସର ତାତ୍ପର୍ଯ୍ୟ। ଆଲୋଚକ ଅଛନ୍ତି କୃଷି ବନୀକରଣ ବିଭାଗ ବନ ବିଦ୍ୟାଳୟର ସହକାରୀ ପ୍ରାଧ୍ୟାପିକା ଡକ୍ଟର ହିରଣ୍ମୟୀ ନାୟକ। ରାତି 8ଟାରେ ଶୁଣିବେ ହିନ୍ଦୀ କଥାଚିତ୍ରର ଗୀତ। ଅସ୍ତରାଗ କାର୍ଯ୍ୟକ୍ରମର ପୁନଃ ପ୍ରସାରଣ ରହିଛି ରାତି 9:30ରେ। ଶେଷରେ ରାତି 10:36ରେ ରହିଛି କେତୋଟି ଜଗନ୍ନାଥ ଭଜନ। ଏଇଠି ଶେଷ ହେଲା କାର୍ଯ୍ୟକ୍ରମ ସୂଚନା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ମହେନ୍ଦ୍ର କୁମାର ମାଝୀ। ମୁଖ୍ୟ ଶାସନ ସଚିବ ଅନୁଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ 147ତମ ରାଜ୍ୟସ୍ତରୀୟ ସିଙ୍ଗିଲ୍ ୱିଣ୍ଡୋଜ୍ କ୍ଲିୟରାନ୍ସ ଅଥରିଟି ବୈଠକରେ 24ଟି ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ ମିଳିଛି। ପ୍ରକଳ୍ପଗୁଡ଼ିକ ମାଧ୍ୟମରେ ରାଜ୍ୟରେ 3,793 କୋଟିରୁ ଅଧିକ ଟଙ୍କାର ପୁଞ୍ଜିନିବେଶ ହେବା ସହ ପ୍ରାୟ 20,000 ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ବୈଠକରୁ ଜଣାପଡ଼ିଛି। ଇସ୍ପାତ ଓ ଧାତୁଭିତ୍ତିକ ଶିଳ୍ପ, ନବୀକରଣ ଯୋଗ୍ୟ ଶିଳ୍ପ, ବ୍ୟାଟେରୀ ଗାଡ଼ି ଉପକରଣ

0: ବସ୍ତ୍ର ଓ ପୋଷାକ ଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ ଆଦି ଶିଳ୍ପ ପ୍ରତିଷ୍ଠା କରାଯାଇ ରାଜ୍ୟରେ ନିଯୁକ୍ତି ଭିତ୍ତିକ ଆର୍ଥିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରାଯିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି। ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଅଧୀନରେ ଅନୁବନ୍ଧିତ ଡାକ୍ତରଖାନାରେ ଭର୍ତ୍ତି ହେବାର ତିନିଦିନ ପୂର୍ବରୁ ସମସ୍ତ ପ୍ରକାର ପରୀକ୍ଷା ଆୟୁଷ୍ମାନ କାର୍ଡ ମାଧ୍ୟମରେ କରାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଡାକ୍ତରଖାନା ଛାଡ଼ିବାର 15 ଦିନ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ପରାମର୍ଶ, ଔଷଧ ଓ ପରୀକ୍ଷା ପାଇଁ ହିତାଧିକାରୀମାନଙ୍କୁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବୀମା ସମିତିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡାକ୍ତର ବୃନ୍ଦା ଡି ସମସ୍ତ ଅନୁବନ୍ଧିତ ଡାକ୍ତରଖାନାକୁ ଏ ସମ୍ପର୍କରେ ପତ୍ର ଲେଖି ଅବଗତ କରାଇଛନ୍ତି। ଅସ୍ତ୍ରୋପଚାର ହୋଇଥିବା ରୋଗୀମାନଙ୍କୁ ବିନା ମୂଲ୍ୟରେ ପରବର୍ତ୍ତୀ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବ ବୋଲି ପତ୍ରରେ ଉଲ୍ଲେଖ ରହିଛି। କବାଡ଼ି ଖେଳ ଗ୍ରାମାଞ୍ଚଳରୁ ସୃଷ୍ଟି ହୋଇ ଆନ୍ତର୍ଜାତୀୟ ସ୍ତରରେ ପ୍ରତିଷ୍ଠା ଲାଭ କରିଥିବା ଆମ ସଂସ୍କୃତିର ପ୍ରତୀକ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ସମ୍ବଲପୁରଠାରେ ଆୟୋଜିତ ସମ୍ବଲପୁର କପ୍ ସର୍ବଭାରତୀୟ କବାଡ଼ି ପ୍ରତିଯୋଗିତାରେ ମୁଖ୍ୟମନ୍ତ୍ରୀ ଗତକାଲି ଶ୍ରୀ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଛନ୍ତି, ଖେଳରେ ଜୟପରାଜୟ ମୁଦ୍ରାର ଦୁଇଟି ପାର୍ଶ୍ୱ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଯୁବ ଖେଳାଳିମାନଙ୍କ ପାଇଁ 100 ଶଯ୍ୟା ବିଶିଷ୍ଟ କ୍ରୀଡ଼ା ଛାତ୍ରାବାସ ଏବଂ ଏକ ବହୁମୁଖୀ ଷ୍ଟାଡିୟମ୍ ସହିତ ଜିଲ୍ଲାର ସମସ୍ତ 9ଟି ବ୍ଲକ୍ରେ ବ୍ଲକ୍ସ୍ତରୀୟ ଷ୍ଟାଡିୟମ୍ ନିର୍ମାଣ ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟରେ ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାର ବିଗତ 8 ଦିନ ମଧ୍ୟରେ ଗତକାଲି 8ମ ଦିନ ସୁଦ୍ଧା 1,98,97,331 ଜଣ ଭୋଟରଙ୍କୁ ପରିଗଣନା ଫର୍ମ ବଣ୍ଟାଯାଇଛି। ଚଳିତ ମାସ 28 ତାରିଖରେ ଗଣନା ଫର୍ମ ବଣ୍ଟନ ଓ ସଂଗ୍ରହ କାର୍ଯ୍ୟ ଶେଷ ହେବ। ଭୋଟରମାନଙ୍କ ସୁବିଧା ନିମନ୍ତେ ନିର୍ବାଚନ କମିଶନଙ୍କ ଦ୍ୱାରା ନିଃଶୁଳ୍କ ହେଲ୍ପଲାଇନ୍ ନମ୍ବର 1950କୁ କଲ୍ କରି ସବିଶେଷ ବିବରଣୀ ପାଇପାରିବେ ବୋଲି କମିଶନଙ୍କ ପକ୍ଷରୁ କୁହାଯାଇଛି। ମହାନଦୀ ଜଳ ବିବାଦକୁ ନେଇ ଓଡ଼ିଶା ଛତିଶଗଡ଼ ମଧ୍ୟରେ ଚଳିତ ମାସ 16 ତାରିଖରୁ 26 ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀରେ ଦୁଇ ରାଜ୍ୟର ବୈଷୟିକ ଦଳଙ୍କ ମଧ୍ୟରେ ଆଲୋଚନା ହେବ। ମିଳିଥିବା ସୂଚନା ଅନୁସାରେ ଉଭୟ ରାଜ୍ୟ ମଧ୍ୟରେ ଜଳ ଆବଣ୍ଟନକୁ ନେଇ ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ବିଚାର କରିବା ନେଇ ଟ୍ରାଇବୁନାଲର ଅଧ୍ୟକ୍ଷା ଜଷ୍ଟିସ୍ ବେଲା ଏନ୍ ତ୍ରିବେଦୀ ଗତ ଶୁଣାଣି ବେଳେ ଦୁଇ ପକ୍ଷଙ୍କୁ ପରାମର୍ଶ ଦେଇଥିଲେ। ଚଳିତ ମାସ 27 ତାରିଖରେ ମହାନଦୀ ଜଳ ବିବାଦର ଶୁଣାଣି ହେବ ବୋଲି ଜଣାପଡ଼ିଛି। କେନ୍ଦ୍ର ସରକାର ଘରୋଇ ଏଲ୍ପିଜି ସିଲିଣ୍ଡର ଦର 29 ଟଙ୍କା ବୃଦ୍ଧି କରିଛନ୍ତି। ଏହି ବର୍ଦ୍ଧିତ ଦର ଆଜିଠାରୁ ଦେଶରେ ଲାଗୁ ହେବ। ଗତ ମାର୍ଚ୍ଚ ମାସରେ ଏଲ୍ପିଜି ସିଲିଣ୍ଡର ଦର 60 ଟଙ୍କା ବୃଦ୍ଧି ପାଇଥିଲା। ଗ୍ରାମାଞ୍ଚଳର ଶିଶୁମାନଙ୍କୁ ଗୁଣାତ୍ମକ ତଥା ଉଚ୍ଚମାନର ଶିକ୍ଷା ସୁବିଧା ଯୋଗାଇବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ମହତ୍ୱାକାଂକ୍ଷୀ ଗୋଦାବରିଶ ମିଶ୍ର ଆଦର୍ଶ ବିଦ୍ୟାଳୟ ପ୍ରକଳ୍ପ ଅଧୀନରେ ନବରଙ୍ଗପୁର ଜିଲ୍ଲାରେ ଦ୍ୱିତୀୟ ପର୍ଯ୍ୟାୟରେ 13ଟି ନୂତନ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ। ଜିଲ୍ଲା ପ୍ରଶାସନର ସୂଚନା ଅନୁସାରେ ରାଇଘର ବ୍ଲକ୍ରେ 5ଟି, ଝରିଗାଁ ବ୍ଲକ୍ରେ 6ଟି ଓ କୋଷାଗୁମୁଡ଼ା ଓ ପାପଡ଼ାହାଣ୍ଡି ବ୍ଲକ୍ରେ 1ଟି ଲେଖାଏଁ ବିଦ୍ୟାଳୟ ରହିଛି। ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ପରିବେଶ ଓ ବର୍ଜ୍ୟଜଳ ପ୍ରଦୂଷଣ ସମ୍ପର୍କିତ ଅଭିଯୋଗର ତ୍ୱରିତ ସମାଧାନ ନିମନ୍ତେ ଭଦ୍ରକ ଇଏନ୍ପି ନାମକ ଏକ ସାର୍ବଜନୀନ ଅନ୍ଲାଇନ୍ ଅଭିଯୋଗ ଆପ୍ର ଶୁଭାରମ୍ଭ କରାଯାଇଛି। ଏହି ଆପ୍ ମାଧ୍ୟମରେ ଜନସାଧାରଣ ପରିବେଶ ପ୍ରଦୂଷଣ, ବର୍ଜ୍ୟଜଳ ନିଷ୍କାସନ ଓ ଶିଳ୍ପଜନିତ ପ୍ରଦୂଷଣ ସମ୍ବନ୍ଧୀୟ ଅଭିଯୋଗ ସିଧାସଳଖ ଭାବେ ଜିଲ୍ଲା ପ୍ରଶାସନ ନିକଟରେ ଦାଖଲ କରିପାରିବେ। ଜ୍ୱର ଓ କର୍କଟ ରୋଗର ପ୍ରତିଷେଧକ ପାଇଁ ରାଜ୍ୟବ୍ୟାପୀ ଚାଲିଥିବା ଟିକାକରଣ ଅଭିଯାନକୁ ଆଉ 3 ମାସ ବୃଦ୍ଧି କରାଯାଇଛି। 14ରୁ 15 ବର୍ଷ ବୟସର କିଶୋରୀମାନଙ୍କ ପାଇଁ ଏହି ଟିକାକରଣ ଅଭିଯାନ ଚଳିତ ମାର୍ଚ୍ଚ ମାସ 1ରୁ ଆରମ୍ଭ ହୋଇଥିଲା। ପାଣିପାଗ। ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ ଆସନ୍ତା ସପ୍ତାହ ଶେଷ ଆଡ଼କୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁବାର ସମ୍ଭାବନା ରହିଛି। ବର୍ତ୍ତମାନ ପାଣିପାଗ ସ୍ଥିତିରେ ଆସନ୍ତା ସପ୍ତାହ ସୁଦ୍ଧା ଗରମ ଓ ଗୁଳୁଗୁଳି ଜାରି ରହିବ ଏବଂ କେତେକ ସ୍ଥାନରେ ତାପମାତ୍ରା 2ରୁ 3 ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଅନ୍ୟପକ୍ଷରେ କାଳବୈଶାଖୀର ସମ୍ଭାବନା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ବାୟୁମଣ୍ଡଳରେ ଆର୍ଦ୍ରତାର ପରିମାଣ କେତେକ ସ୍ଥାନରେ ଅଧିକ ରହୁଥିବାରୁ ଅସହ୍ୟ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ଉପକୂଳ ଓ ପାର୍ଶ୍ୱବର୍ତ୍ତୀ ଜିଲ୍ଲାଗୁଡ଼ିକୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆଜି ଏଥିରେ ଶୁଣନ୍ତୁ, ଖାଦ୍ୟ ସୁରକ୍ଷା ଓ ଆମ ସ୍ୱାସ୍ଥ୍ୟ ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର କୌଶିକ ମିଶ୍ର।
2: ଅନ୍ନ ହିଁ ବ୍ରହ୍ମ। ଜୀବନ ଧାରଣ ପାଇଁ ଖାଦ୍ୟ ଗ୍ରହଣ ଏକାନ୍ତ ଅପରିହାର୍ଯ୍ୟ। ଖାଦ୍ୟର ଅନଟନ ଘଟିଲେ ଜାତି ଓ ସମାଜରେ ବିଶୃଙ୍ଖଳା ଦେଖାଦିଏ। ଥରେ ଭାବି ଦେଖନ୍ତୁ ତ ଶ୍ରୋତା ବନ୍ଧୁ, ଯେଉଁ ଖାଦ୍ୟ ଜୀବନ ଧାରଣର ସର୍ବନିମ୍ନ ମୌଳିକ ଆବଶ୍ୟକତା, ତାହା ଯଦି ନିରାପଦ ଓ ସୁରକ୍ଷିତ ନ ରହେ ତାହେଲେ କ'ଣ ହେବ? ଅମୃତତୁଲ୍ୟ ଖାଦ୍ୟରେ ଯଦି ଅପମିଶ୍ରଣ କରାଯାଏ

ସେ ଖାଦ୍ୟ ବିଷ ପାଲଟିଯିବ, ଜୀବନ ପ୍ରତି ବିପଦ ସୃଷ୍ଟି କରିବ, ଅନେକ ଗୁଡ଼ିଏ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେବ, ମନୁଷ୍ୟର କାର୍ଯ୍ୟଦକ୍ଷତା ଓ ଉତ୍ପାଦନ କ୍ଷମତା ହ୍ରାସ ପାଇବ, ସର୍ବୋପରି ଜାତୀୟ ଉନ୍ନତି ଓ ବିକାଶ ବାଧାପ୍ରାପ୍ତ ହେବ। ଆସନ୍ତୁ ତାହେଲେ ଆଜି ଆଲୋଚନା କରିବା ଖାଦ୍ୟ ସୁରକ୍ଷା କ'ଣ, ଖାଦ୍ୟ ନିରାପଦ ନ ରହିଲେ କ'ଣ ସବୁ ସମସ୍ୟାମାନ ଦେଖାଦେବ ଓ ଏହାର ପ୍ରତିରୋଧ କିପରି କରାଯାଇପାରିବ। ଖାଦ୍ୟ ସାମଗ୍ରୀ ଉତ୍ପାଦନ ସ୍ଥଳରୁ ଆରମ୍ଭ କରି ବ୍ୟକ୍ତିବିଶେଷ ବ୍ୟବହାର କରିବା ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଖାଦ୍ୟକୁ ନିରାପଦ ଓ ସୁରକ୍ଷିତ ରଖିବାକୁ ହିଁ ଖାଦ୍ୟ ସୁରକ୍ଷା କୁହାଯାଏ। ଅପମିଶ୍ରଣ, ସଂକ୍ରମଣ ଓ

0: ଉତ୍ପାଦନ ସ୍ଥଳରୁ ଆରମ୍ଭ କରି ବ୍ୟକ୍ତିବିଶେଷ ବ୍ୟବହାର କରିବା ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଖାଦ୍ୟକୁ ନିରାପଦ ଓ ସୁରକ୍ଷିତ ରଖିବାକୁ ହିଁ ଖାଦ୍ୟ ସୁରକ୍ଷା କୁହାଯାଏ। ଅପମିଶ୍ରଣ, ସଂକ୍ରମଣ ଓ ଖାଦ୍ୟ ପ୍ରସ୍ତୁତିରେ ପରିଷ୍କାର ପରିଚ୍ଛନ୍ନତାର ଅଭାବ ଯୋଗୁଁ ଆମେ ବ୍ୟବହାର କରୁଥିବା ଖାଦ୍ୟ ନିରାପଦ ରହେ ନାହିଁ। ତେଣୁ ଉତ୍ପାଦନଠାରୁ ବ୍ୟବହାର ଓ ସଂରକ୍ଷଣ ପର୍ଯ୍ୟନ୍ତ ପ୍ରତ୍ୟେକ ସ୍ତରରେ ବିଶେଷ ସାବଧାନତା ଅବଲମ୍ବନ କରାଯିବା ଏକାନ୍ତ କରଣୀୟ। ଖାଦ୍ୟ ଅପମିଶ୍ରଣ ଆଜି ଆମ ପାଇଁ ଏକ ମୁଖ୍ୟ ସମସ୍ୟା ରୂପେ ଦେଖାଦେଇଛି। ବ୍ୟବସାୟିକ ଲାଭଖୋର ମନୋବୃତ୍ତି ଯୋଗୁଁ ଚାଉଳରେ ଗୋଡ଼ି, ହରଡ଼ ଡାଲିରେ ଖେସାରୀ ଡାଲି, ହଳଦୀରେ ସିସା ଗୁଣ୍ଡ, ଧନିଆ ଗୁଣ୍ଡରେ ଗୋବର, ଗୋଲମରିଚରେ ଶୁଖିଲା ଅମୃତଭଣ୍ଡା ମଞ୍ଜି, ଲଙ୍କା ଗୁଣ୍ଡରେ କରତ ଓ ଇଟା ଗୁଣ୍ଡ, ଚାହାପତିରେ ତେନ୍ତୁଳି ମଞ୍ଜି ଗୁଣ୍ଡ ଭଳି ଅନେକ ପ୍ରକାରର ଅପମିଶ୍ରଣ ଆମେ ଦେଖିବାକୁ ପାଇଥାଉ। ସୋରିଷ ତେଲରେ ଆର୍ଜିମନ୍ ତେଲର ଅପମିଶ୍ରଣ ହେଲେ ଏପିଡେମିକ୍ ଡ୍ରପ୍ସି ବା ସୋଥ ଭଳି ଏକ ମାରାତ୍ମକ ରୋଗ ଦେଖାଯାଏ। ଏହାର ଲକ୍ଷଣ ହେଲା ହଠାତ୍ ଦୁଇ ଗୋଡ଼ ଫୁଲିଯିବା, ତରଳ ଝାଡ଼ା ହେବା, ଧଇଁସଇଁ ଲାଗିବା। ଏହି ଅପମିଶ୍ରିତ ତେଲର ଦୀର୍ଘଦିନ ବ୍ୟବହାର ଦ୍ୱାରା ଆଖିରେ ଗ୍ଲୋକମା ନାମକ ଏକ ରୋଗ ହେବାର ସମ୍ଭାବନା ଥାଏ। ସେହିପରି ଖେସାରୀ ଡାଲିର ବ୍ୟବହାର ଫଳରେ ଲାଥିରିଜିମ୍ ଭଳି ସ୍ନାୟୁ ରୋଗ ଦେଖାଯାଏ। ଏହି ରୋଗରେ ବ୍ୟକ୍ତି ଜଣକ ପାରାଲିସିସ୍ ବା ପକ୍ଷାଘାତ ଦ୍ୱାରା ଆକ୍ରାନ୍ତ ହୋଇଥାନ୍ତି। ମୁଢ଼ିକୁ ସଫା ଓ ଧଳା କରିବା ପାଇଁ ୟୁରିଆର ବ୍ୟବହାର ଅନେକଗୁଡ଼ିଏ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିଥାଏ। ଆଜିକାଲି ବଜାରରେ ମିଳୁଥିବା ପନିପରିବାକୁ ଆକର୍ଷଣୀୟ ଓ ସତେଜ ଦେଖାଯିବା ପାଇଁ ବିଭିନ୍ନ ପ୍ରକାରର କୃତ୍ରିମ ରଙ୍ଗର ବ୍ୟବହାର ହେଉଛି, ଯାହାକି ସ୍ୱାସ୍ଥ୍ୟ ପାଇଁ ଖୁବ୍ କ୍ଷତିକାରକ। ମିଠା ପ୍ରସ୍ତୁତିରେ କୃତ୍ରିମ ରଙ୍ଗର ବ୍ୟବହାର କର୍କଟ ରୋଗର ସମ୍ଭାବନାକୁ ଯଥେଷ୍ଟ ବଢ଼ାଇ ଦେଉଛି। ଖାଦ୍ୟ ଅପମିଶ୍ରଣକାରୀଙ୍କ ପାଇଁ କଠୋର ଦଣ୍ଡବିଧାନର ମଧ୍ୟ ବ୍ୟବସ୍ଥା ରହିଛି। ଏ ତ ଗଲା ଖାଦ୍ୟ ଅପମିଶ୍ରଣର କେତୋଟି ଉଦାହରଣ। ପରେ ପରେ ଖାଦ୍ୟ ସଂରକ୍ଷଣ ଓ ପ୍ରସ୍ତୁତି ସମୟରେ ସଂକ୍ରମଣର ମଧ୍ୟ ସମ୍ଭାବନା ଥାଏ। ପ୍ରସ୍ତୁତି ପୂର୍ବରୁ ଖାଦ୍ୟ ସାମଗ୍ରୀକୁ ଢାଙ୍କୁଣୀ ଥିବା ଡବାରେ ରଖିବା ଆବଶ୍ୟକ। ସଂରକ୍ଷିତ ଖାଦ୍ୟରେ ପାଣି ବା ଆର୍ଦ୍ରତା ସଂସ୍ପର୍ଶରେ ଆସିଲେ ଫଙ୍ଗସ୍ ସଂକ୍ରମଣ ହୋଇପାରେ। ଯଦି ଖାଦ୍ୟ ସାମଗ୍ରୀ ମୂଷାର ମଳମୂତ୍ର ସଂସ୍ପର୍ଶରେ ଆସନ୍ତି, ତାହେଲେ ଲେପ୍ଟୋସ୍ପାଇରୋସିସ୍ ଭଳି ଏକ ମାରାତ୍ମକ ରୋଗ ଦେଖାଦେଇପାରେ। ସବୁବେଳେ ଖାଦ୍ୟ ସାମଗ୍ରୀକୁ ଘରେ ମୂଷା, ଅସରପା, ମାଛି, ଅନ୍ୟାନ୍ୟ ପୋକଜୋକଙ୍କଠାରୁ ସୁରକ୍ଷିତ ରଖିବା ଏକାନ୍ତ ଆବଶ୍ୟକ। ପିଲାଙ୍କ କ୍ଷୀର ଓ ଖାଦ୍ୟ ସାମଗ୍ରୀ ପ୍ରତି ଯଥେଷ୍ଟ ଧ୍ୟାନ ଦେବା ଉଚିତ। ଖାଦ୍ୟ ପ୍ରସ୍ତୁତି ସମୟରେ ବ୍ୟକ୍ତିଗତ ପରିଷ୍କାର ପରିଚ୍ଛନ୍ନତା ଏକାନ୍ତ ଆବଶ୍ୟକ। ଖାଦ୍ୟ ପ୍ରସ୍ତୁତି ବେଳେ ଯେପରି ମୁଣ୍ଡବାଳ, ଛିଙ୍କ, ଛେପ ଇତ୍ୟାଦି ନ ପଡ଼େ, ସେ ଦିଗରେ ଯତ୍ନବାନ ହେବା ଦରକାର। ପ୍ରସ୍ତୁତ ଖାଦ୍ୟ ସାମଗ୍ରୀକୁ ସଠିକ୍ ଉତ୍ତାପରେ ଘୋଡ଼ାଇ ରଖିବା ଆବଶ୍ୟକ। ଖାଦ୍ୟ ସତେଜ ଓ ଗରମ ଅବସ୍ଥାରେ ଗ୍ରହଣ କଲେ ସ୍ୱାସ୍ଥ୍ୟ ପାଇଁ ଭଲ। ଖାଦ୍ୟ ଗ୍ରହଣ ପୂର୍ବରୁ ହାତ ଭଲ ଭାବରେ ଧୋଇ ନେବା ଉଚିତ। ଖାଦ୍ୟ ପରଷା ଯାଉଥିବା ପ୍ଲେଟ୍, ଥାଳି, ଗିନା ପରିଷ୍କାର ପରିଚ୍ଛନ୍ନ ରହିବା ଏକାନ୍ତ ଆବଶ୍ୟକ। ବାସି, ଥଣ୍ଡା, ଘୋଡ଼ା ହୋଇନଥିବା ଖାଦ୍ୟ ସର୍ବଦା ବର୍ଜନୀୟ। ପରିବାରର ସମସ୍ତ ସଦସ୍ୟ ଏକସଙ୍ଗେ ବସି ଭୋଜନ କଲେ ତାହାର ଭଲ ପ୍ରଭାବ ଶରୀର ଓ ସ୍ୱାସ୍ଥ୍ୟ ଉପରେ ପଡ଼ିଥାଏ। ଖାଦ୍ୟ ଗ୍ରହଣ ସମୟରେ ଗପସପ କରିବା, ମୋବାଇଲରେ କଥା ହେବା ଓ ଟିଭି ଦେଖିବା ଅନୁଚିତ। ଖାଦ୍ୟ ସହିତ ଯଥେଷ୍ଟ ପରିମାଣର ବିଶୁଦ୍ଧ ପାନୀୟ ଜଳର ଆବଶ୍ୟକତା ରହିଛି। ବଜାରରୁ ଖାଦ୍ୟ ସାମଗ୍ରୀ କିଣିଲା ବେଳେ ତାହାର ପ୍ରସ୍ତୁତି ଓ ବ୍ୟବହାର ତାରିଖ ନିଶ୍ଚୟ ଯାଞ୍ଚ କରିନେବେ। ବିଶେଷ କରି କ୍ଷୀରଜାତୀୟ ଦ୍ରବ୍ୟ ଯଥା ଦହି, ଲସି, ରାବିଡ଼ି, ଫଳରସ କ୍ଷେତ୍ରରେ ବିଶେଷ ସାବଧାନତା ଅବଲମ୍ବନ କରିବେ।
1: ଆମର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଶୁଣୁଥିଲେ ଖାଦ୍ୟ ସୁରକ୍ଷା ଓ ସ୍ୱାସ୍ଥ୍ୟ ଏ ସମ୍ପର୍କରେ ଆଲୋଚନା କରୁଥିଲେ ଡାକ୍ତର କୌଶିକ ମିଶ୍ର, ଆକାଶବାଣୀ କଟକ। ସମୟ ସକାଳ 7:15 ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗତକାଲି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହୋଇଛି ଅର୍ଥନୈତିକ ପରାମର୍ଶଦାତା ପରିଷଦ ବୈଠକ। ସୀମାପାର ବ୍ୟକ୍ତିଗତ ଅର୍ଥ କାରବାରକୁ ଅଧିକ ସହଜ କରିବା ପାଇଁ ଭାରତ ଓ ନେପାଳ ମଧ୍ୟରେ କାର୍ଯ୍ୟକାରୀ ହେଲା UPI ବ୍ୟବସ୍ଥା। ଆନ୍ତର୍ଜାତିକ ସୀମାରେ ଆର୍ଥିକ କାରବାର, ଆବାସ ନିର୍ମାଣ ଏବଂ ସମ୍ପତ୍ତି କ୍ରୟ ବିକ୍ରୟ ଉପରେ ତୀକ୍ଷ୍ଣ ନଜର ରଖିବାକୁ ପରାମର୍ଶ ଦେଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ନିଟ୍ UG 2026 ପୁନଃ ପରୀକ୍ଷାର ପ୍ରଶ୍ନପତ୍ର ପ୍ରଘଟ ଏବଂ ବିକ୍ରୟ ସମ୍ପର୍କିତ ସାମାଜିକ ଗଣମାଧ୍ୟମ ଖବରକୁ ଖଣ୍ଡନ କରିଛି NTA ଏବଂ ସାଫ୍ ମହିଳା ଚାମ୍ପିଅନସିପ୍ 2026 ଟାଇଟଲ ହାସଲ କଲା ଭାରତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗତକାଲି ନୂଆଦିଲ୍ଲୀରେ PM ଅର୍ଥନୈତିକ ପରାମର୍ଶଦାତା ପରିଷଦ

ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଶ୍ୱିକ ଅସ୍ଥିରତା ମଧ୍ୟରେ ଦେଶର ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ବିଭିନ୍ନ ଚିନ୍ତାଧାରା ଏବଂ ପଦକ୍ଷେପ ସମ୍ପର୍କରେ ବୈଠକରେ ପ୍ରଧାନମନ୍ତ୍ରୀ ପରିଷଦର ସଦସ୍ୟମାନଙ୍କ ସହ ମତ ବିନିମୟ କରିଛନ୍ତି। ଜୀବନଧାରଣ ମାନରେ ସହଜତା ଏବଂ ବ୍ୟବସାୟିକ କ୍ଷେତ୍ରକୁ ଅଧିକ ସଶକ୍ତ କରିବା ପାଇଁ ଆବଶ୍ୟକ ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପ ଉପରେ ମଧ୍ୟ ବୈଠକରେ ବିଚାର ବିମର୍ଶ କରାଯାଇଛି। ପଶ୍ଚିମ ଏସିଆ ସଂଘର୍ଷ ପରିସ୍ଥିତିରେ ଭାରତ ତଥା ବିଶ୍ୱ ଉପରେ ପଡ଼ୁଥିବା ପ୍ରଭାବ ସମ୍ପର୍କିତ ବିଭିନ୍ନ ତଥ୍ୟ ପରିଷଦର ସଦସ୍ୟମାନେ ବୈଠକରେ ଉପସ୍ଥାପନ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶର ଅର୍ଥନୈତିକ ରୂପାନ୍ତରଣ ଏବଂ ଦୀର୍ଘକାଳୀନ ବିକାଶ ଯାତ୍ରା ଉପରେ ପ୍ରାଥମିକତା ପ୍ରଦାନ ନେଇ ବିଭିନ୍ନ ପ୍ରସଙ୍ଗରେ ବୈଠକରେ ବିସ୍ତୃତ ଆଲୋଚନା ହୋଇଛି। ଆର୍ଥିକ ପରାମର୍ଶଦାତା ପରିଷଦ ଏକ ସ୍ୱାଧୀନ ସଂସ୍ଥା ଯାହାକି ଭାରତ ସରକାରଙ୍କ ବିଶେଷ କରି ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପ୍ରସଙ୍ଗଗୁଡ଼ିକରେ ପରାମର୍ଶ ଦେଇଥାଏ। ଏହି ପରିଷଦରେ ଅଧ୍ୟକ୍ଷ, 3 ଜଣ ପୂର୍ଣ୍ଣକାଳୀନ ସଦସ୍ୟ ଏବଂ 11 ଜଣ ଅସ୍ଥାୟୀ ସଦସ୍ୟ ରହିଛନ୍ତି। ଗତକାଲିର ବୈଠକରେ ପ୍ରଧାନମନ୍ତ୍ରୀଙ୍କ 2 ପ୍ରମୁଖ ସଚିବ ଡକ୍ଟର ପିକେ ମିଶ୍ର ଏବଂ ଶକ୍ତିକାନ୍ତ ଦାସ ଯୋଗ ଦେଇଥିଲେ। ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ନୂଆଦିଲ୍ଲୀରେ ଗତ ସନ୍ଧ୍ୟାରେ ତାଙ୍କ ନେପାଳ ପ୍ରତିପକ୍ଷ ଶିଶିର ଖାନଲ୍ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ଏହି ଅବସରରେ 2015 ଭୂକମ୍ପ ପରବର୍ତ୍ତୀ ପୁନର୍ଗଠନ କାର୍ଯ୍ୟକ୍ରମ ଅଧୀନରେ ପ୍ରତୀକାତ୍ମକ ଭାବେ ନେପାଳକୁ 72 ସ୍ୱାସ୍ଥ୍ୟ ସୁବିଧା ଏବଂ 12 ସାଂସ୍କୃତିକ ଐତିହ୍ୟ ପ୍ରକଳ୍ପ ଡକ୍ଟର ଜୟଶଙ୍କର ହସ୍ତାନ୍ତର କରିଛନ୍ତି। ସୀମାପାର ବ୍ୟକ୍ତିଗତ ଅର୍ଥ ଦେଣନେଣକୁ ଅଧିକ ସହଜ କରିବା ପାଇଁ ଉଭୟ ନେତା UPI ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିଛନ୍ତି। ନେପାଳରେ ଭଏସ୍ ଫାଷ୍ଟ ଭାଷା ଅନୁବାଦ ପ୍ଲାଟଫର୍ମ ପାଇଁ ଉଭୟ ଦେଶ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଡିଜିଟାଲ ଇଣ୍ଡିଆ ଭାସିନୀ ପ୍ଲାଟଫର୍ମ ଏବଂ କାଠମାଣ୍ଡୁ ବିଶ୍ୱବିଦ୍ୟାଳୟ ମଧ୍ୟରେ ଉଭୟ ନେତାଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଦ୍ୱିପାକ୍ଷିକ ସୀମା ସୁରକ୍ଷାକୁ ବଜାୟ ରଖିବା ପାଇଁ ମିଳିମିଶି କାର୍ଯ୍ୟ କରିବା ଉପରେ ଉଭୟ ଦେଶ ନିଜର ଅଙ୍ଗୀକାରବଦ୍ଧତା ପ୍ରକାଶ କରିଛନ୍ତି। ଶ୍ରୀ ଜୟଶଙ୍କର କହିଛନ୍ତି, ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କ ଅଧିକ ସୁଦୃଢ଼ ହୋଇଛି। ଷ୍ଟାର୍ଟଅପ୍, କୃତ୍ରିମ ବୁଦ୍ଧିମତା, ସୂଚନା ପ୍ରଯୁକ୍ତିବିଦ୍ୟା, ନବୀକରଣୀୟ ଶକ୍ତି ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ସମ୍ପର୍କ ବୃଦ୍ଧି ନେଇ ବ୍ୟାପକ ସୁଯୋଗ ରହିଛି ବୋଲି ଶ୍ରୀ ଜୟଶଙ୍କର କହିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ଜୟଶଙ୍କର ଉଭୟ ନେତାଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ହୋଇଥିବା ଆଲୋଚନା ଉପରେ ସୂଚନା ପ୍ରଦାନ କରିଛନ୍ତି। ନେପାଳ ବୈଦେଶିକ ମନ୍ତ୍ରୀ ଶ୍ରୀ ଖାନଲ୍ କହିଛନ୍ତି, ଭାରତ ନେପାଳର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ଏବଂ ଏହି ସମ୍ପର୍କକୁ ସର୍ବୋଚ୍ଚ ପ୍ରାଥମିକତା ପ୍ରଦାନ କରାଯାଉଛି। ପଶ୍ଚିମ ଏସିଆ ସଙ୍କଟ ମଧ୍ୟରେ ଇନ୍ଧନ ଏବଂ ସାର ଯୋଗାଣ ନେଇ ଭାରତର ସହଯୋଗକୁ ଶ୍ରୀ ଖାନଲ୍ ଉଚ୍ଚ ପ୍ରଶଂସା କରିଛନ୍ତି। ଶ୍ରୀ ଖାନଲ୍ 3 ଦିନିଆ ଭାରତ ଗସ୍ତରେ ଅଛନ୍ତି। ଆନ୍ତର୍ଜାତିକ ସୀମାରେ ଆର୍ଥିକ କାରବାର, ଆବାସ ନିର୍ମାଣ ଏବଂ ସମ୍ପତ୍ତି କ୍ରୟ ବିକ୍ରୟ ଉପରେ ତୀକ୍ଷ୍ଣ ନଜର ରଖିବାକୁ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପରାମର୍ଶ ଦେଇଛନ୍ତି। ଶ୍ରୀ ଶାହାଙ୍କ ଅଧ୍ୟକ୍ଷତାରେ BSF ତ୍ରିପୁରା ଫ୍ରଣ୍ଟିୟର ମୁଖ୍ୟାଳୟଠାରେ ଅନୁଷ୍ଠିତ ଉତ୍ତର ପୂର୍ବ ରାଜ୍ୟ ସୀମାନ୍ତ ଅଞ୍ଚଳ ବୈଠକ ଅନୁଷ୍ଠିତ ହୋଇଯାଇଛି। ସୀମାନ୍ତ ଅଞ୍ଚଳରେ ଗତ 5 ବର୍ଷର ଜମି ରେକର୍ଡ ଯାଞ୍ଚ କରିବାକୁ ଶ୍ରୀ ଶାହା ବୈଠକରେ ନିର୍ଦ୍ଦେଶ ଦେଇଛନ୍ତି। ନିଶାଦ୍ରବ୍ୟ ଚୋରାଚାଲାଣ ଶୃଙ୍ଖଳକୁ ପ୍ରତିହତ କରିବା ପାଇଁ କଡ଼ା ଆଭିମୁଖ୍ୟ ଗ୍ରହଣ କରିବାକୁ ଶ୍ରୀ ଶାହା ପରାମର୍ଶ ଦେଇଛନ୍ତି। ରାଜ୍ୟଗୁଡ଼ିକର ଦାୟିତ୍ୱ ହେଉଛି ସୀମାନ୍ତ ଜିଲ୍ଲାଗୁଡ଼ିକର ଆର୍ଥିକ ଶୃଙ୍ଖଳାକୁ ସୁନିଶ୍ଚିତ କରିବା। କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ CBDT ନକଲି ଟଙ୍କା କାରବାର ଉପରେ ଅନୁଧ୍ୟାନ କରିବାକୁ ଶ୍ରୀ ଶାହା ପରାମର୍ଶ ଦେଇଛନ୍ତି। ନିଶାଦ୍ରବ୍ୟ କାରବାରକୁ ରୋକିବା ଏବଂ ଅସ୍ତ୍ରଶସ୍ତ୍ର ଆହ୍ୱାନର ମୁକାବିଲା ପାଇଁ ସୀମାନ୍ତ ଅଞ୍ଚଳରେ ରହୁଥିବା ଲୋକଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିବା ଉପରେ ଶ୍ରୀ ଶାହା ଗୁରୁତ୍ୱ ଦେଇଛନ୍ତି। ଶ୍ରୀ ଶାହା କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସୀମାନ୍ତ ଅଞ୍ଚଳର ସାମଗ୍ରିକ ବିକାଶ ଏବଂ ସୁରକ୍ଷା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସଂସ୍ଥାଗୁଡ଼ିକ ମଧ୍ୟରେ ଘନିଷ୍ଠ ସମନ୍ୱୟକୁ ପ୍ରୋତ୍ସାହନ ପ୍ରଦାନ କରାଯାଉଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ନିଟ୍ UG 2026 ପୁନଃ ପରୀକ୍ଷାର ପ୍ରଶ୍ନପତ୍ର ପ୍ରଘଟ ତଥା ବିକ୍ରୟ ସମ୍ପର୍କରେ ସାମାଜିକ ଗଣମାଧ୍ୟମରେ ପ୍ରକାଶିତ ଖବରକୁ ଜାତୀୟ ପରୀକ୍ଷଣ ସଂସ୍ଥା NTA ଖଣ୍ଡନ କରିଛି। ଠକେଇ ର୍ୟାକେଟ୍ ମାଧ୍ୟମରେ ଏଭଳି ପ୍ରସଙ୍ଗ ଉତ୍ଥାପନ କରାଯାଇଛି। ଏହି ମିଥ୍ୟା ପ୍ରସଙ୍ଗକୁ ଗ୍ରହଣ ନ କରିବାକୁ NTA ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କୁ ପରାମର୍ଶ ଦେଇଛି। ପୁନଃ ପରୀକ୍ଷା ପ୍ରକ୍ରିୟାର ସ୍ୱଚ୍ଛତା ସମ୍ପୂର୍ଣ୍ଣ ଅକ୍ଷୁର୍ଣ୍ଣ ରହିଛି ଏବଂ ନିରପେକ୍ଷ ତଥା ସୁରକ୍ଷିତ ପରୀକ୍ଷାକୁ ସୁନିଶ୍ଚିତ କରିବା ପାଇଁ NTA ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି। NTA ଏହାର ୱେବସାଇଟ୍ ଏବଂ ଅନ୍ୟାନ୍ୟ ପ୍ଲାଟଫର୍ମରେ ପ୍ରଦାନ କରାଯାଉଥିବା ତଥ୍ୟ ଉପରେ ନିର୍ଭର କରିବାକୁ ପରାମର୍ଶ ଦେଇଛି। ଆଗାମୀ ଭାରତ କ୍ଷେତ୍ର ରାଜ୍ୟଗୋଷ୍ଠୀ ସଂସଦୀୟ ସଂଘ ଦ୍ୱିତୀୟ ଆଞ୍ଚଳିକ ସମ୍ମିଳନୀ ପାଇଁ 6 ବୈଦ୍ୟୁତିକ ବସ୍ ବ୍ୟବହାର କରାଯିବା ନେଇ ହରିୟାଣା ବିଧାନସଭା ନିଷ୍ପତ୍ତି ନେଇଛି। ଚଣ୍ଡିଗଡ଼ଠାରେ ଏହି ସମ୍ମିଳନୀ

0: ଆସନ୍ତା କାଲିଠାରୁ ଦଶ ତାରିଖ ପର୍ଯ୍ୟନ୍ତ ଚାଲିବ। ବାଚସ୍ପତି ହରବିନ୍ଦର କଲ୍ୟାଣ କହିଛନ୍ତି, ଏହି ବସ୍ଗୁଡ଼ିକରେ ସଂଘର ପ୍ରତିନିଧିଗଣ ଯାତାୟତ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ବଳ ସଂରକ୍ଷଣ ଆହ୍ୱାନ ପରିପ୍ରେକ୍ଷୀରେ ସମନ୍ୱିତ ତଥା ପରିବେଶ ସୁରକ୍ଷା ଏବଂ ଖର୍ଚ୍ଚ ହ୍ରାସକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ବାଚସ୍ପତି କହିଛନ୍ତି। ଏସୀୟ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ବିମାନ ପରିବହନ ଅଭିବୃଦ୍ଧି କ୍ଷେତ୍ରରେ ଭାରତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି ବୋଲି ଅନ୍ତର୍ଜାତୀୟ ବିମାନ ପରିବହନ ସଂଘ IATA କହିଛି। 2044 ସୁଦ୍ଧା ବିମାନ ଯାତ୍ରୀଙ୍କ ସଂଖ୍ୟା 4.1 ବିଲିୟନରେ ପହଞ୍ଚିବ ବୋଲି ଆକଳନ କରାଯାଇଥିବା ସେ କହିଛନ୍ତି। ବ୍ରାଜିଲ୍ଠାରେ ଗତକାଲି ଏ ସମ୍ପର୍କରେ ସୂଚନା ଦେଇ ସଂଘର ଏସୀୟ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ଆଞ୍ଚଳିକ ଉପାଧ୍ୟକ୍ଷ ସେଲଡନ୍ ହି କହିଛନ୍ତି, ଭାରତ ବିଶ୍ୱର ଦ୍ରୁତତମ ଅଭିବୃଦ୍ଧିଶୀଳ ଘରୋଇ ନାଗରିକ ବିମାନ ପରିବହନ ବଜାର ମଧ୍ୟରେ ଅନ୍ୟତମ ପାଲଟିଛି। ଗତ 5-10 ବର୍ଷ ମଧ୍ୟରେ ଏସୀୟ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଅଭିବୃଦ୍ଧି ଦୃଢ଼ ରହିଛି ଏବଂ ଆଗାମୀ ଦଶନ୍ଧି ପର୍ଯ୍ୟନ୍ତ ଏଭଳି ପରିସ୍ଥିତି ଜାରି ରହିବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି। 370+ ବିମାନ କମ୍ପାନୀକୁ ନେଇ IATA ଗଠନ କରାଯାଇଛି। ବିଶ୍ୱ ବିମାନ ପରିବହନର ପ୍ରାୟ 85% ଏହି ସଂଘର ସଦସ୍ୟଙ୍କ ଦ୍ୱାରା ପରିଚାଳିତ ହୋଇଥାଏ। IATA ବାର୍ଷିକ ସାଧାରଣ ବୈଠକ ଏବଂ ବିଶ୍ୱ ବିମାନ ପରିବହନ 3-ଦିନିଆ ସମ୍ମିଳନୀ ଗତକାଲିଠାରୁ ଆରମ୍ଭ ହୋଇଛି। ଗାଜାରେ ଗତକାଲି ଇସ୍ରାଏଲ ଆକ୍ରମଣରେ 2 ମହିଳାଙ୍କ ସମେତ ଅତି କମ୍ରେ 7 ପାଲେଷ୍ଟିନିୟଙ୍କର ମୃତ୍ୟୁ ହୋଇଛି। ସ୍ୱାସ୍ଥ୍ୟ ଅଧିକାରୀ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଗାଜା ସହରର ଅସ୍ଥାୟୀ ଶିବିରକୁ ଲକ୍ଷ୍ୟ କରି ଇସ୍ରାଏଲ ପକ୍ଷରୁ ଆକାଶ ମାର୍ଗରୁ ଏହି ଆକ୍ରମଣ କରାଯାଇଛି। ଏଥିରେ ଶିଶୁଙ୍କୁ ମିଶାଇ 15 ଆହତ ହୋଇଛନ୍ତି। ଇସ୍ରାଏଲର ସାମରିକ ମୁଖପାତ୍ର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଆତଙ୍କବାଦୀ ଶିବିରକୁ ଲକ୍ଷ୍ୟ କରି ଏହି ଆକ୍ରମଣ କରାଯାଇଛି। ପଶ୍ଚିମବଙ୍ଗର ଦକ୍ଷିଣେଶ୍ୱର ଏବଂ କାଳୀଘାଟ ମନ୍ଦିର ସମେତ ପ୍ରମୁଖ ଧାର୍ମିକ ସ୍ଥଳୀଗୁଡ଼ିକରେ ସୁବିଧା ସୁଯୋଗକୁ ଉନ୍ନତ କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିବେ। ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଗଙ୍ଗାସାଗର ମେଳାକୁ ଅନ୍ତର୍ଜାତୀୟ ମାନଦଣ୍ଡ ପର୍ଯ୍ୟନ୍ତ ଉନ୍ନୀତ କରିବାକୁ ସରକାରଙ୍କ ତରଫରୁ ପଦକ୍ଷେପ ଗ୍ରହଣ କରାଯାଇଛି। କୋଲକାତାରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ଅଧିକାରୀ କହିଛନ୍ତି, ତାରକେଶ୍ୱରରେ ଆଗାମୀ ଶ୍ରାବଣୀ ମେଳା ପାଇଁ ବ୍ୟାପକ ଆୟୋଜନ କରାଯାଇଛି। ତୃଣମୂଳ କଂଗ୍ରେସ ପ୍ରଶାସନକୁ ସମାଲୋଚନା କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଗତ 15 ଧରି ରାଜ୍ୟରେ ନିଯୁକ୍ତି ସୁଯୋଗର ଅଭାବ ସୃଷ୍ଟି ହୋଇଥିବା ବେଳେ ତତ୍କାଳୀନ ସରକାର ବ୍ୟାପକ ଦୁର୍ନୀତିରେ ଲିପ୍ତ ରହିଥିଲେ। ସାଫ୍ ମହିଳା ଚାମ୍ପିଅନସିପ୍ 2026 ଟାଇଟଲ ଭାରତ ହାସଲ କରିଛି। ଗୋଆର ମଡ଼ଗାଓଁଠାରେ ଗତକାଲି ଖେଳାଯାଇଥିବା ଫାଇନାଲ ମ୍ୟାଚ୍ରେ ଭାରତୀୟ ମହିଳା ଫୁଟବଲ ଦଳ ପ୍ରତିପକ୍ଷ ବାଂଲାଦେଶକୁ 3-1 ପରାସ୍ତ କରିଛି। ଏହି ବିଜୟ ସହ ଭାରତ ରେକର୍ଡ 6ଥର ଟାଇଟଲ ହାସଲ କରିଛି। 7 ପରେ ଭାରତ ଏହି ବିଜୟ ହାସଲ କରିଛି। ନ୍ୟୁ ଚଣ୍ଡିଗଡ଼ର ମୁଲ୍ଲାନପୁର ଟେଷ୍ଟରେ ଆଜି ଦ୍ୱିତୀୟ ଦିନର ବ୍ୟାଟିଂ ଭାରତ ଗତକାଲିର ସ୍କୋର 3 368 ଆରମ୍ଭ କରିବ। ଗତକାଲିର ପ୍ରଥମ ଦିନରେ ଟସ୍ ଜିତି ଭାରତ ବ୍ୟାଟିଂ ଆରମ୍ଭ କରିଥିଲା। କେଏଲ୍ ରାହୁଲ ଏବଂ ଅଧିନାୟକ ଶୁଭମନ ଗିଲ୍ ଶତକୀୟ ପାଳି ଖେଳିଥିବା ବେଳେ ସାଇ ସୁଦର୍ଶନ 81 ସଂଗ୍ରହ କରିଥିଲେ। ରିଷଭ ପନ୍ଥ ଅର୍ଦ୍ଧଶତକ ଏବଂ ଅଧିନାୟକ ଶୁଭମନ ଗିଲ୍ 103 ସହ କ୍ରିଜ୍ରେ ଅପରାଜିତ ଅଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗତକାଲି ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଛି ଅର୍ଥନୈତିକ ପରାମର୍ଶଦାତା ପରିଷଦ ବୈଠକ। ସୀମାପାର ବ୍ୟକ୍ତିଗତ ଅର୍ଥ କାରବାରକୁ ଅଧିକ ସହଜ କରିବା ପାଇଁ ଭାରତ ଓ ନେପାଳ ମଧ୍ୟରେ କାର୍ଯ୍ୟକାରୀ ହେଲା UPI ବ୍ୟବସ୍ଥା। ଆନ୍ତର୍ଜାତିକ ସୀମାରେ ଆର୍ଥିକ କାରବାର, ଆବାସ ନିର୍ମାଣ ଏବଂ ସମ୍ପତ୍ତି କ୍ରୟ ବିକ୍ରୟ ଉପରେ ତୀକ୍ଷ୍ଣ ନଜର ରଖିବାକୁ ପରାମର୍ଶ ଦେଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ନିଟ୍ UG 2026 ପୁନଃ ପରୀକ୍ଷାର ପ୍ରଶ୍ନପତ୍ର ପ୍ରଘଟ ଏବଂ ବିକ୍ରୟ ସମ୍ପର୍କିତ ସାମାଜିକ ଗଣମାଧ୍ୟମ ଖବରକୁ ଖଣ୍ଡନ କରିଛି NTA ଏବଂ ସାଫ୍ ମହିଳା ଚାମ୍ପିଅନସିପ୍ 2026 ଟାଇଟଲ ହାସଲ କଲା ଭାରତ। ସମ୍ବାଦ ଶେଷ ହେଲା।
1: ଶୁଣିଲେ ଓଡ଼ିଆରେ ସମ୍ବାଦ, ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ 103.4 FM।
2: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ SIR କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ।

ଉଠିଛ, ସଳସେ ଜରକୁହ କିଏ କିଏ ଉଠିଛ। ପିଲାମାନେ ନିଦ ଭାଙ୍ଗି ଗଲାଣି ତ, ତେବେ ଡେରି ନ କରି ଆରମ୍ଭ କରିବା କାର୍ଯ୍ୟକ୍ରମଟିକୁ। ଆଜିର ଇଟିକିଲି ମିଟିକିଲି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛି ମୁଁ ତୁମମାନଙ୍କର ରଜିତା ଅପା। ପିଲାମାନେ ସକାଳୁ ସକାଳୁ ଆଜି ତୁମେମାନେ ସବୁ କ'ଣ କ'ଣ ଜଳଖିଆ ଖାଇଛ କହିଲ? ଗରମ ଗରମ ପୁରୀ ଆଳୁଦମ ନା ଉପମା ସାଙ୍ଗରେ ମଟର ଘୁଗୁନି? ଆଚ୍ଛା ପିଲାମାନେ, ସୁଆଦିଆ ଖାଦ୍ୟ ଖାଇବାକୁ ତୁମମାନଙ୍କୁ ବହୁତ ଭଲ ଲାଗେ ନା? ହେଲେ ତୁମେମାନେ ଖାଦ୍ୟ ସୁରକ୍ଷା ବା ଫୁଡ୍ ସେଫ୍ଟି ବିଷୟରେ ଜାଣିଛ ତ? କ'ଣ ଭାବୁଛ ଅପା, ଖାଦ୍ୟକୁ କ'ଣ ପୋଲିସ ଜଗିଥାଏ ଯେ ସେ ସୁରକ୍ଷିତ ରହିବ? ପିଲାମାନେ ଆଜି ହେଉଛି ଜୁନ 7 ତାରିଖ, ଆଉ ପ୍ରତିବର୍ଷ ଜୁନ 7 ତାରିଖରେ ଚାରିଆଡ଼େ ପାଳନ ହୁଏ ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ, ବା ଯାହାକୁ ଇଂରାଜୀ ଭାଷାରେ କୁହାଯାଏ ୱାର୍ଲ୍ଡ ଫୁଡ୍ ସେଫ୍ଟି ଡେ। ଏବେ ତୁମ ମନରେ ପ୍ରଶ୍ନ ଆସୁଥିବ, ଅପା ଏହି ଦିବସଟି କେମିତି କ'ଣ ପାଳନ ହୁଏ? ପିଲାମାନେ, ଆମେ ସବୁବେଳେ ଭଳି କି ଭଳି ସୁଆଦିଆ ଖାଦ୍ୟ ଖାଇବାକୁ ଭଲ ପାଉଛେ, ହେଲେ ଖାଦ୍ୟ ଖାଇବା ସହିତ ଆମ ଖାଦ୍ୟକୁ ଆଉ ଆମ ନିଜକୁ ସୁରକ୍ଷିତ ରଖିବା ଦରକାର। ଆଉ ସୁରକ୍ଷିତ ଖାଦ୍ୟର ଅର୍ଥ କ'ଣ? ଯେଉଁ ଖାଦ୍ୟ ଖାଇଲେ ତୁମମାନଙ୍କର ପେଟ ଖରାପ ହେବନି, ଦେହ ଖରାପ ହେବନି, ଆଉ ତୁମ ଶରୀରକୁ ଶକ୍ତି ମିଳିବ। ଯେମିତି ବାହାରେ ଖୋଲାରେ ରଖାଯାଇଥିବା ଖାଦ୍ୟ ଉପରେ ମାଛି ବସନ୍ତି, ଆଉ ରାସ୍ତା କଡ଼ରେ ଥିବା ଖାଦ୍ୟ ଯଦି ଘୋଡ଼ା ହୋଇ ନ ରଖାଯାଇଥିବ ତାହେଲେ ସେଥିରେ ଧୂଳି ଉଡ଼ିଯାଇ ଲାଗୁଥିବ, ଯାହାଦ୍ୱାରା ଛୋଟ ଛୋଟ ଦୁଷ୍ଟ ଜୀବାଣୁ ଜନ୍ମ ହେବେ। ଆଉ ସେଗୁଡ଼ିକ ଯଦି ତୁମେମାନେ ଖାଇବ ତାହେଲେ ପେଟ କାଟିବ, ବାନ୍ତି ହେବ, ଆଉ ତୁମମାନଙ୍କୁ ଡାକ୍ତରଖାନା ଯିବାକୁ ପଡ଼ିବ। ତାହେଲେ ପିଲାମାନେ କେବେ ବି ରାସ୍ତା କଡ଼ର ଖୋଲା ଜିନିଷ ଖାଇବ ନାହିଁ। ଆଉ ତା ସହିତ ଘରେ ତୁମେମାନେ କେମିତି ସୁରକ୍ଷିତ ଭାବରେ ଖାଦ୍ୟ ଖାଇବ ସେଇ ବିଷୟରେ ତୁମେମାନେ ମନେ ରଖ ପିଲେ। ଖାଇବା ପୂର୍ବରୁ ଆଉ ଖାଇବା ପରେ ସାବୁନରେ ଭଲ ଭାବରେ 20 ସେକେଣ୍ଡ ଯାଏ ହାତ ଧୋଇବ, ଦେଖିବ ସବୁ ଜୀବାଣୁ ଚାଲିଯିବେ। ଆଉ ଘରକୁ ବଜାରରୁ ଆସୁଥିବା ପନିପରିବା ଆଉ ଫଳକୁ ଭଲ ଭାବରେ ଧୋଇବ, ଆଉ ତାପରେ ଯାଇ ଖାଇବ। ଏସବୁ କଥା ମନେ ରଖ ପିଲେ, ତୁମେମାନେ ଘରେ ବି ବୁଝାଇ କହିବ। କଞ୍ଚା ପନିପରିବା ଆଉ ରନ୍ଧା ହେଇଥିବା ଖାଦ୍ୟକୁ ସବୁବେଳେ ଅଲଗା ଅଲଗା ପାତ୍ରରେ ଢାଙ୍କି ରଖିବ, ଯେମିତି ଜୀବାଣୁ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଯିବେ ନାହିଁ। ତୁମେମାନେ ଶୁଣିଥିବ ପିଲେ, ଘରେ ସବୁବେଳେ ବାପା ମା ଗୁରୁଜନମାନେ କୁହନ୍ତି ଗରମ ଗରମ ଖାଦ୍ୟ ଖାଇବା ଭଲ। କାହିଁକି ପିଲେ? ଗରମ ଗରମ ରନ୍ଧା ଖାଦ୍ୟ ଖାଇଲେ ସେଥିରେ ଥିବା ସବୁ ଖରାପ ଜୀବାଣୁ ନଷ୍ଟ ହୋଇଯାଇଥାନ୍ତି। ତେଣୁ ପିଲାମାନେ ସବୁବେଳେ ଭଲ ଭାବରେ ସିଝିଥିବା ଆଉ ରନ୍ଧା ହୋଇଥିବା ଖାଦ୍ୟ ଖାଇବ। ଆଉ ଯେତେବେଳେ କିଛି ଖାଦ୍ୟ ବଳିଯାଏ ସେତେବେଳେ ବଳକା ଖାଦ୍ୟକୁ ବାହାରେ ଖୋଲାରେ ନ ରଖି ଫ୍ରିଜ୍ରେ କିମ୍ବା ଥଣ୍ଡା ଜାଗାରେ ଭଲ ଭାବରେ ଘୋଡ଼େଇ ରଖିବ, ଯାହାଦ୍ୱାରା ସେ ନଷ୍ଟ ହେବ ନାହିଁ। ଏଇସବୁ ତ ବହୁତ ସହଜ ନିୟମ, ତେଣୁ ମୁଁ ଭାବୁଛି ପିଲାମାନେ

ତୁମେମାନେ ନିଶ୍ଚୟ ମନେ ରଖିବ ଯେ ଖାଇବା ପୂର୍ବରୁ ଆଉ ପରେ କମ୍ ସେ କମ୍ 20 ସେକେଣ୍ଡ ଯାଏଁ ତୁମେମାନେ ନିଶ୍ଚୟ ହାତ ଧୋଇବ। ଆଉ ତୁମମାନଙ୍କର ସବୁ ସାଙ୍ଗସାଥିମାନଙ୍କୁ ବୁଝେଇ କହିବ ଯେ ବାସି ଖାଦ୍ୟ କିମ୍ବା ବାହାରର ଖୋଲା ଖାଦ୍ୟ ଆଦୌ ଖାଇବେନି, ଭଲ ଜିନିଷ ଖାଇବ ଆଉ ସୁସ୍ଥ ରହିବ। ଆଉ ହଁ ପିଲେ, ତୁମମାନଙ୍କୁ ମୁଁ ସବୁବେଳେ ବୁଝେଇଛି, ତୁମମାନଙ୍କ ଥାଳିରେ ବଢ଼ାଯାଇଥିବା ଖାଦ୍ୟକୁ ଆଦୌ ନଷ୍ଟ କରିବ ନାହିଁ, ଯେତିକି ଆବଶ୍ୟକ ସେତିକି ଥାଳିରେ ବାଢ଼ି ନେବ ଆଉ ଖାଇବ, ଯାହାଦ୍ୱାରା କ'ଣ ହେବ ପିଲେ, ଖାଦ୍ୟ ଅଯଥାରେ ନଷ୍ଟ ହେବ ନାହିଁ। ତାହେଲେ ପିଲାମାନେ, ତୁମମାନଙ୍କର ପ୍ରିୟ ଖାଦ୍ୟ କ'ଣ ତୁମ ରୋଜିତା ଅପାକୁ ନିଶ୍ଚୟ ଜଣେଇବ। ହେଲେ ଏବେ ସମୟ ହୋଇଯାଇଛି ଗୀତଟିଏ ଶୁଣିବାର, ଆସ ପିଲେ ସଭିଏଁ ମିଶି ଶୁଣିନେବା ଗୀତଟିଏ।

0: ପିଲାମାନେ, ଆଜି ଅଛନ୍ତି ଆମ ଗହଣରେ ଜଣେ କୁନି ଅତିଥି, ତୁମମାନଙ୍କର ନୂଆ କୁନି ବନ୍ଧୁ। ଚାଲ ତାଙ୍କ ସହିତ କଥା ହେବା, ହେଲେ ତା ପୂର୍ବରୁ ତାଙ୍କୁ ଆମେ ସ୍ୱାଗତ କରିବା। କୁନି ଝିଅ, ତୁମକୁ ଇଟିକିଲି ମିଟିକିଲି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛୁ।
1: ଆଜ୍ଞା ଅପା, ନମସ୍କାର।
0: ଆଚ୍ଛା ମା, ତୁମ ନାଁଟି କଣ କହିଲ?
1: ମୋ ନାଁ ଅଙ୍କିତା ଜେନା।
0: ତୁମକୁ କେତେ ବୟସ?
1: 10 ବର୍ଷ।
0: ତାହେଲେ ତୁମର ସବୁ ବନ୍ଧୁମାନଙ୍କୁ କହିଦେଲ, ତୁମେ କୋଉ ଶ୍ରେଣୀରେ ପଢୁଛ?
1: ଚତୁର୍ଥ।
0: ଅଙ୍କିତା, ତୁମେ ଆଜି ବହୁତ ସୁନ୍ଦର ସଜ ହେଇକି ଆସିଛ।
1: ଥ୍ୟାଙ୍କ ୟୁ।
0: କିଏ ସଜ କରିଦେଇଛନ୍ତି?
1: ମାମା।
0: ଆଚ୍ଛା ଅଙ୍କିତା, ତୁମ ମୁଣ୍ଡରେ ଯୋଉ 2 ପ୍ରଜାପତି ବସିଛନ୍ତି, ସେ ଉଡି ପାରିବେ ନା ନାଇଁ? ନାଇଁ। ଆଚ୍ଛା, ତାହେଲେ ଅଙ୍କିତାଙ୍କୁ ପ୍ରଜାପତି ଭଲ ଲାଗେ ନା ଭଲ ଲାଗେନି?
1: ଭଲ ଲାଗେ।
0: ବହୁତ ଭଲ ଲାଗେ। ତୁମେ କୋଉ କୋଉ ରଙ୍ଗର ପ୍ରଜାପତି ଦେଖିଛ କହିଲ?
1: ନାଲି
0: ନାଲି ଆଉ
1: ହଳଦିଆ।
0: ମତେ ବି ଭାରି ଭଲ ଲାଗେ ହଳଦିଆ ରଙ୍ଗର ପ୍ରଜାପତି। ପ୍ରଜାପତିକୁ ତ ଆମର ଉଡିବାକୁ ଭଲ ଲାଗେ ନା କଣ, ସେଥିପାଇଁ ଉଡେ। ଅଙ୍କିତାକୁ ଆମର କଣ କଣ ଭଲ ଲାଗେ ଟିକେ କହିଲ?
1: ଡ୍ରଇଂ କରିବାକୁ ଭଲ ଲାଗେ, ଡ୍ୟାନ୍ସ କରିବାକୁ ଭଲ ଲାଗେ।
0: ଆରେ ବା, ତାହେଲେ ଏଇ ପ୍ରଜାପତି ଚିତ୍ର ଆଙ୍କିଛ ନା ଆଙ୍କିନ କେବେ?
1: ଆଙ୍କିଛି।
0: ଆଙ୍କିଛ କୋଉ ରଙ୍ଗର?
1: ପିଙ୍କ କଲର୍ର।
0: ତୁମକୁ ଡ୍ୟାନ୍ସ କରିବାକୁ ବହୁତ ଭଲ ଲାଗେ?
1: ଆଜ୍ଞା।
0: କୋଉ ଡ୍ୟାନ୍ସ କରୁଛ ତୁମେ?
1: ଓଡ଼ିଶୀ।
0: ଓଡ଼ିଶୀରେ ଆମେ ହାତରେ କେତେ ପ୍ରକାରର ମୁଦ୍ରା କରୁ? ତୁମେ ଯେହେତୁ ଓଡ଼ିଶୀ ଶିଖୁଛ, ଆମକୁ ଟିକେ ସେ ମୁଦ୍ରାର ନାଁ ଗୁଡ଼ିକ କହିବ?
1: ହସଂଯୁକ୍ତ ହସ୍ତମୁଦ୍ରା 28 ପତାକ, ତ୍ରିପତାକ, ଅର୍ଦ୍ଧପତାକ, କସ୍ତରୀ ମୁଖ, ମୟୂର, ଅଧଚନ୍ଦ୍ର, ଅରାଳ, ଶୁକତୁଣ୍ଡ।

0: ମହାଦେବ।
1: ବାଃ, ବହୁତ ସୁନ୍ଦର ଲାଗିଲା ତୁମେ ଶୁଣେଇଲ। ଆଉ ଅଙ୍କିତା, ତୁମେ ଆମର ଏତେ ସୁନା ଝିଅ, କେବେ ଦୁଷ୍ଟ ହୁଅ ନା ନାଇଁ? ଦୁଷ୍ଟମି କର ଟିକେ ଟିକେ। ଆଚ୍ଛା ହଉ, ତାହେଲେ ଅଙ୍କିତା, ତୁମେ ସବୁଠାରୁ ତୁମର କିଛି ଭଲ ଦିନ ମନେ ଅଛି? କୁଆଡେ ବୁଲିବାକୁ ଯାଇଥିଲ, ବହୁତ ଭଲ ଲାଗିଥିଲା।
0: ଜଗନ୍ନାଥ ମନ୍ଦିର।
1: ଆଚ୍ଛା ଠିକ ଅଛି, ତାହେଲେ ଆମେ ଜାଣିଲୁ ଯେ ଅଙ୍କିତାଙ୍କୁ ଜଗନ୍ନାଥ ବହୁତ ଭଲ ଲାଗନ୍ତି। ନାଇଁ
0: ଆଜ୍ଞା।
1: ତାହେଲେ ଠିକ ଅଛି ଅଙ୍କିତା, ତୁମ ସାଙ୍ଗେ କଥା ହେଇ ବହୁତ ଭଲ ଲାଗିଲା। ତୁମକୁ କେମିତି ଲାଗିଲା?
0: ଭଲ ଲାଗିଲା।
1: ତୁମେ ଏମିତି ସବୁବେଳେ ଖୁସିରେ ଥାଅ ଆଉ ଜଗନ୍ନାଥଙ୍କୁ ଏମିତି ଭଲ ପାଉଥାଅ। ତାହେଲେ କଣ କହୁଛ ଅଙ୍କିତା, ମିଶିକି ଆମେ କହିବା କି
0: ଜୟ
1: ଜଗନ୍ନାଥ? ବଢିଆ, ଏବେ ତ ସମୟ ହେଇଗଲାଣି, ତୁମଠାରୁ ବିଦାୟ ନେଉଛୁ।
0: ଆଜ୍ଞା ଆପା, ନମସ୍କାର।
1: ନମସ୍କାର।

ପିଲାମାନେ, ଏବେ ଖରାଦିନ ପାଇଁ ସକାଳ ସକାଳ ବି ବହୁତ ଗରମ ଲାଗୁଛି ନା? ଆଉ ଏଇ ଗରମ ସମୟରେ ମନେ ପଡ଼ୁଛି ଥଣ୍ଡା ଥଣ୍ଡା ପବନ, ଥଣ୍ଡା ଥଣ୍ଡା ଆଇସ୍କ୍ରିମ୍ ଆଉ ଥଣ୍ଡା ଥଣ୍ଡା ଜୁସ୍ କଥା, ନା କ'ଣ ପିଲେ? ଆଉ ଏଇସବୁ ମିଳେ ଗୋଟିଏ ଜାଗାରେ, କୋଉଠି କହିଲ ପିଲେ? ସମୁଦ୍ର କୂଳରେ। କ'ଣ ପିଲେ, ଠିକ କହିଲେ ନା? ସମୁଦ୍ରକୂଳ ବୁଲିଯିବାକୁ ବହୁତ ମଜା ଲାଗେ ନା? ସମୁଦ୍ରକୂଳର ଢେଉ ସହିତ ଖେଳିବାକୁ, ଆଉ ବାଲିରେ ମନ୍ଦିର ଗଢ଼ିବାକୁ ବି। କ'ଣ ପିଲେ, ତୁମମାନଙ୍କୁ ବି ସମୁଦ୍ରକୂଳରେ ବାଲି ଘର ତୋଳି ଢେଉ ସହ ଖେଳିବାକୁ ଭଲ ଲାଗେ ନା? ଆଚ୍ଛା ପିଲାମାନେ, ତୁମେମାନେ ଭୁଲିଗଲା ବେଳେ କମଳା ଆଇସ୍କ୍ରିମ୍ ଖାଅ କି ଆମ୍ବ ଆଇସ୍କ୍ରିମ୍, ତୁମ ରୋଜିତା ଅପାକୁ ନିଶ୍ଚୟ ଜଣାଇବ। ହେଲେ ତା ପୂର୍ବରୁ ଗୋଟିଏ ପ୍ରଶ୍ନଟିଏ ପଚାରୁଛି, କହିଲ ଦେଖି, ଆମ ପୃଥିବୀରେ କେତୋଟି ମହାସାଗର ଅଛି? ଠିକ କହିଛ, ପାଞ୍ଚଟି ଅଛି। ହେଲେ ସେଇ ମହାସାଗରର ନାଁ କ'ଣ ସବୁ ପିଲେ? ପ୍ରଶାନ୍ତ ମହାସାଗର, ଆଟଲାଣ୍ଟିକ ମହାସାଗର, ଭାରତ ମହାସାଗର, ଆର୍କଟିକ ମହାସାଗର ଆଉ ଦକ୍ଷିଣ ମହାସାଗର, ଯାହାକୁ ଇଂରାଜୀ ଭାଷାରେ କ'ଣ କୁହାଯାଏ ପିଲେ? ପାସିଫିକ ଓସେନ, ଆଟଲାଣ୍ଟିକ ଓସେନ, ଇଣ୍ଡିଆନ ଓସେନ, ଆର୍କଟିକ ଓସେନ ଆଉ ସାଉଦର୍ନ ଓସେନ। ତୁମେମାନେ ଜାଣିଥିବ ପିଲେ, ଆମ ପୃଥିବୀର ପ୍ରାୟ 70% ହେଉଛି ଜଳ। ହେଲେ ପିଲାମାନେ, କ'ଣ ତୁମେମାନେ ଏଇ କଥାଟି ଜାଣିଛ କି? ଆମେ ଯେଉଁ ନିଶ୍ୱାସ ପ୍ରଶ୍ୱାସ ନେଉଛେ, ସେଥିପାଇଁ ଅଧାରୁ ଅଧିକ ଅମ୍ଳଜାନ ଏହି ସମୁଦ୍ର ଭିତରେ ଥିବା ଛୋଟ ଛୋଟ ଗଛମାନଙ୍କ ଠାରୁ ଆସିଥାଏ। କ'ଣ ହେଲା ପିଲେ, ଆଶ୍ଚର୍ଯ୍ୟ ହେଇଗଲ ନା? ତୁମେମାନେ ନିଶ୍ଚୟ ଭାବୁଥିବ, ଅପା, ଏଇ ସମୁଦ୍ର ବି ଆମକୁ ନିଶ୍ୱାସ ନେବାରେ ସାହାଯ୍ୟ କରୁଛି। ହଁ ପିଲେ, ହେଲେ ଖାଲି ସେତିକି ନୁହେଁ, ଏଇ ସମୁଦ୍ର ପାଇଁ ବି ବାଦଲ ହେଉଛି ଆଉ ବର୍ଷା ହେଉଛି। କେବେ କେବେ ତୁମେମାନେ ନିଶ୍ଚୟ ଭାବୁଥିବ, ଏତେ ବଡ଼ ବଡ଼ ସମୁଦ୍ର ଭଲ ଆମର କ'ଣ ସାହାଯ୍ୟ କରୁଛନ୍ତି ଯେ? ହେଲେ ପିଲାମାନେ, ଯଦି ସମୁଦ୍ର ନଥାନ୍ତା ତାହେଲେ ପୃଥିବୀ ଏତେ ମାତ୍ରାରେ ଗରମ ହେଇଯାଆନ୍ତା ଯେ ଏଠି କେହି ବି ଜୀବଜଗତ ବଞ୍ଚିପାରନ୍ତେ ନାହିଁ। ଯେଉଁଭଳି ଆମେମାନେ ସ୍ଥଳ ଭାଗରେ ରହିଛେ, ସେଇଭଳି ସମୁଦ୍ର ଭିତରେ ବି କେତେ ପ୍ରକାରର ରଙ୍ଗ ବେରଙ୍ଗର ମାଛ, କଇଁଛ ଆଉ ସାର୍କ ଭଳି ଅନେକ ପ୍ରକାରର ଭଳି କି ଭଳି ଜୀବମାନେ ରୁହନ୍ତି। ତାହେଲେ ଜାଣୁଛ ତ ପିଲେ, ଏଇ ପୃଥିବୀ କେବଳ ମଣିଷମାନଙ୍କର ନୁହେଁ, ମଣିଷ ସହିତ ଅନେକ ପ୍ରକାର ଜୀବଜନ୍ତୁଙ୍କର ଘର। ଯେମିତି ଆମେ ନିଜ ଘରର ଯତ୍ନ ନେଉଛେ ଆଉ ସେମାନେ କେବେ ବି ଆମ ଘରକୁ ନଷ୍ଟ କରିଦେଉନାହାନ୍ତି, ସେଇଭଳି ଆମେ ବି ତାଙ୍କ ଘରକୁ ଅପରିଷ୍କାର କରିବା ନାହିଁ ବା ନଷ୍ଟ କରିବା ନାହିଁ। ହେଲେ କେମିତି ପିଲେ? ଯେମିତି ଆମେ ଟିକିଏ ପୂର୍ବରୁ କଥା ହେଉଥିଲେ, ସମୁଦ୍ରକୁ ଗଲେ ତୁମେମାନେ ଆଇସ୍କ୍ରିମ୍ ଖାଇବାକୁ ନହେଲେ ଝାଲମୁଢ଼ି ଖାଇବାକୁ ବହୁତ ଭଲ ପାଅ, କିନ୍ତୁ ଏଇସବୁ ପ୍ଲାଷ୍ଟିକ ବୋତଲ, ଆଇସ୍କ୍ରିମ୍ ଖୋଳ ବା ଚିପ୍ସ ପ୍ୟାକେଟ୍ ବାହାରେ ଫିଙ୍ଗି ଦେବା ନାହିଁ, ଯାହାଦ୍ୱାରା ସମୁଦ୍ରରେ ଥିବା ଜୀବମାନଙ୍କୁ ବହୁତ କଷ୍ଟ ହେବ। ତେଣୁ ଏଇସବୁ ଆମେ କେଉଁଠି ପକାଇବା? ଡଷ୍ଟବିନ୍ରେ ପକାଇବା। ସୁନା ପିଲା, ଏଇସବୁ କରିବା ଦ୍ୱାରା ସମୁଦ୍ରରେ ଥିବା କଇଁଛ ମାଛ ସମସ୍ତେ ବହୁତ ଖୁସି ହେବେ ଆଉ ତୁମକୁ ଧନ୍ୟବାଦ ବି ଜଣାଇବେ ପିଲେ। ତାହେଲେ ପିଲାମାନେ ଆସ, ଆମେ ସଭିଏଁ ମିଶି ଆମ ସମୁଦ୍ରକୁ ସଫା ରଖିବା। ଆଉ ଗୋଟିଏ କଥା ଜାଣିଛ ପିଲେ, ଆମ ସମୁଦ୍ରର ସୁରକ୍ଷା ବିଷୟରେ ସମସ୍ତଙ୍କୁ ବୁଝାଇବା ପାଇଁ ଗୋଟିଏ ଖାସ ଦିବସ ପାଳନ ହେଉଛି, ଜାଣିଛ କେବେ? ପ୍ରତିବର୍ଷ ଜୁନ୍ 8 ତାରିଖରେ, ଆଉ ସେଇ ଦିବସଟିର ନାଁ ହେଉଛି ବିଶ୍ୱ ମହାସାଗର ଦିବସ, ଯାହାକୁ ଇଂରାଜୀ ଭାଷାରେ କୁହାଯାଏ ୱାର୍ଲ୍ଡ ଓସେନ୍ସ ଡେ। ଆଉ ତୁମେମାନେ ବି ତୁମମାନଙ୍କର ସାଙ୍ଗସାଥୀଙ୍କୁ ଏଇ ବିଷୟରେ ବୁଝାଇ ଏଇ ଖାସ ଦିନଟି ପାଳିପାରିବ। ତାହେଲେ କ'ଣ କହୁଛ ପିଲେ, ତୁମେମାନେ ବି ପାଳିବ ତ ବିଶ୍ୱ ମହାସାଗର ଦିବସ? ପିଲାମାନେ, ଏବେ ସମୟ ହୋଇଯାଇଛି ଗୀତଟି ଶୁଣିବାର। ଆସ ଆମେ ସଭିଏଁ ମିଶି ଶୁଣିନେବା ଭଜନଟିଏ।

ପିଲାମାନେ ଏବେ ସମୟ ହୋଇଗଲାଣି, ତାହେଲେ ତୁମ ରୋଜିତା ବାପାକୁ ବିଦାୟ ଦିଅ। କିନ୍ତୁ ହଁ, ମନେ ଅଛି ତ ତୁମକୁ କାର୍ଯ୍ୟକ୍ରମ କିପରି ଲାଗୁଛି ସେ ବିଷୟରେ ତୁମର କୁନି କୁନି ହାତରେ ସୁନ୍ଦର ସୁନ୍ଦର ଅକ୍ଷରରେ ଗୋଟେ ଚିଠି ଲେଖି ରୋଜିତା ଅପା ପାଖକୁ ପଠେଇଦବ। ହଁ, ଆମକୁ ଚିଠି ଲେଖିବାର ଠିକଣାଟି ହେଉଛି ଇଟିକିଲି ମିଟିକିଲି କାର୍ଯ୍ୟକ୍ରମ ମାର୍ଫତ କାର୍ଯ୍ୟକ୍ରମ ନିଷ୍ପାଦକ ଆକାଶବାଣୀ ପୁରୀ। ପିନ୍କୋଡ଼ ତ ନିହାତି ଜରୁରୀ, ତାହେଲେ ଲେଖି ରଖ। ପିନ୍କୋଡ଼ଟି ହେଉଛି 752001। ଆଉ ହଁ ପିଲାମାନେ, ଏହା ସହିତ ତୁମେମାନେ ଯଦି ଇଟିକିଲି ମିଟିକିଲି କାର୍ଯ୍ୟକ୍ରମରେ ଭାଗ ନେବାକୁ ଚାହୁଁଛ, ତାହେଲେ ସେ ବିଷୟରେ ମଧ୍ୟ ତୁମେ ଚିଠି ଲେଖିବା ସହିତ SMS ବା ହ୍ୱାଟ୍ସଆପ୍ ମଧ୍ୟ କରିପାର। ତାହେଲେ ଫୋନ୍ ନମ୍ବରଟି ଲେଖି ରଖ। ଆମର ଫୋନ୍ ନମ୍ବରଟି ହେଉଛି 9437037892 9437037892। ବର୍ତ୍ତମାନ କାର୍ଯ୍ୟକ୍ରମଟିକୁ ଏଇଠି ରଖିବା। ଏବେ ମୁଁ ବିଦାୟ ନେଉଛି, ତୁମମାନଙ୍କର ରୋଜିତା ଅପା।

ପ୍ରଚାର କଲୁ କାର୍ଯ୍ୟକ୍ରମ ଇଟିକିଲି ମିଟିକିଲି। ଉପସ୍ଥାପନାରେ ଥିଲେ ରୋଜିତା ଦାସ, ପ୍ରଯୋଜନା କରିଥିଲେ ଦିଲୀପ କୁମାର ନାୟକ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ 103.4 FM। ବର୍ତ୍ତମାନ ଆରମ୍ଭ କରୁଛୁ କାର୍ଯ୍ୟକ୍ରମ ସୁପ୍ରଭାତ ପୁରୀ। କାର୍ଯ୍ୟକ୍ରମ ପରିସରକୁ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ। ତେବେ ଆସନ୍ତୁ ପାଞ୍ଜିରେ ଆଜିର ଦିନ ନିମନ୍ତେ କ'ଣ ତଥ୍ୟ ରହିଛି ଜାଣିବା। ଆଜି ପୃଷ 24 ଦିନ ଜ୍ୟେଷ୍ଠ ମାସ ରବିବାର, ଇଂରାଜୀ 2026 ମସିହା ଜୁନ୍ ମାସ 7 ତାରିଖ। ଭାରତୀୟ ସାଧାରଣ ସମୟ ଅନୁସାରେ ଆଜିର ପବିତ୍ର ପ୍ରତ୍ୟୁଷରେ ସୂର୍ଯ୍ୟୋଦୟ ହୋଇଥିଲା 5:08:11 ଏବଂ ସୂର୍ଯ୍ୟାସ୍ତ ହେବାର ସମୟ ରହିଛି 6:22:37।

ଶ୍ରୋତା ବନ୍ଧୁ, ମେ ମାସ 17 ତାରିଖରୁ ଆରମ୍ଭ ହୋଇଯାଇଛି ମଳ ମାସ। ଏହି ପବିତ୍ର ସମୟରେ ଭଗବାନ ବିଷ୍ଣୁଙ୍କ ପୂଜା, ଦାନ, ଜପ ଓ ଧ୍ୟାନର ବିଶେଷ ମହତ୍ତ୍ୱ ରହିଛି। ହିନ୍ଦୁ ପଞ୍ଜିକା ଅନୁସାରେ ଚନ୍ଦ୍ର ବର୍ଷ ପ୍ରାୟ 354 ଦିନର ହୋଇଥାଏ, ଯେଉଁଠାରେ ସୂର୍ଯ୍ୟ ବର୍ଷ ପ୍ରାୟ 365 ଦିନର ହୁଏ। ଏହି ଦୁଇଟିର ମଧ୍ୟରେ ଥିବା ତଫାତକୁ ସମତୁଲ କରିବା ପାଇଁ ପ୍ରତି 3 ବର୍ଷରେ ଏକ ଅତିରିକ୍ତ ମାସ ଯୋଡ଼ି ହୋଇଥାଏ, ଯାହାକୁ ଅଧିକ ମାସ କୁହାଯାଏ ବା ଯାହାକୁ କୁହାଯାଇଥାଏ ମଳ ମାସ। ଏହି ସମୟରେ ବିବାହ, ଗୃହପ୍ରବେଶ, ମୁଣ୍ଡନ ଭଳି ଶୁଭ କାର୍ଯ୍ୟ କରାଯାଏ ନାହିଁ, କିନ୍ତୁ ପୂଜାପାଠ, ଉପବାସ, ଦାନ ଧର୍ମ ଓ ଭଗବାନ ବିଷ୍ଣୁଙ୍କ ଭକ୍ତି ପାଇଁ ଏହାକୁ ଅତ୍ୟନ୍ତ ଶୁଭ ସମୟ ମନାଯାଏ। ପୁରାଣ ଅନୁସାରେ ଏହି ମାସକୁ ପୂର୍ବରୁ ଅଶୁଭ ମନାଯାଉଥିଲା, କିନ୍ତୁ ପରେ ଭଗବାନ ବିଷ୍ଣୁ ଏହାକୁ ନିଜ ନାମ ପୁରୁଷୋତ୍ତମ ଦେଇ ପବିତ୍ର ମାସର ମର୍ଯ୍ୟାଦା ଦେଇଥିଲେ, ସେଥିପାଇଁ ଏହାକୁ ପୁରୁଷୋତ୍ତମ ମାସ ବୋଲି କୁହାଯାଏ। ଏହି ସମୟରେ ଭକ୍ତିଭାବରେ କରାଯାଇଥିବା ଜପ, ତପ ଓ ଦାନର ଫଳ ଅନେକ ଗୁଣା ବଢ଼ିଯାଏ ବୋଲି ବିଶ୍ୱାସ ରହିଛି। ତେବେ ଶ୍ରୋତା ବନ୍ଧୁ, ଏଇଠି ଶେଷ କରୁଛୁ କାର୍ଯ୍ୟକ୍ରମ ସୁପ୍ରଭାତ ପୁରୀ। ଆସନ୍ତାକାଲି ଏକ ନୂତନ ଅଧ୍ୟାୟ ସହ ଆପଣମାନଙ୍କ ସହ ପୁଣି ଭେଟ ହେବ, ଠିକ୍ 7:55 ରହୁଛୁ। ନମସ୍କାର।

ଏବେ ଶୁଣନ୍ତୁ ଏହି ଗୀତଟିକୁ ସୋନୁ ନିଗମ ଏବଂ କବିତା କୃଷ୍ଣମୂର୍ତ୍ତିଙ୍କ ଦ୍ୱୈତ କଣ୍ଠରେ ଦିୱାନଗୀ ହିନ୍ଦୀ କଥାଚିତ୍ରରୁ।

ଏବେ ଶୁଣନ୍ତୁ ଏହି ଗୀତଟିକୁ ସୁରେଶ ୱାଡକର ଏବଂ ଲତା ମଙ୍ଗେସକରଙ୍କ ଦ୍ୱୈତ କଣ୍ଠରେ ବଂଶ ହିନ୍ଦୀ କଥାଚିତ୍ରରୁ।

0: ଶ୍ରୋତା ବନ୍ଧୁ ନମସ୍କାର, ଆକାଶବାଣୀ ପୁରୀ ଦ୍ୱାରା ପ୍ରସ୍ତୁତ ଅସ୍ତରାଗ କାର୍ଯ୍ୟକ୍ରମର ଆଉ ଏକ ନୂଆ ଅଧ୍ୟାୟକୁ ଆପଣମାନଙ୍କୁ ସ୍ୱାଗତ କରୁଛି। ଉପସ୍ଥାପନାରେ ମୁଁ ରାଜଶ୍ରୀ ସାହୁ। ଶ୍ରୋତା ବନ୍ଧୁ, ସୃଷ୍ଟିର ନିୟମରେ ଆମେ ସମସ୍ତେ ବନ୍ଧା। ଶିଶୁଟିଏ କିଶୋର ହୁଏ, ଆଉ କିଶୋର ହୁଏ ଯୁବକ, ଆଉ ସେ ଯୁବକ ହୁଏ ବୟସ୍କ। ଏହା ହିଁ ତ ସୃଷ୍ଟିର ନିୟମ। ମଣିଷଟିଏ ବୟସ୍କ ହେବା ସହିତ ତାହାର ଅଭିଜ୍ଞତା ବଢ଼ିଥାଏ ଏବଂ ଅନେକ ଗୁଡ଼ିଏ ଅନୁଭୂତିକୁ ପାଥେୟ କରି ସେ ଜୀବନର ଭଲ ମନ୍ଦ ଦୁଃଖ ସୁଖକୁ ନେଇ ଏକ ନୂଆ କାହାଣୀ ଲେଖିଥାଏ। ସେଇ କାହାଣୀ ତ ଆମ ପାଇଁ ପ୍ରେରଣା ପାଲଟିଥାଏ। ହେଲେ ବର୍ତ୍ତମାନର ପିଢ଼ି ଏହାକୁ ଅନୁଭବ କରିପାରୁନାହାନ୍ତି। ବୟସ୍କ ମଣିଷଙ୍କୁ ବୋଝ ଭାବେ ଗ୍ରହଣ କରୁଛନ୍ତି, ହେଲେ ସେମାନେ ଜାଣନ୍ତିନି ବୟସ ଯେତେ ବଢ଼େ ଅଭିଜ୍ଞତା ସେତିକି ବଢ଼ିଥାଏ। ଆଉ ସେଇ ଅଭିଜ୍ଞତା ହିତ ଆମମାନଙ୍କ ପାଇଁ ପୁଞ୍ଜି ସଦୃଶ। ମଣିଷର ଯେ କେବଳ ବୟସ ବଢ଼େ ତାହା ନୁହଁ, ଆମ ଆଖପାଖରେ ଥିବା ପଶୁ ପକ୍ଷୀ ଜୀବଜନ୍ତୁ ବୃକ୍ଷ କୀଟ ପତଙ୍ଗ କୋଠା ବାଡ଼ି ରାସ୍ତା ସମୟ ସୁଅରେ ସବୁକିଛିର ବୟସ ବଢ଼ିଥାଏ। ଶ୍ରୋତାବନ୍ଧୁ, ଏଇଭଳି ଅନେକ ବୟସକୁ ଅତିକ୍ରମ କରି ଆକାଶବାଣୀ କେନ୍ଦ୍ର 90 ବର୍ଷ ବୟସରେ ପଦାର୍ପଣ କରିଛି। ମଣିଷଟି ଯେମିତି ଅନେକ ଉତ୍ଥାନ ପତନ ଗତି କରି ବର୍ଦ୍ଧିତ ବୟସରେ ପହଞ୍ଚିଥାଏ, ଆକାଶବାଣୀ ମଧ୍ୟ ଏହି 9 ଦଶନ୍ଧି ମଧ୍ୟରେ ଅନେକ ଉତ୍ଥାନ ପତନ ଦେଖିଛି। ହେଲେ ସବୁ ପରେ ମଧ୍ୟ ତାର ଅଣ୍ଟା ଭାଙ୍ଗିନି, ସେ ଆଜି ବି ସଗର୍ବେ ସଳଖେ ଠିଆ ହୋଇଛି ଏବଂ ଆମକୁ ଦେଉଛି ଅନେକ ପ୍ରେରଣାଦାୟୀ ବାର୍ତ୍ତା। ଆମ ନିକଟରେ ସାଉଁଟି ଦେଉଛି ଅନେକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ, ଆମ ପାଇଁ ସାଜିଛି ସୂଚନାର ସଞ୍ଜୀବନୀ। ଆକାଶବାଣୀ ପ୍ରତିଷ୍ଠା ହେବା ଦିଗରେ ଅନେକ ପୁରୋଧାଙ୍କର ବଳିଷ୍ଠ ଅବଦାନ ରହିଥିଲା। ଆମ ପୁରୀରେ ଆକାଶବାଣୀ ପୁରୀ କେନ୍ଦ୍ର ପ୍ରତିଷ୍ଠା ଦିଗରେ ମଧ୍ୟ ଅନେକ ମହାନ ବ୍ୟକ୍ତିତ୍ୱ କାମ କରିଛନ୍ତି। ରେଡିଓ ପ୍ରତି ଥିବା ଭଲ ପାଇବା ଯୋଗୁଁ ହିଁ ସେମାନେ ପୁରୀରେ ଆକାଶବାଣୀ କେନ୍ଦ୍ର ପ୍ରତିଷ୍ଠା ପାଇଁ ଅହରହ ପ୍ରୟାସରତ ଥିଲେ। ଆକାଶବାଣୀର ବୟସ ବଢ଼ିବା ସହିତ ସେମାନଙ୍କର ମଧ୍ୟ ବୟସ ବଢ଼ିଛି। ଯୁବ ବୟସରେ ଯେଉଁ ସଂଗ୍ରାମ କରି ସେ ଆମ ପାଇଁକା ଆକାଶବାଣୀ ପୁରୀ କେନ୍ଦ୍ର ପ୍ରତିଷ୍ଠା କରିଥିଲେ, ସେମାନେ ଆଜି ବର୍ଦ୍ଧିତ ବୟସରେ ପହଞ୍ଚିଛନ୍ତି। ଆକାଶବାଣୀ ପୁରୀ ଯେମିତି ଆମକୁ ଅନେକ ସୂଚନା ଶିକ୍ଷା ସହିତ ଅନେକ ମନୋରଞ୍ଜନର ଭେଟି ଦେଉଛି, ତା ପଛରେ ରହିଛନ୍ତି ସେମାନେ ପ୍ରଚ୍ଛଦ ପଟ୍ଟନାୟକ। ହୁଏତ ସେମାନେ ପ୍ରୟାସ କରିନଥିଲେ ଆଜି ଆକାଶବାଣୀ ପୁରୀ କେନ୍ଦ୍ର ପ୍ରତିଷ୍ଠା ହୋଇପାରିନଥାନ୍ତା। ଆକାଶବାଣୀର ବୟସ ବଢ଼ି ସତ, ଯେମିତି ମୁଁ କିଛି ସମୟ ପୂର୍ବରୁ କହୁଥିଲି, ବୟସ ବଢ଼ିଲେ ଆମେ ଅଭିଜ୍ଞ ଲୋକମାନଙ୍କୁ ଅଣଦେଖା କରିଥାଉ। ହେଲେ ଆକାଶବାଣୀ ପୁରୀ କେବେ ବି ସେହିଭଳି ବ୍ୟକ୍ତିତ୍ୱମାନଙ୍କୁ ଭୁଲେ ନାହିଁ। ସେଥିପାଇଁ ତ ଆକାଶବାଣୀର 90 ବର୍ଷ ପୂର୍ତ୍ତି ଅବସରରେ ଆମେ ଆଜିର ଅସ୍ତରାଗ କାର୍ଯ୍ୟକ୍ରମରେ ଆପଣଙ୍କ ନିକଟକୁ ନେଇ ଆସିଛୁ ଜଣେ ଏଭଳି ଅତିଥିଙ୍କୁ, ଯାହାଙ୍କର ଅହରହ ପ୍ରୟାସ ଯୋଗୁଁ ଆକାଶବାଣୀ ପୁରୀ କେନ୍ଦ୍ରର ପ୍ରତିଷ୍ଠା ସଫଳମଣ୍ଡିତ ହୋଇପାରିଥିଲା। ପଲ୍ଲୀଠାରୁ ଦିଲ୍ଲୀ ଯାଏ ଅନେକ ପ୍ରୟାସ କରି ପୁରୀ ଭଳି ଏକ ସାଂସ୍କୃତିକ ସହରରେ ଆକାଶବାଣୀ ପୁରୀ କେନ୍ଦ୍ରର ପ୍ରତିଷ୍ଠା କରିପାରିଥିଲେ। ତାଙ୍କର ଯୁବ ସମୟର ସେହି ଲଢ଼େଇ ଆଜି ଆମ ପାଇଁ ବରଦାନ ସାଜିଛି। ସେ ସମୟରେ ଯୁବ ସୁଲଭ ବଳ ସହିତ ସବୁ ଲଢ଼େଇ ପାଇଁ ଆଗକୁ ଆସିପାରୁଥିବା ସେହି ବ୍ୟକ୍ତି ଜଣକ ଆଜି ବୟସର ଅପରାହ୍ନରେ ପହଞ୍ଚିଛନ୍ତି। ହେଲେ ଆକାଶବାଣୀ ପ୍ରତି ଥିବା ଭଲ ପାଇବା ତାଙ୍କର କମି ନାହିଁ। ସେ ପୂର୍ବରୁ ଆକାଶବାଣୀକୁ ଯେମିତି ଭଲ ପାଉଥିଲେ, ଏବେ ମଧ୍ୟ ତାଠାରୁ ଅନେକ ଗୁଣ ଅଧିକ ଭଲ ପାଉଛନ୍ତି ଏବଂ ଆକାଶବାଣୀର ଜଣେ ବିମୁଗ୍ଧ ଶ୍ରୋତା ଭାବେ ସବୁବେଳେ ଭଲ ପାଇବା ଅଜାଡ଼ି ଦେଇ ଆସିଛନ୍ତି। ତେବେ ଶ୍ରୋତାବନ୍ଧୁ, ଆଉ ବିଳମ୍ବ କରିବାନି, ଚାଲନ୍ତୁ ଆଜିର ଅସ୍ତରକ କାର୍ଯ୍ୟକ୍ରମ ପରିସରରେ ସ୍ୱାଗତ କରିବା ଆକାଶବାଣୀ ପୁରୀ କେନ୍ଦ୍ର ପ୍ରତିଷ୍ଠା ପଛରେ ପ୍ରଚ୍ଛଦ ପଟ୍ଟନାୟକ ଭାବେ କାର୍ଯ୍ୟ କରିଥିବା ଶ୍ରୀଯୁକ୍ତ ପ୍ୟାରିମୋହନ ଦାସ ମହୋଦୟଙ୍କୁ ଏବଂ ତାଙ୍କଠାରୁ ଶୁଣିବା ସେ କିଭଳି ଭାବେ ଆକାଶବାଣୀ ପୁରୀ କେନ୍ଦ୍ର ପ୍ରତିଷ୍ଠା କରିଥିଲେ ଏବଂ ବର୍ତ୍ତମାନ ଏତେ ବର୍ଷ ବୟସରେ ପହଞ୍ଚି ମଧ୍ୟ ସେ କିଭଳି ଭାବେ ଯୁବ ସୁଲଭ ବଳକୁ ସାଉଁଟି ବର୍ତ୍ତମାନ ସୁଦ୍ଧା ସଂସ୍କୃତିର ସୁରକ୍ଷା ପାଇଁ ଲଢ଼େଇ ଜାରି ରଖିଛନ୍ତି। ଶ୍ରୀଯୁକ୍ତ ପ୍ୟାରିମୋହନ ଦାସଙ୍କର ସାକ୍ଷାତକାର ନେଇଛନ୍ତି ଡକ୍ଟର ଅଭିମନ୍ୟୁ କାନୁନଙ୍କୁ। ଶ୍ରୋତାବନ୍ଧୁ, ଚାଲନ୍ତୁ ତାଙ୍କର ସାକ୍ଷାତକାରଟିକୁ ଆପଣମାନଙ୍କ ନିକଟରେ ଭେଟି ଦେଉଛୁ।
1: ଶ୍ରୋତାବନ୍ଧୁ ନମସ୍କାର, ଆଜିର ଆଲୋଚନା ପରିସରକୁ ଆପଣମାନଙ୍କୁ ସ୍ୱାଗତ। ଆଜି ଆମର ଏହି ଆଲୋଚନାର ମୁଖ୍ୟ ବିଷୟ ରହିଛି ଜଣେ ପରଦା ପଛର ବ୍ୟକ୍ତିତ୍ୱର ପରିପ୍ରକାଶ ଏବଂ

0: କିପରି ଏହି ଆକାଶବାଣୀର ଭୂମିକା ପଛରେ ତାଙ୍କର ଉଦ୍ଯୋଗ, ଆକାଶବାଣୀ ଗଠନ ପଛରେ ତାଙ୍କର ଉଦ୍ଯୋଗ ଏବଂ ତାଙ୍କର ସହଯୋଗିତା, ନିଜ ଅନୁଭୂତି, ଏହି ସମସ୍ତ ବିଷୟରେ ଆମେ ଆଜି ଜାଣିବା। ତେବେ ସେ ଜଣେ ଏକାଧାରରେ ଜଣେ ସମାଜସେବୀ, ଜଣେ ନାଟ୍ୟକାର, ଜଣେ କଳାକାର ଏବଂ ସର୍ବୋପରି କହିବାକୁ ଗଲେ ପୁରୀର ଜଣେ ବୟସ୍କ ବ୍ୟକ୍ତିତ୍ୱ ଆଜି ଆମ ଗହଣରେ ଉପସ୍ଥିତ ଅଛନ୍ତି। ଆମେ ତାଙ୍କ ସହିତ ଏ ବିଷୟରେ ଆଲୋଚନା କରିବା। ସେ ହେଉଛନ୍ତି ପ୍ୟାରୀମୋହନ ଦାସ, ଯିଏକି ଆକାଶବାଣୀ ପୁରୀ କେନ୍ଦ୍ର ଗଠନ କରିବାରେ ଯାହାଙ୍କର ମୁଖ୍ୟ ଭୂମିକା ଥିଲା, ସେ ଆଜି ଆମ ଗହଣରେ ଅଛନ୍ତି। ଆଜ୍ଞା ନମସ୍କାର।
1: ଆଜ୍ଞା ନମସ୍କାର।
0: ଆକାଶବାଣୀର ଆଲୋଚନା ପରିସରକୁ ଆପଣଙ୍କୁ ସ୍ୱାଗତ।
1: ଧନ୍ୟବାଦ
0: ସାର। ଆକାଶବାଣୀ ପୁରୀ, ଯେତେବେଳେ ଆମର ଆକାଶବାଣୀ କଟକ କେନ୍ଦ୍ର 1948 ମସିହାରେ ଗଠନ କରାଯାଇଥିଲା,
1: ଆଜ୍ଞା,
0: ତାପରେ ପୁରପଲ୍ଲୀରେ ଆକାଶବାଣୀ କ'ଣ, ରେଡ଼ିଓ କ'ଣ, ଇଏ ଓଡ଼ିଶାବାସୀମାନେ ଜାଣିଲେ ଏବଂ ଓଡ଼ିଆ ଭାଷାକୁ କିପରି ବିସ୍ତାର କରାଯାଇପାରିବ ତାହାର ଉଦ୍ୟମ କରିଚାଲିଥିଲା ଅନବରତ ଆକାଶବାଣୀ କଟକ କେନ୍ଦ୍ର।
1: ଆଜ୍ଞା,
0: ଏପରି କ'ଣ ଆବଶ୍ୟକ ପଡ଼ିଲା ଆପଣ ଏହି ଶ୍ରୀକ୍ଷେତ୍ର ପୁରୀରେ ଆକାଶବାଣୀ କେନ୍ଦ୍ରର ଗଠନ କରିବାର ଯେଉଁ ପରିକଳ୍ପନା ଆପଣଙ୍କ ମନକୁ ଆସିଲା?
1: ଆଜ୍ଞା, ମୋ ମନକୁ ଆଗେ ଆସିଲା ପୁରୀ ଗୋଟେ ସବୁଠୁ ଗୋଟେ ଭଲ ସାମାଜିକ କେନ୍ଦ୍ର ଏବଂ ମୁକ୍ତି କେନ୍ଦ୍ର, ଏବଂ ଏଇଟା ମାନେ ସବୁ ଭାରତବର୍ଷର ଗୋଟେ ଶ୍ରେଷ୍ଠ ଜାଗା।
0: ଆଜ୍ଞା,
1: ମୁଁ ଦେଖିଲି ପୁରୀରେ ଗୋଟେ ଆକାଶବାଣୀ ନାହିଁ, ଏଇଟା ମୋ ମନରେ ସନ୍ଦେହ ହେଲା କେମିତି ଗୋଟେ ଆକାଶବାଣୀ ହେବ। ସେଥିପାଇଁ ମୁଁ ମନରେ ଚେଷ୍ଟା କଲି, ମହେଶ୍ୱର ବାବୁ ତାଙ୍କ ପାଖକୁ ଗଲି, ତାଙ୍କୁ କହିଲି, ମୁଁ କହିଲି ସାର୍ ପୁରୀରେ ଗୋଟେ ଆକାଶବାଣୀ ହେବନି। ସେ କହିଲେ କାହିଁ ହେବନି, ନିଶ୍ଚୟ ହେବ। ମୁଁ କହିଲି ସାର୍ କେମିତି କ'ଣ କରିବା, ନା ଆପଣ ଚେଷ୍ଟା କରନ୍ତୁ। ମୁଁ ସବୁ ଚେଷ୍ଟା କଲି, ତାଙ୍କ ପାଖକୁ ଗଲି, ମୁଁ କହିଲି ଆଜ୍ଞା କାମାକ୍ଷା ବାବା ସିଂହ ଦେବ, ସିଏ ବର୍ତ୍ତମାନ ଅଛନ୍ତି ବ୍ରଡ଼କାଷ୍ଟିଂ ମିନିଷ୍ଟର, ତାଙ୍କୁ ଧରିଲେ ହେବ।
0: ଆଜ୍ଞା,
1: ସିଏ କହିଲେ ତୁମେ ତାଙ୍କର ଆଣ, ଫୋନ୍ ନମ୍ବର ଆଣ। ମୁଁ ସବୁ ଢେଙ୍କାନାଳ ଗଲି, ତାଙ୍କ ଦରବାରରେ ଯିଏ ଗୀତ ଗାଆନ୍ତି ନରେନ୍ଦ୍ର ବହିଦାର, ତାଙ୍କଠୁ ଫୋନ୍ ନମ୍ବରଟା ଆଣିଲି କାମାକ୍ଷା ସିଂହଙ୍କର, ଆଣିକିରି ମହେଶ୍ୱରଙ୍କୁ ଦେଲି। ମହେଶ୍ୱର ଫୋନ୍ କଲେ କାମାକ୍ଷା ସିଂହଙ୍କୁ, ସେ ସବୁ କହିଲେ ମୁଁ ଅମୁକ ତାରିଖରେ ମୁଁ ଯାଉଛି ପୁରୀ, ସରକାର ହାଉସ୍ରେ ରହିବି, ସେଇଠି ମୋତେ ଦେଖା କରିବେ। ସେଠୁ ଆମେ ଦୁଇ ଜଣ ଯାକ ସେ ତାରିଖରେ ଗଲୁ, ତାଙ୍କୁ ଦେଖା କଲୁ। ସେ କହିଲେ ଚାଲ ଜାଗା ଦେଖି ଯିବା, ସେଠୁ ଆଗ ଏନ୍ସି ଅଫିସ୍ ଯେଉଁଠି ହେଇଛି, ସେ ଏନ୍ସି ଅଫିସ୍ ଯେଉଁଠି ବର୍ତ୍ତମାନ ହେଇଛି ସେଇଠି ସେ ଦେଖିବାକୁ ନେଲେ।
0: ଆଜ୍ଞା,
1: କାମାକ୍ଷା ସିଂହ ଆମେ ମହେଶ୍ୱର ସବୁ ଏକାଠି ଗଲୁ, ସେଠି ଦେଖିକି ମୁଁ ଯେତେବେଳେ ଦେଖିଲି, ମୁଁ କହିଲି ଆଜ୍ଞା ଏଇଟା ସବୁ ହେଉଛି ନକାମ୍ବଳ, ଏଠି ଆଜ୍ଞା ଅଲିଆ ରେଡ଼ିଓ ହେଇପାରିବ ନାହିଁ। ଅଲିଆ ରେଡ଼ିଓ ଗୋଟେ ଏମିତି ଜାଗାରେ ହେବ ଯେକି ସବୁ ଲୋକ ଯାଇପାରିବେ ଏବଂ ସେ ଗୀତ ଗାଇବେ ବା ଡ୍ରାମା କରିବେ, ଯାହା କିଛି କରିବେ, ଗୋଟେ ମିଡ଼ିଲ୍ ଅଫ୍ ଦି ଟାଉନ୍ ଏଇଟା ହେବା ଦରକାର। ସିଏ କହିଲେ ଠିକ୍ ଅଛି, ମହେଶ୍ୱର କହିଲେ ହଁ ଠିକ୍ କଥା, ଚାଲ ଯିବା। ସେଠୁ ଆସିଲା ପରେ ଆମର ଏଇ ଯେଉଁ ସୁବାସ ଛକ ପାଖରେ ସେଠି ବଣ ଥିଲା, ଝାଉ ବଣ,
0: ଆଜ୍ଞା,
1: ସେଇ ଜାଗାଟା ମୁଁ ଦେଖାଇଲି। ମୁଁ କହିଲି ଏଇ ଜାଗାରେ କରନ୍ତୁ, ବେଟର୍ ହେବ, ସବୁ ଲୋକ ଆସିପାରିବେ, ଯାହା ହଉ ଠିକ୍ ହେଲା। ସେଠୁ ସେଇଠି ଠିକ୍ ହେଇକି ଘର ତିଆରି ହେଲା, ଘର ତିଆରି 3 ବର୍ଷ ପଡ଼ିଲା। ପଡ଼ିଲା ପରେ ମୁଁ ସେଠୁ ପେପର୍ରେ ବାହାର କଲି, ଇଂଲିଶ କାଗଜରେ ବାହାର କଲି। ମୁଁ କହିଲି ଦେଖନ୍ତୁ ଏଇଟା ଗୋଟେ ମାନେ ଏଇଭଳ ଅନୁଷ୍ଠାନ ଗୋଟେ ହେବା କଥା, ଏଇଟା ମାଟିରେ ମିଶିଲାଣି, କେମିତି ଏଇଟା ହେବ। ସେଠୁ ମହେଶ୍ୱରକୁ କହିଲେ ତୁମେ ଚେଷ୍ଟା କର। ମୁଁ କହିଲି ହଁ ସାର୍ ମୁଁ ଚେଷ୍ଟା କରୁଛି। ସେଠୁ ମୁଁ ଚେୟାରମ୍ୟାନ୍ ପାଖକୁ ଗଲି, ସେଠୁ ସୁରେନ୍ଦ୍ର ଦାସ ଥାନ୍ତି, ସୁରେନ୍ଦ୍ର ଦାସ ଚେୟାରମ୍ୟାନ୍, ତାଙ୍କଠୁ ଗୋଟେ ଦସ୍ତଖତ ଆଣିଲି, ଫାର୍ଷ୍ଟରେ କଲେ, ତାପରେ 5000 ସିଗ୍ନେଚର୍ ବୁଲି ବୁଲିକା ସହର ଭିତରେ ସେଇ ଆପ୍ଲିକେସନ୍ ଯେ ଲଗେଇକିରି ସୁଷମା ସ୍ୱରାଜ ପାଖକୁ ପଠାହେଲା। ସେଥିରେ ମହେଶ୍ୱରକୁ କରେ ଲେଖିଦେଲେ ରେକମେଣ୍ଡେସନ୍, ଯେ ଏମିତି ଗୋଟେ ହଉ, ଏଠି ଗୋଟେ ଷ୍ଟୁଡ଼ିଓ ହେବା ଦରକାର, ଲେଖିଦେଲେ। ତାପରେ ସେଇ ଲେଖାଟା ଆମର ଦିଲ୍ଲୀରେ ପହଞ୍ଚିଲା, ପହଞ୍ଚିଲା ପରେ କିଛି ଦିନ ପରେ ଗଲା ପରେ ସେଠୁ ମହେଶ୍ୱରକୁ କହିଲେ କ'ଣ କିଛି ତ ହେଲାନି କାମ, ମୁଁ ତାଙ୍କ ପାଖରେ ପହଞ୍ଚିଲି ଯାଇକି, ସେ କହିଲେ କିଛି ତ କାମ ହେଲାନି, କ'ଣ କରିବା। ମୁଁ କହିଲି ସାର୍ ଆପଣ ଟିକିଏ ଫୋନ୍ କରନ୍ତୁ, ମ୍ୟାଡ଼ାମ୍ ଅଛନ୍ତି ବର୍ତ୍ତମାନ ଆମର ସୁଷମା ସ୍ୱରାଜ, ତାଙ୍କୁ ଟିକିଏ ଫୋନ୍ କରନ୍ତୁ। ସେ କହିଲେ ହଁ ତୁମେ ନମ୍ବରଟା ଆଣ। ସେଠୁ ମୋର ଜଣେ ବନ୍ଧୁ ଥିଲେ SGO ଟେଲିଫୋନ୍ସ, ତାଙ୍କଠୁ ମୁଁ ନମ୍ବରଟା ଆଣିଲି, ଆଣି ତାଙ୍କୁ ଦେଲି ସୁଷମା ସ୍ୱରାଜଙ୍କର। ସେ ସାଙ୍ଗେ ସାଙ୍ଗେ ତତ୍କ୍ଷଣାତ୍ ଫୋନ୍ କଲେ, ସେ ସେଠୁ କହିଲେ ମୁଁ ଏହାରି ଭିତରେ କରିଦେଉଛି, ମୁଁ ଏହାରି ଭିତରେ ମୁଁ ଓପନ୍ କରିବା ବନ୍ଦୋବସ୍ତ କରିଦେଉଛି,
0: ଆଜ୍ଞା
1: ଏହାରି ଭିତରେ ଓପନ୍ ହେବ।

0: ତାପରେ କିଛି ଦିନ ଗଲା ପରେ ଜଣେ ମ୍ୟାଡ଼ାମ୍ ଆସିଲେ, ଆମର ଆନାଉନ୍ସ କରିବାକୁ ଆସିଲେ, ତାଙ୍କ ନାଁଟା ଅବଶ୍ୟ ମନେ ନାହିଁ,
1: ଜୟନ୍ତୀ ମ୍ୟାଡ଼ାମ୍,
0: ଜୟନ୍ତୀ ମ୍ୟାଡ଼ାମ୍,
1: ଆଜ୍ଞା,
0: ସେ ଆସିଲେ ଆନାଉନ୍ସ କରେ, ମୁଁ ଯାହା ହଉ ମନଟା ମୋର ଖୁସି ହେଇଗଲା। ତାପରେ ଯେଉଁଦିନ ଇନାଗୁରେସନ୍ ହେଲା ସେଦିନ ମୁଁ ଆସିକି ଗେଟ୍ ପାଖେ ଛିଡ଼ା ହେଇଥିଲି, ମହେଶ୍ୱର ବାବୁ ଆସିଲେ ସିଆଡ଼ୁ, ଜଣେ କାନ୍ଧରେ ହାତ ପକାଇ ଆସିଲେ, କହିଲେ କିଏ ତମେ କ'ଣ ଏଠି ଛିଡ଼ା ହେଇଛ, ତମେ କରିବା ଲୋକ ଏଠି କ'ଣ ଠିଆ ହେଇଛ। ମୁଁ କହିଲି ସାର୍ ମୁଁ ତ ଠିଆ ହେଇଛି, ମୋତେ ନା ସେ ସୁରେଶ ଦାସକୁ ଡାକିଲେ, ଆମର ସୁରେଶ ଦାସ ଯିଏ ଥିଲେ ଆମର ଷ୍ଟେସନ୍ ଡାଇରେକ୍ଟର, ତାଙ୍କୁ କହିଲେ ହୟ ୟାକୁ କ'ଣ ନିମନ୍ତ୍ରଣ କାର୍ଡ଼ ଦେଇନ, ନା ଆଜ୍ଞା ଆମେ ଜାଣିଲୁ, ଆମେ ଆଉ କାହାକୁ ଦେଇଥିଲୁ, ସିଏ ଦେବା କଥା, ତମେ ତାକୁ ଦେବା କଥା ଘରେ ନେଇକିରି, କ'ଣ ତମେ ଦେଇନ, କେମିତି କେମିତି ନଦେଲ ତାକୁ, ତାକୁ ଦାଗ ଦେବା କଥା। ସେଠୁ ଭିତରେ କେମିତି ଘରୁ ଆସିଲୁ, ଫଙ୍କସନ୍ ଦେଖିଲୁ, ବସିଲୁ, ବସିଲା ପରେ ଯେତେବେଳେ ତାଙ୍କର ସବୁ ହେଲା, ଖାଇବା ପିଇବା ଆରମ୍ଭ ହେଲା, ମୁଁ ଖସି ଆସିଲି ସେଠୁ।
1: ଆଜ୍ଞା,
0: ତାପରେ ମହେଶ୍ୱର ଖୋଜିଲେ ମୋତେ, କହିଲେ କୁଆଡ଼େ ଗଲେ ପିଆରି ବାବୁ, କୁଆଡ଼େ ଗଲେ, ଆମର ଜଣେ ବନ୍ଧୁ ଥିଲେ ସେଠି, ସିଏ କହିଲେ, କହିଲେ ଆଜ୍ଞା ସେ ପଳେଇଲେ, ତା କେମିତି ପଳେଇଲେ କେମିତି, ହଇ ସୁରେଶ ଦାସ କ'ଣ ପଳେଇଲେ, କ'ଣ ତମେ କାହିଁ ତାକୁ ଦେଲନି କାହିଁକି, ବୋଲେ ତାକୁ ଭାଇ ବିରକ୍ତି ପ୍ରକାଶ କଲେ। ତାପରେ ଇନାଗୁରେସନ୍ ହେଲା, ବର୍ତ୍ତମାନ ଆଜ୍ଞା ଆମେ ଚେଷ୍ଟା କରୁଛୁ କେମିତି ପୂର୍ଣ୍ଣାଙ୍ଗ ଏଇଟାକୁ କରିବାକୁ, ଏମ୍ କରିବାକୁ।
1: ଆଜ୍ଞା,
0: ସେଗୁଡ଼ା ମନରେ ମୋର ଆସିଲା, ଏଇଟାକୁ କେମିତି ଏମ୍ କରିବା, ପୂର୍ଣ୍ଣାଙ୍ଗ ରେଲୱେ ଷ୍ଟେସନ୍ ହେବ, ଯେମିତି କଟକରେ ହେଉଛି, ଜୟପୁରରେ ହେଉଛି, ବ୍ରହ୍ମପୁରରେ ହେଉଛି, ସମ୍ବଲପୁରରେ ହେଉଛି, ସେହିପରି କେମିତି ଗୋଟେ ଆମର ହେବ ପୂର୍ଣ୍ଣାଙ୍ଗ ଷ୍ଟେସନ୍, ସେଇଥିପାଇଁ ବର୍ତ୍ତମାନ ଚେଷ୍ଟା ଚାଲିଛି। ଜଗନ୍ନାଥ କରନ୍ତୁ କେମିତି ସଫଳ ହେଉ, ମୁଁ ଏତିକି ଭକ୍ତି ଭାବରେ ମୁଁ ମାଗୁଛି ଜଗନ୍ନାଥଙ୍କ ଆଶୀର୍ବାଦ, କେମିତି ଶୀଘ୍ର ଏଇଟା ହେଇଯାଉ, ପ୍ରଭୁଙ୍କ ଇଚ୍ଛା ଯାହା, ପାର୍ଲିଆମେଣ୍ଟରେ ଏଇଟା ପଡ଼ିବାର ବନ୍ଦୋବସ୍ତ ମଧ୍ୟ ହେଉଛି।
1: ଆଜ୍ଞା, ଆକାଶବାଣୀ ପୁରୀ କେନ୍ଦ୍ରର ପ୍ରତିଷ୍ଠା ଭାବରେ ଆପଣ ହେଉଛନ୍ତି ମୁଖ୍ୟ ପୁରୋଧା।
0: ଆଜ୍ଞା,
1: ଏହା କହିଲେ ଅତ୍ୟୁକ୍ତି ହେବନି, କାରଣ ଏ ସମସ୍ତ କାର୍ଯ୍ୟ ଆପଣ ଯେତେବେଳେ କରୁଥିଲେ ସେ ସମୟରେ ଆପଣଙ୍କୁ ଅନ୍ୟ କେଉଁମାନେ ସହଯୋଗ କରିଥିଲେ?
0: ମୋତେ ଆଜ୍ଞା ସହଯୋଗ କେହି କରୁନାହାନ୍ତି, ମହେଶ୍ୱରଙ୍କ ଛଡ଼ା ଆଉ କେହି ସହଯୋଗ କରୁନାହାନ୍ତି।
1: ଆଜ୍ଞା,
0: ମୁଁ ଏକମାତ୍ର ଲୋକ, ଏ ଛତା ଖଣ୍ଡିଏ ଧରି ଏ ଘର ସେ ଘର ସେ ଘର ମାଉସୀ ଏ ଘର ପିଉସୀ ହେଇ ଏହି ଅନୁଷ୍ଠାନଟିକି ଗଢ଼ିଛି। ଆଜ୍ଞା, ଏହି କହିବା କଥା ନୁହେଁ, ଏଇଟା ମାନେ ମଧ୍ୟ ମାନେ ଲଜ୍ଜାର କଥା।
1: ଆଉ ଗୋଟେ କଥା ମୁଁ ଏଇଠି ଆପଣଙ୍କୁ ପଚାରିବି, ଯେତେବେଳେ ଆକାଶବାଣୀ ପୁରୀ କେନ୍ଦ୍ର ଆପଣ ଗଢ଼ିଥିଲେ,
0: ଆଜ୍ଞା,
1: ସେତେବେଳେ କେନ୍ଦ୍ର ଗଠନ କରିବାରେ ଏହା ପଛରେ ଆପଣଙ୍କର କିଛି ମନ ଭିତରେ ଆଶା ଥିବ ଯେ ଏଇଭଳି କାର୍ଯ୍ୟକ୍ରମ ହେବ, ଏଇ ଯେଉଁ ସବୁ ମନରେ ଆଶା ଥିଲା, ଧାରଣା ଥିଲା,
0: ଆଜ୍ଞା,
1: ଆକାଶବାଣୀ କେନ୍ଦ୍ର ଯେତେବେଳେ ଆରମ୍ଭ ହେଲା ଏବଂ ତାର କାର୍ଯ୍ୟକ୍ରମ ପ୍ରଚାର ପ୍ରସାର କଲା,
0: ଆଜ୍ଞା,
1: ସେ ସମସ୍ତ ଆଶା ଆପଣଙ୍କର ପରିପୂର୍ଣ୍ଣ ହେଇଛି ବୋଲି ଆପଣ ଭାବୁଛନ୍ତି?
0: ନା, ପରିପୂର୍ଣ୍ଣ ହେଇନି। ଯାହା ଆମର ଆଶା ଥିଲା, ପୂର୍ଣ୍ଣାଙ୍ଗ ଷ୍ଟେସନ୍ ହେବ, ଡ୍ରାମା ହେବ, ଏଠି ଆମର ଗୀତ ବି ହେବ, ରେକର୍ଡ଼ିଂ ହେବ, ଷ୍ଟାଫ୍ ପୋଷ୍ଟିଂ ହେବେ, ହ୍ୟାଣ୍ଡସ୍ ପୋଷ୍ଟିଂ ଆସିବ, ଏସବୁ ଜିନିଷ କିଛି ହେଇନାହିଁ ଏପର୍ଯ୍ୟନ୍ତ।
1: ହଁ, ଯଦିଓ ସେ ସମସ୍ତ ଜିନିଷ ହେଇପାରିନାହିଁ, କିନ୍ତୁ ଯାହା ଯେତିକି ଆମକୁ ମିଳିଛି ସେଥିରେ ଆକାଶବାଣୀ ତାର କାର୍ଯ୍ୟକ୍ରମ ସୁଚାରୁ ରୂପେ ତୁଲଉଛି ବୋଲି ଆପଣଙ୍କୁ ହୃଦୟଙ୍ଗମ ହେଉଛି କି ନାହିଁ?
0: ହଁ ହଁ, ହେଉଛି। ଆମର ବାତ୍ୟା ବେଳେ ସେତେବେଳେ ଯାହା ସଫଳ କାମ କରିଛନ୍ତି ଆକାଶବାଣୀ ପୁରୀ,
1: ଆଜ୍ଞା,
0: ସେ ଯେଉଁ ସମୟଟା କଥା କହିଲେ ମାନେ ସରିବନି କଥା। ସେ ଟାଇମ୍ରେ ଅଲ୍ ଇଣ୍ଡିଆ ରେଡ଼ିଓ ପୁରୀ ମଫସଲ ଯେତେ ଗାଁ ଗଣ୍ଡା ଯେଉଁଠି ଯାହା ଅଛି, ପାଣି ପଶିଯାଇଛି, କେଉଁଠି ଘର ଭାଙ୍ଗିଯାଇଛି, କେଉଁଠି ଲୋକମାନଙ୍କୁ ସାହାଯ୍ୟ କରିବାକୁ ଆସିଛନ୍ତି ସହାୟକ ଗୋଷ୍ଠୀ, ଏ ସବୁ ପ୍ରଚାର କରିଛନ୍ତି ସେତେବେଳେ ଟାଇମ୍ରେ, ତାକୁ ଭୁଲି ହେବନି କେବେ, ଅଭୁଲା ସୂଚୀ ହେଇ ରହିଯିବ
1: ନିଶ୍ଚିତ। ଆମେ ଆମର ଏହି କାର୍ଯ୍ୟକ୍ରମ ଏବଂ ଆଲୋଚନାକୁ ଆଗକୁ ମଧ୍ୟ ଜାରି ରଖିବା। ତେବେ ଆପଣଙ୍କର ମନପସନ୍ଦର ଗୋଟିଏ ଗୀତ ଆମେ ଆପଣଙ୍କୁ ଶୁଣିବାକୁ ଚାହୁଁଛୁ, କେଉଁ ଗୀତ ଶୁଣିବେ ଆପଣଙ୍କର ପସନ୍ଦର କୁହନ୍ତୁ।
0: ଆରେ ମନ ମୋର, ମୁଁ ଯେ କହୁଛି ସ୍ୱରୂପ ତୋ ଆଗର, ଆରେ ମନ ମୋର, ମୁଁ ଯେ କହୁଛି ସ୍ୱରୂପ ତୋ ଆଗର, ଆରେ ମନ ମୋର।

0: ଆପଣ ଆମକୁ ଶୁଣୁଛନ୍ତି, ଆମ ଗହଣରେ ଅଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରର ମୁଖ୍ୟ ସ୍ରଷ୍ଟା, ଯାହାଙ୍କ ଉଦ୍ଯୋଗରେ ଆଜି ଏଠି ଆକାଶବାଣୀ ପୁରୀ କେନ୍ଦ୍ର ପ୍ରତିଷ୍ଠା ହୋଇପାରିଛି ଏବଂ ଆପଣମାନେ ମଧ୍ୟ ଆମକୁ ଶୁଣିପାରୁଛନ୍ତି। ଏଇ ଆକାଶବାଣୀ ପୁରୀ କେନ୍ଦ୍ରର ପ୍ରତିଷ୍ଠାତା ପ୍ୟାରିମୋହନ ଦାସ ମହୋଦୟ ଆଜି ଆମ ଗହଣରେ ଉପସ୍ଥିତ ଅଛନ୍ତି, ଆମ ସହିତ ବାର୍ତ୍ତାଳାପ କରୁଛନ୍ତି, ଆମେ ତାଙ୍କ ସହ ଆଲୋଚନା କରୁଛୁ। ଏ କଥା ମଧ୍ୟ ଖୁବ୍ କମ୍ ବ୍ୟକ୍ତିଙ୍କୁ ଜଣା ଯେ ଆକାଶବାଣୀ କେନ୍ଦ୍ର ପ୍ରତିଷ୍ଠା ପଛରେ ବେଶୀ ଉଦ୍ଯୋଗ, ଅଧିକ ହାତ, କାହାର ଶ୍ରମ ରହିଛି। ତେବେ ଇଏ ହେଉଛନ୍ତି ସେ ବ୍ୟକ୍ତିତ୍ୱ ଯିଏକି ପରଦା ପଛର ମଣିଷ, ସମସ୍ତେ ଆକାଶବାଣୀ ଶୁଣୁଛନ୍ତି କିନ୍ତୁ ତାଙ୍କର ନାଁ ହୁଏତ ଖୁବ୍ କମ୍ ଲୋକ ଜାଣିଥିବେ। ତେବେ ଏଇଠି ଆଉ ଗୋଟେ କଥା ଆଜ୍ଞା ମୁଁ ଆପଣଙ୍କୁ ପଚାରିବାକୁ ଚାହିଁବି, ଆପଣଙ୍କର ଜୀବନର ଆଉ ଗୋଟିଏ ଅଙ୍ଗ ହେଉଛି ଅଭିନୟ, ଏ ବିଷୟରେ ମଧ୍ୟ ମୁଁ କିଛିଟା ଶୁଣିଛି, ସେ ବିଷୟରେ ଟିକେ ଆମର ଶ୍ରୋତା ଭାଇ ଭଉଣୀମାନଙ୍କୁ ଜଣାଇବେ କି?
1: ମୁଁ ଆଜ୍ଞା ଅଭିନୟ କରିଛି, ପ୍ରାୟ 70 ଡ୍ରାମା ମୁଁ କରିଛି। ମାଟିର ମଣିଷ ନାଟକରେ ବର୍ଜୁ ଭୂମିକାରେ ମୋର ଅଭିନୟ ବୋଧେ ଅଭୁଲା ସ୍ମୃତି ରହିବ, କାରଣ ଯେଉଁମାନେ ମାଟିର ମଣିଷ ଦେଖିଛନ୍ତି ଡ୍ରାମାଟା, ଫିଲ୍ମଟା ନୁହେଁ ଡ୍ରାମାଟା, ସେମାନେ ଆଖିରୁ ଲୁହ ଝରେଇ ରହିପାରିନାହାନ୍ତି। ବର୍ଜୁ ଭୂମିକାଟା ଏତେ ସୁନ୍ଦର ଭାବରେ ମୁଁ ତାକୁ ଫୁଟେଇଥିଲି, ସେ କଥାଟା ବୋଧେ ସେ ସମୟରେ ଯେଉଁମାନେ ଦେଖିଛନ୍ତି ଅନ୍ନପୂର୍ଣ୍ଣା ଥିଏଟରରେ ସେ ଜାଣିଛନ୍ତି।
0: ଆଜ୍ଞା,
1: ଆଉ ମୁଁ କ'ଣ ଅଧିକ କହିବି, ମୁଁ ଆଉ ଗୋଟିଏ ଫିଲ୍ମରେ ଏବେ କରିଛି, ସେଇଟା ହେଉଛି ଖୁଣ୍ଟା ଗଛର ଛାଇ। ସେ ଖୁଣ୍ଟା ଗଛର ଛାଇଟି ବର୍ତ୍ତମାନ ୟୁଟ୍ୟୁବରେ ଛଡ଼ା ହେଇଛି, ସେଠି ମୁଁ ଏକମାତ୍ର ଅଭିନୟ କରିଛି।
0: ଆଜ୍ଞା,
1: ଆଉ ମୋ ସାଙ୍ଗେ କଟକର ଆକାଶବାଣୀର ସବୁ ଅଛନ୍ତି ଆର୍ଟିଷ୍ଟମାନେ ଅଛନ୍ତି, ସେଇଠି ମୋତେ ଭଲ ବର୍ତ୍ତମାନ ଚାଲିଛି, ଓଡ଼ିଶାରେ ସବୁଆଡ଼େ ଚାଲିଛି ୟୁଟ୍ୟୁବରେ। ଲୋକମାନେ ଦେଖି ମୋତେ ଲେଖୁଛନ୍ତି ଭାଇନା ଭଲ ହେଲା, ଭାଇନା ବଢ଼ିଆ ହେଇଛି, ଅମୁକ ହେଇଛି, ଆପଣଙ୍କ ଅଭିନୟ ଭଲ ହେଇଛି। ହଁ, ଯାହା ହେଲା ହେଲା, ଜଗନ୍ନାଥଙ୍କ ଇଚ୍ଛା ଥିଲା, ଯାହା ହେଲା। ଆଉ ଫିଲ୍ମରେ ବି ଗୋଟେ ଆମରି ଗାଁ ଝିଅ ଗୋଟେ ଫିଲ୍ମ ଥିଲା, ଆପଣଙ୍କ ମନେଥିବ, ସେଥିରେ ବାଳକୃଷ୍ଣ ଦାସ ଭୁବନେଶ୍ୱର ମିଶ୍ର ସ୍ୱର, ସେଥିରେ ମୁଁ ଗୋଟେ ରୋଲ୍ କରିଥିଲି, ଗାଉଁଲି ଗୋଟେ ରୋଲ୍ କରିଥିଲି, ଧ୍ରୁବ

0: ଭୂର୍ବର
1: ଆଜ୍ଞା
0: ସେ ସେ ଧୀବର ରୋଲ୍ଟା ଏତେ ସୁନ୍ଦର ହେଇଥିଲା ସେତେବେଳେ ଆମରି ଗାଁ ଝିଅ ସେ ଫିଲ୍ମଟା ଦେଖିଥିବ ଯେ ସେମାନେ କହିବେ ସେ ସମୟରେ ଆମରି ଗାଁ ଝିଅ
1: ଆଜ୍ଞା ଏଇଟା କେତେ ମସିହାରେ ଆଜ୍ଞା ହେଇଥିଲା?
0: ସେଇଟା ହେଇଥିଲା 1954 ମସିହା ବୋଧେ ମୋର ମନେ ପଡ଼ୁନି, ପର୍ଟିକୁଲାର ମନେ ପଡ଼ୁନି, 54 ବ୍ଲାକ୍ ଆଣ୍ଡ ହ୍ୱାଇଟ୍ ସେତେବେଳେ ବ୍ଲାକ୍ ଆଣ୍ଡ ହ୍ୱାଇଟ୍ ପିକ୍ଚର ହେଉଥିଲା। ତାପରେ ଆଉ ଗୋଟେ କୁଆଁରୀ ଜହ୍ନ ବୋଲି ଗୋଟେ ସିରିଏଲ୍ଟେ ସେଥିରେ ବି ରୋଲ୍ କରିଛି ମୁଁ
1: ଆଜ୍ଞା
0: କୁଆଁରୀ ଜହ୍ନ।
1: ତେବେ ଏ ବିଷୟରେ ଆମର ଶ୍ରୋତା ଭାଇ ଭଉଣୀମାନେ ମଧ୍ୟ ଅନେକ ଜାଣିନଥିବେ
0: ଆଜ୍ଞା
1: ଯେ ଏ ଅନନ୍ୟ ଗୁଣର ଅଧିକାରୀ ଆମ ସାଥିରେ ଅଛନ୍ତି ଯିଏକି ପ୍ୟାରିମୋହନ ଦାସ। ତେବେ ଯାହା ହଉ ଆଉ ଆପଣଙ୍କର ବ୍ୟକ୍ତିଗତ ଜୀବନ ବିଷୟରେ ଆମକୁ କିଛି କୁହନ୍ତୁ।
0: ବ୍ୟକ୍ତିଗତ ଜୀବନ ଆଜ୍ଞା ସେ କଥା କହିଲେ ବୋଧେ ଗୋଟେ ହିଷ୍ଟ୍ରି ହବ।
1: ବର୍ତ୍ତମାନ ଆପଣଙ୍କର ପରିବାର
0: ବର୍ତ୍ତମାନ ମୁଁ ଗୋଟେ ଚାକିରି କରୁଥିଲି
1: ଆଜ୍ଞା,
0: ଚାକିରି ମୁଁ ଛାଡ଼ି ଦେଇକିରି ବମ୍ବେ ପଳେଇଲି, ମାନେ ବଡ଼ ଆଶା ନେଇକିରି ସେଠି ଫିଲ୍ମ ଡାଇରେକ୍ଟର ହେବି କି କ'ଣ ଗୋଟେ ହେବି ଏମିତି ନେଇକିରି ମୁଁ ବମ୍ବେ ଗଲି ଭାରି। ସେତେବେଳେ ଓଡ଼ିଶାରେ ତ ଫିଲ୍ମ ନଥିଲା
1: ଆଜ୍ଞା,
0: ସେଠି ଯାଇକିରି ବୁଲିକି ରହିଲି, ବାପା ବୋଉ ଚାଲିଗଲେ, ଚାଲିଗଲା ପରେ ଘରଟା ଖାଲି ହେଇଗଲା। ତାପରେ ମୋତେ ଖାଲି ଚିଠି ଲେଖିଲେ ମୋ ଭାଇ ଯେ ତୁମେ ଶୀଘ୍ର ଚାଲି ଆସ, ତୁମେ ପଳେଇ ଆସ। ମୁଁ କହିଲି କ'ଣ କରିବି ଯାଇକିରି, ନା ତୁମେ ଚାଲି ଆସ ଏଠିକି। ସେଠି ଚାଲି ଆସିଲି, ଚାକିରି ଛାଡ଼ି ଯାଇଥିଲି, ଚାକିରି ଛାଡ଼ି ଦେଇକିରି ଆସିକିରି ମୁଁ ଏଠି ଟିଉସନ୍ ଫ୍ୟୁସନ୍ ପିଲାଙ୍କୁ କଲି, ଟ୍ରେନ୍ରେ ପେନ୍ ବିକିଲି। ସେ ଆଜ୍ଞା ଗୋଟେ କହିବା କଥା ଲଜ୍ଜାର କଥା ନୁହେଁ, ଗୋଟେ ପାସ୍ କରିକିରି ଖଡ଼ଗପୁର ପହଞ୍ଚିବି, ପୁରୀରୁ ଖଡ଼ଗପୁର ପେନ୍ ବିକିକି ଆସିବି, ଚାକିରି ଲୋ ବାରି ପଡ଼ୁଛି ସେ କଥା କହିଲା ବେଳକୁ। ସେ କଲା ପରେ ତାପରେ ଅମଡ଼ାବାଟ ଫିଲ୍ମ ଆରମ୍ଭ ହେଲା, ବାବୁଲାଲ ଯୋଶୀ ଅମଡ଼ାବାଟ ଫିଲ୍ମ, ବସନ୍ତ ପଟ୍ଟନାୟକଙ୍କ ଫିଲ୍ମ, ଡକ୍ଟର ବସନ୍ତ ପଟ୍ଟନାୟକଙ୍କ ଫିଲ୍ମ। ସେ ଯେତେବେଳେ ଆରମ୍ଭ ହେଲା ମୁଁ ଯାଇ ତାଙ୍କୁ ଦେଖା କଲି ବାବୁଲାଲ ଯୋଶୀ, ମୁଁ କହିଲି ସାର୍ ମୁଁ ଏମିତି ଯାଇଥିଲି, ଫେରିକିରି ଆସିଲି ବମ୍ବେରୁ, ବର୍ତ୍ତମାନ ଆପଣ ମୋତେ କିଛି ସାହାଯ୍ୟ କରିବେ କି? ନା କି ସାହାଯ୍ୟ କରିବି, ମୁଁ କହିଲି ଆପଣଙ୍କର ଯେଉଁ କମ୍ପାନୀ ବର୍ତ୍ତମାନ ହେଇଛି ସାଇବାଣୀ ପ୍ରତିଷ୍ଠାନ, ତାଙ୍କ ପ୍ରତିଷ୍ଠାନ ନା
1: ଆଜ୍ଞା,
0: ଆପଣଙ୍କ ପ୍ରତିଷ୍ଠାନରେ ମୋତେ ଗୋଟେ ମେମ୍ବର କରନ୍ତୁ ଆଉ ମୁଁ ଆସିଷ୍ଟାଣ୍ଟ କାମ କରିବି, ମୋର ଇଚ୍ଛା ମୁଁ ସେଠି ଆସିଷ୍ଟାଣ୍ଟ କାମ କରୁଥିଲି, ଆପଣ ଯଦି କହିବେ ତାହେଲେ ମୁଁ ରହିବି, ନହେଲେ ପଳେଇବି ଆଉ ପୁରୀ ପଳେଇବି ପୁଣି
1: ଆଜ୍ଞା।
0: ତାହେଲେ ବସ ବସ, ଆମର ଡାଇରେକ୍ଟର ଆସୁଛନ୍ତି ଅମର ଗାଙ୍ଗୁଲି, ତାଙ୍କ ସାଙ୍ଗେ କଥା ହେବା।
1: ଏଇଟା ସାର୍ ରେକର୍ଡିଂକୁ
0: 64
1: କଥା,
0: ସୁଟିଂଟା କାଲକାଟାରେ ହେଇଛି, ମୁଁ କହିବି ସବୁ
1: ଆଜ୍ଞା
0: କେଉଁଠି କେଉଁଠି ହେଇଛି ସେଠୁ। ତାପରେ ଆସିଲେ ଅମର ଗାଙ୍ଗୁଲି ଆସିଲେ, ଅମର ଗାଙ୍ଗୁଲି ଆସିଲେ ସେଠୁ ବାବୁଲାଲ ଯୋଶୀ କହିଲେ ଦେଖ ଦେଖ ଏ ପିଲାଟି ଆସିଛି କାମ କରିବ, ଏ ଗୋଟେ ପଚାରି ବୁଝନ୍ତୁ କେମିତି ସେ କ'ଣ। ସେ ସେଠି ମୋତେ ଦେଖିଦେଲେ ଯେତେବେଳେ କହିଦେଲେ ନାଇଁ ଏ ଠିକ୍ ଅଛି, ଇଏ ଠିକ୍ କରିବା ଲୋକ, ଇଏ ଉପଯୁକ୍ତ ଲୋକ। ସେଠୁ ମୋତେ 250 ଦରମାରେ ମୋତେ ଚାକିରି ଖଣ୍ଡେ ମିଳିଲା ସେ ଅମଡ଼ାବାଟ ଫିଲ୍ମରେ କାମ କରିବାକୁ,
1: ଆସିଷ୍ଟାଣ୍ଟ
0: କାମ କରିବାକୁ। ତାପରେ ଆମର ସୁଟିଂ ଆରମ୍ଭ ହେଲା, ସୁଟିଂ ଆରମ୍ଭରେ ମୋତେ ଅମର ଗାଉଁଲି କହିଲେ ତମେ ସବୁ ଡାଇଲଗ୍ ଗୁଡ଼ାକ ସବୁ ତମେ ଲେଖିଦିଅ
1: ଆଜ୍ଞା,
0: ଇଂଲିଶରେ ଲେଖ, ମୁଁ ଟିକିଏ ନଲେଜ୍ ଆଜ୍ଞା ଭଲ ଇଂଲିଶ ଭାବରେ ଅଛି, ମୁଁ ସବୁ ଲେଖିଲି ସେଉଠୁ। ଲେଖିଲା ପରେ ତାକୁ ସବୁ ସେ ସ୍କ୍ରିନ୍ ପ୍ଲେ କଲେ, ଚିତ୍ରନାଟ୍ୟ ରଚନା
1: ଆଜ୍ଞା,
0: ସ୍କ୍ରିନ୍ ପ୍ଲେ ଗୋପାଳ ଛୋଟରାଏ କଲେ,
1: ଗୋପାଳ ଛୋଟରାଏ
0: କଲେ
1: ଆଜ୍ଞା।
0: ତାପରେ ସେ ଫିଲ୍ମଟି ଆରମ୍ଭ ହେଲା, ବ୍ରାଗୁସ୍ତାନ ମ୍ୟୁଜିକ୍ ଦେଲେ, ସେଠୁ ଆମେ ସବୁ ବମ୍ବେ ଗଲୁ, ବମ୍ବେ କମଲ ବାରଦକୁ ଗୀତ ଗାଇବାକୁ କହିଲୁ, ସେ ମନା କଲା, ପଳେଇ ଆଇଲୁ କାଲକାଟା, ରେକର୍ଡିଂ ହେଲା ନ୍ୟୁ ଥିଏଟର ଷ୍ଟୁଡ଼ିଓରେ, ସିକନ୍ଦର ଆଲମ ଗାଇଲେ ଆଉ ସିପ୍ରା ବୋଷ ଏମାନେ ସବୁ ଗାଇଲେ। ତାପରେ ସୁଟିଂ ଆରମ୍ଭ ହେଲା, ସୁଟିଂ ହେଲା ଏଠି ଆମର ସେଟା ହେଉଛି ବାରିପଦା, ବାରିପଦାରେ ହେଲା। ତାପରେ କାଲକାଟା, କାଲକାଟା ମେବିଟନ ଷ୍ଟୁଡ଼ିଓରେ ହେଲା, ତାପରେ କଟକରେ ହେଲା ଆଉ ଚାନ୍ଦପାଲି ହେଲା
1: ଆଜ୍ଞା।
0: ଏହା ହେଲା ପରେ ଫିଲ୍ମଟି ଆରମ୍ଭ ହେଇଗଲା, ତାପରେ ଫିଲ୍ମଟି ଶେଷ ହେଇଗଲା, ସୁଟିଂ ଶେଷ ହେଲା। ସୁଟିଂ ଶେଷ ହେଲା ପରେ ଏଡ଼ିଟିଂ ପରେ ମୋତେ ବସିବାକୁ ପଡ଼ିଲା ଏଡ଼ିଟିଂ ପାଖରେ, ମୁଁ କହିଲି ଆଜ୍ଞା ଗୋଟେ ଏଡ଼ିଟିଂ ଶିଖିବି। ସେଠୁ ବାବୁଲାଲ ଯୋଶୀ କହିଲେ ହଁ ବସ ବସ, ସେଠୁ ମୁଁ ବସିଲି, ଦେଖିଲି ଏଡ଼ିଟିଂ କେମିତି ଚାଲିଛି, କଟାକଟି ହେଉଛି, ଏଠି ଟିକେ କାଢ଼ି ଦେଉଛନ୍ତି, ସେଠି କାଢ଼ି ଦେଉଛନ୍ତି, ମୁଁ କହିଲି ଆରେ ତ କାମ ବି ମୁଁ ଜାଣିନଥିଲି, ଆଉ ଶିଖିଲି ଏଠି ଏଡ଼ିଟିଂଟା କେମିତି ହୁଏ। ତାପରେ ସେ ଗୋଟିଏ ଫିଲ୍ମ କଲେ, ତାପରେ ଆଉ ମାଟିର ମଣିଷ କଲେ
1: ଆଜ୍ଞା,
0: ଅଦିନବାୟୁ କଲେ, ତିନିଟା ଫିଲ୍ମରେ ବି କାମ କରିଛି ତାଙ୍କର
1: ଆଜ୍ଞା,
0: ତିନିଟା ଫିଲ୍ମରେ। ତାପରେ ପ୍ରଶାନ୍ତ ମୋତେ ଡାକିଲେ,
1: ପ୍ରଶାନ୍ତ ଆଚ୍ଛା
0: କହିଲେ ଭାଇନା ଆପଣ ଗୋଟେ କରିବେ ରୋଲ୍ କରିବେ, ମୁଁ କହିଲି କି ରୋଲ୍ କରିବି, ମୋତେ ଗାଉଁଲି ପାଉଲି ରୋଲ୍ ଦେଲେ ହେବ ସିନା, ଆଉ ନା ଆପଣଙ୍କୁ ଗୋଟେ

0: ଲୋରା ଲୋରା ଫିଲ୍ମ,
1: ଡୋରା କଥା
0: ଲୋରାରେ ଗୋଟେ ଛୋଟ ରୋଲ୍ଟେ ଦେଲେ,
1: ଆଜ୍ଞା,
0: ଗୋଟେ ଗ୍ରାମୀଣ ଗୋଟେ ଗାଁର ଗୋଟେ ଲୋକ ହିସାବରେ ଅଳ୍ପ ଗୋଟେ ଡାଇଲଗ୍ ଥିଲା,
1: ଆଜ୍ଞା,
0: କମ୍ ଡାଇଲଗ୍ ଥିଲା, ସେଇଟା ମୁଁ କହିଦେଲି, ଭାରି ଭଲ ହେଲା ବୋଲି କହିଲେ, ଭେରି ଗୁଡ୍ ଭଲ ହେଲା ବୋଲି କହିଲେ। ତାପରେ ତ ମୁଁ ଆଉ କୌଣସି କାମ ପାଇଲିନି, ବସିଲି ଟ୍ୟୁସନ୍ ଫ୍ୟୁସନ୍ କରେ, ପିଲାଙ୍କୁ ପାଠ ପଢ଼ାଏ। ତାପରେ ମୁଁ ସଦାବାଲି ସାଂସ୍କୃତିକ ପରିଷଦ ଗଢ଼ା ହେଲା, ସେଇଟାକୁ ଆରମ୍ଭ କଲି। ଆମର ଏପଟେ କିଛି ବର୍ଷ ପଟେ କୌଣସି କାର୍ଯ୍ୟକ୍ରମ ହେଉନଥିଲା ସାଂସ୍କୃତିକ ପରିଷଦ, ସେଠି ପ୍ରଥମ ଭଜନ ସମାରୋହ ଆରମ୍ଭ ହେଲା 1980 ମସିହାରେ ସରଦାବାଲି ସାଂସ୍କୃତିକ ପରିଷଦ। ସେଠି ହେଲା ପରେ ବର୍ତ୍ତମାନ 3ଟା ଭଜନ ସମାରୋହ ହେଉଛି, ଏ ଗୋଟିଏ ଆମେ ଆରମ୍ଭ କରିଥିଲୁ।
1: ଅନେକ ବ୍ୟକ୍ତିଙ୍କ ପାଖରୁ ଶୁଣିବାକୁ ମଧ୍ୟ ମିଳିଛି, ଯଦି ପୁରୀ ବଡ଼ଦାଣ୍ଡରେ ଭଜନ ସମାରୋହ ଆଧୁନିକ ଭାବରେ କିଏ ଆରମ୍ଭ କରିଥାନ୍ତି, ସେ ହେଉଛନ୍ତି ପ୍ୟାରିମୋହନ ଦାସ। କାରଣ ତାଙ୍କ ଉଦ୍ୟୋଗରେ ହିଁ ଭଜନ ସମାରୋହ ଚାଲି ଆସିଛି, ଏଯାବତ୍ ଚାଲୁଛି।
0: ଆଜ୍ଞା,
1: ତେବେ ଆପଣଙ୍କର ପରିବାରରେ ଆଉ ସବୁ କିଏ କିଏ ଅଛନ୍ତି?
0: ମୋ ପରିବାରରେ ଯୋଡ଼ିଏ ଝିଅ,
1: ଆଜ୍ଞା,
0: ଯୋଡ଼ିଏ ଝିଅ ବାହା ହେଇଯାଇଛନ୍ତି,
1: ଆଜ୍ଞା,
0: ଆଉ ଗୋଟିଏ ପୁଅ,
1: ଆଜ୍ଞା,
0: ପୁଅଟି ଘରେ ଅଛି, ଚାକିରି ଫାକିରି ପାଇନି, ଘରେ ଅଛି। ଝିଅ ଦୁଇଟା ବାହା ହେଇଯାଇଛନ୍ତି, ସେମାନେ ଦୁଇଟା ଇଞ୍ଜିନିୟରକୁ ବାହିଛନ୍ତି।
1: ଆପଣଙ୍କ ସହଧର୍ମିଣୀ?
0: ଆଜ୍ଞା,
1: ସହଧର୍ମିଣୀ
0: ସେ ଘରୋଇ ଲୋକ, ଓମଲି ଘରୋଇ କାମ କରନ୍ତି, ଆଉ ସେ 65 ହେଇଗଲାଣି ବୟସ।
1: ଆଜ୍ଞା,
0: 65-66 କଲେ।
1: ମହାପ୍ରଭୁଙ୍କର କ'ଣ ଇଚ୍ଛା, ସେ କାହାକୁ କେତେବେଳେ କେଉଁଠି ରଖିବେ?
0: ଆଜ୍ଞା,
1: କିଏ କେଉଁଠି ଥିଲେ ବି ସେ ତାଙ୍କର ଯଦି ଡୋରି ଲାଗିଲା ସେ ନିଜ ପାଖକୁ ଟାଣି ଆଣନ୍ତି।
0: ଆଜ୍ଞା ଆଜ୍ଞା।
1: ତେବେ ଯିବା ସମୟରେ ଆମର ଶ୍ରୋତା ଭାଇ ଭଉଣୀମାନେ ଆପଣଙ୍କ ପାଖରୁ କ'ଣ ଶୁଣିବାକୁ ଚାହିଁବେ, ଆପଣ କ'ଣ ତାଙ୍କୁ ବାର୍ତ୍ତା ଦେବାକୁ ଚାହିଁବେ ଆମର ଆକାଶବାଣୀ କେନ୍ଦ୍ର?
0: ମୁଁ ତାଙ୍କୁ ବାର୍ତ୍ତା କ'ଣ ଦେବି, ସେମାନେ ଦେଶ ପାଇଁ କିଛି କରନ୍ତୁ, ଦେଶ ପାଇଁ କାର୍ଯ୍ୟ କଲେ ସେଇଟା ଭଗବାନ ତାଙ୍କୁ ରିୱାର୍ଡ ଦେବେ,
1: ନିଶ୍ଚିତ,
0: ଏଇଆ ମୁଁ ଜାଣେ, ଏତିକି ମାତ୍ର ମୁଁ କହୁଛି।
1: ଯାହା ହଉ ଆଜ୍ଞା, ଆଜି ଆପଣଙ୍କର ବହୁମୂଲ୍ୟ ସମୟ ଦେଇ ଆମର ଆକାଶବାଣୀର ଅନୁରୋଧ ରକ୍ଷା କରି ଆମର ଷ୍ଟୁଡ଼ିଓକୁ ଆସିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ରହିଲୁ ଆଜ୍ଞା,
0: ଆଜ୍ଞା, ନମସ୍କାର।
2: ଶ୍ରୋତାବନ୍ଧୁ ଶୁଣିଲେ ତ ଶ୍ରୀଯୁକ୍ତ ପ୍ୟାରିମୋହନ ଦାସ କିଭଳି ଭାବେ ଗୋଟିଏ ପ୍ରେରଣାର ସାହିତା ଗନ୍ତାଘର, ଉଚ୍ଚଶିକ୍ଷିତ ହୋଇ ମଧ୍ୟ ଟ୍ରେନ୍ରେ ପେନ୍ ବିକ୍ରି କରିବା ହେଉ ବା ସିନେମା ପ୍ରତି ଥିବା ଅଗାଢ ଭଲ ପାଇବା ପାଇଁ ପୁରୀ ଛାଡ଼ି ମୁମ୍ବାଇକୁ ଦୌଡ଼ିବା, କେବଳ ସେତିକି ନୁହଁ, ନିଜର ପାରିବାରିକ ବୋଝକୁ ନିଜ କାନ୍ଧରେ ନେବା ପାଇଁ କିଭଳି ଭାବେ ନିଜର ସଉକକୁ ଛାଡ଼ି ପୁଣି ଏକ ନୂଆ ଜୀବନଧାରାକୁ ବାଛି ନେବା, ଏଭଳି ପ୍ରେରଣାଦାୟୀ ବ୍ୟକ୍ତିତ୍ୱମାନେ ହିଁ ତ ଆମ ପରପିଢ଼ି ପାଇଁ ବରଦାନ। ସେମାନଙ୍କ ଅଭିଜ୍ଞତାର ପାହାଡ଼ରେ ଥିବା ସେହି ସଞ୍ଜୀବନୀ ହିଁ ତ ଆମକୁ ଦେଇପାରିବ ଏକ ନୂଆ ଜୀବନ। ତେବେ ଶ୍ରୋତାବନ୍ଧୁ, ଏଭଳି ଅଭିଜ୍ଞ ଏବଂ ଅନୁଭୂତିପୂର୍ଣ୍ଣ ବ୍ୟକ୍ତିତ୍ୱଙ୍କର ସାକ୍ଷାତକାର ଆପଣମାନଙ୍କୁ ନିଶ୍ଚିନ୍ତ ପସନ୍ଦ ଆସିଥିବ। ଏହା ସହିତ ଆକାଶବାଣୀ ପୁରୀ କେନ୍ଦ୍ର ପ୍ରତିଷ୍ଠା ପଛର ଅନେକ ଅକୁହା କାହାଣୀ ଆଜିର କାର୍ଯ୍ୟକ୍ରମରେ ଆପଣମାନେ ଜାଣିବାକୁ ପାଇଥିବେ। ତେବେ ଶ୍ରୋତାବନ୍ଧୁ, ଆପଣମାନଙ୍କୁ ଆମ କାର୍ଯ୍ୟକ୍ରମ କେମିତି ଲାଗିଲା ମତାମତ ଦେବାକୁ ଭୁଲିବେ ନାହିଁ। ଆମକୁ ଚିଠି ଲେଖିବାର ଠିକଣା ଆକାଶବାଣୀ ପୁରୀ ଅସ୍ତରାଗ କାର୍ଯ୍ୟକ୍ରମ ମାର୍ଫତ କାର୍ଯ୍ୟକ୍ରମ ନିଷ୍ପାଦକ ପିନ୍ 752001। ଆପଣ ଚାହିଁଲେ ଆପଣଙ୍କର ମତାମତ ଆମକୁ ମୋବାଇଲ ଫୋନ୍ ମାଧ୍ୟମରେ ମଧ୍ୟ ଦେଇପାରିବେ। ଆମକୁ ଫୋନ୍ କରିବା କିମ୍ବା ହ୍ୱାଟ୍ସଆପ୍ କରିବାର ନମ୍ବର ହେଉଛି 9437037892। ତେବେ ଆଜି ପାଇଁ ଏତିକି, ରହୁଛୁ, ନମସ୍କାର।

ପ୍ରଚାରକଲୁ କାର୍ଯ୍ୟକ୍ରମ ଅସ୍ତରାଗ କାର୍ଯ୍ୟକ୍ରମଟିକୁ ଉପସ୍ଥାପନ କରିଥିଲେ ରାଜଶ୍ରୀ ସାହୁ, ପ୍ରଯୋଜନା କରିଥିଲେ ଦିଲୀପ କୁମାର ନାୟକ।

0: ଏଇ କାହାଣୀ ହେଉଛି ଏକ ନର୍ସ ଆଉ ତାର ଅନ୍ତରାତ୍ମାର।
1: ଆସିଗଲା ସେଲେରୀ?
2: ହଁ।
1: ଏବେ ନୂଆ ଝୁମୁକା?
2: ନା, ପ୍ରଥମେ ସଞ୍ଚୟ,
1: ପ୍ରଥମେ ଝୁମୁକା।
0: ଶୁଣ, ପ୍ରତି ମାସରେ କିଛି ବଞ୍ଚାଅ, କିଛି ନିବେଶ କର, ଆଉ କିଛି ଏମର୍ଜେନ୍ସି ପାଇଁ ବି ବଞ୍ଚେଇକି ରଖ, ଯାଦ୍ୱାରା ରହିବ ଟେନସନ ଫ୍ରି।
1: କିନ୍ତୁ ଝୁମୁକାର କ'ଣ?
2: ଯାଉଛୁ ନା, ପଡ଼ିଦେବି ଇଞ୍ଜେକ୍ସନ।
3: ଆର୍ବିଆଇ କହେ,
0: ଆର୍ଥିକ ବୁଦ୍ଧିମତା ଯାହାରି ସେ ସମୃଦ୍ଧ ନାରୀ।
4: ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା। ଏହି ଯୋଜନାର ଲକ୍ଷ୍ୟ ବିଦ୍ୟୁତ୍ ବିଲ୍ ସହିତ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳକୁ ହ୍ରାସ କରିବା, ସୋଲାର ସ୍ଥାପନ କରିବା, ଅକ୍ଷୟ ଶକ୍ତି କ୍ଷେତ୍ରରେ ବିପ୍ଳବ ଆଣିବା। ସବୁଜ ଶକ୍ତି ଉତ୍ପାଦନକୁ ପ୍ରାଥମିକତା ଦେଉଛନ୍ତି ସରକାର। ଆଜି ହିଁ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ ଏବଂ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ପାଆନ୍ତୁ।
5: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି। ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଆଣିଛି ନୂଆ ସୁଯୋଗ, AEDP ଆପ୍ରେଣ୍ଟିସ୍ ଏମ୍ବେଡେଡ୍ ଡିଗ୍ରୀ ପ୍ରୋଗ୍ରାମ। ପାଠପଢ଼ା ସହିତ କାମ ଶିଖିବାର ସୁଯୋଗ, ତୃତୀୟ ବର୍ଷରେ ମିଳିବ ଷ୍ଟାଇପେଣ୍ଡ। ଆସନ୍ତୁ ଦକ୍ଷତା ଗଢ଼ିବା, ଚାକିରି ପାଇଁ ପଥ ସୁଗମ କରିବା। ଅଧିକ ସୂଚନା ପାଇଁ ସାମ୍ସ ପୋର୍ଟାଲକୁ ଯାଇ ଆଜି ହିଁ ଆବେଦନ କରନ୍ତୁ। AEDP, ଆଜି ଶିଖନ୍ତୁ, କାଲି ରୋଜଗାରକ୍ଷମ ହୁଅନ୍ତୁ।
6: ଏବେ ଶୁଣନ୍ତୁ ଶ୍ରୀକ୍ଷେତ୍ର ସୁରଭି କାର୍ଯ୍ୟକ୍ରମରେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକଙ୍କ ଦ୍ୱୈତ କଣ୍ଠରେ ଏହି ଗୀତଟିକୁ ଶୁଣନ୍ତୁ, ଏକ ରିସ୍ତା ହିନ୍ଦୀ କଥାଚିତ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।
3: आकाशवाणी कटक समय वर्तमान स्टूडियो घड़ी दिन 2:32। परवर्ती कार्यक्रम आंचलिक संवाद।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ବିଶ୍ୱସ୍ତରୀୟ କରିବା ନେଇ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟର ଦ୍ୱିତୀୟ ପର୍ଯ୍ୟାୟରେ 204 ସ୍କୁଲର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ। ଓଡ଼ିଶା ଛତିଶଗଡ଼ ମଧ୍ୟରେ ନୂଆଦିଲ୍ଲୀରେ ମହାନଦୀ ଜଳ ବିବାଦକୁ ନେଇ ଦୁଇ ରାଜ୍ୟର ବୈଷୟିକ ବିଶେଷଜ୍ଞଙ୍କ ମଧ୍ୟରେ ହେବ 10 ଆଲୋଚନା। ସମସ୍ୟାର ସମାଧାନ ପର୍ଯ୍ୟନ୍ତ ସବୁ ସ୍ଥାନରେ ସୁରକ୍ଷିତ ଖାଦ୍ୟର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଖାଦ୍ୟ ନିରାପତ୍ତା ଦିବସ। ଏବଂ ବାୟୁମଣ୍ଡଳରେ ଆର୍ଦ୍ରତାର ପରିମାଣ ଅଧିକ ରହୁଥିବାରୁ ଉପକୂଳ ଓ ପାର୍ଶ୍ୱବର୍ତ୍ତୀ ଜିଲ୍ଲାଗୁଡ଼ିକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି। ରାଜ୍ୟରେ ଶିକ୍ଷା ଭିତ୍ତିଭୂମିକୁ ସୁଦୃଢ଼ କରିବା ଓ ଗୁଣାତ୍ମକ ଶିକ୍ଷା ପ୍ରଦାନ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଦ୍ୱିତୀୟ ପର୍ଯ୍ୟାୟରେ 204 ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଖୋର୍ଦ୍ଧା ଶ୍ରୀ ଲୋକନାଥ ଦେବ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ଉନ୍ନତ କରିବା ସହ ପ୍ରତିଟି ଶିଶୁକୁ ଏକ ବିଶ୍ୱସ୍ତରୀୟ ଶୈକ୍ଷିକ ପରିବେଶ ଯୋଗାଇ ଦେବା ପାଇଁ ସରକାର ସଂକଳ୍ପବଦ୍ଧ। ଗ୍ରାମ ପଞ୍ଚାୟତ ସ୍ତରରେ ଶିକ୍ଷା ଭିତ୍ତିଭୂମିକୁ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ସରକାର ଏହି ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଜାତୀୟ ଶିକ୍ଷାନୀତି 2020 ଭିତ୍ତି କରି ପରିକଳ୍ପିତ ଏହି ଯୋଜନା ବିକଶିତ ଓଡ଼ିଶାର ଶିକ୍ଷା ସାଧନ ଭାବରେ ଗ୍ରାମାଞ୍ଚଳରେ ଗୁଣାତ୍ମକ ଶିକ୍ଷା ସହ ଛାତ୍ରଛାତ୍ରୀଙ୍କର ଦକ୍ଷତା ବିକାଶ ସୁନିଶ୍ଚିତ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି। 2036 ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ ଲକ୍ଷ୍ୟ ଦିଗରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ମହତ୍ତ୍ୱପୂର୍ଣ୍ଣ ଅବଦାନ ରଖିବ। ଆଗାମୀ ଦିନରେ 2000 ବିଦ୍ୟାଳୟର ନିର୍ମାଣ ସହ 2028 ଏବଂ 29 ମଧ୍ୟରେ 2200 ପ୍ରାଥମିକ ବିଦ୍ୟାଳୟକୁ ପୂର୍ଣ୍ଣାଙ୍ଗ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ମହାନଦୀ ଜଳ ବିବାଦକୁ ନେଇ ଓଡ଼ିଶା ଛତିଶଗଡ଼ ମଧ୍ୟରେ ଚଳିତ ମାସ 16-26 ପର୍ଯ୍ୟନ୍ତ ନୂଆଦିଲ୍ଲୀରେ ଦୁଇ ରାଜ୍ୟର ବୈଷୟିକ ଦଳଙ୍କ ମଧ୍ୟରେ ଆଲୋଚନା ହେବ। ମିଳିଥିବା ସୂଚନା ଅନୁଯାୟୀ ଉଭୟ ରାଜ୍ୟ ମଧ୍ୟରେ ଜଳ ଆବଣ୍ଟନକୁ ନେଇ ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ବିଚାର କରିବା ନେଇ ଟ୍ରିବ୍ୟୁନାଲର ଅଧ୍ୟକ୍ଷା ଜଷ୍ଟିସ୍ ବେଲା ଏନ୍ ତ୍ରିବେଦୀ ଗତ ଶୁଣାଣି ବେଳେ ଦୁଇ ପକ୍ଷଙ୍କୁ ପରାମର୍ଶ ଦେଇଥିଲେ। ଚଳିତ ମାସ 27 ମହାନଦୀ ଜଳ ବିବାଦର ପୁଣି ଶୁଣାଣି ହେବ ବୋଲି ଜଣାପଡ଼ିଛି। ନିରୋଗ ଏବଂ ପରିବେଶ ଅନୁକୂଳ ଜୀବନଶୈଳୀ ଆପଣାଇବା ଲାଗି ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଜି ଭୁବନେଶ୍ୱରରେ ସାଇକେଲରେ ରବିବାର ସଣ୍ଡେଜ୍ ଅନ୍ ସାଇକେଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କାର୍ଯ୍ୟକ୍ରମରେ ଭାଗ ନେଇ କହିଛନ୍ତି, ଏକ ପ୍ରଗତିଶୀଳ ଓଡ଼ିଶା ଗଠନ ଦିଗରେ ସୁସ୍ୱାସ୍ଥ୍ୟର ପ୍ରମୁଖ ଭୂମିକା ରହିଛି। ଶ୍ରୀ ସୁରଜ ପରିବେଶ ରକ୍ଷା ପାଇଁ ମିଳିତ ଭାବେ ଉଦ୍ୟମ କରିବାକୁ ଆହ୍ୱାନ ଦେଇଛନ୍ତି। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବନଖଣ୍ଡ ପକ୍ଷରୁ ପ୍ରଦୂଷଣ ନିୟନ୍ତ୍ରଣ ସଚେତନତା ସୃଷ୍ଟି ଲାଗି ସାଇକେଲ ଦିବସ ପାଳିତ ହୋଇଯାଇଛି। ଖଡ଼ିଆଳ ମିଶନ ସ୍ୱାସ୍ଥ୍ୟକେନ୍ଦ୍ର ନିର୍ଦ୍ଦେଶିକା କାର୍ଯ୍ୟକ୍ରମରେ ଯୋଗଦେଇ ସାଇକେଲ ଯାତ୍ରା ପ୍ରଦୂଷଣ ନିୟନ୍ତ୍ରଣ କରିବା ସହ ମଣିଷ ଶରୀରକୁ ସୁସ୍ଥ ଓ ସବଳ କରିବ ବୋଲି କହିଛନ୍ତି। ରାଜ୍ୟରେ ସ୍ୱତନ୍ତ୍ର ସଘନ ସଂଶୋଧନ SIR କାର୍ଯ୍ୟ ଜାରି ରହିଛି। ଗତକାଲି 8 ସୁଦ୍ଧା 1

98,97,331 ଜଣ ଭୋଟରଙ୍କୁ ପରିଗଣନା ଫର୍ମ ବଣ୍ଟନ କରାଯାଇଛି। ଚଳିତ ମାସ 28 ତାରିଖ ସୁଦ୍ଧା ପରିଗଣନା ଫର୍ମ ବଣ୍ଟନ ଓ ସଂଗ୍ରହ କାର୍ଯ୍ୟ ଶେଷ କରିବା ଲାଗି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ରାୟଗଡ଼ା ଜିଲ୍ଲାରେ ଏସ୍ଆଇଆର୍ ପାଇଁ ଭୋଟର ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଶୋଭାଯାତ୍ରା ବାହାରି ମହାତ୍ମା ଗାନ୍ଧି ପାର୍କରେ ଶେଷ ହୋଇଥିଲା। ବୌଦ୍ଧ ଜିଲ୍ଲାରେ ଏସ୍ଆଇଆର୍ ପ୍ରକ୍ରିୟାର ତଦାରଖ ପାଇଁ ଆଜି ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ବିଭୂତିଭୂଷଣ ନାୟକ ବୌଦ୍ଧ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହରଭଙ୍ଗା ତହସିଲ ଅଞ୍ଚଳ ପରିଦର୍ଶନ କରି ପରିଗଣନା ଫର୍ମ ବଣ୍ଟନ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଜିଲ୍ଲାରେ ଗତକାଲି ସୁଦ୍ଧା 33%ରୁ ଅଧିକ ଫର୍ମ ବଣ୍ଟନ କରାଯାଇଛି। ସଚେତନତା ସୃଷ୍ଟି ଲାଗି ଆଜି ଏକ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। ଭଦ୍ରକ ଜିଲ୍ଲାରେ ଏସ୍ଆଇଆର୍ ପ୍ରକ୍ରିୟାରେ ଗତକାଲି ସୁଦ୍ଧା 545,738 ଜଣ ମତଦାତାଙ୍କୁ ପରିଗଣନା ଫର୍ମ ବଣ୍ଟନ କରାଯାଇଛି। ଜିଲ୍ଲାରେ 1,324 ଜଣ ବୁଥ୍ସ୍ତରୀୟ ଅଧିକାରୀଙ୍କୁ ନିଯୁକ୍ତି କରାଯାଇଥିବା ଜଣାପଡ଼ିଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଖାଦ୍ୟ ପ୍ରସ୍ତୁତି, ସଂରକ୍ଷଣ, ଯୋଗାଣ ଓ ସେବନ ପଦ୍ଧତି ଜରିଆରେ ପୋଷଣ ଓ ଉତ୍ତମ ସ୍ୱାସ୍ଥ୍ୟ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ଆଜି ବିଶ୍ୱ ଖାଦ୍ୟ ନିରାପତ୍ତା ଦିବସ ପାଳନ କରାଯାଉଛି। ଚଳିତ ବର୍ଷର ଏହି ଦିବସର ବାର୍ତ୍ତା ରହିଛି, ସମସ୍ୟାରୁ ସମାଧାନ ପର୍ଯ୍ୟନ୍ତ ସବୁ ସ୍ଥାନରେ ସୁରକ୍ଷିତ ଖାଦ୍ୟ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ଖାଦ୍ୟପେୟରୁ ଉତ୍ପନ୍ନ ହେଉଥିବା ରୋଗ ଯୋଗୁଁ ପ୍ରତିବର୍ଷ ପ୍ରାୟ 420,000 ଅଧିକ ଲୋକଙ୍କର ମୃତ୍ୟୁ ହୋଇଥାଏ। ଖାଦ୍ୟ ମାନକକୁ ବଜାୟ ରଖିବାର ଗୁରୁତ୍ୱ ଉପରେ ବିଭିନ୍ନ ସଂଗଠନ ପକ୍ଷରୁ ଲୋକମାନଙ୍କ ଭିତରେ ସଚେତନତା ସୃଷ୍ଟି କରାଯାଉଛି। ଅପମିଶ୍ରିତ ଖାଦ୍ୟଠାରୁ ଦୂରେଇ ରହିବା ଏବଂ ଏନେଇ ସଚେତନତା ସୃଷ୍ଟି କରିବା ଲାଗି ଆଜି ବିଭିନ୍ନ ସ୍ଥାନରେ ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ସଂକ୍ରାନ୍ତ କର୍ମଶାଳା ଓ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ଅବସରରେ ନିରାପଦ ଖାଦ୍ୟ ସମସ୍ତଙ୍କର ଦାୟିତ୍ୱ ବୋଲି କହିଛନ୍ତି। ସୁରକ୍ଷିତ ଖାଦ୍ୟ ପ୍ରଚଳନ ମାଧ୍ୟମରେ ସ୍ୱାସ୍ଥ୍ୟକର ଜୀବନ ନିଶ୍ଚିତ କରିବା ପାଇଁ ସେ ଆହ୍ୱାନ ଦେଇଛନ୍ତି। ନିରାପଦ ଓ ପୁଷ୍ଟିକର ଖାଦ୍ୟ ସୁସ୍ଥ ଜୀବନର ମୂଳ ଆଧାର ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ମୁକେଶ ମହାଲିଙ୍ଗ କହିଛନ୍ତି। ଖାଦ୍ୟର ଗୁଣବତ୍ତା ଓ ସୁରକ୍ଷା ପ୍ରତି ସଚେତନ ହୋଇ ସୁସ୍ଥ, ସଶକ୍ତ ଏବଂ ସମୃଦ୍ଧ ସମାଜ ଗଠନରେ ସହଯୋଗ କରିବା ଲାଗି ଡକ୍ଟର ମହାଲିଙ୍ଗ ଆହ୍ୱାନ ଦେଇଛନ୍ତି। ଏହି ଅବସରରେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ସମସ୍ତଙ୍କୁ ସଚେତନ କରାଇବା ସହ ଖାଦ୍ୟର ଅପଚୟ ରୋକିବା ଏବଂ ଶୁଦ୍ଧ, ପୁଷ୍ଟିକର ଓ ନିରାପଦ ଆହାର ଗ୍ରହଣ କରିବା ପାଇଁ ସଂକଳ୍ପ ନେବାକୁ ଆହ୍ୱାନ ଦେଇଛନ୍ତି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ପକ୍ଷରୁ ଦ୍ୱାଦଶ ଶ୍ରେଣୀ ପରୀକ୍ଷା 2026ର ଫଳାଫଳ ପରବର୍ତ୍ତୀ ସେବା ପୋର୍ଟାଲରେ ଆପତ୍ତି, ଯାଞ୍ଚ ଏବଂ ଉତ୍ତର ଖାତାର ପୁନଃ ମୂଲ୍ୟାୟନ ପାଇଁ ଆବେଦନ କରିବାର ଆଜି ଶେଷ ଦିନ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ କହିଛି, ଏହି ପୋର୍ଟାଲ ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଖୋଲା ରହିବ। ଛାତ୍ରଛାତ୍ରୀମାନଙ୍କୁ ସମୟସୀମା ପୂର୍ବରୁ ନିଜର ଆବେଦନ ପ୍ରକ୍ରିୟା ସମ୍ପୂର୍ଣ୍ଣ କରି ଦାଖଲ କରିବା ପାଇଁ ବୋର୍ଡ ପରାମର୍ଶ ଦେଇଛି। କର୍କଟ ରୋଗର କାରଣ ଏବଂ ଏହାର ମୁକାବିଲା ଦିଗରେ ଜନସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ଜାତୀୟ କର୍କଟ ବିଜୟ ଦିବସ ପାଳନ କରାଯାଉଛି। 1988 ପ୍ରତିବର୍ଷ ଜୁନ୍ ମାସ ପ୍ରଥମ ରବିବାରରେ ଏହି ଦିବସ ପାଳିତ ହୋଇଆସୁଛି। ଉପଯୁକ୍ତ ସମୟରେ ରୋଗ ଚିହ୍ନଟ ଏବଂ ଚିକିତ୍ସା କରାଗଲେ କର୍କଟ ରୋଗକୁ ପରାଜିତ କରାଯାଇପାରିବ। ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦର ଆକଳନ ଅନୁଯାୟୀ ବିଶ୍ୱବ୍ୟାପୀ କର୍କଟ ରୋଗୀ ସଂଖ୍ୟା ତାଲିକାରେ ଭାରତ ତୃତୀୟ ସ୍ଥାନରେ ରହିଛି। ଏହି ରୋଗକୁ ପ୍ରତିହତ କରିବାକୁ ହେଲେ ସଚେତନତା ଜରୁରୀ। ଏହି ଅବସରରେ ଆଜି ବିଭିନ୍ନ ସ୍ଥାନରେ କେତେକ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଉଦୀୟମାନ ଚିକିତ୍ସା ଏବଂ ସାମ୍ପ୍ରତିକ ପରିଚାଳନା ରଣନୀତି ଶୀର୍ଷକ ଆଲୋଚନାଚକ୍ର ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରସ୍ଥିତ ଏମ୍କେସିଜି ମେଡିକାଲ କଲେଜରେ ଅନୁଷ୍ଠିତ ହୋଇଯାଇଛି। ଜାତୀୟ .com 2026 ସମ୍ମିଳନୀ ଅବସରରେ ମଧୁମେହ, ଥାଇରଏଡ୍ ଆଦି ରୋଗର ନୂତନ ଚିକିତ୍ସା ପଦ୍ଧତି ସମ୍ପର୍କରେ ଓଡ଼ିଶା ସମେତ 10 ରାଜ୍ୟର 130 ଜଣ ଅଧ୍ୟାପକ ଓ 500 ଜଣ ପ୍ରତିନିଧି ଆଲୋଚନା କରିଛନ୍ତି। ନୂତନ ଚିକିତ୍ସା ପଦ୍ଧତି ଓ ଔଷଧ ମଧୁମେହ ଓ ଥାଇରଏଡ୍ ରୋଗ ନିୟନ୍ତ୍ରଣ କରିବା କ୍ଷେତ୍ରରେ ସହାୟକ ହେବ ବୋଲି ଅତିଥିମାନେ ପ୍ରକାଶ କରିଛନ୍ତି। ସିଏମ୍ ଟ୍ରଫି 2026 ଅନ୍ତର୍ଗତ ଜୋନ୍ ସ୍ତରୀୟ ଭଲିବଲ୍ ପ୍ରତିଯୋଗିତାର ଦ୍ୱିତୀୟ ସଂସ୍କରଣ ବୌଦ୍ଧ ଜିଲ୍ଲା ଷ୍ଟାଡିୟମରେ ଅନୁଷ୍ଠିତ ହୋଇଯାଇଛି। ବାଳକ ବିଭାଗରେ ଗଜପତି ମାଲକାନଗିରିକୁ ପରାସ୍ତ କରି ଚମ୍ପିଅନ୍ ହୋଇଛି। ବାଳିକା ବିଭାଗ ଫାଇନାଲ୍ ମ୍ୟାଚ୍ରେ ମାଲକାନଗିରିକୁ ପରାସ୍ତ କରି କଳାହାଣ୍ଡି ଚମ୍ପିଅନ୍ ହୋଇଛି। ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ବୌଦ୍ଧ ଜିଲ୍ଲା କ୍ରୀଡ଼ା ସଂଘର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ଦୁଇଦିନିଆ ପ୍ରତିଯୋଗିତାରେ 8 ଜିଲ୍ଲାରୁ 240 ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ପାଣିପାଗ ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ ଆସନ୍ତା ସପ୍ତାହ ଶେଷ ଆଡ଼କୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁବାର ସମ୍ଭାବନା ରହିଛି। ବର୍ତ୍ତମାନ ପାଣିପାଗ ସ୍ଥିତିରେ ଆସନ୍ତା ସପ୍ତାହ ସୁଦ୍ଧା ଗରମ ଓ ଗୁଳୁଗୁଳି ଜାରି ରହିବ ଏବଂ କେତେକ ସ୍ଥାନରେ ତାପମାତ୍ରା 2-3 ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଅନ୍ୟପକ୍ଷରେ କାଳବୈଶାଖୀର ସମ୍ଭାବନା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ବାୟୁମଣ୍ଡଳରେ

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ, ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଆଜି ସନ୍ଧ୍ୟା 6:10 ଶୁଣିପାରିବେ ଏକ ଭକ୍ତି ଗୀତ, ଦେଶାତ୍ମବୋଧକ ସଙ୍ଗୀତ ଶୁଣିପାରିବେ 6:15 ସମୟରେ, ଓଡ଼ିଆ ଆଧୁନିକ ଗୀତର କାର୍ଯ୍ୟକ୍ରମ ଶୁଣିପାରିବେ 6:20 ସମୟରେ, ରାତି 7:00 ଶୁଣିପାରିବେ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ, ରାତି 7:30 ସମୟରେ ଶୁଣିପାରିବେ ଚାଷୀ ଭାଇ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ କିଷାନ ବାଣୀ। ଆଲୋଚନାର ବିଷୟ ରହିଛି ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସର ତାତ୍ପର୍ଯ୍ୟ। ରାତି 8:00 ଶୁଣିପାରିବେ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଅସ୍ତରାଗ ଶୁଣିପାରିବେ ରାତି 9:30 ସମୟରେ। ଆଜିର ବିଷୟବସ୍ତୁ ରହିଛି ଆକାଶବାଣୀ ପୁରୀ ପଛର ପୁରୋଧା ପ୍ୟାରିମୋହନ। ଆଲୋଚନାରେ ଅଂଶଗ୍ରହଣ କରିଛନ୍ତି ପ୍ୟାରିମୋହନ ଦାସ। ରାତି 10:30 ସମୟରେ ଶୁଣିପାରିବେ ଶ୍ରୀଜଗନ୍ନାଥ ଭଜନ କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁ, ଏଥିଲା ଆଜି ସନ୍ଧ୍ୟାରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା।

ଆଗାମୀକାଲି ପ୍ରାତଃ 6:05 ଶୁଣିପାରିବେ ଭକ୍ତି ନୈବେଦ୍ୟର କାର୍ଯ୍ୟକ୍ରମ ଆରାଧନା। 6:40 ସମୟରେ ଶୁଣିପାରିବେ ଶ୍ରୀରାମଚରିତ ମାନସ। ଗୋସ୍ୱାମୀ ତୁଳସୀଦାସଙ୍କ ଦ୍ୱାରା ବିରଚିତ ଶ୍ରୀରାମଚରିତ ମାନସ। 7:25 ଶୁଣିପାରିବେ କାର୍ଯ୍ୟକ୍ରମ କ୍ଷେତ୍ର ମହିମା। 8:30 ସମୟରେ ଶୁଣିପାରିବେ ଆକାଶବାଣୀର 90 ବର୍ଷ ସଫଳ ଯାତ୍ରାର ପୂର୍ତ୍ତି ଉପଲକ୍ଷେ ଆକାଶବାଣୀ ପୁରୀ ଦ୍ୱାରା ପ୍ରସ୍ତୁତ ଏକ ସ୍ୱତନ୍ତ୍ର ତଥ୍ୟ ସମ୍ବଳିତ ନାଟ୍ୟ ରୂପକ ଅନାହତ ଯାତ୍ରା। ପ୍ରଯୋଜନା କରିଛନ୍ତି ଦିଲୀପ କୁମାର ନାୟକ, ଉପସ୍ଥାପନରେ ଅଛନ୍ତି ଅଭିମନ୍ୟୁ କାନୁନଙ୍କ। 10:00 ଶୁଣିପାରିବେ ସୂଚନା ଓ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ସୁରଭି। ଶ୍ରୋତାବନ୍ଧୁ, ଏ ଥିଲା ଆଗାମୀକାଲି ପ୍ରାତଃ ଅଧିବେଶନର କାର୍ଯ୍ୟକ୍ରମର ସୂଚନା।

ବର୍ତ୍ତମାନ ଶୁଣନ୍ତୁ ପାଣିପାଗର ସୂଚନା। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରରୁ ଚାଷୀଭାଇମାନଙ୍କ ପାଇଁ ମିଳିଥିବା ସୂଚନା ମୁତାବକ ଆଗାମୀ 24 ଘଣ୍ଟା ମଧ୍ୟରେ ପୁରୀ ଏବଂ ଏହାର ଆଖପାଖ ଅଞ୍ଚଳରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ପୁରୀ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଝଡ଼ବର୍ଷା ସହିତ ପବନର ବେଗ 40-50 କିଲୋମିଟର ପ୍ରତି ଘଣ୍ଟା ବେଗରେ ବହିବାର ସମ୍ଭାବନା ଥିବା ହେତୁ ପୁରୀ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ପୁରୀ ଜିଲ୍ଲାରେ ଆଗାମୀ 24 ଘଣ୍ଟା ମଧ୍ୟରେ ଅତ୍ୟଧିକ ଗରମ ଓ ଗୁଳୁଗୁଳି ଅନୁଭୂତ ହେବାର ସମ୍ଭାବନା ମଧ୍ୟ ରହିଛି। ଏଥିସହିତ ମତ୍ସ୍ୟଜୀବୀ ଭାଇମାନଙ୍କ ପାଇଁ ମିଳିଥିବା ସୂଚନା ମୁତାବକ ଉତ୍ତର ଓଡ଼ିଶା ଉପକୂଳ ଏବଂ ତତ୍ସଂଲଗ୍ନ ବଙ୍ଗୋପସାଗର ମଧ୍ୟରେ ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ଥିବା ହେତୁ ମତ୍ସ୍ୟଜୀବୀ ଭାଇମାନଙ୍କୁ ଉତ୍ତର ଓଡ଼ିଶା ଉପକୂଳ ତତ୍ସଂଲଗ୍ନ ଗଭୀର ସମୁଦ୍ର ମଧ୍ୟକୁ ଆଗାମୀ 2 ଦିନ ପର୍ଯ୍ୟନ୍ତ ନଯିବା ପାଇଁ ପାଣିପାଗ ବିଭାଗ ତରଫରୁ ବାରଣ କରାଯାଇଛି। ଶ୍ରୋତାବନ୍ଧୁ, ପାଣିପାଗର ସୂଚନା ଏଇଠି ଶେଷ ହେଲା।

ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କୁ କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।

ଆପଣମାନେ ଟ୍ୟୁନ୍ କରୁଛନ୍ତି ଆକାଶବାଣୀ ପୁରୀ 103.4 ଏଫ୍ଏମ୍ରେ। ବର୍ତ୍ତମାନ ଆସନ୍ତୁ ଶୁଣିବା ଦେଶାତ୍ମବୋଧକ ସଙ୍ଗୀତ। କଣ୍ଠଦାନ କରିଛନ୍ତି ଶିଳ୍ପୀ ମୀନାକ୍ଷୀ ଦେବୀ, ଗୀତିକାର ନାରାୟଣ ପ୍ରସାଦ ସିଂ।

ଆପଣମାନେ ଟ୍ୟୁନ୍ କରିଛନ୍ତି ଆକାଶବାଣୀ ପୁରୀ 103.4 FM ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ସନ୍ଧ୍ୟା 6:23:08 ବର୍ତ୍ତମାନ ଆସନ୍ତୁ ଶୁଣିବା ଓଡ଼ିଆ ଆଧୁନିକ ଗୀତର କାର୍ଯ୍ୟକ୍ରମ। ପ୍ରଥମେ କଣ୍ଠଶିଳ୍ପୀ ଅଛନ୍ତି ଉଦିତ ନାରାୟଣ, ଗୀତିକାର ମଳୟ ମିଶ୍ର।

ଏଥର କଣ୍ଠଶିଳ୍ପୀ ଅଛନ୍ତି ମାଧବ କୁଣ୍ଟିଆ, ଗୀତିକାର ହରିହର ମିଶ୍ର, ସଙ୍ଗୀତକାର ରୂପକଳ୍ପ ମିଶ୍ର।

ଆପଣମାନେ ଶୁଣିଛନ୍ତି ଓଡ଼ିଆ ଆଲବମ୍ ଗୀତର କାର୍ଯ୍ୟକ୍ରମ। ଏଥର କଣ୍ଠଶିଳ୍ପୀ ଅଛନ୍ତି ବରୁଣ ମିଶ୍ର, ଗୀତିକାର ନିର୍ମଳ, ସଙ୍ଗୀତକାର ଦୀପକ କୁମାର।

ଶ୍ରୋତା ବନ୍ଧୁ, ଏଠି ଶେଷ କରୁଛୁ ଓଡ଼ିଆ ଆଲବମ୍ ଗୀତର କାର୍ଯ୍ୟକ୍ରମ। ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ ଆକାଶବାଣୀ କଟକ କେନ୍ଦ୍ରରୁ। କିଛି କ୍ଷଣ ମଧ୍ୟରେ

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ

0: କରିବାର ବୟସ ଏଇଟା ରାଇଟ୍
1: ସେଭିଂ କରିବାର ବି ବୟସ ଏଇଟା
2: ଆଇ ନୋ ବାପା ସେଭ୍ କର ଉଚିତ ଜାଗାରେ ନିବେଶ କର ମୂଳଧନ ଉପରେ ସୁଧ ମିଳିବ ଯାହାକୁ ପୁଣି ଥରେ ବିନିଯୋଗ କଲେ ସୁଧ ମିଳି ଚାଲିଥିବ
0: ଆଇ ନୋ ନା
2: RBI କହେ
3: କର ସଠିକ ଆରମ୍ଭ ହୁଆ ଫାଇନାନ୍ସିଆଲି ସ୍ମାର୍ଟ
4: ଶୁଣନ୍ତୁ କଣ ଆପଣ PM ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ବିଷୟରେ ଶୁଣିଛନ୍ତି
5: ଭାରତ ସରକାର କା ଲକ୍ସ ସୋଲର ପାୱର ସେ ବିଜୁଳି ବିଲ୍ ଜିରୋ କରନେ କା ଭି ହୈ
4: ଏଥିରେ ଆପଣଙ୍କ ଘର ସୂର୍ଯ୍ୟ ଘର ହେଇଯିବ ମାନେ ବିଜୁଳି ବିଲ୍ ଜିରୋ ଆଉ ଅଧିକ ବିଜୁଳି ଉତ୍ପାଦନ ହେଲେ ବିଜୁଳି ଗ୍ରିଡ୍ କୁ ବିକି ପଇସା ରୋଜଗାର କରିପାରିବେ ତେବେ ବସିଛନ୍ତି କଣ ପାଇଁ ଏବେ ହିଁ ଭିଜିଟ୍ କରନ୍ତୁ PM suryaghar.gov.in ରେ
6: ଖରା ଦିନେ ଅଂଶୁଘାତ ପ୍ରତି ସତର୍କ ରୁହନ୍ତୁ
7: ଅଂଶୁଘାତର ଲକ୍ଷଣ ଗୁଡିକ ହେଉଛି ପ୍ରବଳ ଝାଳ ବୋହିବା ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା ଓ ବାନ୍ତି ଲାଗିବା ପ୍ରବଳ ଶୋଷ ଲାଗିବା ମାଂସପେଶୀ ଟାଣି ହେବା ଅଚେତ ହେବା କିମ୍ବା ବାତ ମାରିବା
6: ଅଂଶୁଘାତ ନିମନ୍ତେ ପୂର୍ବ ସତର୍କତା ଗୁଡିକ ହେଉଛି ସକାଳେ କିମ୍ବା ଉପର ବେଳା ଖରା କମ୍ ଥିବା ବେଳେ ବାହାରକୁ ଯାଆନ୍ତୁ ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ ହାଲୁକା ରଙ୍ଗର ଢିଲା ପୋଷାକ ଛତା ଓ ଜୋତା ବ୍ୟବହାର କରନ୍ତୁ ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ ଅଧିକ ଦୂର ଚାଲନ୍ତୁ ନାହିଁ ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ
7: ଅଂଶୁଘାତର ପ୍ରତିକାର ଗୁଡିକ ହେଉଛି ରୋଗୀକୁ ଖୋଲା ଓ ଥଣ୍ଡା ଜାଗାକୁ ନେଇ ORS କିମ୍ବା ଚିନି ଲୁଣ ସର୍ବତ ଅଥବା ସାଧା ପାଣି ପିଆନ୍ତୁ ପୋଷାକ ଗୁଡିକୁ ଯଥାସମ୍ଭବ ଖୋଲି ଦିଅନ୍ତୁ ମୁଣ୍ଡକୁ ଧୋଇ ଦିଅନ୍ତୁ ଏବଂ ଓଦା କପଡ଼ାରେ ପୋଛନ୍ତୁ ରୋଗୀକୁ ପଙ୍ଖା କୁଲର କିମ୍ବା AC ପବନରେ ଶୁଆଇ ଦିଅନ୍ତୁ ଅବସ୍ଥାରେ ଉନ୍ନତି ନ ହେଲେ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଜଣାନ୍ତୁ କିମ୍ବା ଆମ୍ବୁଲାନ୍ସ ଡାକନ୍ତୁ
6: ବୟସ୍କ ତଥା ଅସୁସ୍ଥ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ଅଂଶୁଘାତର ଆଶଙ୍କା ଅଧିକ ରହିଥାଏ
7: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓଡ଼ିଶା

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ରାଜ୍ୟରେ ଗୋଦାବରୀ ସମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାରେ ପ୍ରଥମ ପର୍ଯ୍ୟାୟରେ 2200 ବିଦ୍ୟାଳୟର ବିକାଶ ହେବ କହିଲେ ମୁଖ୍ୟମନ୍ତ୍ରୀ। UPSC ସିଭିଲ୍ ସର୍ଭିସ୍ ଆଶାୟୀମାନଙ୍କ ପାଇଁ ଦେୟମୁକ୍ତ କୋଚିଂ ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଦରଖାସ୍ତ ଆହ୍ୱାନ। NEET UG ପୁନଃ ପରୀକ୍ଷା ପାଇଁ ପରୀକ୍ଷା କେନ୍ଦ୍ର ସମ୍ପର୍କିତ ସହରର ସୂଚନା ଜାରି କଲା NTA। ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା, ବିଜୁଳି ଖଡ଼ଗଡ଼ି ସହ ବର୍ଷା ହେବା ନେଇ 25 ଜିଲ୍ଲାକୁ ସତର୍କ ସୂଚନା। ଶିକ୍ଷାର ମୂଳଦୁଆ ହେଉଛି ପ୍ରାଥମିକ ବିଦ୍ୟାଳୟ। ରାଜ୍ୟର ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ସରକାର ଐତିହାସିକ ପଦକ୍ଷେପ ନେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଖୋର୍ଦ୍ଧା ଜିଲ୍ଲାସ୍ଥିତ ଶ୍ରୀ ଲୋକନାଥ ଦେବ ସରକାରୀ ଉଚ୍ଚ ବିଦ୍ୟାଳୟଠାରୁ ମୁଖ୍ୟମନ୍ତ୍ରୀ ଆଜି 204 ଗୋଦାବରୀ ସମିଶ୍ର ଆଦର୍ଶ ବିଦ୍ୟାଳୟର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଗାମୀ ଦିନରେ 12,000 କୋଟି ଟଙ୍କା ବିନିଯୋଗରେ ରାଜ୍ୟର ପ୍ରାଥମିକ ବିଦ୍ୟାଳୟଗୁଡ଼ିକର ବ୍ୟାପକ ଭିତ୍ତିଭୂମି ବିକାଶ ସହ ଅଧିକ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ। ଶିକ୍ଷାର ମୂଳ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ସରକାର ସଂକଳ୍ପବଦ୍ଧ। ରାଜ୍ୟ ସରକାର ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ସହ ପ୍ରତିଟି ଶିଶୁଙ୍କୁ ବିଶ୍ୱସ୍ତରୀୟ ଶୈକ୍ଷିକ ପରିବେଶ ଯୋଗାଇ ଦେବା ପାଇଁ ପଦକ୍ଷେପ ନେଉଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଗାମୀ ଦିନରେ ଗୋଦାବରୀ ସମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାରେ ପ୍ରଥମ ପର୍ଯ୍ୟାୟରେ 2200 ବିଦ୍ୟାଳୟର ଉନ୍ନତିକରଣ ହେବ।
1: ଆଜି ଗୋଦାବରୀ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଦ୍ୱିତୀୟ ପର୍ଯ୍ୟାୟର ଭିତ୍ତିପ୍ରସ୍ତର ସ୍ଥାପନା କରାଗଲା। ପ୍ରଥମ ପର୍ଯ୍ୟାୟରେ ଆମେ 118 ବିଦ୍ୟାଳୟକୁ ନେଇଥିଲୁ, ଦ୍ୱିତୀୟ ପର୍ଯ୍ୟାୟରେ 204 ସ୍କୁଲର ନିଆଯାଇଛି। ସରକାରଙ୍କର ଯୋଜନା ଏବଂ ଲକ୍ଷ୍ୟ ହେଉଛି ଯେ ପ୍ରତି ପଞ୍ଚାୟତରେ ଗୋଟିଏ ଗୋଟିଏ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା କରାଯିବ ଏବଂ 5 କୋଟିରୁ 7 କୋଟି ଟଙ୍କା ପର୍ଯ୍ୟନ୍ତ ଗୋଟିଏ ଗୋଟିଏ ବିଦ୍ୟାଳୟରେ ଭିତ୍ତିଭୂମି ସହିତ ଏ ସରକାରଙ୍କର ଯୋଜନା ନିଶ୍ଚିତ ଭାବରେ ଆଗାମୀ ଦିନରେ ଏକ ଶିକ୍ଷା କ୍ଷେତ୍ରରେ ଓଡ଼ିଶାରେ ବୈପ୍ଳବିକ ପରିବର୍ତ୍ତନ ଆଣିବ।
0: ଆଜି 204 ଗୋଦାବରୀ ସମିଶ୍ର ବିଦ୍ୟାଳୟର ଶିଳାନ୍ୟାସ ହୋଇଥିବା ବେଳେ ପୂର୍ବରୁ ବାଣପୁରଠାରୁ 118 ବିଦ୍ୟାଳୟର ଶିଳାନ୍ୟାସ କରାଯାଇଥିଲା। ମହାନଦୀ ଜଳ ବିବାଦକୁ ନେଇ ଓଡ଼ିଶା ଛତିଶଗଡ଼ ମଧ୍ୟରେ ଚଳିତ ମାସ 16-26 ପର୍ଯ୍ୟନ୍ତ ନୂଆଦିଲ୍ଲୀରେ ଦୁଇ ରାଜ୍ୟର ବୈଷୟିକ ବିଶେଷଜ୍ଞ ଦଳଙ୍କ ମଧ୍ୟରେ ଆଲୋଚନା ହେବ। ମିଳିଥିବା ସୂଚନା ଅନୁସାରେ ଉଭୟ ରାଜ୍ୟ ମଧ୍ୟରେ ଜଳ ଆବଣ୍ଟନକୁ ନେଇ ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ବିଚାର କରିବା ନେଇ ଟ୍ରିବ୍ୟୁନାଲ୍ର ଅଧ୍ୟକ୍ଷା ଜଷ୍ଟିସ୍ ବେଲା ଏମ୍ ତ୍ରିବେଦୀ ଗତ ଶୁଣାଣି ବେଳେ ଦୁଇ ପକ୍ଷଙ୍କୁ ପରାମର୍ଶ ଦେଇଥିଲେ। ଚଳିତ ମାସ 27

0: ପରେ ମହାନଦୀ ଜଳ ବିବାଦର ଶୁଣାଣି ହେବ ବୋଲି ଜଣାପଡ଼ିଛି। ୟୁପିଏସ୍ସି ସିଭିଲ୍ ସର୍ଭିସ୍ ଆଶାୟୀମାନଙ୍କ ପାଇଁ ଦେୟମୁକ୍ତ କୋଚିଂ ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଦରଖାସ୍ତ ଆହ୍ୱାନ କରାଯାଉଛି। ରାଜ୍ୟ ସରକାର କେନ୍ଦ୍ରୀୟ ଲୋକସେବା ଆୟୋଗ ୟୁପିଏସ୍ସି ପ୍ରଶାସନିକ ସେବା ପରୀକ୍ଷାରେ ସଫଳତା ହାର ବୃଦ୍ଧି ପାଇଁ 200 ଜଣ ଯୁବକ ଯୁବତୀଙ୍କୁ ମାଗଣାରେ କୋଚିଂ ସୁବିଧା ଯୋଗାଇଦେବେ। ଏଥିପାଇଁ ଆସନ୍ତା 28 ତାରିଖରେ ଏକ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା 200 ଜଣଙ୍କୁ ମାଗଣା କୋଚିଂ ସୁବିଧା ମିଳିବ। ଇଚ୍ଛୁକ ଆଶାୟୀମାନେ ଆସନ୍ତାକାଲିଠାରୁ ଚଳିତ ମାସ 19 ତାରିଖ ମଧ୍ୟରେ ଉଚ୍ଚଶିକ୍ଷା ବିଭାଗର ସାମ୍ସ ପୋର୍ଟାଲ ମାଧ୍ୟମରେ ଆବେଦନ କରିପାରିବେ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ପକ୍ଷରୁ ଦ୍ୱାଦଶ ଶ୍ରେଣୀ ପରୀକ୍ଷା 2026ର ଫଳାଫଳ ପରବର୍ତ୍ତୀ ସେବା ପୋର୍ଟାଲରେ ଆପତ୍ତି ଯାଞ୍ଚ ଏବଂ ଉତ୍ତର ଖାତାର ପୁନଃ ମୂଲ୍ୟାୟନ ପାଇଁ ଆବେଦନ କରିବାର ଆଜି ହେଉଛି ଶେଷ ଦିନ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ କୁହାଯାଇଛି ଏହି ପୋର୍ଟାଲ ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଖୋଲା ରହିବ। ଛାତ୍ରଛାତ୍ରୀମାନଙ୍କୁ ନିର୍ଦ୍ଧାରିତ ସମୟ ସୀମା ପୂର୍ବରୁ ନିଜର ଆବେଦନ ପ୍ରକ୍ରିୟା ସମ୍ପୂର୍ଣ୍ଣ କରି ଦାଖଲ କରିବା ପାଇଁ ବୋର୍ଡ ପକ୍ଷରୁ ପରାମର୍ଶ ଦିଆଯାଇଛି। ଦେଶରେ ଆସନ୍ତା 21 ତାରିଖରେ ନିଟ୍ ୟୁଜି 2026 ପୁନଃ ପରୀକ୍ଷା ହେବ। ଏଥିପାଇଁ ପରୀକ୍ଷାର୍ଥୀଙ୍କ ଲାଗି ପରୀକ୍ଷା କେନ୍ଦ୍ର ସମ୍ପର୍କିତ ସହର ଆଲଟ୍ମେଣ୍ଟ ହେବା ନେଇ ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ ସୂଚନା ଦିଆଯାଇଛି। ଛାତ୍ରଛାତ୍ରୀମାନେ ଏନ୍ଟିଏର ୱେବ୍ସାଇଟ୍ neet.nta.nic.inରେ ଏ ସମ୍ପର୍କିତ ଅଧିକ ତଥ୍ୟ ପାଇପାରିବେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ନିରୋଗ ଏବଂ ପରିବେଶ ଅନୁକୂଳ ଜୀବନଶୈଳୀ ଆପଣାଇବା ଲାଗି ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଜି ଦେଶବ୍ୟାପୀ ଫିଟ୍ ଇଣ୍ଡିଆ ସଣ୍ଡେ ଜନସାଇକେଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ December 2024 ଆରମ୍ଭ କରାଯାଇଥିବା ଏହି କାର୍ଯ୍ୟକ୍ରମ ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି। ଏହି ପଦକ୍ଷେପ ସାଇକେଲ ଚାଳନାକୁ ଅନେକ ସ୍ୱାସ୍ଥ୍ୟଗତ ସୁଫଳ ସହିତ ଏକ ସ୍ଥାୟୀ ସମାବେଶୀ ଏବଂ ପରିବେଶ ଅନୁକୂଳ ବ୍ୟାୟାମ ଭାବେ ପ୍ରୋତ୍ସାହିତ କରିଥାଏ। ନୟାଗଡ଼ ଜିଲ୍ଲା ପୁଲିସ ପକ୍ଷରୁ ଫିଟ୍ ଇଣ୍ଡିଆ ସଣ୍ଡେ ଜନସାଇକେଲ ଅବସରରେ ଏକ ସାଇକ୍ଲୋଥନ୍ର ଆୟୋଜନ କରାଯାଇଥିଲା। ଜିଲ୍ଲା ପୁଲିସ କାର୍ଯ୍ୟାଳୟ, ରିଜର୍ଭ ଅଫିସ ଏବଂ ବରିଷ୍ଠ ପୁଲିସ ଅଧିକାରୀ ଓ କର୍ମଚାରୀମାନେ ଏଥିରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ଗଞ୍ଜାମ ପୁଲିସ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ପୁଲିସ କର୍ମଚାରୀଙ୍କ ଶାରୀରିକ ସୁସ୍ଥତା ବଜାୟ ରଖିବା ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଏକ ସାଇକେଲ ର୍ୟାଲିର ଆୟୋଜନ କରାଯାଇଥିଲା। ଏଥିରେ ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ ହରିଶ ବିସି ଯୋଗଦେଇ କର୍ମଚାରୀଙ୍କୁ ଉତ୍ସାହିତ କରିଥିଲେ। ସମ୍ବଲପୁରଠାରେ ଫିଟ୍ ଇଣ୍ଡିଆ ସଣ୍ଡେ ଜନସାଇକେଲ କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ କ୍ରୀଡ଼ା ପ୍ରାଧିକରଣ ପ୍ରଭାରୀ ଅଭୟଦେବ ତିୱାରୀଙ୍କ ନେତୃତ୍ୱରେ ଏକ ସାଇକେଲ ର୍ୟାଲି ଏବଂ ଶାରୀରିକ ସୁସ୍ଥତା ସଂକ୍ରାନ୍ତ ସଚେତନତା ଅଭିଯାନ ହୋଇଥିଲା। ରାଜ୍ୟ ସରକାର ଚାଷ ଓ ଚାଷୀଙ୍କ ବିକାଶ ପାଇଁ ଅନେକ ପଦକ୍ଷେପ ନେଉଛନ୍ତି। ଏହି କ୍ରମରେ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ରୁ ଆଜି ଜର୍ମାନୀ ଓ ଇଟାଲୀକୁ ଆମ୍ବ ରପ୍ତାନୀ କରାଯାଇଛି। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏହାର ଶୁଭାରମ୍ଭ କରିଛନ୍ତି। ଏ ସମ୍ପର୍କରେ ଶ୍ରୀ ସିଂହଦେଓ କହିଛନ୍ତି,
1: 2024ରୁ ଆମେ ବିଦେଶକୁ ପନିପରିବା ଏବଂ ଫଲମୂଲକୁ ରପ୍ତାନୀ କରିବା ଆରମ୍ଭ କରିଛୁ। ତାକୁ ବେଲି କାର୍ଗୋ ମାଧ୍ୟମରେ ତାକୁ ବିଦେଶକୁ ରପ୍ତାନୀ କରିବା ପାଇଁ ଉଦ୍ୟମ କରିଥିଲୁ ଏବଂ ଚାଷୀମାନଙ୍କର ଇନକମକୁ ଡବଲ କରିବା ପାଇଁ ଯୋଉ ସେହି ଆକାରରେ ଏଇଟାକୁ ଆମେ କରୁଛୁ। ଗତ ବର୍ଷ ବି ପାଟଣାଗଡ଼ର ଆମ୍ବ ଚାଷୀମାନେ ତାଙ୍କର ଆମ୍ବକୁ ବିଦେଶକୁ ରପ୍ତାନୀ କରିଥିଲେ। ଏଇଟା ଦ୍ୱିତୀୟ ବର୍ଷ, ଏଇ ବର୍ଷ ଯାଉଛି ସେକେଣ୍ଡ ଫେଜ୍ରେ।
0: କର୍କଟ ରୋଗର କାରଣ ଏବଂ ଏହାର ମୁକାବିଲା ଦିଗରେ ଜନସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ଜାତୀୟ କର୍କଟ ବିଜୟ ଦିବସ ପାଳନ କରାଯାଉଛି। 1988 ପ୍ରତିବର୍ଷ ଜୁନ୍ ମାସ ପ୍ରଥମ ରବିବାରରେ ଏହି ଦିବସ ପାଳିତ ହୋଇଆସୁଛି। ଉପଯୁକ୍ତ ସମୟରେ ରୋଗ ଚିହ୍ନଟ ଏବଂ ଚିକିତ୍ସା କରାଗଲେ କର୍କଟ ରୋଗକୁ ପରାଜିତ କରାଯାଇପାରିବ। ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦର ଆକଳନ ଅନୁଯାୟୀ ବିଶ୍ୱବ୍ୟାପୀ କର୍କଟ ରୋଗୀ ସଂଖ୍ୟା ତାଲିକାରେ ଭାରତ ତୃତୀୟ ସ୍ଥାନରେ ରହିଛି। ଏହି ରୋଗକୁ ପ୍ରତିହତ କରିବାକୁ ହେଲେ ସଚେତନତା ଜରୁରୀ। ଏହି ଅବସରରେ ଆଜି ବିଭିନ୍ନ ସ୍ଥାନରେ କେତେକ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଖାଦ୍ୟ ପ୍ରସ୍ତୁତି, ସଂରକ୍ଷଣ, ଯୋଗାଣ ଓ ସେବନ ପଦ୍ଧତି ଜରିଆରେ ପୋଷଣ ଓ ଉତ୍ତମ ସ୍ୱାସ୍ଥ୍ୟକୁ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ଆଜି ବିଶ୍ୱ ଖାଦ୍ୟ ନିରାପତ୍ତା ଦିବସ ପାଳନ କରାଯାଉଛି। ଚଳିତ ବର୍ଷର ଏହି ଦିବସର ବାର୍ତ୍ତା ରହିଛି, ସମସ୍ୟାର ସମାଧାନ ପର୍ଯ୍ୟନ୍ତ ସବୁ ସ୍ଥାନରେ ସୁରକ୍ଷିତ ଖାଦ୍ୟ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ଖାଦ୍ୟପେୟରୁ ଉତ୍ପନ୍ନ ହେଉଥିବା ରୋଗ ଯୋଗୁଁ ପ୍ରତିବର୍ଷ ପ୍ରାୟ 420,000 ଅଧିକ ଲୋକଙ୍କର ମୃତ୍ୟୁ ହୋଇଥାଏ। ଖାଦ୍ୟ ମାନକକୁ ବଜାୟ ରଖିବାର ଗୁରୁତ୍ୱ ଉପରେ ବିଭିନ୍ନ ସଂଗଠନ ପକ୍ଷରୁ ଲୋକମାନଙ୍କ ଭିତରେ ସଚେତନତା ସୃଷ୍ଟି କରାଯାଉଛି। ଅପମିଶ୍ରିତ ଖାଦ୍ୟଠାରୁ ଦୂରେଇ ରହିବା ଏବଂ ଏ ନେଇ ସଚେତନତା ସୃଷ୍ଟି କରିବା ଲାଗି ଆଜି ବିଭିନ୍ନ ସ୍ଥାନରେ ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ସଂକ୍ରାନ୍ତ କର୍ମଶାଳା ଓ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ନବରଙ୍ଗପୁର ଜିଲ୍ଲାରେ ସ୍ୱତନ୍ତ୍ର ସଘନ ସଂଶୋଧନ ଜାରି ରହିଛି। ବୁଥ୍ ସ୍ତରୀୟ ଅଧିକାରୀମାନେ ଘରକୁ ଘର ଯାଇ ବର୍ତ୍ତମାନ ସୁଦ୍ଧା 5,95,907 ଜଣଙ୍କୁ ପରିଗଣନା ଫର୍ମ ପ୍ରଦାନ କରିଛନ୍ତି। ଏହି ସମ୍ବନ୍ଧୀୟ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ

0: ଦେଇଛନ୍ତି। ମାଲକାନଗିରି ଜିଲ୍ଲାରେ ନାଗରିକମାନଙ୍କ ମଧ୍ୟରେ ସ୍ୱଚ୍ଛ ନିର୍ବାଚନ ସମ୍ପର୍କିତ ସଚେତନତା ସୃଷ୍ଟି ପାଇଁ ଚୁନାଓ ପାଠଶାଳାର ଆୟୋଜନ କରାଯାଇଥିଲା। ଏହା ମାଧ୍ୟମରେ ଜନସାଧାରଣଙ୍କ ମଧ୍ୟରେ ଭୋଟର ପଞ୍ଜୀକରଣ ଏବଂ ମତଦାନର ଅଧିକାର ସମ୍ପର୍କରେ ଆଲୋଚନା ହୋଇଥିଲା। ନୟାଗଡ଼ ଜିଲ୍ଲା ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ମା' ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଓଡ଼ିଶା ବିଧାନସଭା ବାଚସ୍ପତି ସୁରମା ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଭିନ୍ନ ବୃକ୍ଷଚାରା ରୋପଣ କରିଥିଲେ। ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜ ସିର୍କେ ଆଜି ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ନାଗଲୋର ଗ୍ରାମରେ ଅବସ୍ଥିତ ଜାଫ୍ରା ନର୍ସରୀ ବୁଲି ଦେଖିଥିଲେ। ଏହି ନର୍ସରୀକୁ ଆଇଟିଡିଏ ମାଲକାନଗିରି ପକ୍ଷରୁ ସେତୁ କାର୍ଯ୍ୟକ୍ରମ ଅଧୀନରେ ଆରମ୍ଭ କରାଯାଇଛି। ପାଣିପାଗ ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷାର ପ୍ରଭାବରେ ତାପମାତ୍ରା ହ୍ରାସ ପାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଜାରି ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବର୍ଷା ହେବା ନେଇ 25ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅପରପକ୍ଷରେ ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ ଆସନ୍ତା ସପ୍ତାହ ଶେଷ ଆଡ଼କୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁବ। ମୌସୁମୀ ବାୟୁ ଗତ ଗୁରୁବାର ଦିନ କେରଳ ସ୍ପର୍ଶ କରିଥିଲା। ଚୀନ୍ ତାଇପେଇରେ ଖେଳାଯାଉଥିବା ନ୍ୟୁ ତାଇପେଇ ସିଟି ଆଥଲେଟିକ୍ସ ଓପନ୍ ଟୁର୍ଣ୍ଣାମେଣ୍ଟର ମହିଳା 400 ମିଟର ରିଲେ ଦୌଡ଼ରେ ଭାରତୀୟ ଦଳ ସ୍ୱର୍ଣ୍ଣପଦକ ବିଜୟୀ ହୋଇଛି। ଏହି ବିଜୟୀ ଦଳରେ ଓଡ଼ିଶାର ଶ୍ରାବଣୀ ନନ୍ଦ ମଧ୍ୟ ରହିଛନ୍ତି। ଚୀନ୍ ତାଇପେଇଠାରେ ଆୟୋଜିତ ଏହି ପ୍ରତିଯୋଗିତାରେ ଭାରତୀୟ ଧାବିକା ଶ୍ରାବଣୀ ନନ୍ଦ, ଏସ୍ଏସ୍ ସ୍ନେହା, ସୁଦେଶନା ଶିଭାଙ୍କର ଏବଂ ତମନ୍ନା 400 ମିଟର ରିଲେ ଦୌଡ଼କୁ 44.07 ସେକେଣ୍ଡ ମଧ୍ୟରେ ସମ୍ପନ୍ନ କରି ପ୍ରଥମ ସ୍ଥାନ ଅଧିକାର କରିଥିଲେ। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ରାଜ୍ୟରେ ଗୋଦାବରୀ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାରେ ପ୍ରଥମ ପର୍ଯ୍ୟାୟରେ 2200 ବିଦ୍ୟାଳୟର ବିକାଶ ହେବ କହିଲେ ମୁଖ୍ୟମନ୍ତ୍ରୀ। ୟୁପିଏସ୍ସି ସିଭିଲ୍ ସର୍ଭିସ୍ ଆଶାୟୀମାନଙ୍କ ପାଇଁ ଦେୟମୁକ୍ତ କୋଚିଂ ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଦରଖାସ୍ତ ଆହ୍ୱାନ। ନିଟ୍ ୟୁଜି ପୁନଃ ପରୀକ୍ଷା ପାଇଁ ପରୀକ୍ଷା କେନ୍ଦ୍ର ସମ୍ପର୍କିତ ସହରର ସୂଚନା ଜାରି କଲା ଏନ୍ଟିଏ। ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା, ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ 25ଟି ଜିଲ୍ଲାକୁ ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି। ନମସ୍କାର।
1: ଆକାଶବାଣୀ କଟକ ଶୁଣନ୍ତୁ ଜନଜୀବନ ସମ୍ବାଦ, ପଢିଛନ୍ତି ଲହରିକା ପଟ୍ଟନାୟକ।
2: ଜନଜୀବନ ସମ୍ବାଦ ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ। ରେଡିଓ କେବଳ ଏକ ଶବ୍ଦ ନୁହେଁ, ଏହା ଏକ ଭାବନା, ଅଗଣିତ ମୁହୂର୍ତ୍ତର ସାଥୀ। ଶୈଶବଠାରୁ ବୃଦ୍ଧାବସ୍ଥା ପର୍ଯ୍ୟନ୍ତ ପ୍ରତ୍ୟେକ ବୟସରେ ରେଡିଓର କାର୍ଯ୍ୟକ୍ରମ ଏକ ସ୍ୱତନ୍ତ୍ର ପ୍ରଭାବ ପକାଇଥାଏ। ଭାରତରେ ରେଡିଓ କେବଳ ଯନ୍ତ୍ରଟିଏ ନୁହେଁ, ଏହା ଏକ ସଂଯୋଗ, ସମ୍ପର୍କ, ଯିଏ ଜୀବନର ପ୍ରତ୍ୟେକ ପର୍ଯ୍ୟାୟକୁ ମଧୁରତାରେ ପରିପୂର୍ଣ୍ଣ କରିପାରେ। ରେଡିଓ ସମସ୍ତଙ୍କ ସମୟର ମାନ ବଢ଼ାଏ, ସେମାନଙ୍କ ଏକାକିତ୍ୱ ଦୂର କରେ ଏବଂ ମନୋରଞ୍ଜନ ଓ ସୂଚନାର ଗନ୍ତାଘର ହୋଇ ସେମାନଙ୍କ ଦୁନିଆକୁ ସଜାଇପାରେ। ବହୁଜନ ହିତାୟ, ବହୁଜନ ସୁଖାୟର ବାର୍ତ୍ତା ନେଇ ଭାରତରେ ଆରମ୍ଭ ହୋଇଥିବା ଅଲ୍ ଇଣ୍ଡିଆ ରେଡିଓ ବା ଆକାଶବାଣୀ ଆସନ୍ତାକାଲି 90 ବର୍ଷରେ ପଦାର୍ପଣ କରିବ। ଏହି ଅବସରରେ ଆକାଶବାଣୀର କିଛି ସ୍ୱତନ୍ତ୍ର କଥା ସମ୍ପର୍କରେ ଜାଣିବା। 1923 ଜୁନ୍ ମାସରେ ବମ୍ବେ ରେଡିଓ କ୍ଲବ୍ର ପ୍ରଥମ ପ୍ରସାରଣ ସହିତ ଭାରତରେ ରେଡିଓ ପ୍ରସାରଣ ଆରମ୍ଭ ହୋଇଥିଲା। ଦେଶର ସ୍ୱାଧୀନତା ସଂଗ୍ରାମରେ ରେଡିଓର ପ୍ରମୁଖ ଭୂମିକା ରହିଥିଲା। ଏହା ବ୍ରିଟିଶ ସାମ୍ରାଜ୍ୟର ଦମନଲୀଳାକୁ ମୁକାବିଲା କରିବା ଏବଂ ସାଧାରଣ ଜନତାଙ୍କ ପର୍ଯ୍ୟନ୍ତ ସ୍ୱାଧୀନତାର ବାର୍ତ୍ତା ପହଞ୍ଚାଇବା ଦିଗରେ କାର୍ଯ୍ୟ କରୁଥିଲା। 1942 ଅଗଷ୍ଟ 14 ତାରିଖରେ ମୁମ୍ବାଇର ୱିଲସନ୍ କଲେଜର 22 ବର୍ଷିଆ ଛାତ୍ରୀ ଉଷା ମେହେଟା ଏକ ଗୁପ୍ତ ରେଡିଓ ଷ୍ଟେସନ ଆରମ୍ଭ କରି ଦେଶବାସୀଙ୍କୁ ସୂଚନା ଦେବାରେ ଲାଗିଥିଲେ। ଏହି ରେଡିଓ ମାଧ୍ୟମରେ ଜାତୀୟ ନେତାମାନଙ୍କ ବାର୍ତ୍ତା ପ୍ରସାରିତ ହେଉଥିବା ବେଳେ ଏହା ପ୍ରାୟ 88 ଦିନ ପର୍ଯ୍ୟନ୍ତ ଚାଲିଥିଲା। ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ନେତୃତ୍ୱରେ 1942 ଆଜାଦ ହିନ୍ଦ ରେଡିଓ ଜର୍ମାନୀର ବର୍ଲିନ୍ରୁ ପ୍ରସାରଣ ଆରମ୍ଭ କରିଥିଲା। ପରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଯୋଗୁଁ ଆଜାଦ ହିନ୍ଦ ରେଡିଓକୁ ସିଙ୍ଗାପୁର ଏବଂ ରେଙ୍ଗୁନ୍ ସ୍ଥାନାନ୍ତରିତ କରାଯାଇଥିଲା। ଆଜାଦ ହିନ୍ଦ ରେଡିଓ ଏକ ବହୁଭାଷୀ ଚ୍ୟାନେଲ ଥିଲା। ଏଥିରେ ଇଂରାଜୀ, ହିନ୍ଦୀ, ତାମିଲ, ବଙ୍ଗଳା, ମରାଠୀ, ପଞ୍ଜାବୀ, ପସ୍ତୋ ଏବଂ ଉର୍ଦ୍ଦୁ ଭାଷାରେ ବି ପ୍ରସାରଣ କରାଯାଉଥିଲା। ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ବିଦେଶରେ ରହୁଥିବା ଭାରତୀୟ

0: ଏବଂ ଭାରତରେ ଥିବା ସ୍ୱାଧୀନତା ସଂଗ୍ରାମୀମାନଙ୍କ ମନୋବଳ ସୁଦୃଢ଼ କରିବା। ରେଡିଓରେ ମଧ୍ୟ ଦେଶର ସ୍ୱାଧୀନତା ଘୋଷଣା କରାଯାଇଥିଲା। 1947 ମସିହା ଅଗଷ୍ଟ 15 ତାରିଖ ମଧ୍ୟରାତ୍ରିରେ ଯେତେବେଳେ ଭାରତ ପରାଧୀନତାର ଶିକୁଳିରୁ ମୁକ୍ତ ହୋଇଥିଲା, ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ସମ୍ବିଧାନ ସଭାରେ ନିଜର ପ୍ରସିଦ୍ଧ ଟ୍ରିଷ୍ଟ ୱିଥ୍ ଡେଷ୍ଟିନି ବା ନିୟତି ସହିତ ମିଳନ ଭାଷଣ ଦେଇଥିଲେ। ପୁରା ଦେଶ ରେଡିଓରେ ଏହି ଭାଷଣ ଶୁଣିଥିଲା। ସେହି ସମୟରେ ଏହି ଭାଷଣ ଶୁଣିବା ପାଇଁ ସ୍କୁଲଗୁଡ଼ିକରେ ମଧ୍ୟ ରେଡିଓ ଲଗାଯାଇଥିଲା। ସେହିଦିନ ରେଡିଓରେ ଉସ୍ତାଦ ବିସ୍ମିଲ୍ଲା ଖାନ୍ଙ୍କ ସାହାନାଇର ଶବ୍ଦ ମଧ୍ୟ ସମଗ୍ର ଦେଶରେ ପ୍ରତିଧ୍ୱନିତ ହେଉଥିଲା। ଶାସନ ଭାର ଦେବା ସମୟରେ ତତ୍କାଳୀନ ଭାଇସରାଏ ଲର୍ଡ ମାଉଣ୍ଟବାଟନ୍ ମଧ୍ୟ ରେଡିଓ ମାଧ୍ୟମରେ ଦେଶର ଜନସାଧାରଣଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ପ୍ରଦାନ କରିଥିଲେ। ଦେଶ ସ୍ୱାଧୀନତା ପରେ 1947 ମସିହା ନଭେମ୍ବର ମାସରେ ଜାତିର ପିତା ମହାତ୍ମା ଗାନ୍ଧୀ ଶରଣାର୍ଥୀ ଶିବିରରେ ରହୁଥିବା ଲୋକମାନଙ୍କୁ ଭେଟିବା ପାଇଁ ହରିୟାଣାର କୁରୁକ୍ଷେତ୍ର ଯାତ୍ରା କରିବାର କାର୍ଯ୍ୟକ୍ରମ ଥିଲା। ଦେଶ ବିଭାଜନ ଯୋଗୁଁ ଲକ୍ଷାଧିକ ଶରଣାର୍ଥୀ କୁରୁକ୍ଷେତ୍ରର ଶରଣାର୍ଥୀ ଶିବିରରେ ରହୁଥିଲେ, କିନ୍ତୁ ସ୍ୱାସ୍ଥ୍ୟଗତ କାରଣରୁ ଗାନ୍ଧିଜୀଙ୍କୁ ଏହି କାର୍ଯ୍ୟକ୍ରମ ବାତିଲ କରିବାକୁ ପଡ଼ିଥିଲା। ତେଣୁ ସେ ନଭେମ୍ବର 12 ତାରିଖ ଦିନ ଅଲ୍ ଇଣ୍ଡିଆ ରେଡିଓର ବ୍ରଡ୍କାଷ୍ଟିଂ ହାଉସ୍ରୁ ସେମାନଙ୍କୁ ସମ୍ବୋଧିତ କରିଥିଲେ। ଏହି ଦିନଟି ଅଲ୍ ଇଣ୍ଡିଆ ରେଡିଓରେ ଗାନ୍ଧିଜୀଙ୍କର ପ୍ରଥମ ଏବଂ ଶେଷ ପଦାର୍ପଣ ଥିଲା। ଏହି ଐତିହାସିକ ରେକର୍ଡିଂ ଏବେ ଅଲ୍ ଇଣ୍ଡିଆ ରେଡିଓର ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ଉପଲବ୍ଧ। 1997 ମସିହାରେ ଏହାର 50 ବର୍ଷ ପୂର୍ତ୍ତି ପାଇଁ ଏକ ସମାରୋହ ଆୟୋଜନ କରାଯାଇଥିବା ବେଳେ 2000 ମସିହାରେ ଭାରତ ସରକାର ଏହି ସ୍କୃତିରେ ନଭେମ୍ବର 12 ତାରିଖ ଲୋକସେବା ପ୍ରସାରଣ ଦିବସ ଭାବେ ପାଳନ କରିବାକୁ ଘୋଷଣା କରିଥିଲେ। ଯେଉଁମାନେ ଭାରତରେ ଅଲ୍ ଇଣ୍ଡିଆ ରେଡିଓ ଶୁଣନ୍ତି ସେମାନେ ଏକ ନିର୍ଦ୍ଦିଷ୍ଟ ସ୍ୱର ସହିତ ଭଲ ଭାବରେ ପରିଚିତ। ଏହା ହେଉଛି ଅଲ୍ ଇଣ୍ଡିଆ ରେଡିଓ ବା ଆକାଶବାଣୀର ସିଗ୍ନେଚର ଟ୍ୟୁନ୍। ଏହି କାଳଜୟୀ ଅନନ୍ୟ ଏବଂ ଅସାଧାରଣ ସିଗ୍ନେଚର ଟ୍ୟୁନ୍ ସୃଷ୍ଟି କରିଥିଲେ ଚେକୋସ୍ଲୋଭାକିଆରେ ଜନ୍ମିତ ସଙ୍ଗୀତଜ୍ଞ ୱାଲ୍ଟର କୋପମ୍ୟାନ୍। 1930 ଦଶକରେ କୋପମ୍ୟାନ୍ ମୁମ୍ବାଇର ଅଲ୍ ଇଣ୍ଡିଆ ରେଡିଓ ପାଶ୍ଚାତ୍ୟ ସଙ୍ଗୀତ ବିଭାଗରେ ସଙ୍ଗୀତଜ୍ଞ ଭାବରେ କାର୍ଯ୍ୟ କରୁଥିଲେ। ସେ ସମୟରେ ସେ ଏହି ଟ୍ୟୁନ୍ ପ୍ରସ୍ତୁତ କରିଥିବା କୁହାଯାଏ। ଏଥିରେ ତାନପୁରା, ଭାୟୋଲିନ୍ ଏବଂ ଭାଓଲାର ଶବ୍ଦ ସାମିଲ ରହିଛି। କିଛି ସଙ୍ଗୀତଜ୍ଞଙ୍କ ମତରେ ଏହି ଟ୍ୟୁନ୍ରେ ଓଙ୍କାର ଧ୍ୱନିର ଶବ୍ଦ ସମଗ୍ର ବ୍ରହ୍ମାଣ୍ଡରେ ପ୍ରତିଧ୍ୱନିତ ହେଉଛି। ଆଜି ଭାରତରେ ଅଲ୍ ଇଣ୍ଡିଆ ରେଡିଓ ବା ଆକାଶବାଣୀର ଚ୍ୟାନେଲ୍ ବ୍ୟତୀତ ଅନେକ ବେସରକାରୀ ରେଡିଓ ଷ୍ଟେସନ୍ ମଧ୍ୟ ସକ୍ରିୟ ଅଛନ୍ତି। ଏବେ ବି ଗାଁଗୁଡ଼ିକରେ ଲୋକମାନେ ଖୁବ୍ ଆଗ୍ରହର ସହିତ ରେଡିଓ ସେଟ୍ ରଖି କାର୍ଯ୍ୟକ୍ରମ ଶୁଣୁଛନ୍ତି। ମୋବାଇଲ୍ ଫୋନ୍ ମାଧ୍ୟମରେ ବିଶ୍ୱର ସମସ୍ତ ଗୁରୁତ୍ୱପୂର୍ଣ୍ଣ ରେଡିଓ ଷ୍ଟେସନ୍ ସହିତ ସଂଯୋଗ ସମ୍ଭବ ହେଉଥିବାରୁ ରେଡିଓ ସେଟ୍ ରଖିବା ଆଉ ଆବଶ୍ୟକ ହେଉନାହିଁ। ଆକାଶବାଣୀର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ସମସ୍ତ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ୍ର କାର୍ଯ୍ୟକ୍ରମ ଶୁଣାଯାଇପାରୁଛି। ବିଦେଶରେ ରହୁଥିବା ଯେକୌଣସି ବ୍ୟକ୍ତି ଏହି ଆପ୍ ମାଧ୍ୟମରେ ବିଶ୍ୱର ସ୍ଥାନରୁ ନିଜ ଅଞ୍ଚଳ ଏବଂ ଭାଷାରେ କାର୍ଯ୍ୟକ୍ରମ ଶୁଣିବା ସମ୍ଭବପର ହୋଇପାରିଛି।
1: ଶୁଣୁଥିଲେ ଜନଜୀବନ ସମ୍ବାଦ।
2: ଶ୍ରୋତାବନ୍ଧୁ ଶୁଣିଲେ ଜନଜୀବନ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ। ପ୍ରଚାରିତ ହେଉଛି 103.4 FM ମାଧ୍ୟମରେ।
3: ଆକାଶବାଣୀର ନବବର୍ଷ ଯାତ୍ରାର ସଫଳ କାହାଣୀର ଗାଥା
4: ଆଉ ପୁରୀ ଆକାଶବାଣୀ କେନ୍ଦ୍ର ପ୍ରତିଷ୍ଠା ପଛର ଅଜଣା କଥା,
3: ତଥ୍ୟ ସମ୍ବଳିତ ନାଟ୍ୟ ରୂପକର ଏକ ସ୍ୱତନ୍ତ୍ର ପ୍ରସ୍ତୁତି,
4: ରୂପକ ଅନାହତ ଯାତ୍ରା ଶୁଣିପାରିବେ ଜୁନ୍ 8 ତାରିଖ ସକାଳ 8:30
3: କେବଳ ଆକାଶବାଣୀ ପୁରୀ 103.4 FM
4: ଆଉ ନ୍ୟୁଜ୍ ଅନ୍ AIR ଆପ୍ ମାଧ୍ୟମରେ।
3: ରୂପକ ଅନାହତ ଯାତ୍ରା।

ଆପଣ ଟ୍ୟୁନ୍ କରିଛନ୍ତି ଆକାଶବାଣୀ ପୁରୀ 103.4 FM ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ 7:02:10 ଆସନ୍ତୁ ଶୁଣିବା ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ପ୍ରଥମେ କଣ୍ଠଶିଳ୍ପୀ ମହମ୍ମଦ ଅଜିଜ, ଗୀତିକାର ଅକ୍ଷୟ ମହାନ୍ତି, ଚଳଚ୍ଚିତ୍ର ଚକା ଭରି।

ଶ୍ରୋତାବନ୍ଧୁ ଶୁଣିଲେ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ। ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 7:15 ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ।

ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ଭାରତ ଇଣ୍ଡୋନେସିଆ ଅଷ୍ଟମ ଯୁଗ୍ମ କମିଶନ ବୈଠକରେ ଉଭୟ ଦେଶ ମଧ୍ୟରେ ବ୍ୟାପକ ରଣନୀତି ଓ ଭାଗିଦାରିତା ନେଇ ସହମତି ପ୍ରକାଶ। କେନ୍ଦ୍ର ସରକାର ଗତ 12 ବର୍ଷ ମଧ୍ୟରେ ପ୍ରଯୁକ୍ତି ବିଦ୍ୟାରେ ସ୍ୱତନ୍ତ୍ରତା ଓ ନାଗରିକ କେନ୍ଦ୍ରିକ ନୀତି ମାଧ୍ୟମରେ ପରିବର୍ତ୍ତନ ଆଣିଛନ୍ତି କହିଲେ କେନ୍ଦ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ। ପଶ୍ଚିମବଙ୍ଗରେ କାର୍ଯ୍ୟକାରୀ ହେବ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏବଂ ଭାରତୀୟ କୁସ୍ତି ପ୍ରତିଯୋଗୀମାନେ ଉଲାନ୍ ବାତାର ଓପନ୍ ପ୍ରତିଯୋଗିତାରେ ହାସଲ କଲେ 2 ସ୍ୱର୍ଣ୍ଣ ପଦକ। ଭାରତ ଇଣ୍ଡୋନେସିଆ ଅଷ୍ଟମ ଯୁଗ୍ମ କମିଶନ ବୈଠକ ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ ଇଣ୍ଡୋନେସିଆ ପ୍ରତିପକ୍ଷ ସୁଗିଓନୋ ବୈଠକରେ ସହ ଅଧ୍ୟକ୍ଷତା କରିଥିଲେ। ବୈଠକରେ ଉଭୟ ନେତା ବ୍ୟାପକ ରଣନୀତି ଭାଗିଦାରିତା ଅଧୀନରେ ଦ୍ୱିପାକ୍ଷିକ ସମ୍ପର୍କର ସମୀକ୍ଷା କରିଥିଲେ। ଉଭୟ ପକ୍ଷଙ୍କ ମଧ୍ୟରେ ରାଜନୈତିକ ବ୍ୟାପାର, ପ୍ରତିରକ୍ଷା, ସୁରକ୍ଷା, ସାମୁଦ୍ରିକ ସହଯୋଗ, ବାଣିଜ୍ୟ, ପୁଞ୍ଜିନିବେଶ, ଔଷଧ ଓ ସ୍ୱାସ୍ଥ୍ୟ, ଡିଜିଟାଲ୍ ପ୍ରଯୁକ୍ତିବିଦ୍ୟା, ଶକ୍ତି, ଯୋଗାଯୋଗ, ମହାକାଶ, ଶିକ୍ଷା, ସଂସ୍କୃତି ଏବଂ ଜନସମ୍ପର୍କ ଉପରେ ଆଲୋଚନା ହୋଇଥିଲା। ଦୁଇ ନେତା ଆପୋଷ ସ୍ୱାର୍ଥ ସମ୍ଭଳିତ ଆଞ୍ଚଳିକ ଏବଂ ବୈଶ୍ୱିକ ବିକାଶ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଏ କ୍ଷେତ୍ରରେ ସହଯୋଗ ଏବଂ ସମନ୍ୱୟ ସ୍ଥାପନ ପାଇଁ ଉଭୟ ପ୍ରତିବଦ୍ଧତା ପ୍ରକାଶ କରିଥିଲେ। ଡକ୍ଟର ଜୟଶଙ୍କର ଏବଂ ଶ୍ରୀ ସୁଗିଓନୋ ଦ୍ୱିପାକ୍ଷିକ ସମ୍ପର୍କରେ ଉନ୍ନତିକୁ ପ୍ରଶଂସା କରିଥିଲେ ଏବଂ ନିକଟ ଭବିଷ୍ୟତରେ ଆସନ୍ତା ଯୁଗ୍ମ କମିଶନ ବୈଠକ ନେଇ ଉଭୟ ନେତା ସହମତି ପ୍ରକାଶ କରିଥିଲେ। କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ କହିଛନ୍ତି ଗତ 12 ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ସୁଯୋଗ, ନବସୃଜନ ଏବଂ ଆତ୍ମବିଶ୍ୱାସ ଦ୍ୱାରା ଏକ ଆକାଂକ୍ଷୀ ରାଷ୍ଟ୍ରରେ ପରିଣତ କରିପାରିଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ସିଂ କହିଛନ୍ତି ଶାସନ ବ୍ୟବସ୍ଥାରେ ସଂସ୍କାର, ପ୍ରଯୁକ୍ତି ବିଦ୍ୟାରେ ସ୍ୱତନ୍ତ୍ରତା ଏବଂ ନାଗରିକ କେନ୍ଦ୍ରିକ ନୀତି ଦେଶବାସୀଙ୍କ ମୌଳିକ ପରିବର୍ତ୍ତନ ଘଟାଇ ପାରିଛି। ଭାରତର ମହାକାଶ ଅର୍ଥନୀତି ସମ୍ପ୍ରତି ପ୍ରାୟ 9 ବିଲିୟନ୍ ଆମେରିକୀୟ ଡଲାରରେ ପହଞ୍ଚପାରିଛି। ଆଗାମୀ 7-8 ବର୍ଷ ମଧ୍ୟରେ ଏହି ପରିମାଣ ପ୍ରାୟ 45 ବିଲିୟନ୍ ଡଲାର ହେବ ବୋଲି ଆକଳନ କରାଯାଇଛି। ସେହିପରି ଷ୍ଟାର୍ଟଅପ୍ ଇକୋସିଷ୍ଟମ 2014 ମସିହାରେ 400 ଥିବାବେଳେ ଏହା ବର୍ତ୍ତମାନ 2,30,000 ଉର୍ଦ୍ଧ୍ୱରେ ପହଞ୍ଚପାରିଛି, ଫଳରେ ପ୍ରାୟ 25 ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିଛି ବୋଲି ଡକ୍ଟର ସିଂ କହିଛନ୍ତି। ସେ କହିଛନ୍ତି କେନ୍ଦ୍ର ସରକାରଙ୍କ ଦୀର୍ଘମିଆଦୀ ଲକ୍ଷ୍ୟ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ବରଂ ବିକଶିତ ଭାରତ 2047 ଲକ୍ଷ୍ୟ ପୂରଣ ପାଇଁ ଏକ ସଶକ୍ତ ଏବଂ ଆକାଂକ୍ଷୀ ସମାଜ ଗଠନ କରିବାରେ ଆଭିମୁଖ୍ୟ ରଖିଛି। ଖାଉଟି ବ୍ୟାପାର ବିଭାଗର ଇ ଜାଗୃତି ପ୍ଲାଟଫର୍ମକୁ ଡିଜିଟାଲ୍ ରୂପାନ୍ତରଣ କ୍ଷେତ୍ରରେ ପ୍ରଯୁକ୍ତି

ବିଦ୍ୟାର ବିନିଯୋଗ ପାଇଁ ରୌପ୍ୟ ପଦକ ପ୍ରଦାନ କରାଯାଇଛି। ଏହି ଗଭର୍ଣ୍ଣାନ୍ସ 2026 ପାଇଁ ଏହି ଜାତୀୟ ପୁରସ୍କାର ପ୍ରଦାନ କରାଯାଇଛି। ପ୍ରଶାସନିକ ସଂସ୍କାର ଏବଂ ସାଧାରଣ ଅଭିଯୋଗ ବିଭାଗ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ଖାଉଟି ଅଭିଯୋଗ ସମାଧାନ ଦିଗରେ ପ୍ରଯୁକ୍ତି ବିଦ୍ୟା ଏବଂ ନାଗରିକ କେନ୍ଦ୍ରିକ ସେବା ପ୍ରଦାନ ଦିଗରେ ଏହି ଜାଗୃତିକୁ ମାନ୍ୟତା ପ୍ରଦାନ ସ୍ୱରୂପ ଏହି ପୁରସ୍କାର ପ୍ରଦାନ କରାଯାଇଛି ବୋଲି ଖାଉଟି ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଜାନୁଆରୀ 1ରେ ଏହି ଜାଗୃତି ପ୍ଲାଟଫର୍ମର ଶୁଭାରମ୍ଭ କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେଜର ଅଭିଳାଷା ବାରାଙ୍କୁ ଜାତିସଂଘ ସାମରିକ ଜେଣ୍ଡର ଆଡ୍ଭୋକେଟ୍ ପୁରସ୍କାରରେ ସମ୍ମାନିତ କରାଯାଇଥିବାରୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ମେଜର ବାରାଙ୍କ ଅନନ୍ୟ ସେବାକୁ ସମ୍ମାନିତ କରିବା ଏବଂ ଜାତିସଂଘର ଶାନ୍ତି ପ୍ରତିଷ୍ଠା ଦିଗରେ ତାଙ୍କର ଅବଦାନକୁ ମାନ୍ୟତା ପ୍ରଦାନ ସ୍ୱରୂପ ଏହି ପୁରସ୍କାର ପ୍ରଦାନ କରାଯାଇଛି। ତାଙ୍କର ଏହି ସଫଳତା ଅଗଣିତ ଯୁବବର୍ଗଙ୍କୁ ପ୍ରେରଣା ଯୋଗାଇବ, ବିଶେଷକରି ଦେଶର କନ୍ୟାରତ୍ନମାନଙ୍କୁ ଦେଶସେବା ଦିଗରେ ପ୍ରୋତ୍ସାହିତ କରିବା। ମେଜର ବାରାଙ୍କ ସମ୍ପ୍ରତି ଲେବାନନ୍ଠାରେ ଜାତିସଂଘ ଶାନ୍ତି ପ୍ରତିଷ୍ଠା ଅଭିଯାନରେ କାର୍ଯ୍ୟରତ ରହି ସେ ଟିମ୍ କମାଣ୍ଡର ଜେଣ୍ଡର ଫୋକାଲ୍ ପଏଣ୍ଟର ନେତୃତ୍ୱ ନେଉଛନ୍ତି। ଗତ ଶୁକ୍ରବାର ନ୍ୟୁୟର୍କଠାରେ ଆୟୋଜିତ ସ୍ୱତନ୍ତ୍ର

ଅବଦାନକୁ ମାନ୍ୟତା ପ୍ରଦାନ ସ୍ୱରୂପ ଏହି ପୁରସ୍କାର ପ୍ରଦାନ କରାଯାଇଛି। ତାଙ୍କର ଏହି ସଫଳତା ଅଗଣିତ ଯୁବବର୍ଗଙ୍କୁ ପ୍ରେରଣା ଯୋଗାଇବ। ବିଶେଷକରି ଦେଶର କନ୍ୟାରତ୍ନମାନଙ୍କୁ ଦେଶସେବା ଦିଗରେ ପ୍ରୋତ୍ସାହିତ କରିବା ମେଜର ବାରାଙ୍କ ସମ୍ପ୍ରତି ଲେବାନନ୍ଠାରେ ଜାତିସଂଘ ଶାନ୍ତି ପ୍ରତିଷ୍ଠା ଅଭିଯାନରେ କାର୍ଯ୍ୟରତ ରହି ସେ ଟିମ୍ କମାଣ୍ଡର ଜେଣ୍ଡର ଫୋକାଲ୍ ପଏଣ୍ଟର ନେତୃତ୍ୱ ନେଉଛନ୍ତି। ଗତ ଶୁକ୍ରବାର ନ୍ୟୁୟର୍କଠାରେ ଆୟୋଜିତ ସ୍ୱତନ୍ତ୍ର ସମାରୋହରେ ଜାତିସଂଘ ମହାସଚିବ ଆଣ୍ଟ୍ରୋନିଓ ଗୁଟେରସ୍ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ଜାତିସଂଘ ମୁଖ୍ୟ ମଧ୍ୟ ଶାନ୍ତି ପ୍ରତିଷ୍ଠା କାର୍ଯ୍ୟକାରୀ ଦିଗରେ ମହିଳା ଏବଂ ଅନ୍ୟାନ୍ୟ ମହିଳା ବର୍ଗର ଭୂମିକା ସୁନିଶ୍ଚିତ ଦିଗରେ ମେଜର ବାରାଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି। ଦକ୍ଷିଣ ଆମେରିକା ରାଷ୍ଟ୍ର ପେରୁରେ ଆଜି ରାଷ୍ଟ୍ରପତି ପଦ ପାଇଁ ମତଦାନ ଅନୁଷ୍ଠିତ ହେଉଛି। କଞ୍ଜରଭେଟିଭ୍ ଦଳ ପ୍ରାର୍ଥୀ କେଇକୋ ଫୁଜିମୋରି ଏବଂ ବାମପନ୍ଥୀ ପ୍ରାର୍ଥୀ ରୋବେର୍ଟୋ ସାଞ୍ଚେଜ୍ଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେଉଛି। ଏପ୍ରିଲ୍ ମାସରେ ଅନୁଷ୍ଠିତ ପ୍ରଥମ ପର୍ଯ୍ୟାୟ ମତଦାନରେ ଉଭୟ ପ୍ରାର୍ଥୀ 33 ଜଣ ଅନ୍ୟ ପ୍ରତିଦ୍ୱନ୍ଦ୍ୱୀଙ୍କୁ ପଛରେ ପକାଇ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହୋଇଥିଲେ। ପେରୁରେ 18-70 ବର୍ଷ ମଧ୍ୟରେ ପ୍ରତ୍ୟେକ ନାଗରିକଙ୍କ ପାଇଁ ମତଦାନ ବାଧ୍ୟତାମୂଳକ କରାଯାଇଛି। 70 ମିଲିୟନରୁ ଉର୍ଦ୍ଧ୍ୱ ଭୋଟର ମତଦାନ ପାଇଁ ପଞ୍ଜିକୃତ କରିଛନ୍ତି। ସେମାନଙ୍କ ମଧ୍ୟରେ ବିଦେଶରେ ରହୁଥିବା 12 ଲକ୍ଷ ପେରୁବାସୀ ଅଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପଶ୍ଚିମବଙ୍ଗ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ABPMJAY କାର୍ଯ୍ୟକାରୀ କ୍ଷେତ୍ରରେ 36ତମ ରାଜ୍ୟ ହେବ। ଏହା ହେଉଛି ବିଶ୍ୱର ସର୍ବବୃହତ୍ ସ୍ୱାସ୍ଥ୍ୟ ବୀମା ଯୋଜନା। ନୂଆଦିଲ୍ଲୀରେ ଆସନ୍ତାକାଲି ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ ଏବଂ ପଶ୍ଚିମବଙ୍ଗ ସରକାରଙ୍କ ମଧ୍ୟରେ ଏନେଇ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହେବ। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡା ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ଉପସ୍ଥିତିରେ ABPMJAY କାର୍ଯ୍ୟକାରୀ ନେଇ ବୁଝାମଣାପତ୍ର ସ୍ୱାକ୍ଷରିତ ହେବାର କାର୍ଯ୍ୟସୂଚୀ ରହିଛି। ଦେଶର ସମସ୍ତ ନାଗରିକଙ୍କୁ ସହଜରେ ସ୍ୱାସ୍ଥ୍ୟସେବା ଉପଲବ୍ଧ କରିବା ଲକ୍ଷ୍ୟରେ ଏହା ହେଉଛି ଏକ ମାଇଲ୍ ଖୁଣ୍ଟ। ଆୟୁଷ୍ମାନ ଭାରତ ପିଏମ୍ ଜୟ ଦ୍ୱାରା ପ୍ରତ୍ୟେକ ପରିବାରକୁ ପ୍ରତିବର୍ଷ 5 ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ସେବା ବୀମା ପ୍ରଦାନ କରାଯାଇପାରିବ। ପଶ୍ଚିମବଙ୍ଗର ସିଲିଗୁଡ଼ିଠାରେ ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅଗ୍ନିମିତ୍ରା ପାଲ୍ଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ମହିଳା ଓ ଶିଶୁ ବିକାଶ, ସାମାଜିକ କଲ୍ୟାଣ, ବିପର୍ଯ୍ୟୟ ପରିଚାଳନା, ପରିମଳ, ବର୍ଜ୍ୟବସ୍ତୁ ପରିଚାଳନା ଏବଂ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋଚନା କରାଯାଇଛି। ଜାମ୍ମୁ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ରାଜୌରୀ ଜିଲ୍ଲାରେ କାର୍ଯ୍ୟରତ ଥିବାବେଳେ ପ୍ରାଣ ହରାଇଥିବା ଲେଫ୍ଟନାଣ୍ଟ ବୀରେଶ୍ୱର ଗୋସ୍ୱାମୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଜାମ୍ମୁର ବାୟୁସେନା କେନ୍ଦ୍ରଠାରେ ତାଙ୍କ ସମ୍ମାନାର୍ଥେ ଏକ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯାଇଥିଲା। ଗତକାଲି ସନ୍ଧ୍ୟାରେ ଦୋଲିମାଲ ଅଞ୍ଚଳରେ ସନ୍ତାସବାଦ ବିରୋଧୀ କାର୍ଯ୍ୟକ୍ରମ ସମୟରେ ଏକ ଗଭୀର ଖାତ ମଧ୍ୟରେ ଖସିପଡ଼ିବା ଫଳରେ ଲେଫ୍ଟନାଣ୍ଟ ଗୋସ୍ୱାମୀଙ୍କ ମୃତ୍ୟୁ ଘଟିଥିଲା। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଆଜି ଏକ ସୁସ୍ଥ ଭବିଷ୍ୟତ ପାଇଁ ସୁରକ୍ଷିତ ଓ ସ୍ୱଚ୍ଛ ଖାଦ୍ୟ ପ୍ରତି ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି। ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ଅବସରରେ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସେ ନାଗରିକମାନଙ୍କୁ ସୁସ୍ଥ ଖାଦ୍ୟପେୟ ଅଭ୍ୟାସ ଆପଣାଇବା ଏବଂ ଏକ ସୁସ୍ଥ ତଥା ଆତ୍ମନିର୍ଭରଶୀଳ ଭାରତ ଗଠନରେ ଯୋଗଦାନ କରିବାକୁ ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରନ୍ଧନ ତେଲ ବ୍ୟବହାର 10% ହ୍ରାସ କରିବା ସଂକ୍ରାନ୍ତ ପରାମର୍ଶକୁ ସ୍ମରଣ କରାଇବା ସହ ଉତ୍ତମ ସ୍ୱାସ୍ଥ୍ୟ ତଥା ଏକ ଶକ୍ତିଶାଳୀ ରାଷ୍ଟ୍ର ପାଇଁ ସନ୍ତୁଳିତ ଆହାର ଗ୍ରହଣ କରିବାର ବାର୍ତ୍ତାକୁ ଶ୍ରୀ ନଡ୍ଡା ଦୋହରାଇଛନ୍ତି। ପ୍ରତିବର୍ଷ ଜୁନ୍ 7 ତାରିଖରେ ଜାତିସଂଘର ଖାଦ୍ୟ କୃଷି ସଂଗଠନ ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, ଜାତୀୟ କର୍ତ୍ତୃପକ୍ଷ, ନାଗରିକ ସମାଜ, ଶିକ୍ଷାବିତ୍ ଏବଂ ବିଶ୍ୱର ଅନ୍ୟାନ୍ୟ ଅଂଶଗ୍ରହଣକାରୀଙ୍କ ସହ ମିଶି ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ପାଳନ କରିଥାନ୍ତି। ଭାରତୀୟ ମହିଳା ଫୁଟବଲ ଦଳ ସାଫ୍ ଚମ୍ପିୟନ୍ସିପ୍ 2026 ଟାଇଟଲ୍ ହାସଲ କରିଥିବାରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ୍ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି। ଗତକାଲି ଗୋଆର ମଡ୍ଗାଓଁଠାରେ ଅନୁଷ୍ଠିତ ଫାଇନାଲ୍ ମ୍ୟାଚ୍ରେ ଭାରତୀୟ ମହିଳା ଫୁଟବଲ ଦଳ ପ୍ରତିପକ୍ଷ ବାଂଲାଦେଶକୁ 3-1 ପରାସ୍ତ କରି ଷଷ୍ଠ ଥର ପାଇଁ ଟାଇଟଲ୍ ହାସଲ କରି ରେକର୍ଡ ସୃଷ୍ଟି କରିଛି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ରାଷ୍ଟ୍ରପତି କହିଛନ୍ତି, ଟୁର୍ଣ୍ଣାମେଣ୍ଟରେ ମହିଳା ଫୁଟବଲ ଖେଳାଳିମାନେ ସେମାନଙ୍କର ଦକ୍ଷତା, ଦୃଢ଼ ମନୋବଳ ଏବଂ ମିଳିତ ମନୋଭାବ ସହ ଖେଳି ଶ୍ରେଷ୍ଠତା ପ୍ରଦର୍ଶନ କରିଥିଲେ। ଉପରାଷ୍ଟ୍ରପତି ତାଙ୍କ ବାର୍ତ୍ତାରେ କହିଛନ୍ତି, ମହିଳା ଫୁଟବଲ ଖେଳାଳିମାନଙ୍କ ଉଲ୍ଲେଖନୀୟ ସଫଳତା ଭାରତର ଅନ୍ୟାନ୍ୟ ମହିଳା ଫୁଟବଲ ଖେଳାଳିଙ୍କୁ ପ୍ରେରଣା ଯୋଗାଇବ ଏବଂ ଦେଶର କ୍ରୀଡ଼ା ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିବ। ପ୍ରଧାନମନ୍ତ୍ରୀ କହିଛନ୍ତି, ଟୁର୍ଣ୍ଣାମେଣ୍ଟରେ ମହିଳା ଫୁଟବଲ ଖେଳାଳି ଶ୍ରେଷ୍ଠତା ପ୍ରଦର୍ଶନ କରିଛନ୍ତି। ଆଗାମୀ ଦିନରେ ସେମାନଙ୍କର ଏହି ବିଜୟ ଯୁବ ଖେଳାଳିମାନଙ୍କୁ ଫୁଟବଲ ଖେଳିବା ପାଇଁ ଉତ୍ସାହିତ କରିବ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଭାରତୀୟ ମହିଳା ଫୁଟବଲ ଦଳ ଷଷ୍ଠ ଥର ପାଇଁ ସାଫ୍ ଚମ୍ପିୟନ୍ସିପ୍ ଟାଇଟଲ୍ ହାସଲ କରିଥିବାରୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, ଏହି ସଫଳତା ଦେଶର ଯୁବ ଖେଳାଳିମାନଙ୍କୁ ଦେଶର କ୍ରୀଡ଼ା ଭବିଷ୍ୟତ ଗଠନ ଦିଗରେ ଉତ୍କର୍ଷ ଏବଂ ଶ୍ରେଷ୍ଠତା ପ୍ରଦର୍ଶନ ପାଇଁ ପ୍ରେରଣା ଯୋଗାଇବ। କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ଶୁଭେଚ୍ଛା ଜଣାଇବା ସହ ଭାରତୀୟ ଫୁଟବଲ ପାଇଁ ଏହା ଏକ ଗର୍ବର ମୁହୂର୍ତ୍ତ ବୋଲି ବର୍ଣ୍ଣନା

0: ଅଛନ୍ତି। ମଙ୍ଗୋଲିଆରେ ଚାଲିଥିବା ଉଲାନବାତର ଓପନ୍ ପ୍ରତିଯୋଗିତାରେ ଭାରତୀୟ କୁସ୍ତି ପ୍ରତିଯୋଗୀ ପୁରୁଷ ଫ୍ରିଷ୍ଟାଇଲ୍ ବର୍ଗରେ 2 ସ୍ୱର୍ଣ୍ଣ ଏବଂ 2 ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଫାଇନାଲ୍ ମ୍ୟାଚ୍ରେ ଭାରତର ଦୀପକ 61 କିଲୋଗ୍ରାମ ବର୍ଗରେ କାଜିକିସ୍ତାନର ଆସିଲ୍ ଆଇତାକିନ୍ଙ୍କୁ 6-0 ପରାସ୍ତ କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ସେହିପରି ଦିନେ 125 କିଲୋଗ୍ରାମ ବର୍ଗରେ କାଜିକିସ୍ତାନର ଏଡି କାସମେକ୍କୁ 2-0 ପରାସ୍ତ କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ନ୍ୟୁ ଚଣ୍ଡିଗଡ଼ଠାରେ ଖେଳାଯାଉଥିବା ଆଫଗାନିସ୍ତାନ ବିପକ୍ଷ ଏକମାତ୍ର କ୍ରିକେଟ୍ ଟେଷ୍ଟ ମ୍ୟାଚ୍ର ଦ୍ୱିତୀୟ ଦିନରେ ପ୍ରଥମ ଇନିଂସ୍ର ଆଫଗାନିସ୍ତାନ 5 ବିନିମୟରେ 113 ରନ୍ ସଂଗ୍ରହ କରିଛି। ରମହତ ମତ ଶାହା 43 ରନ୍ କରି ଅପରାଜିତ ଅଛନ୍ତି। ଭାରତ ପକ୍ଷରୁ ଦେବୁତନ ମାନବ 3 ୱିକେଟ୍ ନେଇଥିବାବେଳେ ପ୍ରସିଦ୍ଧ କ୍ରିଷ୍ଣା 2 ୱିକେଟ୍ ଅକ୍ତିଆର କରିଛନ୍ତି। ଭାରତ ଇଣ୍ଡୋନେସିଆ ଅଷ୍ଟମ ଯୁଗ୍ମ କମିଶନ ବୈଠକରେ ଉଭୟ ଦେଶ ମଧ୍ୟରେ ବ୍ୟାପକ ରଣନୀତି ଓ ଭାଗିଦାରିତା ନେଇ ସହମତି ପ୍ରକାଶ। କେନ୍ଦ୍ର ସରକାର ଗତ 12 ମଧ୍ୟରେ ପ୍ରଯୁକ୍ତି ବିଦ୍ୟାରେ ସ୍ୱତନ୍ତ୍ରତା ଓ ନାଗରିକ କେନ୍ଦ୍ରିକ ନୀତି ମାଧ୍ୟମରେ ପରିବର୍ତ୍ତନ ଆଣିଛନ୍ତି କହିଲେ କେନ୍ଦ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ। ପଶ୍ଚିମବଙ୍ଗରେ କାର୍ଯ୍ୟକାରୀ ହେବ ଆୟୁଷ୍ମାନ ଭାରତ, ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏବଂ ଭାରତୀୟ କୁସ୍ତି ପ୍ରତିଯୋଗୀମାନେ ଉଲାନବାତର ଓପନ୍ ପ୍ରତିଯୋଗିତାରେ ହାସଲ କଲେ 2 ସ୍ୱର୍ଣ୍ଣ ପଦକ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କଟକ ଜିଲ୍ଲା ହାଲଚାଲ ରାଜ୍ୟ ଶୁଣନ୍ତୁ। ଖୋର୍ଦ୍ଧା ଜିଲ୍ଲାର ହାଲଚାଲ
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଖୋର୍ଦ୍ଧା ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ଭୁବନେଶ୍ୱର ସମ୍ବାଦଦାତା ଦୀପକ କୁମାର ବେହେରା ଓ ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ। ଖୋର୍ଦ୍ଧା ଜିଲ୍ଲା ପରିଷଦର ଷଷ୍ଠ ସାଧାରଣ ବୈଠକ ଜିଲ୍ଲା ପରିଷଦ ସଭାପତି ରୂପଶ୍ରୀ ରାଣୀ ଗୁମାନ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦେବ, ବେଗୁନିଆ ବିଧାୟକ ପ୍ରଦୀପ କୁମାର ସାହୁ ଓ ଜୟଦେବ ବିଧାୟକ ନବକିଶୋର ମଲ୍ଲିକ ଯୋଗଦେଇଥିଲେ। ବିଭିନ୍ନ ପ୍ରକଳ୍ପ କାର୍ଯ୍ୟରେ ଜନପ୍ରତିନିଧି ଓ ଅଧିକାରୀଙ୍କ ମଧ୍ୟରେ ସମନ୍ୱୟ ରକ୍ଷା ସହ ବିକାଶମୂଳକ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ପରାମର୍ଶ ଦିଆଯାଇଥିଲା। ବେଗୁନିଆ ଅଞ୍ଚଳରେ ଲୋ ଭୋଲ୍ଟେଜ୍, ବିଦ୍ୟୁତ୍ କାଟ ଓ ନଳକୂପ ଖନନ ସମସ୍ୟା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଜିଲ୍ଲାପାଳ ଅମ୍ରିତ ଋତୁରାଜ ସ୍ଥାନୀୟ ସମସ୍ୟା ସମାଧାନ ପାଇଁ ପ୍ରସ୍ତାବ ପ୍ରଦାନ ଓ ଶୀଘ୍ର କାର୍ଯ୍ୟକାରୀକରଣ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଖୋର୍ଦ୍ଧା ପଞ୍ଚାୟତ ସମିତିର ଅଭିଯୋଗ ଶୁଣାଣି ଶିବିର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ଅମ୍ରିତ ଋତୁରାଜ, ଆରକ୍ଷୀ ଅଧୀକ୍ଷକ ପରମାର ସ୍ମିତ, ପୁରୁଷୋତ୍ତମ ଦାସ ଓ ଅନ୍ୟାନ୍ୟ ଅଧିକାରୀ ଅଭିଯୋଗ ଶୁଣିଥିଲେ। ପେନ୍ସନ, ଆବାସ ଯୋଜନା, ରାସ୍ତା, ବିଦ୍ୟୁତ୍ ଓ ପାଣି ସମସ୍ୟା ସମ୍ପର୍କିତ ମୋଟ 85 ଆବେଦନ ଗ୍ରହଣ କରାଯାଇଥିଲା। ସେଥିରୁ 14 ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିଲା। ଖୋର୍ଦ୍ଧା ଜିଲ୍ଲା ଡେଭଲପମେଣ୍ଟ କୋଅର୍ଡିନେସନ ଆଣ୍ଡ ମନିଟରିଂ କମିଟି ଦିଶା ବୈଠକ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ବୈଠକରେ ବ୍ଲକ ଓ ଗ୍ରାମାଞ୍ଚଳରେ ଲାଇବ୍ରେରୀ ଖୋଲିବା ଏବଂ ଅମୃତ ସରୋବର ଯୋଜନାରେ ପ୍ରତ୍ୟେକ ବ୍ଲକରେ 5 ଆଦର୍ଶ ପୋଖରୀ ଉନ୍ନୟନ ପାଇଁ ଗୁରୁତ୍ୱ ଦିଆଯାଇଥିଲା। ସେହିପରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ଅଗ୍ରଗତି ସମୀକ୍ଷା କରାଯାଇଥିଲା। ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ଖୋର୍ଦ୍ଧା ଜିଲ୍ଲାରେ ଆରମ୍ଭ ହୋଇଛି। ଜିଲ୍ଲାପାଳ ଅମ୍ରିତ ଋତୁରାଜ ସୂଚନା ଦେଇ କହିଛନ୍ତି ଜିଲ୍ଲାର 5 ବିଧାନସଭା କ୍ଷେତ୍ରରେ ମୋଟ 11,18,260 ଭୋଟରଙ୍କ ମଧ୍ୟରୁ 94.2% ଭୋଟରଙ୍କ ତଥ୍ୟ ମେଳ କରାଯାଇଛି। ପ୍ରାୟ 64,870 ଭୋଟରଙ୍କ ତଥ୍ୟ ଏପର୍ଯ୍ୟନ୍ତ ମେଳ ହୋଇନଥିବା ଜଣାପଡ଼ିଛି। ଜିଲ୍ଲା ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ ଜିଲ୍ଲାପାଳ ଅମୃତ ଋତୁରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ବନ୍ୟା ଓ ବାତ୍ୟା ମୁକାବିଲା ପାଇଁ ନିୟନ୍ତ୍ରଣ କକ୍ଷ ଖୋଲିବା, ଦୁର୍ବଳ ନଦୀବନ୍ଧ ମରାମତି, ଅସ୍ଥାୟୀ ଆଶ୍ରୟସ୍ଥଳ ଚିହ୍ନଟ, ଖାଦ୍ୟ ଓ ରିଲିଫ୍ ସାମଗ୍ରୀ ମହଜୁଦ ରଖିବା, ପାନୀୟ ଜଳ, ବିଦ୍ୟୁତ୍ ଓ ସ୍ୱାସ୍ଥ୍ୟସେବା ସୁନିଶ୍ଚିତ କରିବା ଉପରେ ଆଲୋଚନା ହୋଇଥିଲା। ଶୂନ୍ୟ ମୃତ୍ୟୁହାର ବଜାୟ ରଖିବାକୁ ଗୁରୁତ୍ୱ ଦିଆଯାଇଥିଲା। ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟର 2023-26 ଶିକ୍ଷାବର୍ଷର ସ୍ନାତକ ଶେଷ ବର୍ଷ ପରୀକ୍ଷା ଫଳ ପ୍ରକାଶ ପାଇଛି। ମୋଟ 1056 ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ 951 ଜଣ ଉତ୍ତୀର୍ଣ୍ଣ ହୋଇଥିବାବେଳେ ପାସ୍ ହାର 90.06% ରହିଛି। କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗରେ ଛାତ୍ରୀମାନଙ୍କ ପାସ୍ ହାର ଛାତ୍ରମାନଙ୍କ ତୁଳନାରେ ଅଧିକ ରହିଛି। ଖୋର୍ଦ୍ଧା ପୁଲିସ ପକ୍ଷରୁ ସମସ୍ତ ଥାନାରେ ଜୁବେଣ୍ଟିକା କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବିବେକାନନ୍ଦ ଶର୍ମା କହିଛନ୍ତି ଏହି ପଦକ୍ଷେପ ମାଧ୍ୟମରେ ପୁଲିସ ବ୍ୟବସ୍ଥାକୁ ଶିଶୁ ଓ କିଶୋର କିଶୋରୀଙ୍କ ପାଇଁ ଅଧିକ ସୁରକ୍ଷିତ ଓ ବନ୍ଧୁତ୍ୱପୂର୍ଣ୍ଣ କରାଯାଉଛି। କାର୍ଯ୍ୟକ୍ରମରେ ଶିଶୁମାନଙ୍କୁ ଥାନା ପରିଦର୍ଶନ କରାଯାଇ ପୁଲିସର ବିଭିନ୍ନ କାର୍ଯ୍ୟ ସମ୍ପର୍କରେ ଅବଗତ କରାଯାଇଥିଲା। ଜଟଣୀସ୍ଥିତ ଏସିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଫିଜିକାଲ

0: କେତେବେଳୁ କୋଠ ଘରକୁ ଆସିଲିଣି, ଜଗାନାକୁ କହିଥିଲେ ଜଗାନା ଟିକେ ବେଗି ଆସିବ। ରାଜକୁ ମଧ୍ୟ ହିଡ ମୁଣ୍ଡରେ ଦେଖିଥିଲେ, ଆରେ ବାପ ରାଜୁଆ ଟିକେ ବେଗି ଆସିବ। ଆଜି ଗୋଟେ କେଡ଼ବଡ଼ ଦିନ, ଏଠି ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ। ସେଇ ବିଷୟରେ ଆଜି ଆମର ସରପଞ୍ଚ ବାବୁ ଆଲୋଚନା କରିଥିଲେ ଯେ ଖାଦ୍ୟକୁ ଆମେ କେମିତି ସୁରକ୍ଷା ଦେବା, କେମିତି ଖାଇବା, କେମିତି ନିରାପଦରେ ରହିବା, ଚାଷୀମାନେ କେମିତି ଖାଦ୍ୟକୁ ସୁରକ୍ଷିତ ଭାବରେ ରଖିବେ, ସେଇ କଥାର ଆଲୋଚନା ହେଇଥିଲା। ମୁଁ କେମିତି କଣ କହିବି ବୋଲି ସେ କଥା ଭାବୁଛି, ଦେଖିଲା ବେଳକୁ ଏ ଦି ଜଣଙ୍କର ଦେଖା ଦର୍ଶନ ନାହିଁ।
1: ହେଇଟି ଜଗାନା,
2: ହଁ ଇଏ ଆମେ ଆସୁ ଆସୁ ବିଳମ୍ବ ହେଇଗଲା।
1: ସତ କଥା ତ, ମୋର ତ ବିଲରେ କାମ ସରିଲା ବେଳକୁ ଡେରି, ତୁ ବି ଆସିଲୁ ବିଳମ୍ବରେ। ଚାଲେ ଚାଲେ ବେଗି ବେଗି ଯିବା କୋଠ ଘର।
2: ହଁ କୋଠ ଘରେ ପହଞ୍ଚି ଗଲେ ଇଏ ସୁଧା ପା ବୋଧେ ପାଟିଟା ଶୁଭୁଛି ନା କଣ?
0: ହଁ ହଁ ପାଟି ଶୁଭିବନି କେମିତି ଯେ, ଆଉ ମୁଁ ପରା କେତେବେଳୁ କୋଠ ଘରକୁ ଆସିଲିଣି।
2: ହଉ ହଉ ଅପା ଜୁହାରେ।
0: ହଁ ଜୁହାରେ ବାପ ଜୁହାରେ। ହେଇଟି ଜଗାନା ଓଳିକି ହଉଛି ଓଳିକି।
1: ହଉ ହଉ ସୁଧା, ଆମର ତ ଡେରି ହେଇଯାଇଛି, ଆଉ କଣ କରିବା ଯେ। ସବୁ ଚାଷବାସ କେମିତି ଚାଲିଛି, ଦେହ ପା କେମିତି ଅଛି ସୁଧା?
0: ତମେ କହିଲ ଆଜି କଣ ଖାଇକି ଆଇଛ?
1: ଆଜି ଆମର ଓଡିଆ ମାନଙ୍କର ପ୍ରିୟ ଖାଦ୍ୟ କଣ?
2: ପଖାଳ।
1: ସତ କଥାଟି ବାପା ରାଜୁଆ, ସତ କଥାଟି କହିଲା ଯେ ପଖାଳ ଯେତେବେଳେ ପେଟରେ ପଡିଯାଏ, ଆଉ ପେଟଟି ହେଇଯାଏ ଥଣ୍ଡା, ମନ ଶାନ୍ତି,

0: ତାପରେ ଚାଷୀ ଭାଇ ଆମର ବିଲରେ ଖଟେ ନା, ତେଣୁ ଦ୍ୱିପହରେ ପଖାଳ ଖାଇଥିଲି ଅଳ୍ପ, ଆଉ ସଞ୍ଜ ସଞ୍ଜ ଖଟିକି ଆସିଲା ବେଳକୁ ମତେ ଟିକେ ଭାରି ହାଲିଆ ଲାଗିଲା। ମୁଁ କହିଲି ଆଉ ଗୋଟାଏ କଂସା ମାଡ ହେଇଯାଉ।
1: ଇରେ ବାପରେ, ଯାହା ହଉ ଜଗନ୍ନାଥ ତମେ ବଢିଆ କରିଛ, କିନ୍ତୁ ଏତିକି ମନେ ରଖ ଯେ ଖାଦ୍ୟ ମନୁଷ୍ୟ ଜୀବନର ଗୋଟିଏ ମୌଳିକ ଆବଶ୍ୟକତା, କିନ୍ତୁ ଖାଦ୍ୟ କେବଳ ପେଟ ପୁରେଇବା ପାଇଁ ନୁହେଁ, ଏହା ସୁସ୍ଥ ଜୀବନକୁ ମୂଳ ଆଧାର ଅଟେ। ଆଉ ଆମେ କେମିତି ସୁରକ୍ଷିତ ଖାଦ୍ୟ ଖାଇବା, ସନ୍ତୁଳିତ ଖାଦ୍ୟ ଖାଇବା, ଆଉ ରାସାୟନିକ ପଦାର୍ଥ ଠାରୁ ଦୂରରେ ରହିବା, କ୍ଷତିକାରକ ଉତ୍ପାଦନ ମିଶିଗଲେ ଯାହାକି ଆମ ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ ହୁଏ ସେ ଖାଦ୍ୟକୁ ମଧ୍ୟ ଆମେ ବର୍ଜନ କରିବା, ଏଇସବୁ ଦୃଷ୍ଟିରୁ ଆମେ ନିହାତି ପକ୍ଷେ ଆମେ ଗୁରୁତ୍ୱ ଦବା।
2: ହେଇଟି ଜଗନ୍ନାଥ, ଇଏ ସୁଧାପା ବଢିଆ କଥା କହିଲେ। ଆମେ ଗୁରୁତ୍ୱ ଦଉଛେ ଖାଦ୍ୟକୁ ଘୋଡେଇକି ରଖିବା, ଗରମ ଖାଇବା, ପାଣିକି ଛାଣିକି ପିଇବା, ସବୁ ଗୁରୁତ୍ୱ ଦଉଛେ। ହେଲେ ଆମେ ଯୋଉ ଆମେ ଖାଦ୍ୟଟା ଖାଉଛେ, ସେ ଖାଦ୍ୟଟା ତିଆରି ହେବା ପୂର୍ବରୁ ଯୋଉ ଆମେ ଧାନ ଚାଉଳ ବ୍ୟବହାର କରୁଛେ, ସେ ଧାନଟା ଯୋଉ ପ୍ରସ୍ତୁତି କରିବା ସମୟରେ ଯୋଉ ରାସାୟନିକ ସାର ଦଉଛେ ସେ କ୍ଷତିକାରକ ନା ନାହିଁ?
0: ନିଶ୍ଚିତ ଭାବରେ ଆମେ ଜୈବିକ ପଦ୍ଧତିରେ ଚାଷ କରିବା, ତାପରେ ଆମେ ଯେତେବେଳେ ଯେକୌଣସି ଖାଦ୍ୟ ମଧ୍ୟ ଖାଉଛେ ଆମେ ଧ୍ୟାନ ଦବା, ଯାହାକି ଆଜିକାଲି ଡାକ୍ତର ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ କହୁଛନ୍ତି ଆମର ଖାଦ୍ୟରେ ଭିଟାମିନ ଖାଦ୍ୟ ସାରର ପରିମାଣ ଠିକ ରହିବା ଦରକାର।
1: ତେବେ ଜଗନ୍ନାଥ, ଏ ରାଜୁଆ
2: ଆଜ୍ଞା,
1: ଆମେ ଶ୍ରୋତା ବନ୍ଧୁ ମାନଙ୍କୁ ଏଇଠି କହି ରଖିବା ଯେ ସେମାନେ ଆମ କାର୍ଯ୍ୟକ୍ରମ 103.4 ମେଗାହର୍ଟ୍ଜ ଯୋଗେ ଶୁଣୁଛନ୍ତି, ଆଉ ଯାହାକି ଆମର ପୁରୀ କେନ୍ଦ୍ରରୁ ସେମାନେ ଆମର ସମସ୍ତ କାର୍ଯ୍ୟକ୍ରମ ଶୁଣିବେ ଏବଂ ତା ସହିତ ଆମକୁ ମତାମତ ଦେବେ। ହେଲେ ଜଗନ୍ନାଥ, ଏଇଠି ଗୋଟିଏ ରହିଛି କଣ କହିଲ, ସୁନ୍ଦର ବାର୍ତ୍ତାଟିଏ, ଯାହାକି ଆମ ଚାଷୀ ଭାଇ ଭଉଣୀ ମାନଙ୍କ ପାଇଁ। ଆମର ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ରାସାୟନିକ ସାରର ବ୍ୟବହାର କେମିତି ହ୍ରାସ ପାଇବ ସେଇ ଉଦ୍ଦେଶ୍ୟରେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ତରଫରୁ ଜୁନ୍ 1 ଠାରୁ ଜୁନ୍ 30, 2026 ପର୍ଯ୍ୟନ୍ତ ଦେଶବ୍ୟାପୀ କ୍ଷେତ ବଚାଓ ଅଭିଯାନ ଆରମ୍ଭ କରାଯାଇଛି।
0: ଏ ତ ଖୁସିର କଥା, ଆମ ଚାଷୀ ଭାଇ ମାନେ ନିଶ୍ଚିତ ଭାବରେ ଏ ବିଷୟରେ ଜାଣିବା ଦରକାର।
1: ଏଇ ଅଭିଯାନର ଶୁଭାରମ୍ଭ ଆମର ଗତ 1 ତାରିଖ ଠାରୁ ଆରମ୍ଭ ହୋଇଛି, ଆଉ ଯାହାକି ମଧ୍ୟପ୍ରଦେଶର ରାଇସେନା ଜିଲ୍ଲା ଅନ୍ତର୍ଗତ ରାମସିଆ ଗ୍ରାମରେ ମାନ୍ୟବର କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀଙ୍କ ଦ୍ୱାରା ଉଦ୍ଘାଟନ କରାଯାଇଛି।
0: ଆଚ୍ଛା,
1: ତେବେ ଏଇ ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି କେମିତି ଆମେ ଆମ ନିଜର କ୍ଷେତକୁ ବଞ୍ଚେଇବା, ଯାହାଦ୍ୱାରା କି ଆମେ ସନ୍ତୁଳିତ ସାର ବ୍ୟବହାର କରିପାରିବା, ମୃତ୍ତିକା ପରୀକ୍ଷା, ସ୍ଥାୟୀ କୃଷି ପଦ୍ଧତିକୁ ପ୍ରୋତ୍ସାହନ ଦେବା, ଏବଂ ଡାଲି ମିଶନ, ତୈଳବୀଜ ମିଶନ, କପା ମିଶନ, କୃଷକ ମୁଖୀ ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ କରାଯାଉଛି, ଯାହାକି ଚାଷୀମାନଙ୍କ ହିତରେ ଆସୁଛି। ତେବେ ଜଗନ୍ନାଥ, ଆମେ ଶୁଣିବା ସହ ଆମର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଏ ସମ୍ପର୍କରେ କଣ କହୁଛନ୍ତି,
0: ଚାଲ ଶୁଣିବା।
3: ଆଜ ଯୋ କାର୍ଯ୍ୟକ୍ରମ ହମ କର ରହେ ହୈ ଓ ଅପନି ଧରତି ମାତା କେ ଲିଏ କର ରହେ ହୈ। ପର କ୍ୟୋଁ କରନା ପଡା ୟେ କାର୍ଯ୍ୟକ୍ରମ ମେରେ କିସାନ ଭାଇଓ, ଆଜ ଧରତି କି ହାଲତ ୟେ ହୋ ଗଈ ହୈ କି ଲଗାତାର ହମନେ ଖାଦ, ପେଷ୍ଟିସାଇଡ, କୀଟନାଶକ ଦବାଇ ଡାଲ ଡାଲ କେ ଐସୀ ହାଲତ କର ଦି କି ଧରତି ମାତା ବିମାର ହୋନେ ଲଗି। ଏକ ସୀମା ହୋତି ହୈ ଖାଦ କି, ଖାଦ ଡାଲନେ ସେ ମନା ନହିଁ କର ରହା, ଖାଦ ଡାଲ ହୈ ଲେକିନ କିତନା ଡାଲ ହୈ ଆଖିର ଉସକେ ବାରେ ମେ ବିଚାର କରନା ପଡେଗା। ଫିର ଇଲ୍ଲି ମାରନା ହୈ, କୀଡେ ମକୋଡେ ଯୋ ଫସଲ ମେ ଲଗତେ ହୈ, ଦେ ସ୍ପ୍ରେ ଐସୀ ହାଲତ କର ଦି କି ଧରତି ମାତା ବେଚୈନ ହୋ ଗଈ ଔର ଅବ ପୁକାର କେ କହ ରହି ହୈ ମେରେ ବେଟା ବେଟିଓ ମୈ ତୁମେ ଜୀବନ ଦେତି ହୁଁ, ମୈ ତୁମ୍ହାରେ ଲିଏ ଫସଲେ ପୈଦା କରତି ହୁଁ, ନଦିଆ ମେରେ ସିନେ ସେ ହୋକେ ବହତି ଜୋ ତୁମେ ପାନି ଦେତି ହୈ, ପେଡ଼ ଯୋ ତୁମେ ଅକ୍ସିଜନ ଦେତେ ହୈ ଓ ମେରେ ପେଟ ପେ ଉଗତେ ହୈ, ଲେକିନ ତୁମ ୟେ କ୍ୟୋଁ କର ରହେ ହୋ, ଇତନା ଜ୍ୟାଦା ଖାଦ ଡାଲୋଗେ, ଇତନା ଜ୍ୟାଦା ପେଷ୍ଟିସାଇଡ କୀଟନାଶକ ଦବାଇୟା ଡାଲୋଗେ, ତ ଉସେ ମା କୋ କଷ୍ଟ ହୋତା ହୈ, ଧରତି କୋ କଷ୍ଟ ହୋତା ହୈ, ଔର କିସାନ ଭାଇଓ ମିତ୍ର କି ଜୋ ଜୀବ ହୈ କୀଟ ଅଭି ବାତ କର ରହେ ଥେ, ମୁଠ୍ଠି ଭର ମିଟ୍ଟି ମେ ଅଗର ମାଇକ୍ରୋସ୍କୋପ ସେ ଦେଖୋଗେ ତୋ କରୋଡୋ ଛୋଟେ ଛୋଟେ ଜୀବ ହୈ ଜୀବ, ଔର ୟେ ଜୀବ କ୍ୟା କରତେ ହୈ, ୟେ ଜୀବ ଅଗର ଜିନ୍ଦା ରହତେ ହୈ ତୋ ଧରତି ସେ ପୋଷକ ତତ୍ତ୍ୱୋ କୋ ଖିଚତେ ହୈ ଔର ଫସଲୋ କୋ ଉନସେ ଆଇରନ ହୋ, ଜିଙ୍କ ହୋ, ବୋରାସ ହୋ, ଅଲଗ ଅଲଗ ତରହ କେ ତତ୍ତ୍ୱ ମିଲତେ ହୈ, ଲେକିନ ହମନେ ପେଷ୍ଟିସାଇଡ ଡାଲ ଡାଲ କେ ବୋ ମିତ୍ର କୀଟେ ମାର ଡାଲେ, ଉନକି ସଂଖ୍ୟା ବହୁତ କମ ହୋ ଗଈ। ଆପ ଦେଖୋ ପୁରାନେ ଜମାନେ ମେ ଜବ ହମ ବୋନୀ କରତେ ଥେ ତୋ ଖେତ କି ମିଟ୍ଟି କିତନି ଭୁର ଭୁରି ରହତି ଥି, କିତନି, ଆପ ବଖର ଡାଲ କେ ଦେଖୋ, ଆପ ହଲ ଡାଲ କେ ଦେଖୋ, ଆପ ଟ୍ୟୁବୱେଲ ଖୋଦ କେ ଦେଖୋ, ଭୁର ଭୁରି ଥି, ତୁରନ୍ତ ଗଡ୍ଡା ହୋ ଜାତା ଥା, ଔର ଆଜ ଖୋଦ କେ ଦେଖୋ କିତନି କଡ଼ି ହୋ ଗଈ ହୈ, ପାନି ଦେ ଦେ କେ ଫିର ହମ ଜମିନ କୋ ଫିର ସେ ଖେତି କେ ଲାୟକ ବନାତେ ହୈ। ତୋ ଆଜ ମେ ପୁରେ ଦେଶ ସେ କହ ରହା ହୁଁ, ମେ ୟେ ନହିଁ କହ ରହା କି ଖାଦ ନହିଁ ଡାଲନା ହୈ, ପ୍ରାକୃତିକ ଖେତି ଏକ ଉପାୟ ହୈ, ବିନା ୟେ ଯୋ କେମିକାଲ ଫର୍ଟିଲାଇଜର ହୈ, ରାସାୟନିକ ଖାଦ ହୈ, ଇସକେ ବିନା ଭି ଅଚ୍ଛି ଫସଲ ପୈଦା କି ଜା ସକତି ହୈ, ଲେକିନ ଆଜ ମେ ଆପସେ ୟେ କହନେ ନହିଁ ଆୟା କି ଖାଦ ନହିଁ ଡାଲନା ହୈ, ଆଜ ମେ ୟେ କହନେ ଆୟା ହୁଁ କି ଡାଲନା ତୋ ହୈ।

0: ଯା ହଉ ଅପା, ଭକ୍ତି ଗୀତ ଶୁଣିଲେ ଆମର ଗୀତିକାର ଏବଂ କଣ୍ଠଶିଳ୍ପୀକୁ ଧନ୍ୟବାଦ ଦେଇ ଏଥର ରହିଛି ପେଟ ପାଟଣା କଥା, ମାନେ ଆଜିର ଆଲୋଚନା। ହେଇଟି ଜଗାନା, ଆଲୋଚନାକୁ ଯିବା ଟି?
1: ନିଶ୍ଚୟ
2: ହେଇଟି। ଆଲୋଚନା ଆମେ ପୂର୍ବରୁ କଣ କରୁଥିଲେ ନା, ଆମର ସୁଷମ ଖାଦ୍ୟ କଥା ଆଉ ଖାଦ୍ୟ ସୁରକ୍ଷା କଥା, କାରଣ ନିରାପଦ ଖାଦ୍ୟ ହଉଛି ଆମ ସୁସ୍ଥ ଜୀବନର ଚାବିକାଠି। ତେବେ ସେଇ ସମ୍ପର୍କରେ ଆଜି ଆସ ଆମେ ଆଲୋଚନା ଶୁଣିବା ଖାଦ୍ୟ ସୁରକ୍ଷା ଦିବସର ତାତ୍ପର୍ଯ୍ୟ।
1: ଚାଲ ଶୁଣିବା।
2: ହେଇଟି ଜଗାନା, ଏ ରାଜୁଆ, ଆଜି ଗୋଟିଏ ବହୁତ ସୁନ୍ଦର ଗୁରୁତ୍ୱପୂର୍ଣ୍ଣ ଆଲୋଚନାଟିଏ ରହିଛି, ଯାହାକି ଆମର ଚାଷୀ ଭାଇ ଭଉଣୀଙ୍କ ପାଇଁ ତ ନିହାତି ଆବଶ୍ୟକ, କିନ୍ତୁ ସମସ୍ତ ଜନସାଧାରଣଙ୍କ ପାଇଁ ମଧ୍ୟ ନିହାତି ଆବଶ୍ୟକ, କାରଣ ଯାହା ବିନା ଆମେ ବଞ୍ଚିପାରିବାନି, ଆଉ ସିଏ ହେଉଛି ଆମର ଖାଦ୍ୟ। ତେବେ ଆଜି ହେଉଛି ଆମର ଖାଦ୍ୟ ସୁରକ୍ଷା ଦିବସ, ସେ ସମ୍ପର୍କରେ ଆମେ କିଛିଟା ଜାଣିବା ପାଇଁ ଷ୍ଟୁଡିଓକୁ ନିମନ୍ତ୍ରଣ କରିଛୁ ବା ଆମନ୍ତ୍ରଣ କରିଛୁ ଡକ୍ଟର ହିରଣ୍ମୟ ନାୟକ, ସହକାରୀ ପ୍ରାଧ୍ୟାପିକା, କୃଷି ବନୀକରଣ ବିଭାଗ, ବନ ମହାବିଦ୍ୟାଳୟ, ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଭୁବନେଶ୍ୱରର। ମ୍ୟାଡାମ ନମସ୍କାର।
3: ନମସ୍କାର।
2: ଆପଣଙ୍କୁ ଆମ କୋଠଘରେ ଅନେକ ଅନେକ ସ୍ୱାଗତ।
3: ଆଜ୍ଞା, ଧନ୍ୟବାଦ।
2: ମୁଁ କିଛି ସମୟ ପୂର୍ବରୁ ଯେମିତି କହିଲି ଯେ ଆଜି ଗୋଟେ ବହୁତ ବଡ଼ ଦିନ, କାରଣ ଖାଦ୍ୟ ଦିବସ ଉପରେ, କାରଣ ଖାଦ୍ୟ ବିନା ଆମେ ରହିପାରିବାନି। ଖାଦ୍ୟ ତ ନିଶ୍ଚିତ ଭାବରେ ଖାଇବା ଆମେ, କିନ୍ତୁ ପେଟ ପୁରା ଭର୍ତ୍ତି ଖାଇବା, କିନ୍ତୁ ସେ ଯୋଉ ପେଟ ପୁରା ଖାଇବାଟା ଆମ ଦେହକୁ କେତେ ଦୂର ସେଟା ଠିକ ବା କେତେ ଦୂର ସେଟା ଭୁଲ, ସେଟା ଆମେ ଜାଣିପାରୁନେ। କେତେବେଳେ ଆମେ ସୁରକ୍ଷିତ ଖାଦ୍ୟକୁ ଖାଉଛୁ ତ କେତେବେଳେ ଆମେ ବାସି ଖାଦ୍ୟକୁ ମଧ୍ୟ ଖାଇଦେଉଛେ, ଯାହାଦ୍ୱାରା କି ଆମ ଶରୀରଟି ଖରାପ ହେଉଛି। ତେଣୁ ଆମେ ପ୍ରଥମେ ଆଲୋଚନା କରିବା ଆଜି ଯୋଉ ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ, ତାର ତାତ୍ପର୍ଯ୍ୟ ସମ୍ପର୍କରେ ଆମେ ପ୍ରଥମେ ଆଲୋଚନା କରିବା। ଆପଣ ସେ ସମ୍ପର୍କରେ କଣ କହିବେ?
3: ଆଜ୍ଞା ମ୍ୟାଡାମ, ପ୍ରତିବର୍ଷ ଜୁନ୍ 7 ତାରିଖରେ ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ଆମେ ପାଳନ କରିଥାଉ, ଯାହାକି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏବଂ ଜାତିସଂଘର ଖାଦ୍ୟ ଓ କୃଷି ସଂଗଠନର ତଥା ଫାଓ ଯୋଉଟା କହୁଛନ୍ତି ପଦକ୍ଷେପରେ 2019 ମସିହାରୁ ଆମେ ପାଳନ କରୁଛୁ। ଏହା ପାଳନ କରିବାର ମୁଖ୍ୟତଃ ଉଦ୍ଦେଶ୍ୟ ହେଉଛି ଖାଦ୍ୟ ଜନିତ ବିପଦ ସମ୍ପର୍କରେ ସମସ୍ତଙ୍କୁ ସଚେତନତା ସୃଷ୍ଟି କରିବା, ସମସ୍ତଙ୍କ ପାଇଁ ସୁରକ୍ଷିତ ପୌଷ୍ଟିକ ଗୁଣାତ୍ମକ ଖାଦ୍ୟ ଦେବା, ତା ସହିତ ଚାଷରୁ ଆମର ଥାଳି ପର୍ଯ୍ୟନ୍ତ କେମିତି ଭଲ ଖାଦ୍ୟ ପାଇବା ଓ ଆମର ଜନସାଧାରଣ ସୁରକ୍ଷିତ ରହିବେ, ରୋଗମୁକ୍ତ ମଧ୍ୟ ରହିବେ, ସେଥିପାଇଁ ଆମର ଖାଦ୍ୟ ସୁରକ୍ଷା ଦିବସର ପୃଷ୍ଠଭୂମି ଆମେ ପ୍ରସ୍ତୁତ କରିଛେ WHO ଓ ଫାଓ, ଯାହାକି ସୋଚାଏ ଖାଦ୍ୟ ସୁରକ୍ଷା ସମସ୍ତଙ୍କର ଦାୟିତ୍ୱ, ଯାହାକି ଫୁଡ୍ ସେଫ୍ଟି ଏଭ୍ରିୱାନ୍ସ ରେସ୍ପନ୍ସିବିଲିଟି। ଜଣେ ଚାହିଁଲେ ଖାଦ୍ୟ ସୁରକ୍ଷିତ କରିପାରିବ ନାହିଁ, ସାମୁହିକ ବଳ ଫଳରେ ହିଁ ଖାଦ୍ୟ ସୁରକ୍ଷିତ ହୋଇପାରିବ।
2: ଆଚ୍ଛା।

0: ତେବେ ଏଇ ଯୋଉ ଦିବସଟି ଆମେ ପାଳନ କରିବା ତାର ପ୍ରକୃତରେ ମୁଖ୍ୟ ଉଦ୍ଦେଶ୍ୟଟି କଣ ଆଉ ଏଇଟା କେବେଠାରୁ ଆରମ୍ଭ ହେଇଥିଲା?
1: ଏଇଟା ମ୍ୟାଡାମ ଭଲ ପ୍ରଶ୍ନଟିଏ ପଚାରିଲେ। ଯେମିତିକି ମୁଁ କହିଲି, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ଆମର ଜାତିସଂଘର ଖାଦ୍ୟ କୃଷି ସଂଗଠନର ଫୁଡ୍ ଆଣ୍ଡ ଏଗ୍ରିକଲଚର ଅର୍ଗାନାଇଜେସନ 2018 ମସିହାରେ ସ୍ଥାପିତ କରାଗଲା ଏ ମୂଳ ଉଦ୍ଦେଶ୍ୟ ନେଇକି କି ଆମେ କେମିତି ଆମ ଖାଦ୍ୟକୁ ସୁରକ୍ଷା ଫୁଡ୍ ସେଫ୍ଟି ଦେଇପାରିବା। କିନ୍ତୁ 2019 7 June ଏହି ଦିବସଟିକୁ ସାର୍ବଜନୀନ କରାଗଲା, ଯାହାଫଳରେ କି ଲୋକମାନଙ୍କୁ ଆମେ ସଚେତନ କରାଇପାରିବା ଓ ଉଦ୍ଦିଷ୍ଟମୂଳ ଭାବରେ କୃଷି ଓ କୃଷି ଜାତିକ ଯେତିକି ବି ଆମର ଦ୍ରବ୍ୟ ରହିଲା, ଖାଦ୍ୟ ପଦାର୍ଥ ବନୀକରଣ ଯେତିକି ଦ୍ରବ୍ୟ ରହିଲା, ତାହା କିପରି ଉଚିତ ଭାବରେ ଲୋକଙ୍କ ପାଖରେ ପୌଷ୍ଟିକ ଆହାର ଦେଇପାରିବ, ଭରଣ ପୋଷଣ ଆମେ ପାଇପାରିବା, ତାହା ହଉଛି ମେନ୍ ଉଦ୍ଦେଶ୍ୟ ଆପଣଙ୍କର ଆମର ଖାଦ୍ୟ ସୁରକ୍ଷା ଦିବସର।
0: ଆଚ୍ଛା, ତେବେ ଏଇ ଯୋଉ ଖାଦ୍ୟ ସୁରକ୍ଷା କହିଲେ ଆମେ କଣ ବୁଝିବା?
1: ପ୍ରିୟ ଶ୍ରୋତା ବନ୍ଧୁ, ଆମ ଜୀବନର ମୂଳ ଆବଶ୍ୟକତା ଯାହା କହୁଛନ୍ତି ଆମେ ଷ୍ଟେପଲ୍ ଫୁଡ୍, ଖାଦ୍ୟ ବିନା ଆମର କିଛି ଅଗ୍ରଗତି ନାହିଁ, ଏ ଖାଦ୍ୟ ବିନା ଜୀବନ ମଧ୍ୟ ସମ୍ଭବ ନୁହଁ। ତାହା ଆମକୁ ଶକ୍ତି ଦିଏ, ଶରୀରର ବୃଦ୍ଧି ବିକାଶରେ ମଧ୍ୟ ସହାୟତା କରେ, ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢାଇଥାଏ। ଆଜିକାଲି ଦେଖିଥିବେ ବହୁତ ଛୋଟ ଶିଶୁ ଯେତେବେଳେ ଜନ୍ମ ନେଉଛନ୍ତି, କୁପୋଷଣ ଯୋଗୁଁ ବିଭିନ୍ନ ରୋଗରେ ରୋଗାକ୍ରାନ୍ତ ହେଉଛନ୍ତି, ଯାହାକି ଆଜିକାଲି ସବୁଆଡେ ଗୋଟେ ଚର୍ଚ୍ଚା ହଉଛି। ପିଲା କଥା କହିବା ସମସ୍ୟା ହଉଛି, ପିଲାର ଡେଫିସିଏନ୍ସି ଯୋଗୁଁ କାହାର ମାରାସ୍ମସ୍ ହଉଛି, କ୍ୱାସିୟର୍କର ହଉଛି, ପୃଷ୍ଟିହୀନତା ରୋଗ ରହୁଛି। ଏଇସବୁକୁ ଦୂରେଇବା ପାଇଁ ଖାଦ୍ୟ ସୁରକ୍ଷା ବଳରେ ଆମର ଯେପରିକି ବିଭିନ୍ନ ଖାଦ୍ୟ ଆମ ସ୍ୱାସ୍ଥ୍ୟ ପାଇଁ ଆଶୀର୍ବାଦ ବଳରେ ଅଭିଶାପ ପାଲଟିପାରେ, ବିଭିନ୍ନ ଖାଦ୍ୟ ଅଛି, ଭଲ ଖାଦ୍ୟ ମଧ୍ୟ ଅଛି, ଖରାପ ଖାଦ୍ୟ ମଧ୍ୟ ଅଛି। ତ ଫୁଡ୍ ସେଫ୍ଟି ବା ଖାଦ୍ୟ ସୁରକ୍ଷାର ଅର୍ଥ ହେଉଛି ଏପରି ଖାଦ୍ୟ ଯାହା ଖାଇବା ସମୟରେ କିମ୍ବା ଖାଇବା ପରେ ମଣିଷର ସ୍ୱାସ୍ଥ୍ୟରେ କୌଣସି କ୍ଷତି ସୃଷ୍ଟି କରେ ନାହିଁ, ବରଂ ଆମେ ସମ୍ପୂର୍ଣ୍ଣ ପୁଷ୍ଟି ପାଇବା, ସମ୍ପୂର୍ଣ୍ଣ ପୋଷଣ ପାଇବା ଓ ଶକ୍ତି ପାଇବା, ଯାହାକି ଆମକୁ ଆଗକୁ ନିରୋଗ ମୁକ୍ତ ଜୀବନଟିଏ ଦେଇପାରିବ। ଏହାର ଗୁଣବତ୍ତା ଓ ସ୍ୱଚ୍ଛତା ବଜାୟ ରଖିବାର ଖାଦ୍ୟ ସୁରକ୍ଷା ମଧ୍ୟ କୁହାଯାଏ। ସରଳ ଭାଷାରେ କହିଲେ, ଯେଉଁ ଖାଦ୍ୟ ଆମକୁ ପୋଷଣ ଦିଏ ଏବଂ ରୋଗ ସୃଷ୍ଟି କରେ ନାହିଁ, ସେଇ ଖାଦ୍ୟକୁ ଆମେ ସୁରକ୍ଷିତ ଖାଦ୍ୟ ବା ଆମେ ଖାଦ୍ୟ ସୁରକ୍ଷା ମଧ୍ୟ କହିପାରିବା।
0: ଆଚ୍ଛା, ତେବେ ମ୍ୟାଡାମ ଆମେ ତ ଆଲୋଚନାକୁ ଜାରି ରଖିବା, ଏଇଠି ଆମ ଶ୍ରୋତବନ୍ଧୁ ମାନଙ୍କୁ କହି ରଖିବା ଯେ ସେମାନେ ଆମ କାର୍ଯ୍ୟକ୍ରମ ଶୁଣୁଛନ୍ତି 103.4 ମେଗାହର୍ଜ ଯୋଗେ ଆମ ପୁରୀ କେନ୍ଦ୍ରରୁ। ତେବେ ମ୍ୟାଡାମ ଆମେ ତ ଆଲୋଚନା କରୁଥିଲେ ଆମର ଖାଦ୍ୟ ସୁରକ୍ଷା କଥା, ତେବେ ଏଇ ଯୋଉ ଆପଣ କିଛି ସମୟ ପୂର୍ବରୁ କହିଲେ ଯେ ଅସୁରକ୍ଷିତ ଖାଦ୍ୟ, ତା ମାନେ କଣ? ଆମେ କେମିତି ଜାଣିବା ଏଇଟା ସୁରକ୍ଷିତ ଖାଦ୍ୟ, ଏଇଟା ଅସୁରକ୍ଷିତ ଖାଦ୍ୟ ବୋଲି?
1: ବହୁତ ଭଲ ପ୍ରଶ୍ନଟିଏ ମ୍ୟାଡାମ ପଚାରିଲେ। ଖାଦ୍ୟ ବିଭିନ୍ନ କାରଣରୁ ଦୂଷିତ ହୋଇପାରେ। ଅନେକ ସମୟରେ ଆମେ ଖାଦ୍ୟଟିକୁ ବାହାରୁ ବହୁତ ଚକଚକ ଦେଖାଯାଉଥାଏ, ଭଲ ଦେଖାଯାଉଥାଏ, କିନ୍ତୁ ଆମେ ଖାଇଲା ପରେ ବିଭିନ୍ନ ରୋଗରେ ଆମେ ରୋଗାକ୍ରାନ୍ତ ହେଉଛନ୍ତି। ବହୁତ ସମୟରେ ଦେଖିବେ ଆପଣଙ୍କର ଖବରକାଗଜରେ କି ନ୍ୟୁଜରେ ଆସୁଛି, ବାସି ଦହିବରା ଖାଇକି ଲୋକ ରୋଗାକ୍ରାନ୍ତ ହେଉଛନ୍ତି, କି କୌଣସି ଦଶା ଭୋଜିରେ ଯାଇକି ଲୋକ ଖାଇକି ରୋଗାକ୍ରାନ୍ତ ହେଉଛନ୍ତି। ତାହାର ବିଭିନ୍ନ କାରଣ ଅଛି। ମୁଖ୍ୟତଃ 3 କାରଣ ଯୋଗୁଁ ଆମେ ଖାଦ୍ୟ ଅସୁରକ୍ଷିତ କହିପାରିବା। ପ୍ରଥମଟା ହଉଛି ଜୈବିକ ଦୂଷଣ, ଯାହାକି ବାୟୋଲୋଜିକାଲ କଣ୍ଟାମିନେସନ କହୁଛନ୍ତି। ଏହା ସବୁଠାରୁ ସାଧାରଣ କାରଣ ଖାଦ୍ୟ ନଷ୍ଟ ହେବାର, ଯେଉଁଥିରେ କି ବ୍ୟାକ୍ଟେରିଆ ଆପଣଙ୍କର ଫଙ୍ଗସ ହେଇଗଲା କି ପରଜୀବୀ ଖାଦ୍ୟରେ ପ୍ରବେଶ କରି ତାହାକୁ ଅସୁରକ୍ଷିତ କରିଥାଏ। ଯେପରିକି ଆମେ ଗ୍ରୀଷ୍ମ ଋତୁରେ ଯେକୌଣସି ଖାଦ୍ୟକୁ ଯଦି ବହୁତ ସମୟ ରୋଷେଇ କଲା ପରେ ବାହାରେ ରଖୁଛନ୍ତି, ଖାଦ୍ୟଟି ନଷ୍ଟ ହେଇଯାଇଥାଏ, କଣ୍ଟାମିନେସନ ହେଇଯାଏ, ବ୍ୟାକ୍ଟେରିଆ ଫର୍ମେସନ ହେଇଯାଏ, ଯେଉଁଟାକି ଆମେ ଖାଇଲା ପରେ ଆମର ପେଟ କାଟିବା, ଡାଇରିଆ ଏହିସବୁ ରୋଗ ମଧ୍ୟ ଦେଖାଯାଇଥାଏ। ଦ୍ୱିତୀୟତଃ ହେଉଛି ରାସାୟନିକ ଦୂଷଣ ବା କେମିକାଲ କଣ୍ଟାମିନେସନ ଆମେ ଯୋଉଟା କହୁଛନ୍ତି, କି ଚାଷରେ ବ୍ୟବହୃତ ଅତ୍ୟଧିକ ମାତ୍ରାରେ କୀଟନାଶକ କି ରାସାୟନିକ ସାର ଫଳ ଯୋଉଟା ବ୍ୟବହାର କରାଯାଉଛି, ଆମେ ଯୋଉଟାକୁ ଅମଳ କରୁଛନ୍ତି ତାକୁ ଆଣିଲା ପରେ ସଠିକ ଭାବରେ ତାକୁ ପ୍ରୋସେସ କରିକି କି ଧୋଇକି ଠିକସେ ଆମେ କରିକି ତାକୁ ରାନ୍ଧିକି ଖାଇବା, ଅଧା ରୋଷେଇ କରି ପ୍ରକୃତରେ ଯଦି କଞ୍ଚା ଖାଦ୍ୟକୁ ଠିକସେ ରୋଷେଇ ହେଇନାହିଁ, ତାହା ମଧ୍ୟ ଆମର ଯକୃତ ଖରାପ କରିବ। ଯେମିତିକି ଆଜିକାଲି ଦେଖୁଥିବେ ବିଭିନ୍ନ ଅପମିଶ୍ରଣ ଭେଜାଲ ମଧ୍ୟ ହେଉଛି, ବିଭିନ୍ନ କୃତ୍ରିମ ରଙ୍ଗ ଯେମିତିକି ଲଙ୍କା ଗୁଣ୍ଡରେ ଆଜିକାଲି ଅନ୍ୟାନ୍ୟ କଲର ମିଶେଇକି ଲଙ୍କା ଗୁଣ୍ଡ ବନାଉଛନ୍ତି, କି କାଠ ଗୁଣ୍ଡ ମିଶାଯାଉଛି, କରତ ଗୁଣ୍ଡ ମିଶେଇକି ହଳଦୀ ଗୁଣ୍ଡ ମଧ୍ୟ ମିଶଉଛନ୍ତି, ତାହା ମଧ୍ୟ ଆମ ପାଇଁ କ୍ଷତିକାରକ, ତାହା ମଧ୍ୟ ଆମର ଖାଦ୍ୟ ଅସୁରକ୍ଷିତ କରିପାରେ। ତୃତୀୟତଃ ହେଉଛି ଫିଜିକାଲ କଣ୍ଟାମିନେସନ କି ହାତ ବାଜିକି ଭୌତିକ ଯୋଉଟା ଆମର ଦୂଷଣ କହୁଛନ୍ତି। କେତେବେଳେ ଖାଦ୍ୟରେ ଧୂଳି ବାଲି ପଥର କାଚ କି ଆପଣ ଗୁଡି ବାଲି ହେଇଗଲା କି କେଶ ମଧ୍ୟ ପଡିଥାଏ, ତାହା ସବୁ ଯଦି ଆମେ ସେବନ କରୁଛନ୍ତି ତାହା ମଧ୍ୟ ଆମର ସମ୍ପୂର୍ଣ୍ଣ ଇଣ୍ଟେଷ୍ଟାଇନ ଖାଦ୍ୟ ନଳୀକୁ ମଧ୍ୟ ଖରାପ କରିପାରେ। ତ ଏହିସବୁ ମୁଖ୍ୟତଃ କାରଣକୁ ଆମକୁ ନଜର ରଖିବାକୁ ପଡିବ, କେମିତି ଆମର ଖାଦ୍ୟକୁ ସୁରକ୍ଷିତ କରିପାରିବା।
0: ଯାଉ ମ୍ୟାଡାମ, ବହୁତ ସୁନ୍ଦର କଥା ଗୁଡିକ କହିଲେ। ଯେମିତି କହିଲେ ଯେ ଅସୁରକ୍ଷିତ ଖାଦ୍ୟ ଖାଇଲେ ଆମ ଶରୀର କ୍ଷତି ଘଟେ, ଏଇ ଆମର June 1 ଠାରୁ ଆରମ୍ଭ ହେଇଛି, June 30 ପର୍ଯ୍ୟନ୍ତ ଆମର ଚାଲୁଛି କ୍ଷେତ ବଚାଓ ଅଭିଯାନ, ଯେମିତି ଆମେ ଆମ କ୍ଷେତଟାକୁ ଆମେ ସୁନ୍ଦର ରଖିବା ବା ରାସାୟନିକ ମୁକ୍ତ ରଖିବା। ଯେମିତି କହିଲେ ଯଦି ଆମେ ରାସାୟନିକ ଜିନିଷ ଖାଇବା, ଯୋଉ କୃଷି ଦ୍ରବ୍ୟ ଗୁଡିକ ଖାଇବା, ତାହେଲେ ଆମ ଶରୀର ଖରାପ ହବ, ସେମିତି ରାସାୟନିକ ଦ୍ରବ୍ୟ ମଧ୍ୟ ପକେଇଲେ ଆମ କ୍ଷେତଟି ମଧ୍ୟ ଖରାପ ହବ। ଏଇ

0: ଆପଣ କଣ କହିବେ?
1: ଆଜ୍ଞା, ସେଇ ଅଭିଯାନରେ ମ୍ୟାଡାମ କହିବେ, ଏବେ ଆମର ଫାର୍ମ ଟୁ ଫର୍କ ଯୋଉଟା କହୁଛନ୍ତି, କ୍ଷେତରୁ ଥାଳି ପର୍ଯ୍ୟନ୍ତ ଅଭିଯାନ ସୁରକ୍ଷା, ଖାଦ୍ୟ ସୁରକ୍ଷା, କିନ୍ତୁ ପ୍ରକୃତରେ ଖାଦ୍ୟ ସୁରକ୍ଷାର ଯାତ୍ରା କ୍ଷେତରୁ ହିଁ ଆରମ୍ଭ ହୁଏ। ଆମ ପାଖକୁ ପହଞ୍ଚୁ ପହଞ୍ଚୁ ବହୁତ ମାଧ୍ୟମରେ ପହଞ୍ଚେ। କୋଉଠି କିଏ ଆପଣ କଦଳୀଟିଏ ଖାଇଲେ କିଏ କାର୍ବାଇଡ୍ ଦେଇକି ପଚେଇକି କଦଳୀଟିଏ ଦଉଛି ଆପଣଙ୍କୁ, ଯାହାକି ଆମ ପାଇଁ କ୍ଷତିକାରକ। କୋଉଠି ବିନା କାର୍ବାଇଡ୍ କଦଳୀ ବି ଆପଣ ଖାଉଛନ୍ତି, ଯାହାକି ଆମ ପାଇଁ ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ, ପଟାସିୟମ ଆପଣ ପାଉଛନ୍ତି। ସେଥିପାଇଁ ଡାକ୍ତର ବି କହୁଛି ପ୍ରତ୍ୟେକ ଦିନ ଆପଣ ଗୋଟେ ଗୋଟେ ଫଳ ଖାଆନ୍ତୁ। ବଟ୍ ଏଇସବୁ ଦେଖିବାକୁ ଗଲେ ବିଭିନ୍ନ କାରଣ ଯୋଗୁଁ ଖାଦ୍ୟ ଦୂଷିତ ହୋଇପାରେ, ଯେମିତିକି ଚାଷ ଜମିରେ ଆପଣ କେମିତି ଖାଦ୍ୟ ସୁରକ୍ଷା କରିପାରିବେ। ଖାଦ୍ୟ ସୁରକ୍ଷାର ପ୍ରଥମ ପଦକ୍ଷେପ ହେଉଛି ଚାଷ ଜମି, ସୁସ୍ଥ ମୃତ୍ତିକା। ଆପଣ ମୃତ୍ତିକା ଆଗେ ପରୀକ୍ଷଣ କରିବେ କି କେତେ ମାତ୍ରାରେ ଆପଣଙ୍କର ନାଇଟ୍ରୋଜେନ୍ ଅଛି, ଫସ୍ଫରସ୍ ଅଛି, ପଟାସିୟମ ଅଛି, ଆପଣ ମାଇକ୍ରୋ ଅର୍ଗାନିଜମ୍ ଅଛନ୍ତି। ସ୍ୱଚ୍ଛ ପରିବେଶରେ ଉତ୍ପାଦିତ ଫସଲ ଅଧିକ ସୁରକ୍ଷିତ ଦେବ ଆମକୁ। ଚାଷୀମାନେ ଯଦି ମୃତ୍ତିକା ପରୀକ୍ଷା କରିସାରି ପ୍ରକୃତ ପରିମାଣରେ ସାର ପ୍ରୟୋଗ କରନ୍ତି, ଅତ୍ୟଧିକ ସାର ପ୍ରୟୋଗ କରିବା ଆମର ଆବଶ୍ୟକତା ନାହିଁ, ତେବେ ମୃତ୍ତିକାର ଉର୍ବରତା ବଜାୟ ରହିବ ଏବଂ ଅନାବଶ୍ୟକ ରାସାୟନିକ ବ୍ୟବହାର ମଧ୍ୟ କମିଯିବ, ଯାହାଫଳରେ କି ଆମର କୀଟନାଶକ ବ୍ୟବହାର ମଧ୍ୟ କମିବ। ଏବଂ ଉଦାହରଣ ସ୍ୱରୂପ ଯେକୌଣସି ଚାଷୀ ଫସଲ ତୋଳିବାର 2 ଦିନ ପୂର୍ବରୁ କୀଟନାଶକ ପ୍ରୟୋଗ କରିବ, ତାପରେ ଆପଣ ଆଣିକି ବ୍ୟବହାର କରିବେ, ଯାହାକି ଆମକୁ ସୁସ୍ଥ ଖାଦ୍ୟଟିଏ ଦେଇପାରିବ। ଦ୍ୱିତୀୟତଃ ହେଉଛି ଆଉ ଗୋଟେ ପର୍ଯ୍ୟାୟ ହେଉଛି ଆପଣଙ୍କର ସିଞ୍ଚନ ପାଣିର ଗୁଣବତ୍ତା। ସିଞ୍ଚନ ପାଣି ଗୁଣବତ୍ତା ଇରିଗେସନ କଲାବେଳେ କି ଆମର ମାଇକ୍ରୋ ଇରିଗେସନ କରୁଛନ୍ତି, ଆପଣ ଯୋଉ ଚାଷ ଜମିରେ ପାଣି ଦଉଛନ୍ତି ସେ ପାଣିର ସୋର୍ସଟା କୋଉଠି? ଆପଣ ଡ୍ରେନ୍ରୁ ଆଣିକି ଦଉନାହାନ୍ତି ତ, କି କୌଣସି ପଚା ପାଣିରୁ ଆଣିକି ଦଉନାହାନ୍ତି ତ, ନର୍ଦ୍ଦମାରୁ ଦଉନାହାନ୍ତି ତ? ଯଦି ବା ଦଉଥିବେ ସେ ପାଣି ଆମେ ବ୍ୟବହାର କରିବା ଆଦୌ ଉଚିତ ନୁହେଁ, କାରଣ କୋଉଠି ନା କୋଉଠି ସେ ପାଣି ମଧ୍ୟ ଆମକୁ କଣ୍ଟାମିନେସନ କରିବ, ଦୂଷିତ କରିବ ଆମର ଖାଦ୍ୟକୁ, ଆଉ ସେଇ ଖାଦ୍ୟକୁ ଆମେମାନେ ବ୍ୟବହାର କରିବା। ସେଥିପାଇଁ ସଫା ଏବଂ ନିରାପଦ ପାଣି ବ୍ୟବହାର କରିବା ଅତ୍ୟନ୍ତ ଜରୁରୀ, ଯାହାକି ଆମକୁ ସୁସ୍ଥ ଏବଂ ଜୀବାଣୁ ମୁକ୍ତ, ବିଷାକ୍ତ ମୁକ୍ତ ଖାଦ୍ୟଟିଏ ଦେଇପାରିବ।
2: ତେବେ ମ୍ୟାଡାମ ଏଇଠି ଆଉ ଗୋଟେ କଥା ମୁଁ ପଚାରିବା ପାଇଁ ଚାହିଁବି, ଯେତେବେଳେ ଖାଦ୍ୟ ସୁରକ୍ଷା କରିବା କଥା ଆମେ ଚିନ୍ତା କରୁଛେ, ଆମେ ସମସ୍ତଙ୍କର ଦାୟିତ୍ୱ ରହିଛି ଖାଦ୍ୟ ସୁରକ୍ଷା ପାଇଁ, ତେଣୁ ଆମ ସମସ୍ତଙ୍କର ମାନସିକତାକୁ ବଦଳିବା ଦରକାର। ତେବେ ଏଇଠି ଆମେ ଚାଷୀ ଭାଇ ଭଉଣୀ ମାନଙ୍କୁ କହି ରଖିବା ଯେ ସେମାନେ କିଭଳି ଭାବରେ ସେମାନେ ମାନସିକ ପ୍ରସ୍ତୁତି କରିବେ ଯେ ଆମେ କଣ କରିବୁ ଯାହାଦ୍ୱାରା କି ଆମ ଖାଦ୍ୟ ସୁରକ୍ଷାଟାକୁ ଆମେ ଠିକ ଭାବରେ ରଖିପାରିବୁ ଆଉ ଆମ କ୍ଷେତ୍ରକୁ ମଧ୍ୟ ଆମେ ସୁରକ୍ଷିତ ରଖିପାରିବୁ।
1: ଆଜ୍ଞା ମ୍ୟାଡାମ, ଯେମିତି କହିଲି ଆପଣଙ୍କର ମୃତ୍ତିକା ଠିକ ଭାବରେ ପରୀକ୍ଷଣ କରିବେ, ସିଞ୍ଚନ ଯୋଉ ପାଣି ଦଉଛନ୍ତି ଇରିଗେସନ କରୁଛନ୍ତି ସେ ପାଣିଟା ସୁସ୍ଥ ପାଣି ହେଇଥିବା ଦରକାର, ପରିଷ୍କାର ସଫା ପାଣି ହେଇଥିବା ଦରକାର। ତୃତୀୟତଃ ଅମଳ ଓ ସଂଗ୍ରହ ସମୟରେ ମଧ୍ୟ ଆପଣ ସତର୍କତା ଅବଲମ୍ବନ କରିବେ। ଯେକୌଣସି ଯନ୍ତ୍ରପାତି ବା ପାତ୍ର ଗୁଡିକ ଆପଣ ବ୍ୟବହାର କରୁଛନ୍ତି ତ ସେଇଗୁଡ଼ିକ ଆପଣଙ୍କ ପରିଷ୍କାର ହେଇଥିବା ଦରକାର, କଣ୍ଟାମିନେଟେଡ୍ ଫ୍ରି ହେଇଥିବା ଦରକାର। ଆଉ ଯେକୌଣସି ଫଳ ପନିପରିବା ଆପଣ ଉତ୍ପାଦନ କରୁଛନ୍ତି ତାହା ରୋଗାକ୍ରାନ୍ତ ମୁକ୍ତ ହୋଇଥିବା ଦରକାର। ତା ବ୍ୟତୀତ ଆପଣ ଯୋଉ ଗୋଦାମ ବା ସଂରକ୍ଷଣ କରୁଛନ୍ତି ସେ ଜାଗାକୁ ମଧ୍ୟ ଆପଣ ଠିକ ଭାବରେ ଦେଖୁଥିବା ଦରକାର, ଆଦ୍ରତା ଥିବା ଦରକାର, ଯୋଉଥିରେ କି ଆଜିକାଲି ବିନା ସଫା ସୁତୁରାରେ ଦେଖିବେ ଯୋଉଠିକି ଆମେ ଗହମ ଧାନ ଡାଲି ଆଦି ରଖିଦେଉଛନ୍ତି, ସାଧାରଣତଃ ଆପଣ ଆଫ୍ଲାଟକ୍ସିନ ଫଙ୍ଗସ ହେଇଯାଉଛି, ଯାହାକି ବହୁତ ବିଷାକ୍ତ, ମଣିଷର ଯକୃତ ବିଭିନ୍ନ ଅନ୍ୟ ଅଙ୍ଗକୁ ମଧ୍ୟ କ୍ଷତି ପହଞ୍ଚାଇଥାଏ। ସେଥିପାଇଁ ଶସ୍ୟକୁ ଭଲ ଭାବେ ଶୁଖାଇ ସଫା ଓ ଶୁଷ୍କ ସ୍ଥାନରେ ଆପଣ ବହୁତ ଦିନ ଯାଏ ଷ୍ଟୋର କରିକି ରଖିପାରିବେ। ପଞ୍ଚମ କଥା ହେଉଛି ପରିବହନ ଓ ବିପଣନ। ଯେତେବେଳେ କ୍ଷେତରୁ ବଜାରକୁ ଖାଦ୍ୟ ପହଞ୍ଚିବା ପର୍ଯ୍ୟନ୍ତ ସୁରକ୍ଷା ରଖିବା ଆବଶ୍ୟକ। ଯେକୌଣସି ଖାଦ୍ୟଟି ଆପଣ କୋଉଠି ନେଇକି ପହଞ୍ଚାଇବାର ଅଛି ସେ ଖାଦ୍ୟକୁ ଘୋଡ଼ାଇ ଭଲସେ ଆପଣ ପରିଷ୍କାର ପାତ୍ରରେ ତାକୁ ନେଇକି ଯିବେ। ଯଦି ଅଘୋଡ଼ା ଜାଗାରେ ନେଉଛନ୍ତି ତାହେଲେ କଣ୍ଟାମିନେସନ ବା ଦୂଷିତ ହେବାରେ ମଧ୍ୟ ବହୁତ ଚାନ୍ସ ଅଛି, ଧୂଳି ମାଟି ମାଛି ବିଭିନ୍ନ ପ୍ରକାର ପୋକ ମଧ୍ୟ ପଡ଼ିବ, ଆପଣଙ୍କର ଝିଟିପିଟିଟେ ପଡ଼ିଲେ ମଧ୍ୟ ଆପଣଙ୍କର ଖାଦ୍ୟ ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହୋଇଯାଏ, ଫୁଡ୍ ପଏଜନ୍ ଆମର ହେଇଯାଏ। ସେମିତି ସବୁବେଳେ ଚେଷ୍ଟା କରିବା ଆମେ ଘରେ ପ୍ରସ୍ତୁତ ଖାଦ୍ୟକୁ ଖାଇବା, କାରଣ ଘରେ ପ୍ରସ୍ତୁତ ଖାଦ୍ୟରେ ସାଧାରଣତଃ ଆମର ଥାଏ କି ମା ମାନେ କି ଭଉଣୀ ମାନେ କି ଭାଇ ଭଉଣୀ ଯୋଉମାନେ ବି ଖାଦ୍ୟ ପ୍ରସ୍ତୁତ କରୁଛନ୍ତି ଆମେ ଭଲ ଭାବରେ ଫଳ ପନିପରିବାକୁ ଭଲ ଭାବରେ ଆମେ ଧୋଇଥାଉ, ରାନ୍ଧିବା ପୂର୍ବରୁ ଆମେ ତାକୁ ଭଲ ଭାବେ ଧୋଇ ସଫା କରିକି ରାନ୍ଧୁ, ହଳଦୀ ପକାଉ, ଲୁଣ ପକାଉ, ଭଲ ଭାବରେ ସିଝାଇ ଥାଉ, ଅଧା କଞ୍ଚା ଖାଦ୍ୟ ମଧ୍ୟ ଆମେ ଖାଉ ନାହିଁ, ତାହା ମଧ୍ୟ ଆମକୁ ପ୍ରପର ମାନେ ଠିକ ଉପାୟରେ ଆମକୁ ଖାଦ୍ୟଟିକୁ ଯୋଗାଇ ପାରିବ, ସୁରକ୍ଷିତ ଖାଦ୍ୟ ମଧ୍ୟ ଆମେ ପାଇପାରିବା।
2: ଯାହା ମ୍ୟାଡାମ ଆପଣ ଆମ କୋଠଘରକୁ ଆସିଲେ, ଏ ସମ୍ପର୍କରେ ଆମ ଚାଷୀ ଭାଇ ଭଉଣୀ ତଥା ଆମ ଶ୍ରୋତା ବନ୍ଧୁମାନଙ୍କୁ ଅବଗତ କରାଇଲେ, ସେଥିପାଇଁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ, ନମସ୍କାର।
3: ଜଗାନା, ଇଏ ଅପାତ ଆମର ବଢିଆ ଭାବରେ ମହାଶୟଙ୍କ ସହିତ ଆଲୋଚନା କଲେ ଏବଂ ଆମର ଯୋଉ ଖାଦ୍ୟ ସୁରକ୍ଷା କିଭଳି ଭାବରେ କଲେ ଆମେ ସୁସ୍ଥ ରହିପାରିବା ସେ ବିଷୟରେ ସବିଶେଷ ତଥ୍ୟ ଦେଲେ। ଆମର ସମସ୍ତ ଶ୍ରୋତା ବନ୍ଧୁ ଏବଂ ଭାଇ ଭଉଣୀ ମାନେ ଯଦି ଏଇଭଳି ଭାବରେ ପାଳନ କରିବେ ମହାଶୟଙ୍କ କଥା, ତାହେଲେ ଆମେ ସମସ୍ତେ ସୁସ୍ଥ ରହିପାରିବା, ଚାଷବାସ କରିପାରିବା ଏବଂ ଆଗେଇ ଯିବା।
4: ନିଶ୍ଚୟ,
2: ଯାହା କହିଲୁ ବାପ ଠିକ କଥା, ହେଲେ ତେବେ ବିଶେଷଜ୍ଞ ମହାଶୟଙ୍କୁ ଧନ୍ୟବାଦ ଦେଇ ପୁଣି ନବା ଗୋଟିଏ ସରକାରଙ୍କ ବିଜ୍ଞାପନ।

0: ପିଇକି ଆପଣ ତ ନେଲେ ହେଲେ ଜଗନା ଆମେ ତ ସବୁବେଳେ କହି ଆସୁଛେ ଏବଂ କହୁଥିବା ମଧ୍ୟ ଯେ ସବୁବେଳେ ଆମେ ସୁଷମ ଖାଦ୍ୟ ଖାଇବା ନିରାପଦ ରହିବା ଏବଂ କାମ ଠିକରେ କରିବା ତେବେ ପୁଣି ଥରେ ଆମେ ଏଇଠି ଆଉ ଥରେ କହି ରଖିବା ଆମ ଶ୍ରୋତା ବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆମ ପୁରୀ କେନ୍ଦ୍ରରୁ 103.4 ମେଗାହର୍ଜ ଯୋଗେ
1: ସୁଦାପା ହେଇଟି ଜଗନା 1 June 2026 ଠାରୁ 5 June 2026 ପର୍ଯ୍ୟନ୍ତ 24ତମ ଲୋକମେଳା ଏବଂ 17ତମ କୃଷି ମେଳା ଅନୁଷ୍ଠିତ ହୋଇଥିଲା ଗୋଲ୍ଡେନ୍ ବିଚ୍ ଠାରେ ଆଉ ସେଠାରେ ଆମେ ଭେଟିଥିଲୁ ଚାଷୀ ଭାଇ ଭଉଣୀ ମାନଙ୍କ ସହିତ ଏବେ ଚାଲ ଶୁଣିବା ସେ ଭାଇ ଭଉଣୀ ମାନଙ୍କର ଅନୁଭୂତି
2: ହଉ
1: ଭାଇ ନମସ୍କାର
2: ନମସ୍କାର
1: ଆପଣଙ୍କ ପରିଚୟ ଟିକେ ଦିଅନ୍ତୁ
2: ମୋ ନାଁ ହେଲା କେ ଭଗବାନ ଓଡ଼ିଶା ପାରମ୍ପରିକ ମତ୍ସ୍ୟକର୍ମୀ ୟୁନିୟନର ସଭାପତି
1: ଆପଣ ଏ ଯୋଉ ବର୍ତ୍ତମାନ ଅନୁଷ୍ଠିତ ହୋଇଛି 24ତମ ଲୋକମେଳା ବା 17ତମ କୃଷି ମେଳା ଏଥିରେ କଣ ରହିଛି ଆପଣଙ୍କର ଅନୁଭୂତି
2: ଏଇଟା ବହୁତ ଭଲ ହେଇଛି ଯେହେତୁ ଆମର ଗଭର୍ଣ୍ଣମେଣ୍ଟ ଅଫ ଇଣ୍ଡିଆର ଯେ ଏଗ୍ରିକଲଚରର ବହୁତ କିଛି ଡିପାର୍ଟମେଣ୍ଟ ବି ଆସୁଛନ୍ତି ଏଥିରେ ସବୁ କିଛି ଅନୁଭୂତି ଦେଖାଯାଉଛି ଯେ SMS ରେ ବି ଆମେ କିଛି ଡେଭଲପମେଣ୍ଟ କରିବାକୁ ହେଲେ ବି ଗଭର୍ଣ୍ଣମେଣ୍ଟ ଆମକୁ ସବସିଡ ବି ଯୋଗାଉଛନ୍ତି 40% ଯେହେତୁ ଆମର ଏଇ ଯୋଉ କୃଷି ମେଳାଟା ଏଇଟା ଆହୁରି ଟିକେ ଭଲ ଆକର୍ଷଣ ହେଇଥିଲା ଆହୁରି ଭଲ ହୁଅନ୍ତା ପ୍ରାୟ ଟଲ୍ ବି ପଡିନି ଆଉ ସେ ଟଲ୍ ଗୁଡାକ ଯଦି କଭର ହୁଅନ୍ତା ଲୋକ ଆହୁରି ଟିକେ ଇଣ୍ଟରେଷ୍ଟେଡ୍ ହେଇଥାନ୍ତେ
1: ବହୁତ ବଢିଆ କଥା ଭାଇ ଆମର ଯୋଉ ଚାଷୀ ଭାଇ ଭଉଣୀ ମାନେ ଆସିବେ ଇଏ ଷ୍ଟଲ୍ ବୁଲି ଦେଖିବେ କଣ ସବୁ ଜାଣିବାକୁ ପାଇବେ
2: ଯେ ଏଥିରେ ବହୁତ କିଛି ଅନୁଭୂତି ଅଛି ଚାଷୀ ଭାଇ ମାନେ ବୁଲିଲେ ଯୋଉ ବିହନ ଯୋଉ ଆମର ଚାଷ ପାଇଁ ଯୋଉ ପୋକ ଧରୁଛି ତା ପାଇଁ ଯୋଉ କେମିକାଲ ୟୁଜ୍ କଲେ ପୋକ ମରିବ ଏବଂ ଆମର ଯୋଉ ଗୋଟେ ଡ୍ରୋନ୍ଟା ହେଇଛି ସେ ଡ୍ରୋନ୍ଟା କେମିତି କଣ ଗଭର୍ଣ୍ଣମେଣ୍ଟ ସେଟା କରିଛି

0: ଚାଷୀ ଭାଇମାନଙ୍କୁ ବହୁତ ସୁବିଧା ସେଥିରେ ପାଣି ୟୁଜ୍ ହେଲେ ସେଥିରେ ଯୋଉ ଛୋଟ କୀଟାଣୁ ମରିବେ ଏବଂ ସେଥିରେ ବି ବହୁତ ଚାଷୀମାନେ ଉପକୃତ ବି ହେବେ ଏବଂ ଆମର ଗୋଟେ ଯୋଉ କୃଷି ମେଳାରେ ଯୋଉ ଫିସରେଜ ଉପରେ ବି କିଛି ସେମିତି କିଛି ନାହିଁ ସେଟା ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆର ଆମେ ବି ଡିମାଣ୍ଡ କରୁଥିଲୁ କୃଷି ମେଳାରେ ଆମର ଯୋଉ ମେରାଇନ୍ ଉପରେ ଯୋଉଟା ଦିଆହେଇଛି ସେଟା ସବୁ ଦେଇଛନ୍ତି ଆମର ବେସାଲ ଉପରେ ଯୋଉ ଛୋଟ ଯୋଉଟା ଅଛି ମେରାଇନ୍ ଯୋଉ ଡଙ୍ଗା ଛୋଟ ଡଙ୍ଗା ଏବଂ ଯୋଉ କାଟା ମେରାଇନ୍ ସେଇଟା ସେ ଟଲ୍ରେ ଆମେ ଦେଖିବାକୁ ପାଇନୁ ଆଉ ପ୍ରାୟ ସବୁ ଚାଷୀ ଏଗ୍ରିକଲଚର ବି ସବୁ ପଡିଛି
1: ଯୋଉ ଭାଇ ଭଉଣୀ ମାନେ ଆସୁଛନ୍ତି ବୁଲିବା ପାଇଁ ସେମାନଙ୍କର କିଭଳି ଭାବରେ ଅନୁଭୂତି ରହିବ ଆପଣ କଣ ସବୁ ଅନୁଭବ କରୁଛନ୍ତି
0: ବହୁତ ଭଲ ଅନୁଭୂତି ଯୋଉଟା ନ ଦେଖିବା ଜିନିଷ ବି ଆମେ ଦେଖୁଛୁ
1: ଯାହା ହଉ ଭାଇ ଏଇଭଳି ଭାବରେ ଯଦି ଆମର ସମସ୍ତ ଭାଇ ଭଉଣୀ ଆସନ୍ତି ଏଇ କୃଷି ମେଳା ବା ଲୋକମେଳା ବୁଲି ଦେଖନ୍ତି ସେଥିରୁ କିଛି ବିଭିନ୍ନ ପ୍ରକାରର ଯନ୍ତ୍ରପାତି ବିଷୟରେ ଜ୍ଞାନ ରହିବ ବିହନ ପ୍ରତି ଜ୍ଞାନ ରହିବ ବିଭିନ୍ନ ପ୍ରକାର ଯାହା ରହିଛି ଆମର ସରକାରୀ ବ୍ୟବସ୍ଥା ଏବଂ ଚାଷ ବିଷୟରେ ସବୁ ପ୍ରକାର ତଥ୍ୟ ଜାଣିପାରିବେ ଏବଂ ନିଜର କାର୍ଯ୍ୟରେ ଲଗେଇ ସେମାନେ ଲାଭବାନ ହେଇପାରିବେ ବହୁତ ବହୁତ ଧନ୍ୟବାଦ ଭାଇ ଆପଣଙ୍କୁ ଆମର ଆକାଶବାଣୀ ପୁରୀ ତରଫରୁ ନମସ୍କାର
0: ଧନ୍ୟବାଦ
2: ହେଇଟି ଜଗା ନା ଶୁଣିଲ ନା ଆମର କୃଷି ମେଳାରେ ଚାଷୀ ଭାଇମାନଙ୍କ କଥା ଏ ରାଜୁଆ
1: ଆଜ୍ଞା
2: ଆଉ କଣ ଘରକୁ ଯିବା ନା ନାଇଁ ଯେ
1: ଜଗା ନା ଇଏ କୋଠ ଘରକୁ ଆସିଲା ପରେ ଘରକୁ ଯିବାକୁ ଆଉ ଇଚ୍ଛା ହୁଏନି
3: ସତ କଥା ବାପା
1: ହେଲେ ଆମକୁ ତ କାର୍ଯ୍ୟକ୍ରମ ସାରିକି ପୁଣି ଫେରିବାକୁ ପଡିବ ଘରକୁ
2: ଫେରିବା ପୂର୍ବରୁ ଏଇଠି ଆମ ଭାଇ ଭଉଣୀ ମାନଙ୍କୁ କହି ରଖିବା ସେମାନଙ୍କୁ ଆମ କାର୍ଯ୍ୟକ୍ରମ କେମିତି ଲାଗୁଛି ତାର ମତାମତ ଆମ ପାଖକୁ ନିଶ୍ଚୟ ପଠାଇବେ ଆମର ଠିକଣା ହେଉଛି କିଷାନ ବାଣୀ କାର୍ଯ୍ୟକ୍ରମ ମାର୍ଫତ କାର୍ଯ୍ୟକ୍ରମ ନିଷ୍ପାଦକ ଆକାଶବାଣୀ ପୁରୀ ପିନ୍କୋଡ୍ ହେଉଛି 752001 ତେବେ ଆଜିର କୋଠଘରୁ ଆମକୁ ବିଦାୟ ଦିଅନ୍ତୁ ମୁଁ ସୁଧା ବାପା
1: ମୁଁ ରାଜୁଆ
3: ଆଉ ମୁଁ ଜଗନ୍ନା
1: ନମସ୍କାର
4: ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ଥିଲେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଭାରତ ସରକାର
5: ଶ୍ରୋତାବନ୍ଧୁ ପ୍ରଚାରକ ଲୋକ କାର୍ଯ୍ୟକ୍ରମ କିଷାନବାଣୀ ଉପସ୍ଥାପନାରେ ଥିଲେ ସ୍ୱୟଂ ସୁଧା ଦାସ ପ୍ରକାଶ କୁମାର ରଥ ଓ ରଞ୍ଜନ କୁମାର ମୁଦୁଲି କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ଦିଲୀପ କୁମାର ନାୟକ ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ

ଆପଣ ଟ୍ୟୁନ୍ କରିଛନ୍ତି ଆକାଶବାଣୀ ପୁରୀ 103.4 FM ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ 8:01:32 ଆସନ୍ତୁ ଶୁଣିବା ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ପ୍ରଥମେ କଣ୍ଠଶିଳ୍ପୀ ଅଛନ୍ତି ସୋନୁ ନିଗମ ଓ ଅଲକା ୟାଗ୍ନିକ। ସଙ୍ଗୀତକାର ହିମେଶ ରେଶମିଆ। ଚଳଚ୍ଚିତ୍ର କହିଁ ପ୍ୟାର ନା ହୋ ଯାଏ।

ଶ୍ରୋତାବନ୍ଧୁ ଆପଣମାନେ ଶୁଣୁଛନ୍ତି ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ଏଥର କଣ୍ଠଶିଳ୍ପୀ ଅଛନ୍ତି ଅଲକା ୟାଗ୍ନିକ, ସଙ୍ଗୀତକାର ଆନୁ ମଲ୍ଲିକ, ଗୀତିକାର ଆନନ୍ଦ ବକ୍ସି, ଚଳଚ୍ଚିତ୍ର ଆରିଜୁ।

ଶ୍ରୋତା ବନ୍ଧୁ ଆପଣ ଟ୍ୟୁନ୍ କରିଛନ୍ତି ଆକାଶବାଣୀ ପୁରୀ 103.4 FM ଶୁଣୁଛନ୍ତି ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ଏଥର କଣ୍ଠଶିଳ୍ପୀ ଅଛନ୍ତି ଆଲକା ଆଗ୍ନିକ, କୁମାର ଶାନୁ ଓ ଉଦିତ ନାରାୟଣ, ଗୀତିକାର ସମୀର, ସଙ୍ଗୀତକାର ନଦୀମ ଶ୍ରବଣ, ଚଳଚ୍ଚିତ୍ର ଧଡ଼କନ।

ଶ୍ରୋତା ବନ୍ଧୁ, ଆପଣମାନେ ଶୁଣିଛନ୍ତି ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ଏଥର କଣ୍ଠଶିଳ୍ପୀ ଅଛନ୍ତି ମନପ୍ରୀତ କୌର, ପାମେଲା ଚୋପ୍ରା, ସଙ୍ଗୀତକାର ଯତିନ ଲଲିତ, ଚଳଚ୍ଚିତ୍ର ଦିଲୱାଲେ ଦୁଲ୍ହନିଆ ଲେ ଯାଇଙ୍ଗେ।

0: ଶ୍ରୋତାବନ୍ଧୁ କାର୍ଯ୍ୟକ୍ରମ ଶେଷରେ କଣ୍ଠଶିଳ୍ପୀ ଥିଲେ ଅଲକା ୟାଗ୍ନିକ ଚଳଚ୍ଚିତ୍ର ଧୁଣ୍ଡ। ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମାଚାର ଦର୍ପଣ ପ୍ରସ୍ତୁତି ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନା ସତ୍ୟବ୍ରତ ବେହୁରା।
2: ଆକାଶବାଣୀ କଟକ ସମାଚାର ଦର୍ପଣ।

0: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଖୋର୍ଦ୍ଧା ଜିଲ୍ଲାର କୁମାରବସ୍ତାସ୍ଥିତ ଲୋକନାଥ ଦେବ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ 204 ଗୋଦାବରୀ ସମିଶ୍ର ଆଦର୍ଶ ବିଦ୍ୟାଳୟ ନିମନ୍ତେ ଶିଳାନ୍ୟାସ କରିଛନ୍ତି। ସରକାର ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ସହିତ ପ୍ରତିଟି ଶିଶୁଙ୍କୁ ବିଶ୍ୱସ୍ତରୀୟ ଶୈକ୍ଷିକ ପରିବେଶ ଯୋଗାଇ ଦେବା ପାଇଁ ସଂକଳ୍ପବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି ଏହି ପରିକଳ୍ପନାକୁ ସାକାର କରିବା ଦିଗରେ ସରକାର ଗୋଦାବରୀ ସମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା ଅଧୀନରେ ପ୍ରଥମ ପର୍ଯ୍ୟାୟରେ 2200 ବିଦ୍ୟାଳୟର ବିକାଶ ପାଇଁ ବ୍ୟାପକ ଅର୍ଥ ବ୍ୟୟବରାଦ କରିଛନ୍ତି।
1: ସମସ୍ତ ଜିଲ୍ଲାପାଳମାନେ ରେଭେନ୍ୟୁ ବିଭାଗର ଅଧିକାରୀମାନେ ଆମକୁ ଟିକିଏ ସହଯୋଗ କରିଦେଲେ ଆମେ ପ୍ରଥମ ପର୍ଯ୍ୟାୟରେ ସମୁଦାୟ 2200 ଗୋଦାବରୀ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଆମେ ସମସ୍ତ ଜିଲ୍ଲାରେ ଯେଉଁ ଆମର ପ୍ରସ୍ତାବିତ ଅଛି ବଜେଟ୍ରେ ପ୍ରବଧାନ ଯେ ଆମେ 12,000 crore ଟଙ୍କା ପ୍ରଥମ ପର୍ଯ୍ୟାୟରେ ଖର୍ଚ୍ଚ କରିବୁ। ପ୍ରଥମ ପର୍ଯ୍ୟାୟରେ 118 ଆମେ ତାହାର ଶିଳାନ୍ୟାସ କରିଛୁ, ଶୁଭାରମ୍ଭ କରିଛୁ। ଦ୍ୱିତୀୟ ପର୍ଯ୍ୟାୟରେ ଅର୍ଥାତ୍ ଆଜି 204 ବିଦ୍ୟାଳୟର କଲେ। ଏ ଜମି କାରଣରୁ ଟିକିଏ ପଛେଇ ଯାଉଛି, ଆମେ କମ୍ପ୍ରମାଇଜ୍ କରୁନୁ। ଜମି ନହେଲେ ଏଠି ଆମର ପିଲାମାନେ କହୁଥିଲେ ଯେ ଭଲ ଖେଳ ପଡ଼ିଆଟେ ଦରକାର, ଭଲ ବଗିଚାଟେ ଦରକାର, ଭଲ ଗୋଟିଏ ଗାର୍ଡ଼େନ୍ ଦରକାର, ଡିଜିଟାଲ୍ କ୍ଲାସରୁମ୍ ଦରକାର, ଅନଲାଇନ୍ରେ ପାଠପଢ଼ା ହେବା ପାଇଁ ମଧ୍ୟ ତା'ର ଆନୁଷାଙ୍ଗିକ ବ୍ୟବସ୍ଥା ଦରକାର, ସାଇକେଲ୍ ଷ୍ଟାଣ୍ଡ ଦରକାର ଏବଂ ହଷ୍ଟେଲ୍ ଦରକାର, ଟିଚର୍ମାନେ ରହିବା ପାଇଁ ମଧ୍ୟ ଘର ଦରକାର, ସେମାନେ ଭଜନ କରିବେ କେମିତି ଭଜନ ଘର ହେବ ତାହାର ମଧ୍ୟ ଦରକାର ହେବ। ଇଏ ସମସ୍ତ କଥାକୁ ଯଦି ଆମେ ଦେଖିବା ତାହେଲେ ନିଶ୍ଚିତ ଭାବରେ ଆମେ ଟିକିଏ ଜମି ଅଧିକ ଦରକାର ହେଉଛି। ଆଉ ଯେଉଁ ଟିଚର୍ମାନେ ଆସିବେ ସେମାନଙ୍କୁ ଟ୍ରେନିଂ ଦରକାର, ସେମାନେ କେମିତି ନିଜେ ଅଧିକ ପାରଙ୍ଗମ ହେବେ, ପିଲାମାନଙ୍କୁ ଅଧିକ ସ୍ମାର୍ଟ କରିବେ, ଆଉ ସେଥିପାଇଁ ତାହାର ବହୁତ ଆବଶ୍ୟକତା ଆଜି ଦିନରେ ଅଛି। ଏ ଗୋଦାବରୀ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଏଥିରେ ଅଧିକ ପ୍ରଶିକ୍ଷଣ ଯୁକ୍ତ ଟ୍ରେନିଂ ପାଇଥିବା ସ୍ମାର୍ଟ ଟିଚର୍ ବି ଦରକାର, ସ୍ମାର୍ଟ କ୍ଲାସରୁମ୍ ଦରକାର, ଡିଜିଟାଲ୍ କ୍ଲାସରୁମ୍ ଦରକାର ଏବଂ ସେଥିପାଇଁ ଆନୁଷାଙ୍ଗିକ ଯାହା ବ୍ୟବସ୍ଥା ହେବା କଥା। ଏକ ଶୌଖିକ ପରିବେଶ ଏମିତି ଭାବରେ ତିଆରି ହେବ ଯେଉଁଥିରେ କି ଆମ ପିଲାମାନେ ଯେଉଁମାନେ ସରକାରୀ ପ୍ରାଥମିକ ବିଦ୍ୟାଳୟ ସାର୍ଟିଫିକେଟ୍ ନେଇକରି ସେମାନେ ପ୍ରାଥମିକ ବିଦ୍ୟାଳୟ ପ୍ରାଇଭେଟ୍ ସ୍କୁଲକୁ ପଳାଇ ଯାଉଛନ୍ତି, ଆମେ ନେଇଯାଉଛନ୍ତି, ଆମ ବାପା ମାମାରେ ନେଇଯାଉଛନ୍ତି। ଇଏ ଗୋଦାବରୀ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଯେଉଁଥିରେ ଆମକୁ ଅଧିକ ଏଥିରେ ଆମ ପିଲାଙ୍କୁ ଆମେ କିଭଳି ଭାବରେ ତଳ ସ୍ତରରୁ ନିପୁଣ କରିବା ପାଇଁ ପଡ଼ିବ, ସେମାନଙ୍କୁ କିଭଳି ଭାବରେ ସ୍ମାର୍ଟ କରିବା ପାଇଁ ପଡ଼ିବ, ସେଥିପାଇଁ ପିଲାମାନଙ୍କର ଭବିଷ୍ୟତ ହେଉଛି ଆମ ପରିବାରର ଭବିଷ୍ୟତ।
0: ସମ୍ବଲପୁରରେ ହେବ ଫିଫା ଷ୍ଟାଣ୍ଡାର୍ଡ଼ର 3 ଫୁଟବଲ ପଡ଼ିଆ। ସମ୍ବଲପୁର ତଥା ପଶ୍ଚିମ ଓଡ଼ିଶାରେ କ୍ରୀଡ଼ା ମାନଚିତ୍ରରେ ନୂଆ ଅଧ୍ୟାୟ ଯୋଡ଼ି ହେବ। ସମ୍ବଲପୁର ଫୁଟବଲ ଏକାଡେମୀ ପରିସରରେ ଫୁଟବଲ ପଡ଼ିଆରେ ଘାସ ବିହନ ବୁଣି ଉନ୍ନତିକରଣର ଶୁଭ ଦେଇ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ବର୍ଷା ହେଲେ ମଧ୍ୟ ସେଠାରେ ଫୁଟବଲ ଖେଳାଯାଇପାରିବ ଓ ସେହି ଧରଣର ଗ୍ରାଉଣ୍ଡ ତିଆରି ହେବ ବୋଲି ସେ କହିଛନ୍ତି। ସେଠାରେ ଅନେକ ଖେଳାଳି ପ୍ରଶିକ୍ଷଣ ନେବା ସହ ଜାତୀୟ ସ୍ତରରେ ନାଁ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
2: ରାଜ୍ୟର କ୍ରୀଡ଼ା ପ୍ରତିଭାମାନଙ୍କୁ ଜାତୀୟ ସ୍ତରରେ ପରିଚୟ କରାଇବାରେ ଇଏ ଗୋଟିଏ ବହୁତ ବଡ଼, ପଶ୍ଚିମ ଓଡ଼ିଶା କେବଳ ନୁହଁ ସାରା ଓଡ଼ିଶା ପାଇଁ ଗୋଟିଏ ବଡ଼ ଇଏ ମାଧ୍ୟମ ବନିଛି। ବିଗତ 19 ମଧ୍ୟରେ ଏହି ଏକାଡେମୀରୁ ଶହ ଶହ ପିଲାଙ୍କୁ ପ୍ରତିଭାବାନ ଆକାରରେ ସେମାନଙ୍କୁ ବିଭିନ୍ନ କ୍ଲବରେ ସେମାନଙ୍କୁ ଖେଳିବାର ସୁଯୋଗ କରାଇବା ଇଏ ଗୋଟେ ତାଙ୍କର ବହୁତ ବଡ଼ ଅବଦାନ ରହିଆସିଛି। ଏକାଡେମୀର ଅନେକ ଖେଳାଳି ବିଭିନ୍ନ ବୟସ ବର୍ଗର ଜାତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ସେମାନେ ମଧ୍ୟ ପ୍ରତିନିଧିତ୍ୱ କରିକିରି ଇଏ ସମ୍ବଲପୁର ଫୁଟବଲ ଏକାଡେମୀର ନାମକୁ ବହୁତ ଆଗକୁ ନେଇଛନ୍ତି। ଏହି ସଫଳତା ପଛରେ ରହିଛି ଆମ ଏଇ ଏକାଡେମୀର ସୁଦୃଢ଼ ଭିତ୍ତିଭୂମି ଏବଂ ତାଠାରୁ ଆଉ ଗୋଟିଏ

0: ବଡ ଜିନିଷ ରହିଛି, ସେଟା ହେଲା ଉପଯୁକ୍ତ କୋଚିଂ ବ୍ୟବସ୍ଥା। ବର୍ତ୍ତମାନ ଏଠାରେ 3 ପୂର୍ଣ୍ଣ ଆକାରର ଫୁଟବଲ ପଡ଼ିଆ, ଗୋଟିଏ ଅତ୍ୟାଧୁନିକ ଜିମ୍ନାସିୟମ ଏବଂ ଗୋଟିଏ 25 m x 10 m ଗୋଟିଏ ସୁଇମିଂ ପୁଲ ମଧ୍ୟ ଅଛି। ପ୍ରଶିକ୍ଷାର୍ଥୀ ମାନଙ୍କର ପାଇଁ ମଧ୍ୟ ଏଠି ସେମାନେ ବାକି ସମୟରେ କେମିତି ବିଶ୍ରାମ ନେବେ ରହିବେ, ସେଥିପାଇଁ ମଧ୍ୟ 2 ଛାତ୍ରାବାସର ବ୍ୟବସ୍ଥା ମଧ୍ୟ କରାଯାଇଛି। ଫୁଟବଲ କ୍ରୀଡ଼ାର ବିକାଶ ପାଇଁ ଏକାଡେମୀର ପ୍ରତିବଦ୍ଧତା, ଏ ଭାବକୁ ସମ୍ମାନ ଜଣାଇ ଏବଂ ମାନ୍ୟବର ସମ୍ବଲପୁରର ବିଧାୟକ ଜରଣ ମିଶ୍ରଙ୍କର ମଧ୍ୟ ଯୋଉ ଏକାଡେମୀର ଉନ୍ନତି କରିବା ପାଇଁ, ଏହାକୁ ଆହୁରି ଆଗକୁ ଜାତୀୟ ଅନ୍ତର୍ଜାତୀୟ ସ୍ତରକୁ ନେବା ପାଇଁ ଯୋଉ ଉଦ୍ୟମ ଜାରି ରଖିଛନ୍ତି ଏବଂ ସରକାର ନିକଟରେ ଯୋଉ ପ୍ରସ୍ତାବ ଦେଇଛନ୍ତି, ତାକୁ ରାଜ୍ୟ ସରକାର ତାଙ୍କ ପ୍ରସ୍ତାବକୁ ଗ୍ରହଣ କରିଛନ୍ତି ଏବଂ ଏକ ବଡ଼ ଦାୟିତ୍ୱ ସରକାର ମଧ୍ୟ ତାଙ୍କ ଉପରେ ନ୍ୟସ୍ତ କରିଛନ୍ତି।
1: ଗୋଟିଏ କ୍ଲିକ୍ରେ ଲୋକଙ୍କ କାମ ଓ ଲୋକଙ୍କୁ ତ୍ୱରିତ ସେବା ଯୋଗାଇବା ଲକ୍ଷ୍ୟରେ ଗଞ୍ଜାମ ଜିଲ୍ଲାରେ ଆରମ୍ଭ ହୋଇଥିବା ଉଶ୍ୱାସ ପଦ୍ଧତି ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛି। ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲାର ଅନେକ କାର୍ଯ୍ୟାଳୟରେ ଉଶ୍ୱାସ ପଦ୍ଧତିରେ କାମ କରାଯାଉଛି ବୋଲି ଗଞ୍ଜାମ ଜିଲ୍ଲାପାଳ ଭି କୀର୍ତ୍ତି ଭାସନ ସୂଚନା ଦେଇଛନ୍ତି।
2: ଉଶ୍ୱାସ ଇମ୍ପ୍ଲିମେଣ୍ଟେସନରେ ରାଜ୍ୟ ସ୍ତରରେ ଜିଲ୍ଲା ସଫଳତା ପାଇଛି, ଯେଉଁଥିରେ ମେ ମାସରେ ଯୋଉ ଆସେସମେଣ୍ଟ ହେଇଛି ସେଥିରେ ସର୍ବାଧିକ ସଂଖ୍ୟାରେ ଗଞ୍ଜାମ ଜିଲ୍ଲାରେ ଫାଇଲ୍ ପ୍ରୋସେସିଂ ହେଇପାରିଛି। ପାଖାପାଖି 25,000 ଫାଇଲ୍ ପ୍ରୋସେସ ଫାଇଲ୍ସ ଗଞ୍ଜାମ ଜିଲ୍ଲାର ଗୋଟେ ମାସ ଭିତରେ ପ୍ରୋସେସିଂ ହେଇଛି। ରାଜ୍ୟ ସ୍ତରରେ ଦେଖିଲେ 90,000 ଫାଇଲ୍ସ ମାନେ ଓଭରଅଲ୍ ରାଜ୍ୟରେ ମିଶିକି ହେଇଛି, ତା ଭିତରେ 25,000 ଫାଇଲ୍ ଗଞ୍ଜାମ ଜିଲ୍ଲାର ହେଇପାରିଛି। ନିଶ୍ଚିତ ଏଇଟା ଯୋଉ ଗତ ଅଗଷ୍ଟ ମାସରୁ ଆମେ ପ୍ରୟାସ ଆରମ୍ଭ କରିଥିଲୁ ଆମର ପ୍ରତ୍ୟେକ କାର୍ଯ୍ୟାଳୟରେ ଉଶ୍ୱାସ ଇମ୍ପ୍ଲିମେଣ୍ଟେସନ ଏନ୍ସୋର କରିବା ପାଇଁ, ସେଥିରେ ନିଶ୍ଚିତ ଆମେ ସଫଳତା ପାଇଛୁ। ଗଞ୍ଜାମ ଜିଲ୍ଲାରେ ମାତ୍ର 3,300 ଉର୍ଦ୍ଧ୍ୱ ଆମେ ଅଙ୍କନି କରିଛୁ, କିଛି ୟୁଜର୍ସ ଉଶ୍ୱାସରେ ଅଙ୍କନ ହେଇକି ଅଛନ୍ତି ଏବଂ ବି ଜିଲ୍ଲାପାଳଙ୍କର କାର୍ଯ୍ୟାଳୟରୁ ଆରମ୍ଭ କରିକି ବ୍ଲକ ସ୍ତର ଏବଂ ଚାଷ ସ୍ତର ମଧ୍ୟ ସବୁ ଫାଇଲ୍ ଆମେ ଅନ୍ଲାଇନ୍ରେ ପ୍ରୋସେସ କରିପାରୁଛୁ, ଯାହାଦ୍ୱାରା ଯୋଉ ସଫଳତା ମିଳିଛି ଗଞ୍ଜାମ ଜିଲ୍ଲାକୁ। ନିଶ୍ଚିତ ଏଇଟା ଆଗାମୀ ଦିନରେ ମଧ୍ୟ ପେପରଲେସ୍ ଅଫିସ ଏନ୍ସୋର କରିବା ପାଇଁ ନିଶ୍ଚିତ ସହଯୋଗ କରିବ।
1: ସୂଚନା ଅନୁଯାୟୀ ଗତ May 1-31 ମଧ୍ୟରେ ଉଶ୍ୱାସ ପଦ୍ଧତିରେ 2,669 ଫାଇଲ୍ ସୃଷ୍ଟି ହୋଇଛି। ଏହି ପଦ୍ଧତିରେ କାର୍ଯ୍ୟାନ୍ୱୟନ 25,153 ଫାଇଲ୍ଗୁଡ଼ିକ ପ୍ରକ୍ରିୟାକୃତ କରିପାରିଥିବାରୁ ରାଜ୍ୟର ପ୍ରଥମ ସ୍ଥାନ ଅଧିକାର କରିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଏ ସମ୍ପର୍କରେ ଜଣେ ବାସିନ୍ଦା ଡକ୍ଟର ପ୍ରଶାନ୍ତ କୁମାର ଶତପଥୀ କହିଛନ୍ତି,
3: ଯେତେବେଳେ ଏହି ପ୍ରଶାସନିକ କ୍ଷେତ୍ରରେ କାର୍ଯ୍ୟ ଆରମ୍ଭ ହେଉଥିଲା ଅମଲାତନ୍ତ୍ରମାନେ ଥିଲେ ଏବଂ ଅମଲାତନ୍ତ୍ରରୁ ସେ ଫାଇଲ୍ ଯାଇକି ଯାଉଥିଲା ଅଫିସରଙ୍କ ଲେବଲରେ, ସେଟା ଡିସ୍ପୋଜାଲ ହେଉଥିଲା। କିନ୍ତୁ ସେ ସମୟରେ କଣ ହଉଥିଲା ନା ସବୁ ପେପର ୱାର୍କ ହଉଥିଲା, ଯୋଉ ପେପର ୱାର୍କ ହଉଛି ଗୋଟିଏ ଲେନ୍ଦି ପ୍ରୋସେସ ଥିଲା, ଯୋଉଟାକ ଆ ପାଖରୁ ଯିବ ସେଇ କ୍ଲର୍କ ପାଖକୁ ଯିବ ବଡ଼ବାବୁଙ୍କ ପାଖକୁ ଯିବ ତାପରେ ଅଫିସର ପାଖକୁ ଯିବ ସର୍ବୋଚ୍ଚ ଅଧିକାରୀଙ୍କ ପାଖକୁ ଯିବ। ଏଇ ଯୋଉ ଲେନ୍ଦି ପ୍ରୋସେସରେ କଣ ହଉଥିଲା ଦିନରୁ ଦିନ ବିତି ଯାଇଥାଏ, ମାସ ମାସ ମଧ୍ୟ ବିତି ଯାଇଥାଏ ଲୋକ ନ୍ୟାୟ ପାଇବା ପାଇଁ ଏବଂ ସଠିକ ସେମାନଙ୍କର ଯାହା ହିତାଧିକାରୀଙ୍କର ଯୋଉ ପ୍ରକାର ସୁବିଧା ସୁଯୋଗ ପାଇବାରୁ ବଞ୍ଚିତ ହଉଥିଲେ। କିନ୍ତୁ ବର୍ତ୍ତମାନ ଆମର ଗଞ୍ଜାମ ପ୍ରଶାସନ ଏକ ଯୁଗାନ୍ତକାରୀ ପଦକ୍ଷେପ ନେଇଛି, ଯୋଉ ଉଶ୍ୱାସ ସିଷ୍ଟମ କରିଛି ଯୋଉଟାକି ସବୁ ଅନଲାଇନ୍ ସିଷ୍ଟମ କରିଦେଲା, ଡିଜିଟାଲ ପ୍ଲାଟଫର୍ମରେ ସବୁ କାର୍ଯ୍ୟକ୍ରମ ହେଲା ଏବଂ ପେପରଲେସ୍ କାର୍ଯ୍ୟ ହେଇଗଲା, ଆଉ କାଗଜ କଲମ ମୋଟେ ଦରକାର ପଡ଼ିଲା ନାହିଁ। ଯୋଉ ଲୋକଙ୍କର ଯୋଉ ଗ୍ରିଭାନ୍ସ କୁହନ୍ତୁ ଆପତ୍ତି ଅଭିଯୋଗ କୁହନ୍ତୁ ଆଉ ଯୋଉ ସରକାରୀ କାର୍ଯ୍ୟକ୍ରମ ଯାହା ରହିଛି ମଧ୍ୟ ତାହା ସଙ୍ଗେ ସଙ୍ଗେ ଆପଣ କମ୍ପ୍ୟୁଟର ମାଧ୍ୟମରେ ଯୋଉଟା ଡିଜିଟାଲ ମାଧ୍ୟମରେ ଏଗୁଡାକୁ ଦିଆଯାଉ କରାଯାଉଛି ଏବଂ ଗୋଟିଏ ଦିନରେ ହିଁ ତଳ କର୍ମଚାରୀରୁ ଉପର କର୍ମଚାରୀ ପର୍ଯ୍ୟନ୍ତ ଅଫିସ ସେମାନଙ୍କ ପର୍ଯ୍ୟନ୍ତ ସବୁ କାର୍ଯ୍ୟ ଗୋଟିଏ ଦିନରେ ସୁଚାରୁ ରୂପେ ପରିଚାଳିତ ହେଇପାରୁଛି, ଯଦ୍ୱାରା କି ଲୋକମାନେ ହଠାତ୍ ସଙ୍ଗେ ସଙ୍ଗେ ସେମାନଙ୍କର ଯାହା ଅଛି କାର୍ଯ୍ୟକ୍ରମ ହେଉଛି ସେମାନେ ପାଇପାରୁଛନ୍ତି ଏବଂ ତାଙ୍କର ସୁବିଧା ସହଯୋଗ ପାଇପାରୁଛନ୍ତି। ଏଥିରୁ ମଧ୍ୟ ଆଉ ଗୋଟିଏ କଥା ହଉଛି, ଆପଣ ଜାଣିପାରିବେ ଦେଖନ୍ତୁ ବର୍ତ୍ତମାନ ଫାଇଲ ଯେତେବେଳେ ରହିଗଲା ସେ ଫାଇଲ କୋଉଠି ରହିଛି କାହା ପାଖରେ ରହିଛି ସେଟା ଲୋକେଟ କରିବାଟା ବହୁତ କଷ୍ଟ ହଉଥିଲା ଜନସାଧାରଣଙ୍କର, ବର୍ତ୍ତମାନ ସେମାନେ ନିଜେ କମ୍ପ୍ୟୁଟରରେ ରହି କମ୍ପ୍ୟୁଟର ଦେଖିଦେଲେ ଡିଜିଟାଲ ପ୍ଲାଟଫର୍ମରେ ସେମାନେ ମଧ୍ୟ ଦେଖିଦେଲେ ସେଟା ଆପ୍ଲାଏ କରୁଛନ୍ତି ସେ କମ୍ପ୍ୟୁଟରରେ ଅନଲାଇନ୍ରେ ଏବଂ ତା ରିଜଲ୍ଟ ମଧ୍ୟ ଅନଲାଇନ୍ ପାଉଛନ୍ତି। ଏହା ଏକ ବହୁତ ବାସ୍ତବରେ ସ୍ୱାଗତଯୋଗ୍ୟ ପଦକ୍ଷେପ।
1: ପୁରୀରେ ଅନୁଷ୍ଠିତ ବ୍ରିକ୍ସ ରାଷ୍ଟ୍ର ସମୂହର ସମ୍ମିଳନୀକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଉଦ୍ଘାଟନ କରି ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶାର ଅନେକ ଦକ୍ଷତା ଅଭିଜ୍ଞତା ରହିଥିବା କହିଥିଲେ। ଉପକୂଳ ଓଡ଼ିଶାରୁ ପଶ୍ଚିମ ଓଡ଼ିଶା ପର୍ଯ୍ୟନ୍ତ ଅନେକ ପ୍ରତିକୂଳ ପରିସ୍ଥିତିର ମୁକାବିଲା ଓଡ଼ିଶା କରିଥିବା ବେଳେ ବ୍ରିକ୍ସ ବୈଠକରୁ ଅନେକ ସଫଳତା ମିଳିବା ନେଇ ଆଶା କରିଥିଲେ। ସେ କହିଥିଲେ,
4: ବିପର୍ଯ୍ୟୟ ପରିଚାଳନାରେ ଆମର ଦକ୍ଷତା ଏବଂ ବହୁ ଅଭିଜ୍ଞତା ରହିଆସିଅଛି ଏବଂ ଆମେ ମଧ୍ୟ 1999 ସେଇ ମହାବାତ୍ୟାକୁ ଦେଖିଛନ୍ତି ଏବଂ ତାର ପରବର୍ତ୍ତୀ ଆଜି ପର୍ଯ୍ୟନ୍ତ ଯେତେ ବି ବିପର୍ଯ୍ୟୟ ଆମ ସାମ୍ନାକୁ ଆସିଛି ଆମେ ତାକୁ ସଠିକ୍ ଭାବରେ ପରିଚାଳନା କରିବା ଏବଂ ଜିରୋ କାଜୁଆଲିଟି କରିବା ଆଜି ନିଶ୍ଚିତ ଭାବରେ ଆମକୁ ବହୁତ ଅଭିଜ୍ଞତା ଦେଇଛି ଏବଂ ଏହା ମଧ୍ୟ ଆନ୍ତର୍ଜାତିକ ସ୍ତରରେ ମଧ୍ୟ ଆମର ପରିଚୟ ସୃଷ୍ଟି କରିବାରେ ସକ୍ଷମ ହୋଇପାରିଛି। ଏହା ସହିତ ଆମେ ଜାଣିଛନ୍ତି ଆମର ଏ ପୁରୀରେ ଅତ୍ୟନ୍ତ ଗରମ ହେବା ଗୁଳୁ

0: ହେବା ଏବଂ ବର୍ଷା ସମୟରେ ମଧ୍ୟ ଅର୍ଥାତ୍ ପ୍ରତିକୂଳ ପାଣିପାଗ ପରିସ୍ଥିତିରେ ଆମେ ସମସ୍ତେ ଅନୁଭବ କରିଛନ୍ତି, ଦେଖିଛନ୍ତି। ଗୋଟିଏ ପାଖାପାଖି ଭକ୍ତଙ୍କର ସମାରୋହରେ ମହାପ୍ରଭୁଙ୍କ ରଥଯାତ୍ରାକୁ ଆମେ କିଭଳି ଭାବରେ ପରିଚାଳନା କରୁ, ତେଣୁ ଓଡ଼ିଶାକୁ ବିଶେଷ କରିକିରି ଏ ପୁରୀକୁ ଏହାକୁ ସ୍ୱତନ୍ତ୍ରତା ଦେଇ ପୁରୀରେ ଏ ବୈଠକ କରିବା ନିଶ୍ଚିତ ଭାବରେ ଏକ ସୁସମ୍ବାଦ। ଆଉ ସେଥିପାଇଁ ଯେଉଁ ବ୍ରିକ୍ସର ସଦସ୍ୟ ରାଷ୍ଟ୍ର ବିଶେଷଜ୍ଞମାନେ ଆଜି କ୍ଷେତ୍ର ସ୍ତରରେ ଫିଲ୍ଡ ଲେଭେଲରେ ଯେଉଁ ସବୁ ସଫଳମାନ ପଦକ୍ଷେପ ନିଆଯାଇଛି, ସେ ସମ୍ପର୍କରେ ସେମାନେ ନିଶ୍ଚିତ ଭାବରେ ଭାରତରେ ଏବଂ ବିଶେଷ କରିକିରି ଓଡ଼ିଶାରେ ଆମ ଏଇ କୋଷ୍ଟ ଲାଇନ୍ରେ ମଧ୍ୟ ଯେଉଁ ପରିସ୍ଥିତି ବାରମ୍ବାର ଆସୁଛି ତା ମଧ୍ୟ ନିଶ୍ଚିତ ଭାବରେ ଏକ ଅନୁଧ୍ୟାନ କରିବାର ଏ କାର୍ଯ୍ୟକ୍ରମ ଭିତରେ ଆସୁଛି। ଏ ବୈଠକରୁ ନିଶ୍ଚିତ ଭାବରେ ଅନେକ ସଫଳତା ମିଳିବାର ସମ୍ଭାବନା ଅଛି ଏବଂ ଏ ବୈଠକରୁ ଯେଉଁ ଉପଯୋଗୀ ନିଷ୍କର୍ଷ ବାହାରିବ, ବିଶେଷ କରିକିରି ବିପର୍ଯ୍ୟୟ ହ୍ରାସ ଦିଗରେ ବ୍ରିକ୍ସ ରାଷ୍ଟ୍ରମାନଙ୍କ ମଧ୍ୟରେ ଯେଉଁ ପରସ୍ପର ସହଯୋଗ ରହିଛି ତାହା ଆହୁରି ଦୃଢ଼ୀକରଣ ହେବ ଏବଂ ବିଶ୍ୱସ୍ତରରେ ଏ ସମ୍ପର୍କରେ ଯେଉଁ ସବୁ ଶ୍ରେଷ୍ଠ ପରିଚାଳନା ପଦ୍ଧତି ବା ବେଷ୍ଟ ପ୍ରାକ୍ଟିସେସ୍ ଅଛି ସେଗୁଡ଼ିକର ମଧ୍ୟ ଦେଶ ଭିତରେ ପରସ୍ପର ଆଦାନ ପ୍ରଦାନ ହେବ। ଏହାଦ୍ୱାରା ବ୍ରିକ୍ସ ରାଷ୍ଟ୍ର ବିପର୍ଯ୍ୟୟ ପରିଚାଳନାରେ ଏହା ଉପକୃତ।
1: କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ବ୍ଲକର 55ଟି ଏବଂ ମହାକାଳପଡ଼ା ବ୍ଲକର 41ଟି ଗ୍ରାମରେ ବଙ୍ଗଳା ଭାଷାଭାଷୀ ଲୋକଙ୍କ ସଂଖ୍ୟା 50% ଅଧିକ, କେତେକ ଗ୍ରାମରେ ଏହି ସଂଖ୍ୟା 90% ମଧ୍ୟ ଅଧିକ ହେବ। ପଶ୍ଚିମବଙ୍ଗ ସୀମାନ୍ତକୁ ଲାଗି ରହିଥିବା ସାମୁଦ୍ରିକ ଜଳପଥରେ ଅନୁପ୍ରବେଶ ହେବାର ଯଥେଷ୍ଟ ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ଉଭୟ ସ୍ଥଳପଥ ଏବଂ ଜଳପଥ ସୀମାରେଖାରେ ପାଟ୍ରୋଲିଂ ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। କୌଣସି ସନ୍ଦେହଜନକ ଗତିବିଧି ଦୃଷ୍ଟିଗୋଚର ହେଲେ ତୁରନ୍ତ ପୁଲିସ୍କୁ ଜଣାଇବା ଲାଗି କୁହାଯାଇଥିବା ଜମ୍ବୁ ଗ୍ରାମର ଜଣେ ବାସିନ୍ଦା ସାଧନ ମଣ୍ଡଳ କହିଛନ୍ତି।
2: ନାଇଁ, ଏଇଟା ଆଜ୍ଞା ଠିକ୍ କରାଯାଇଛି, ଏଇଟା କୌଣସି ମାନେ ଅସୁବିଧା ନାହିଁ। ତେଣୁ କରିକି ଆମେ ଏଇ ସଦାବେଳେ ଆମେ ସଜାଗ ଅଛୁ, ଯେକୌଣସି ମୁହୂର୍ତ୍ତରେ ଆମେ ଯେକୌଣସି ଅଚିହ୍ନା ଲୋକ କି ଅଜଣା ଲୋକ ଯାହାକୁ ପାଇବୁ ଆମେ ସାଙ୍ଗେ ସାଙ୍ଗେ ପୋଲିସ୍ ଷ୍ଟେସନରେ ଯାଇ ପହଞ୍ଚେଇବୁ। ଏ ଯେଉଁ ପେଟ୍ରୋଲିଂ ହେଉଛି ଠିକ୍ ଅଛି, ଯେକୌଣସି ବୋଟ୍ ମାନଙ୍କରେ ସେମାନେ ପଳେଇ ଆସିପାରନ୍ତି କି କ'ଣ, ଏ ବୋଟ୍ ମାନଙ୍କର ବି ଯାଞ୍ଚ କରାଯାଉଛି ଆଜ୍ଞା। ଯେଉଁ ଅତି ଆବଶ୍ୟକ ଆଧାର କାର୍ଡ଼, ଯେଉଁ ଭୋଟର କାର୍ଡ଼ ଡାଉଟ୍ ଲାଗୁଛି ସେଇଗୁଡ଼ାକୁ ଧରିକି ଆମେ ଯାଞ୍ଚ କରୁଛୁ।
1: ଜିଲ୍ଲାର ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ରହିଥିବା ସମସ୍ତ ସାମୁଦ୍ରିକ ଜଳପଥରେ କଡ଼ା ସତର୍କ ଦୃଷ୍ଟି ରଖାଯାଇଛି। କୌଣସି ସନ୍ଦେହଜନକ ଗତିବିଧି ଦୃଷ୍ଟିକୁ ଆସିଲେ ତୁରନ୍ତ କଡ଼ା ଆଇନଗତ ପଦକ୍ଷେପ ଗ୍ରହଣ କରାଯିବା ପାଇଁ ପୁଲିସ୍ ପ୍ରସ୍ତୁତ ରହିଥିବା ଜିଲ୍ଲା ଏସ୍ପି ସିଦ୍ଧାର୍ଥ କାଟେରିଆ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
3: ଆମର କେନ୍ଦ୍ରାପଡ଼ା ଜିଲ୍ଲାରେ 3 ମାରାଇନ୍ ପୋଲିସ୍ ଷ୍ଟେସନ୍ ଅଛି, ତାଲଛୁଆ, ଜମ୍ବୁ, ତନ୍ତିଆପାଲ। ସବୁ ମାରାଇନ୍ ଷ୍ଟେସନ୍ ପୋଲିସ୍ ଷ୍ଟେସନ୍କୁ ନିର୍ଦ୍ଦେଶ ଦିଆହେଇଛି କି ସେ କଡ଼ାକଡ଼ି ଭାବରେ ଆମର ସି ପେଟ୍ରୋଲିଂ କରିବେ। ଆମର ସବୁ ମାରାଇନ୍ ପୋଲିସ୍ ଷ୍ଟେସନ୍ରେ ଆମର ବୋଟ୍ସ ଅଛି। ଯଦି ମୁଁ ଆପଣଙ୍କୁ ସ୍ପେସିଫିକ୍ ଯଦି କହିବେ ତ ଆମର ଜମ୍ବୁ ଥାନାରେ 12-ton ବୋଟ୍ ଅଛି, ଅର୍ ଗୋଟେ ଆମର ଫିସିଂ ଟ୍ରଲର ହାୟର୍ଡ ବେସିସ୍ରେ କରାହେଇଛି। ସେକେଣ୍ଡ ଆମର ତନ୍ତିଆପାଲ ଥାନାରେ 5-ton ବୋଟ୍ ଅଛି, ତାଲଚୁଆ ଥାନାରେ ଆମର ଗୋଟେ 12-ton ବୋଟ୍ ଅଛି। ତ ସବୁ ମରିନ୍ ଥାନାରେ ଆମର ଏନଫ୍ ଆମର ବୋଟ୍ସ ଅଛି, ଅର୍ ତାପରେ ଆମର ଷ୍ଟାଫ୍ ଏକ୍ସ ନେଭି ପର୍ସନାଲ୍କୁ ଡିପ୍ଲୟ କରାହେଇଛି, ସୋ ଦେଟ୍ ଆମର ସି ପେଟ୍ରୋଲିଂ ଭଲ ଭାବସେ ହେବ। ପେଟ୍ରୋଲିଂ ପାଇଁ ସବସେ ଅର୍ ଅଧିକ ଏକ ଇମ୍ପୋର୍ଟାଣ୍ଟ ଚିଜ୍ ରହୁଛି ଆମର ଫ୍ୟୁଲ୍। ତ ଏବେ ଆମର ପାଖରେ କୋଇ ଫ୍ୟୁଲ୍ ସମସ୍ୟା ନାହିଁ, ଆମର ପାଖରେ ଏନଫ୍ ଫ୍ୟୁଲ୍ ଅଛି, ଆମର ପ୍ରତିଦିନ ଆମର ସି ପେଟ୍ରୋଲିଂ ହେଉଛି। ଇନଫ୍ୟାକ୍ଟ ଆମର କୋଷ୍ଟାଲ ସିକ୍ୟୁରିଟି ଆମର ହାୟର କ୍ୱାର୍ଟର୍ସରେ ସବୁ ପ୍ଲାନ୍ ହେଇକି ଆସୁଛି, ଅର୍ ସବୁ GPS ଲାଗିଛି କି ସେମାନେ ସି ପେଟ୍ରୋଲିଂ କରୁଛନ୍ତି କି ନାହିଁ। ଆମର ବି ସବୁବେଳେ ସେମାନେ ଲୋକେସନ୍ ବି ଆମେ ପଠାଉଛୁ, ସୋ ଦେଟ୍ ଆମର ସି ପେଟ୍ରୋଲିଂ ୱି ଶୁଡ୍ ଆମର ଇନ୍ସ୍ୟୋର୍ ହେଇଛି କି ଭଲ ଭାବସେ ସି ପେଟ୍ରୋଲିଂ ହେବ। ନେକ୍ସଟ ଆମର ରହୁଛି ଆମର ହାଇ ଟେକ୍ନିକାଲ ଡ୍ରୋନ୍ ଆମର ପାଖରେ ଅଛି ତାଲଚୁଆରେ, ତ ଡ୍ରୋନ୍ ସର୍ଭେଲାନ୍ସ ବି ଆମର ଚାଲିଛି ମେନଲି ଆମର ତାଲଚୁଆ ଏରିଆରେ। କୋଷ୍ଟାଲ ସିକ୍ୟୁରିଟି କା ନେକ୍ସଟ ଆମର ଇମ୍ପୋର୍ଟାଣ୍ଟ ଆସ୍ପେକ୍ଟ ରହୁଛି ଫିସ୍ ଲ୍ୟାଣ୍ଡିଂ ସେଣ୍ଟର ଆଉ ଜେଟି। ଇନ୍ ସବୁ ଏରିଆରେ ଆମେ ଭଲ ଭାବସେ କେମିତି ଆମେ ଇଣ୍ଟେଲିଜେନ୍ସ ପାଇବା, କେମିତି ଆମର ସିକ୍ୟୁରିଟି ରହିବା, ତା ଭାବରେ ଆମର ସବୁ ଥାନାରେ ଯେତେ ବି ଆମର FLC ଫିସ୍ ଲ୍ୟାଣ୍ଡିଂ ସେଣ୍ଟର୍ସ ଆଉ ଜେଟି ଅଛି, ସବୁ 24/7 ଆମର ଷ୍ଟାଫ୍ ଡିପ୍ଲଏଡ୍ ଅଛି, ସେ ସବୁ ମାନେ ଇଣ୍ଟେଲିଜେନ୍ସ ଦେଉଛନ୍ତି। ତାପରେ ଆମର ସେକେଣ୍ଡ ଇମ୍ପୋର୍ଟାଣ୍ଟ ଆସ୍ପେକ୍ଟ ରହୁଛି ଆମର ଯେଉଁ ଫିସରିଜ୍ ଡିପାର୍ଟମେଣ୍ଟ କେ ସାଥ ମିଶିକି ଯେଉଁ ଆମର କୋଅର୍ଡିନେଟେଡ୍ ୱେ ମେ ସିକ୍ୟୁରିଟି ଆଉ ଯେ ସର୍ଭେଲାନ୍ସ ଯେ ଚାଲିଛି, ଇସ୍ମେ ବି ଆମର ବେଳେ ବେଳେ ଆମେ ଯାଇକି ଆମେ ଇଣ୍ଟର କୋଅର୍ଡିନେଟେଡ୍ ୱେରେ ଆମେ ଯାଇକି ସବୁ ବୋଟ୍ସ ଗୁଡ଼ାକୁ ଚେକ୍ କରୁଛୁ।
1: ସମାଚାର ଦର୍ପଣ ଆଜି ପାଇଁ ଏତିକି। ପ୍ରସ୍ତୁତି ଆଞ୍ଚଳିକ ସମ୍ବାଦ ବିଭାଗ ଓ ଉପସ୍ଥାପନାରେ ମୁଁ ସତ୍ୟବ୍ରତ ବେହୁରା।

ଶ୍ରୋତା ବନ୍ଧୁ ନମସ୍କାର, ଆକାଶବାଣୀ ପୁରୀ ଦ୍ୱାରା ପ୍ରସ୍ତୁତ ଅସ୍ତରାଗ କାର୍ଯ୍ୟକ୍ରମର ଆଉ ଏକ ନୂଆ ଅଧ୍ୟାୟକୁ ଆପଣମାନଙ୍କୁ ସ୍ୱାଗତ କରୁଛି। ଉପସ୍ଥାପନାରେ ମୁଁ ରାଜଶ୍ରୀ ସାହୁ। ଶ୍ରୋତା ବନ୍ଧୁ, ସୃଷ୍ଟିର ନିୟମରେ ଆମେ ସମସ୍ତେ ବନ୍ଧା। ଶିଶୁଟିଏ କିଶୋର ହୁଏ, ଆଉ କିଶୋର ହୁଏ ଯୁବକ, ଆଉ ସେ ଯୁବକ ହୁଏ ବୟସ୍କ। ଏହା ହିଁ ତ ସୃଷ୍ଟିର ନିୟମ। ମଣିଷଟିଏ ବୟସ୍କ ହେବା ସହିତ ତାହାର ଅଭିଜ୍ଞତା ବଢ଼ିଥାଏ ଏବଂ ଅନେକ ଗୁଡ଼ିଏ ଅନୁଭୂତିକୁ ପାଥେୟ କରି ସେ ଜୀବନର ଭଲ ମନ୍ଦ ଦୁଃଖ ସୁଖକୁ ନେଇ ଏକ ନୂଆ କାହାଣୀ ଲେଖିଥାଏ। ସେଇ କାହାଣୀ ତ ଆମ ପାଇଁ ପ୍ରେରଣା ପାଲଟିଥାଏ। ହେଲେ ବର୍ତ୍ତମାନର ପିଢ଼ି ଏହାକୁ ଅନୁଭବ କରିପାରୁନାହାନ୍ତି। ବୟସ୍କ ମଣିଷଙ୍କୁ ବୋଝ ଭାବେ ଗ୍ରହଣ କରୁଛନ୍ତି, ହେଲେ ସେମାନେ ଜାଣନ୍ତିନି ବୟସ ଯେତେ ବଢ଼େ ଅଭିଜ୍ଞତା ସେତିକି ବଢ଼ିଥାଏ। ଆଉ ସେଇ ଅଭିଜ୍ଞତା ହିତ ଆମମାନଙ୍କ ପାଇଁ ପୁଞ୍ଜି ସଦୃଶ୍ୟ। ମଣିଷର ଯେ କେବଳ ବୟସ ବଢ଼େ ତାହା ନୁହଁ, ଆମ ଆଖପାଖରେ ଥିବା ପଶୁ ପକ୍ଷୀ ଜୀବଜନ୍ତୁ ବୃକ୍ଷ କୀଟ ପତଙ୍ଗ କୋଠା ବାଡ଼ି ରାସ୍ତା ସମୟ ସୁଅରେ ସବୁକିଛିର ବୟସ ବଢ଼ିଥାଏ। ଶ୍ରୋତାବନ୍ଧୁ, ଏଇଭଳି ଅନେକ ବୟସକୁ ଅତିକ୍ରମ କରି ଆକାଶବାଣୀ କେନ୍ଦ୍ର 90 ବର୍ଷ ବୟସରେ ପଦାର୍ପଣ କରିଛି। ମଣିଷଟି ଯେମିତି ଅନେକ ଉତ୍ଥାନ ପତନ ଗତି କରି ବର୍ଦ୍ଧିତ ବୟସରେ ପହଞ୍ଚିଥାଏ, ଆକାଶବାଣୀ ମଧ୍ୟ ଏହି 9 ଦଶନ୍ଧି ମଧ୍ୟରେ ଅନେକ ଉତ୍ଥାନ ପତନ ଦେଖିଛି। ହେଲେ ସବୁପରେ ମଧ୍ୟ ତାର ଅଣ୍ଟା ଭାଙ୍ଗିନି, ସେ ଆଜି ବି ସଗର୍ବେ ସଳଖେ ଠିଆ ହୋଇଛି ଏବଂ ଆମକୁ ଦେଉଛି ଅନେକ ପ୍ରେରଣାଦାୟୀ ବାର୍ତ୍ତା। ଆମ ନିକଟରେ ସାଉଁଟି ଦେଉଛି ଅନେକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ, ଆମ ପାଇଁ ସାଜିଛି ସୂଚନାର ସଞ୍ଜୀବନୀ। ଆକାଶବାଣୀ ପ୍ରତିଷ୍ଠା ହେବା ଦିଗରେ ଅନେକ ପୁରୋଧାଙ୍କର ବଳିଷ୍ଠ ଅବଦାନ ରହିଥିଲା। ଆମ ପୁରୀରେ ଆକାଶବାଣୀ ପୁରୀ କେନ୍ଦ୍ର ପ୍ରତିଷ୍ଠା ଦିଗରେ ମଧ୍ୟ ଅନେକ ମହାନ ବ୍ୟକ୍ତିତ୍ୱ କାମ କରିଛନ୍ତି। ରେଡିଓ ପ୍ରତି ଥିବା ଭଲ ପାଇବା ଯୋଗୁଁ ହିଁ ସେମାନେ ପୁରୀରେ ଆକାଶବାଣୀ କେନ୍ଦ୍ର ପ୍ରତିଷ୍ଠା ପାଇଁ ଅହରହ ପ୍ରୟାସରତ ଥିଲେ। ଆକାଶବାଣୀର ବୟସ ବଢ଼ିବା ସହିତ ସେମାନଙ୍କର ମଧ୍ୟ ବୟସ ବଢ଼ିଛି। ଯୁବ ବୟସରେ ଯେଉଁ ସଂଗ୍ରାମ କରି ସେ ଆମ ପାଇଁ କା ଆକାଶବାଣୀ ପୁରୀ କେନ୍ଦ୍ର ପ୍ରତିଷ୍ଠା କରିଥିଲେ, ସେମାନେ ଆଜି ବର୍ଦ୍ଧିତ ବୟସରେ ପହଞ୍ଚିଛନ୍ତି। ଆକାଶବାଣୀ ପୁରୀ ଯେମିତି ଆମକୁ ଅନେକ ସୂଚନା ଶିକ୍ଷା ସହିତ ଅନେକ ମନୋରଞ୍ଜନର ଭେଟି ଦେଉଛି, ତା ପଛରେ ରହିଛନ୍ତି ସେମାନେ ପ୍ରଚ୍ଛଦ ପଟ୍ଟନାୟକ। ହୁଏତ ସେମାନେ ପ୍ରୟାସ କରିନଥିଲେ ଆଜି ଆକାଶବାଣୀ ପୁରୀ କେନ୍ଦ୍ର ପ୍ରତିଷ୍ଠା ହୋଇପାରିନଥାନ୍ତା। ଆକାଶବାଣୀର ବୟସ ବଢ଼ି ସତ, ଯେମିତି ମୁଁ କିଛି ସମୟ ପୂର୍ବରୁ କହୁଥିଲି, ବୟସ ବଢ଼ିଲେ ଆମେ ଅଭିଜ୍ଞ ଲୋକମାନଙ୍କୁ ଅଣଦେଖା କରିଥାଉ। ହେଲେ ଆକାଶବାଣୀ ପୁରୀ କେବେ ବି ସେହିଭଳି ବ୍ୟକ୍ତିତ୍ୱମାନଙ୍କୁ ଭୁଲେ ନାହିଁ। ସେଥିପାଇଁ ତ ଆକାଶବାଣୀର 90 ବର୍ଷ ପୂର୍ତ୍ତି ଅବସରରେ ଆମେ ଆଜିର ଅସ୍ତରାଗ କାର୍ଯ୍ୟକ୍ରମରେ ଆପଣଙ୍କ ନିକଟକୁ ନେଇ ଆସିଛୁ ଜଣେ ଏଭଳି ଅତିଥିଙ୍କୁ, ଯାହାଙ୍କର ଅହରହ ପ୍ରୟାସ ଯୋଗୁଁ ଆକାଶବାଣୀ ପୁରୀ କେନ୍ଦ୍ରର ପ୍ରତିଷ୍ଠା ସଫଳମଣ୍ଡିତ ହୋଇପାରିଥିଲା। ପଲ୍ଲୀଠାରୁ ଦିଲ୍ଲୀ ଯାଏଁ ଅନେକ ପ୍ରୟାସ କରି ପୁରୀ ଭଳି ଏକ ସାଂସ୍କୃତିକ ସହରରେ ଆକାଶବାଣୀ ପୁରୀ କେନ୍ଦ୍ରର ପ୍ରତିଷ୍ଠା କରିପାରିଥିଲେ। ତାଙ୍କର ଯୁବ ସମୟର

0: ଏହି ଲଢ଼େଇ ଆଜି ଆମ ପାଇଁ ବରଦାନ ସାଜିଛି। ସେ ସମୟରେ ଯୁବସୁଲଭ ବଳ ସହିତ ସବୁ ଲଢ଼େଇ ପାଇଁ ଆଗକୁ ଆସିପାରୁଥିବା ସେହି ବ୍ୟକ୍ତି ଜଣକ ଆଜି ବୟସର ଅପରାହ୍ନରେ ପହଞ୍ଚିଛନ୍ତି। ହେଲେ ଆକାଶବାଣୀ ପ୍ରତି ଥିବା ଭଲ ପାଇବା ତାଙ୍କର କମି ନାହିଁ। ସେ ପୂର୍ବରୁ ଆକାଶବାଣୀକୁ ଯେମିତି ଭଲ ପାଉଥିଲେ ଏବେ ମଧ୍ୟ ତାଠାରୁ ଅନେକ ଗୁଣ ଅଧିକ ଭଲ ପାଉଛନ୍ତି ଏବଂ ଆକାଶବାଣୀର ଜଣେ ବିମୁଗ୍ଧ ଶ୍ରୋତା ଭାବେ ସବୁବେଳେ ଭଲ ପାଇବା ଅଜାଡ଼ି ଦେଇ ଆସିଛନ୍ତି। ତେବେ ଶ୍ରୋତାବନ୍ଧୁ ଆଉ ବିଳମ୍ବ କରିବାନି, ଚାଲନ୍ତୁ ଆଜିର ଅସ୍ଥିରକ କାର୍ଯ୍ୟକ୍ରମ ପରିସରରେ ସ୍ୱାଗତ କରିବା ଆକାଶବାଣୀ ପୁରୀ କେନ୍ଦ୍ର ପ୍ରତିଷ୍ଠା ପଛରେ ପ୍ରଚ୍ଛଦ ପଟ୍ଟନାୟକ ଭାବେ କାର୍ଯ୍ୟ କରିଥିବା ଶ୍ରୀଯୁକ୍ତ ପ୍ୟାରିମୋହନ ଦାସ ମହୋଦୟଙ୍କୁ ଏବଂ ତାଙ୍କଠାରୁ ଶୁଣିବା ସେ କିଭଳି ଭାବେ ଆକାଶବାଣୀ ପୁରୀ କେନ୍ଦ୍ର ପ୍ରତିଷ୍ଠା କରିଥିଲେ ଏବଂ ବର୍ତ୍ତମାନ ଏତେ ବର୍ଷ ବୟସରେ ପହଞ୍ଚି ମଧ୍ୟ ସେ କିଭଳି ଭାବେ ଯୁବସୁଲଭ ବଳକୁ ସାଉଁଟି ବର୍ତ୍ତମାନ ସୁଦ୍ଧା ସଂସ୍କୃତିର ସୁରକ୍ଷା ପାଇଁ ଲଢ଼େଇ ଜାରି ରଖିଛନ୍ତି। ଶ୍ରୀଯୁକ୍ତ ପ୍ୟାରିମୋହନ ଦାସଙ୍କ ସାକ୍ଷାତକାର ନେଇଛନ୍ତି ଡକ୍ଟର ଅଭିମନ୍ୟୁ କାନୁନ୍ଙ୍କ। ଶ୍ରୋତାବନ୍ଧୁ ଚାଲନ୍ତୁ ତାଙ୍କର ସାକ୍ଷାତକାରଟିକୁ ଆପଣମାନଙ୍କ ନିକଟରେ ଭେଟି ଦେଉଛୁ।
1: ଶ୍ରୋତାବନ୍ଧୁ ନମସ୍କାର, ଆଜିର ଆଲୋଚନା ପରିସରକୁ ଆପଣମାନଙ୍କୁ ସ୍ୱାଗତ। ଆଜି ଆମର ଏହି ଆଲୋଚନାର ମୁଖ୍ୟ ବିଷୟ ରହିଛି ଜଣେ ପରଦା ପଛର ବ୍ୟକ୍ତିତ୍ୱର ପରିପ୍ରକାଶ ଏବଂ କିପରି ଏହି ଆକାଶବାଣୀର ଭୂମିକା ପଛରେ ତାଙ୍କର ଉଦ୍ୟୋଗ, ଆକାଶବାଣୀ ଗଠନ ପଛରେ ତାଙ୍କର ଉଦ୍ୟୋଗ ଏବଂ ତାଙ୍କର ସହଯୋଗିତା, ନିଜ ଅନୁଭୂତି, ଏହି ସମସ୍ତ ବିଷୟରେ ଆମେ ଆଜି ଜାଣିବା। ତେବେ ସେ ଜଣେ ଏକାଧାରରେ ଜଣେ ସମାଜସେବୀ, ଜଣେ ନାଟ୍ୟକାର, ଜଣେ କଳାକାର ଏବଂ ସର୍ବୋପରି କହିବାକୁ ଗଲେ ପୁରୀର ଜଣେ ବୟସ୍କ ବ୍ୟକ୍ତିତ୍ୱ ଆଜି ଆମ ଗହଣରେ ଉପସ୍ଥିତ ଅଛନ୍ତି। ଆମେ ତାଙ୍କ ସହିତ ଏ ବିଷୟରେ ଆଲୋଚନା କରିବା। ସେ ହେଉଛନ୍ତି ପ୍ୟାରିମୋହନ ଦାସ, ଯିଏକି ଆକାଶବାଣୀ ପୁରୀ କେନ୍ଦ୍ର ଗଠନ କରିବାରେ ଯାହାଙ୍କର ମୁଖ୍ୟ ଭୂମିକା ଥିଲା, ସେ ଆଜି ଆମ ଗହଣରେ ଅଛନ୍ତି। ଆଜ୍ଞା ନମସ୍କାର।
2: ଆଜ୍ଞା ନମସ୍କାର,
1: ଆକାଶବାଣୀର ଆଲୋଚନା ପରିସରକୁ ଆପଣଙ୍କୁ ସ୍ୱାଗତ।
2: ଧନ୍ୟବାଦ
1: ସାର। ଆକାଶବାଣୀ ପୁରୀ, ଯେତେବେଳେ ଆମର ଆକାଶବାଣୀ କଟକ କେନ୍ଦ୍ର 1948 ମସିହାରେ ଗଠନ କରାଯାଇଥିଲା,
2: ଆଜ୍ଞା,
1: ତାପରେ ପୁରପଲ୍ଲୀରେ ଆକାଶବାଣୀ କ'ଣ, ରେଡ଼ିଓ କ'ଣ, ଇଏ ଓଡ଼ିଶାବାସୀମାନେ ଜାଣିଲେ ଏବଂ ଓଡ଼ିଆ ଭାଷାକୁ କିପରି ବିସ୍ତାର କରାଯାଇପାରିବ ତାହାର ଉଦ୍ୟମ କରିଚାଲିଥିଲା ଅନବରତ ଆକାଶବାଣୀ କଟକ କେନ୍ଦ୍ର,
2: ଆଜ୍ଞା।
1: ଏପରି କ'ଣ ଆବଶ୍ୟକ ପଡ଼ିଲା ଆପଣ ଏହି ଶ୍ରୀକ୍ଷେତ୍ର ପୁରୀରେ ଆକାଶବାଣୀ କେନ୍ଦ୍ରର ଗଠନ କରିବାର ଯେଉଁ ପରିକଳ୍ପନା ଆପଣଙ୍କ ମନକୁ ଆସିଲା?
2: ଆଜ୍ଞା, ମୋ ମନକୁ ଆଗେ ଆସିଲା ପୁରୀ ଗୋଟେ ସବୁଠୁ ଗୋଟେ ଭଲ ସାମାଜିକ କେନ୍ଦ୍ର ଏବଂ ଭକ୍ତି କେନ୍ଦ୍ର, ଏବଂ ଏଇଟା ମାନେ ସବୁ ଭାରତ ବର୍ଷର ଗୋଟେ ଶ୍ରେଷ୍ଠ ଜାଗା।
1: ଆଜ୍ଞା,
2: ମୁଁ ଦେଖିଲି ପୁରୀରେ ଗୋଟେ ଆକାଶବାଣୀ ନାହିଁ, ଏଇଟା ମୋ ମନରେ ସନ୍ଦେହ ହେଲା କେମିତି ଗୋଟେ ଆକାଶବାଣୀ ହେବ। ସେଥିପାଇଁ ମୁଁ ମନରେ ଚେଷ୍ଟା କଲି, ମହେଶ୍ୱର ବାବୁ ତାଙ୍କ ପାଖକୁ ଗଲି, ତାଙ୍କୁ କହିଲି, ମୁଁ କହିଲି ସାର୍ ପୁରୀରେ ଗୋଟେ ଆକାଶବାଣୀ ହେବନି। ସେ କହିଲେ କାହିଁ ହେବନି, ନିଶ୍ଚୟ ହେବ। ମୁଁ କହିଲି ସାର୍ କେମିତି କ'ଣ କରିବା, ନା ଆପଣ ଚେଷ୍ଟା କରନ୍ତୁ। ମୁଁ ସବୁ ଚେଷ୍ଟା କଲି, ତାଙ୍କ ପାଖକୁ ଗଲି, ମୁଁ କହିଲି ଆଜ୍ଞା କାମାକ୍ଷା ସିଂ ତ ସିଏ ବର୍ତ୍ତମାନ ଅଛନ୍ତି ବ୍ରଡ଼କାଷ୍ଟିଂ ମିନିଷ୍ଟର, ତାଙ୍କୁ ଧରିଲେ ହେବ।
1: ଆଜ୍ଞା,
2: ସିଏ କହିଲେ ତୁମେ ତାଙ୍କର ଆଣ, ଫୋନ୍ ନମ୍ବର ଆଣ। ମୁଁ ସବୁ ଢେଙ୍କାନାଳ ଗଲି,
1: ଆଜ୍ଞା,
2: ତାଙ୍କ ଦରବାରରେ ଯିଏ ଗୀତ ଗାଆନ୍ତି ନରେନ୍ଦ୍ର ବହିଦାର, ତାଙ୍କଠୁ ଫୋନ୍ ନମ୍ବରଟା ଆଣିଲି କାମାକ୍ଷା ସିଂଙ୍କର, ଆଣିକିରି ମହେଶ୍ୱରଙ୍କୁ ଦେଲି। ମହେଶ୍ୱର ଫୋନ୍ କଲେ କାମାକ୍ଷା ସିଂଙ୍କୁ, ସେ ସବୁ କହିଲେ ମୁଁ ଅମୁକ ତାରିଖରେ ମୁଁ ଯାଉଛି ପୁରୀ ସର୍କିଟ୍ ହାଉସ୍ରେ ରହିବି, ସେଇଠି ମୋତେ ଦେଖା କରିବେ। ସେଠୁ ଆମେ ଦୁଇ ଜଣ ଯାକ ସେ ତାରିଖରେ ଗଲୁ, ତାଙ୍କୁ ଦେଖା କଲୁ। ସେ କହିଲେ ଚାଲ ଜାଗା ଦେଖି ଯିବା, ସେଠୁ ଆଗ ଏନ୍ସି ଅଫିସ୍ ଯେଉଁଠି ହେଇଛି, ସେ ଏନ୍ସି ଅଫିସ୍ ଯେଉଁଠି ବର୍ତ୍ତମାନ ହେଇଛି ସେଇଠି ସେ ଦେଖିବାକୁ ନେଲେ।
1: ଆଜ୍ଞା,
2: କାମାକ୍ଷା ସିଂ ଆମେ ମହେଶ୍ୱରକୁ ସବୁ ଏକାଠି ଗଲୁ, ସେଠି ଦେଖିକି ମୁଁ ଯେତେବେଳେ ଦେଖିଲି, ମୁଁ କହିଲି ଆଜ୍ଞା ଏଇଟା ସବୁ ହେଉଛି ନକାମ୍ବଳ, ଏଠି ଆଜ୍ଞା ଅଲ୍ ଇଣ୍ଡିଆ ରେଡ଼ିଓ ହେଇପାରିବ ନାହିଁ। ଅଲ୍ ଇଣ୍ଡିଆ ରେଡ଼ିଓ ଗୋଟେ ଏମିତି ଜାଗାରେ ହେବ ଯେକି ସବୁ ଲୋକ ଯାଇପାରିବେ ଏବଂ ସେ ଗୀତ ଗାଇବେ ବା ଡ୍ରାମା କରିବେ ଯାହା କିଛି କରିବେ, ଗୋଟେ ମିଡ଼ିଲ୍ ଅଫ୍ ଦି ଟାଉନ୍ ଏଇଟା ହେବା ଦରକାର। ସିଏ କହିଲେ ଠିକ୍ ଅଛି, ମହେଶ୍ୱର କହିଲେ ହଁ ଠିକ୍ କଥା, ଚାଲ ଯିବା। ସେଠୁ ଆସିଲା ପରେ ଆମର ଏଇ ଯେଉଁ ସୁବାସ ଛକ ପାଖରେ ସେଠି ବଣ ଥିଲା, ଝାଉଁ ବଣ,
1: ଆଜ୍ଞା,
2: ସେଇ ଜାଗାଟା ମୁଁ ଦେଖେଇଲି। ମୁଁ କହିଲି ଏଇ ଜାଗାରେ କରନ୍ତୁ, ବେଟର ହେବ।

0: ସବୁ ଲୋକ ଆସିପାରିବେ, ତାହା ଠିକ୍ ହେଲା। ସେଇଠୁ ସେଇ ଠିକ୍ ହେଇକି ଘର ତିଆରି ହେଲା। ଘର ତିଆରି 3 ବର୍ଷ ପଢ଼ିଲା। ପଢ଼ିଲା ପରେ ମୁଁ ସେଇଠୁ ପେପର୍ରେ ବାହାର କଲି, ଇଂଲିଶ କାଗଜରେ ବାହାର କଲି। ମୁଁ କହିଲି ଦେଖନ୍ତୁ ଏଇଟା ଗୋଟେ ମାନେ ଏଇଟା ଗୋଟେ ଅନୁଷ୍ଠାନ ଗୋଟେ ହେବା କଥା, ଏଇଟା ମାଟିରେ ମିଶିଲାଣି, କେମିତି ଏଇଟା ହେବ। ସେଠୁ ମୋ ସେଠୁ କହିଲେ ତୁମେ ଚେଷ୍ଟା କର। ମୁଁ କହିଲି ହଁ ସାର୍ ମୁଁ ଚେଷ୍ଟା କରୁଛି। ସେଠୁ ମୁଁ ଚେୟାରମ୍ୟାନ୍ ପାଖକୁ ଗଲି, ସେତେବେଳେ ସୁରେନ୍ଦ୍ର ଦାସ ଥାନ୍ତି, ସୁରେନ୍ଦ୍ର ଦାସ ଚେୟାରମ୍ୟାନ୍, ତାଙ୍କଠୁ ଗୋଟେ ଦସ୍ତଖତ ଆଣିଲି, ଫାର୍ଷ୍ଟରେ କଲେ। ତାପରେ 5000 ସିଗ୍ନେଚର୍ ବୁଲି ବୁଲିକା ସହର ଭିତରେ ସେଇ ଆପ୍ଲିକେସନ୍ ଯେ ଲଗେଇକିରି ସୁଷମା ସ୍ୱରାଜ ପାଖକୁ ପଠାହେଲା। ସେଥିରେ ମହେଶ୍ୱରକୁ କରେ ଲେଖିଦେଲେ ରେକମେଣ୍ଡେସନ୍, ଯେ ଏମିତି ଗୋଟେ ହଉ, ଏଠି ଗୋଟେ ଷ୍ଟୁଡ଼ିଓ ହେବା ଦରକାର, ଏଇଟା ଲେଖିଦେଲେ। ତାପରେ ସେ ଲେଖାଟା ଆମର ଦିଲ୍ଲୀରେ ପହଞ୍ଚିଲା। ପହଞ୍ଚିଲା ପରେ କିଛି ଦିନ ପରେ ଗଲା ପରେ ସେଠୁ ମହେଶ୍ୱରକୁ କହିଲେ କ'ଣ କିଛି ତ ହେଲାନି କାମ। ମୁଁ ତାଙ୍କ ପାଖରେ ପହଞ୍ଚିଲି ଯାଇକି, ସେ କହିଲେ କିଛି ତ କାମ ହେଲାନି, କ'ଣ କରିବା। ମୁଁ କହିଲି ସାର୍ ଆପଣ ଟିକିଏ ଫୋନ୍ କରନ୍ତୁ, ମ୍ୟାଡ଼ାମ୍ ଅଛନ୍ତି ବର୍ତ୍ତମାନ ଆମର ସୁଷମା ସ୍ୱରାଜ, ତାଙ୍କୁ ଟିକିଏ ଫୋନ୍ କରନ୍ତୁ। ସେ କହିଲେ ହଁ ତୁମେ ନମ୍ବରଟା ଆଣ। ସେଠୁ ମୋର ଜଣେ ବନ୍ଧୁ ଥିଲେ SGO ଟେଲିଫୋନ୍ସ, ତାଙ୍କଠୁ ମୁଁ ନମ୍ବରଟା ଆଣିଲି, ଆଣି ତାଙ୍କୁ ଦେଲି ସୁଷମା ସ୍ୱରାଜଙ୍କର। ସେ ସାଙ୍ଗେ ସାଙ୍ଗେ ତତ୍କ୍ଷଣାତ୍ ଫୋନ୍ କଲେ। ସେ ସେଠୁ କହିଲେ ମୁଁ ଏହାରି ଭିତରେ କରିଦେଉଛି, ମୁଁ ଏହାରି ଭିତରେ ମୁଁ ଓପନ୍ କରିବା ବନ୍ଦୋବସ୍ତ କରିଦେଉଛି, ଏହାରି ଭିତରେ ଓପନ୍ ହେବ। ସେଠୁ ତାପରେ କିଛି ଦିନ ଗଲାପରେ ଜଣେ ମ୍ୟାଡ଼ାମ୍ ଆସିଲେ, ଆମର ଆନାଉନ୍ସ କରିବାକୁ ଆସିଲେ, ତାଙ୍କ ନାଁଟା ଅବଶ୍ୟ ମନେ ନାହିଁ,
1: ଜୟନ୍ତୀ ମ୍ୟାଡ଼ାମ୍,
0: ଜୟନ୍ତୀ ମ୍ୟାଡ଼ାମ୍, ସେ ଆସିଲେ ଆନାଉନ୍ସ କରେ। ମୁଁ ଯାହା ହେଉ ମନଟା ମୋର ଖୁସି ହେଇଗଲା। ତାପରେ ଯେଉଁଦିନ ଇନାଗୁରେସନ୍ ହେଲା, ସେଦିନ ମୁଁ ଆସିକି ଗେଟ୍ ପାଖେ ଛିଡ଼ା ହେଇଥିଲି, ମହେଶ୍ୱରକୁ ଆସିଲି ସିଆଡ଼ୁ, ଜଣେ କାନ୍ଧରେ ହାତ ପକାଇ ଆସିଲେ, କହିଲେ କିଏ ତୁମେ କ'ଣ ଏଠି ଛିଡ଼ା ହେଇଛ, ତୁମେ କରିବା ଲୋକ ଏଠି କ'ଣ ଠିଆ ହେଇଛ। ମୁଁ କହିଲି ସାର୍ ମୁଁ ତ ଠିଆ ହେଇଛି, ମୋତେ ନା ସେ ସୁରେଶ ଦାସକୁ ଡାକିଲେ, ଆମର ସୁରେଶ ଦାସ ଯିଏ ଥିଲେ ଆପଣ ଷ୍ଟେସନ୍ ଡାଇରେକ୍ଟର, ତାଙ୍କୁ କହିଲେ ହଉ ୟାକୁ କ'ଣ ନିମନ୍ତ୍ରଣ କାର୍ଡ଼ ଦେଇନ ନା। ଆଜ୍ଞା ଆମେ ଜାଣିଲୁ, ଆମେ ଆଉ କାହାକୁ ଦେଇଥିଲୁ, ସିଏ ଦେବା କଥା, ତୁମେ ତାକୁ ଦେବା କଥା ଘରେ ନେଇକିରି, କ'ଣ ତୁମେ ଦେଇନ, କେମିତି କେମିତି ନଦେଲ ତାକୁ, ତାକୁ ଦାଗ ଦେବା କଥା। ସେଠୁ ଭିତରେ କାଲି ଗଲୁ, ଆସିଲୁ, ଫଙ୍କସନ୍ ଦେଖିଲୁ, ବସିଲୁ, ବସିଲା ପରେ ଯେତେବେଳେ ତାଙ୍କର ସବୁ ହେଲା, ଖାଇବା ପିଇବା ଆରମ୍ଭ ହେଲା, ମୁଁ ଖସି ଆସିଲି ସେଠୁ।
1: ଆଜ୍ଞା
0: ତାପରେ ମହେଶ୍ୱରବାବୁ ଖୋଜିଲେ, ମୋତେ କହିଲେ କୁଆଡ଼େ ଗଲେ ପିଆରିବାବୁ, କୁଆଡ଼େ ଗଲେ। ଆମର ଜଣେ ବନ୍ଧୁ ଥିଲେ ସେଠି, ସିଏ କହିଲେ କହିଲେ ଆଜ୍ଞା ସେ ପଳେଇଲେ, ତା କେମିତି ପଳେଇଲେ କେମିତି, ହଉ ସୁରେଶ ଦାସ କ'ଣ ପଳେଇଲେ, କ'ଣ ତୁମେ କାହିଁ ତାକୁ ଦେଲନି କାହିଁକି, ବୋଲେ ତାକୁ ଭାଇ ବିରକ୍ତି ପ୍ରକାଶ କଲେ। ତାପରେ ଇନାଗୁରେସନ୍ ହେଲା, ବର୍ତ୍ତମାନ ଆଜ୍ଞା ଆମେ ଚେଷ୍ଟା କରୁଛୁ କେମିତି ପୂର୍ଣ୍ଣାଙ୍ଗ ଏଇଟାକୁ କରିବାକୁ, ଏମ୍ କରିବାକୁ।
1: ଆଜ୍ଞା
0: ସେଗୁଡ଼ା ମନରେ ମନରେ ଆସିଲା, ଏଇଟାକୁ କେମିତି ଏମ୍ କରିବା, ପୂର୍ଣ୍ଣାଙ୍ଗ ରେଲୱେ ଷ୍ଟେସନ୍ ହେବ, ଯେମିତି କଟକରେ ହେଉଛି, ଜୟପୁରରେ ହେଉଛି, ବ୍ରହ୍ମପୁରରେ ହେଉଛି, ସମ୍ବଲପୁରରେ ହେଉଛି, ସେହିପରି କେମିତି ଗୋଟେ ଆମର ହେବ ପୂର୍ଣ୍ଣାଙ୍ଗ ଷ୍ଟେସନ୍। ସେଇଥିରେ ବର୍ତ୍ତମାନ ଚେଷ୍ଟା ଚାଲିଛି, ଜଗନ୍ନାଥ କରନ୍ତୁ କେମିତି ସଫଳ ହେଉ, ମୁଁ ଏତିକି ଭକ୍ତି ଭାବରେ ମୁଁ ମାଗୁଛି ଜଗନ୍ନାଥଙ୍କ ଆଶୀର୍ବାଦ, କେମିତି ଶୀଘ୍ର ଏଇଟା ହେଇଯାଉ, ପ୍ରଭୁଙ୍କ ଇଚ୍ଛା ଯାହା, ପାର୍ଲିଆମେଣ୍ଟରେ ଏଇଟା ପଡ଼ିବାର ବନ୍ଦୋବସ୍ତ ମଧ୍ୟ ହେଉଛି।
1: ଆଜ୍ଞା, ଆକାଶବାଣୀ ପୁରୀ କେନ୍ଦ୍ରର ପ୍ରତିଷ୍ଠା ଭାବରେ ଆପଣ ହେଉଛନ୍ତି ମୁଖ୍ୟ ପୁରୋଧା।
0: ଆଜ୍ଞା,
1: ଏହା କହିଲେ ଅତ୍ୟୁକ୍ତି ହେବନି, କାରଣ ଏଇ ସମସ୍ତ କାର୍ଯ୍ୟ ଆପଣ ଯେତେବେଳେ କରୁଥିଲେ ସେ ସମୟରେ ଆପଣଙ୍କୁ ଅନ୍ୟ କେଉଁମାନେ ସହଯୋଗ କରିଥିଲେ?
0: ମୋତେ ଆଜ୍ଞା ସହଯୋଗ କେହି କରୁନାହାନ୍ତି, ମହେଶ୍ୱରଙ୍କ ଛଡ଼ା ଆଉ କେହି ସହଯୋଗ କରୁନାହାନ୍ତି।
1: ଆଜ୍ଞା,
0: ମୁଁ ଏକମାତ୍ର ଲୋକ ଏଇ ଛତା ଖଣ୍ଡିଏ ଧରି ଏ ଘର ସେ ଘର ସେ ଘର ମାଉସୀ ଏ ଘର ପିଉସୀ ହେଇ ଏଇ ଅନୁଷ୍ଠାନଟିକି ଗଢ଼ିଛି। ଆଜ୍ଞା, ଏଇ କହିବା କଥା ନୁହେଁ, ଏଇଟା ମାନେ ମଧ୍ୟ ମାନେ ଲଜ୍ଜାର କଥା।
1: ଆଉ ଗୋଟେ କଥା ମୁଁ ଏଠି ଆପଣଙ୍କୁ ପଚାରିବି, ଯେତେବେଳେ ଆକାଶବାଣୀ ପୁରୀ କେନ୍ଦ୍ର ଆପଣ ଗଢ଼ିଥିଲେ,
0: ଆଜ୍ଞା,
1: ସେତେବେଳେ କେନ୍ଦ୍ର ଗଠନ କରିବାରେ ଏହା ପଛରେ ଆପଣଙ୍କର କିଛି ମନ ଭିତରେ ଆଶା ଥିବ ଯେ ଏଇଭଳି କାର୍ଯ୍ୟକ୍ରମ ହେବ, ଏଇ ଯେଉଁ ସବୁ ମନରେ ଆଶା ଥିଲା, ଧାରଣା ଥିଲା?
0: ଆଜ୍ଞା,
1: ଆକାଶବାଣୀ କେନ୍ଦ୍ର ଯେତେବେଳେ ଆରମ୍ଭ ହେଲା ଏବଂ ତାର କାର୍ଯ୍ୟକ୍ରମ ପ୍ରଚାର ପ୍ରସାର କଲା,
0: ଆଜ୍ଞା,
1: ସେ ସମସ୍ତ ଆଶା ଆପଣଙ୍କର ପରିପୂର୍ଣ୍ଣ ହେଇଛି ବୋଲି ଆପଣ ଭାବୁଛନ୍ତି?
0: ନା, ପରିପୂର୍ଣ୍ଣ ହେଇନି। ଯାହା ମୋର ଆଶା ଥିଲା, ପୂର୍ଣ୍ଣାଙ୍ଗ ଷ୍ଟେସନ୍ ହେବ, ଡ୍ରାମା ହେବ, ଏଠି ଆମର ଗୀତ ବି ହେବ, ରେକର୍ଡ଼ିଂ ହେବ, ଷ୍ଟାଫ୍ ପୋଷ୍ଟିଂ ହେବେ, ହ୍ୟାଣ୍ଡସ୍ ପୋଷ୍ଟିଂ ଆସିବ, ଏସବୁ ଜିନିଷ କିଛି ହେଇନାହିଁ ଏପର୍ଯ୍ୟନ୍ତ।
1: ହଁ, ଯଦିଓ ସେ ସମସ୍ତ ଜିନିଷ ହେଇପାରିନାହିଁ, କିନ୍ତୁ ଯାହା ଯେତିକି ଆମକୁ ମିଳିଛି ସେଥିରେ ଆକାଶବାଣୀ ତାର କାର୍ଯ୍ୟକ୍ରମ ସୁଚାରୁ ରୂପେ ତୁଲାଉଛି ବୋଲି ଆପଣଙ୍କୁ ହୃଦୟଙ୍ଗମ ହେଉଛି କି ନାହିଁ?
0: ହଁ ହଁ, ହେଉଛି। ଆମର ବାତ୍ୟା ବେଳେ ସେତେବେଳେ ଯାହା ସଫଳ କାମ କରିଛନ୍ତି ଆକାଶବାଣୀ ପୁରୀ,
1: ଆଜ୍ଞା,
0: ସେ ଯେଉଁ ସମୟଟା କଥା କହିଲେ ମାନେ ସରିବନି କଥା। ସେ ଟାଇମ୍ରେ ଅଲ୍ ଇଣ୍ଡିଆ ରେଡ଼ିଓ ପୁରୀ ବପ୍ସଲ

0: ଯେତେ ଗାଁ ଗଣ୍ଡା ଯେଉଁଠି ଯାହା ଅଛି ପାଣି ପଶିଯାଇଛି, କେଉଁଠି ଘର ଭାଙ୍ଗିଯାଇଛି, କେଉଁଠି ଲୋକମାନଙ୍କୁ ସାହାଯ୍ୟ କରିବାକୁ ଆସିଛନ୍ତି ସହାୟକ ଗୋଷ୍ଠୀ, ଏ ସବୁ ପ୍ରଚାର କରିଛନ୍ତି ସେତେବେଳେ ଟାଇମ୍ରେ, ତାକୁ ଭୁଲି ହେବନି କେବେ, ଅଭୁଲା ସ୍ମୃତି ହେଇ ରହିଯିବ।
1: ନିଶ୍ଚିତ ଆମେ ଆମର ଏହି କାର୍ଯ୍ୟକ୍ରମ ଏବଂ ଆଲୋଚନାକୁ ଆଗକୁ ମଧ୍ୟ ଜାରି ରଖିବା। ତେବେ ଆପଣଙ୍କର ମନପସନ୍ଦର ଗୋଟିଏ ଗୀତ ଆମେ ଆପଣଙ୍କୁ ଶୁଣିବାକୁ ଚାହୁଁଛୁ, କେଉଁ ଗୀତ ଶୁଣିବେ ଆପଣଙ୍କର ପସନ୍ଦର କୁହନ୍ତୁ।
0: ଆରେ ମନ ମୋର ମୁଁ ଯେ କହୁଛି ସ୍ୱରୂପ ତୋ ଆଗର, ଆରେ ମନ ମୋର ମୁଁ ଯେ କହୁଛି ସ୍ୱରୂପ ତୋ ଆଗର, ଆରେ ମନ ମୋର।

0: ଆପଣ ଆମକୁ ଶୁଣୁଛନ୍ତି, ଆମ ଗହଣରେ ଅଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରର ମୁଖ୍ୟ ସ୍ରଷ୍ଟା, ଯାହାଙ୍କ ଉଦ୍ଯୋଗରେ ଆଜି ଏଠି ଆକାଶବାଣୀ ପୁରୀ କେନ୍ଦ୍ର ପ୍ରତିଷ୍ଠା ହୋଇପାରିଛି ଏବଂ ଆପଣମାନେ ମଧ୍ୟ ଆମକୁ ଶୁଣିପାରୁଛନ୍ତି। ଏଇ ଆକାଶବାଣୀ ପୁରୀ କେନ୍ଦ୍ରର ପ୍ରତିଷ୍ଠାତା ପ୍ୟାରିମୋହନ ଦାସ ମହୋଦୟ ଆଜି ଆମ ଗହଣରେ ଉପସ୍ଥିତ ଅଛନ୍ତି, ଆମ ସହିତ ବାର୍ତ୍ତାଳାପ କରୁଛନ୍ତି, ଆମେ ତାଙ୍କ ସହ ଆଲୋଚନା କରୁଛୁ। ଏଇ କଥା ମଧ୍ୟ ଖୁବ୍ କମ୍ ବ୍ୟକ୍ତିଙ୍କୁ ଜଣା ଯେ ଆକାଶବାଣୀ କେନ୍ଦ୍ର ପ୍ରତିଷ୍ଠା ପଛରେ ବେଶୀ ଉଦ୍ଯୋଗ ଅଧିକ ହାତ କାହାର ଶ୍ରମ ରହିଛି। ତେବେ ଇଏ ହେଉଛନ୍ତି ସେ ବ୍ୟକ୍ତିତ୍ୱ ଯିଏକି ପରଦା ପଛର ମଣିଷ, ସମସ୍ତେ ଆକାଶବାଣୀ ଶୁଣୁଛନ୍ତି କିନ୍ତୁ ତାଙ୍କର ନାଁ ହୁଏତ ଖୁବ୍ କମ୍ ଲୋକ ଜାଣିଥିବେ। ତେବେ ଏଇଠି ଆଉ ଗୋଟେ କଥା ଆଜ୍ଞା ମୁଁ ଆପଣଙ୍କୁ ପଚାରିବାକୁ ଚାହିଁବି, ଆପଣଙ୍କର ଜୀବନର ଆଉ ଗୋଟିଏ ଅଙ୍ଗ ହେଉଛି ଅଭିନୟ, ଏ ବିଷୟରେ ମଧ୍ୟ ମୁଁ କିଛିଟା ଶୁଣିଛି, ସେ ବିଷୟରେ ଟିକିଏ ଆମର ଶ୍ରୋତା ଭାଇ ଭଉଣୀମାନଙ୍କୁ ଜଣାଇବେ କି?
1: ମୁଁ ଆଜ୍ଞା ଅଭିନୟ

0: କରିଛି, ପ୍ରାୟ 70ଟା ଡ୍ରାମା ମୁଁ କରିଛି। ମାଟିର ମଣିଷ ନାଟକରେ ବରଜୁ ଭୂମିକାରେ ମୋର ଅଭିନୟ ବୋଧେ ଅଭୁଲା ସ୍ମୃତି ରହିବ, କାରଣ ଯେଉଁମାନେ ମାଟିର ମଣିଷ ଦେଖିଛନ୍ତି ଡ୍ରାମାଟା, ଫିଲ୍ମଟା ନୁହେଁ ଡ୍ରାମାଟା, ସେମାନେ ଆଖିରୁ ଲୁହ ଝରେଇ ରହିପାରିନାହାନ୍ତି। ବରଜୁ ଭୂମିକାଟା ଏତେ ସୁନ୍ଦର ଭାବରେ ମୁଁ ତାକୁ ଫୁଟେଇଥିଲି, ସେ କଥାଟା ବୋଧେ ସେ ସମୟରେ ଯେଉଁମାନେ ଦେଖିଛନ୍ତି ଅନ୍ନପୂର୍ଣ୍ଣା ଥିଏଟରରେ ସେ ଜାଣିଛନ୍ତି। ଆଜ୍ଞା, ଆଉ ମୁଁ କ'ଣ ଅଧିକ କହିବି। ମୁଁ ଆଉ ଗୋଟିଏ ଫିଲ୍ମରେ ଏବେ କରିଛି, ସେଇଟା ହେଉଛି ଖୁଣ୍ଟା ଗଛର ଛାଇ। ସେ ଖୁଣ୍ଟା ଗଛର ଛାଇଟି ବର୍ତ୍ତମାନ ୟୁଟ୍ୟୁବରେ ଛଡ଼ା ହେଇଛି, ସେଠି ମୁଁ ଏକମାତ୍ର ଅଭିନୟ କରିଛି।
1: ଆଜ୍ଞା,
0: ଆଉ ମୋ ସାଙ୍ଗେ କଟକର ଆକାଶବାଣୀର ସବୁ ଅଛନ୍ତି, ସବୁ ଆର୍ଟିଷ୍ଟମାନେ ଅଛନ୍ତି ସେଇଠି। ମଧ୍ୟ ଭଲ ବର୍ତ୍ତମାନ ଚାଲିଛି ଓଡ଼ିଶାରେ, ସବୁଆଡ଼େ ଚାଲିଛି ୟୁଟ୍ୟୁବରେ। ଲୋକମାନେ ଦେଖି ମୋତେ ଲେଖୁଛନ୍ତି, ଭାଇନା ଭଲ ହେଲା, ଭାଇନା ବଢ଼ିଆ ହେଇଛି, ଅମୁକ ହେଇଛି, ଆପଣଙ୍କ ଅଭିନୟ ଭଲ ହେଇଛି। କିନ୍ତୁ ହଁ, ଯାହା ହେଲା ହେଲା, ଜଗନ୍ନାଥଙ୍କ ଇଚ୍ଛା ଥିଲା, ଯାହା ହେଲା। ଆଉ ଫିଲ୍ମରେ ବି ଗୋଟେ ଆମେରିକା ଝିଅ ଗୋଟେ ଫିଲ୍ମ ଥିଲା, ଆପଣଙ୍କ ମନେଥିବ, ସେଥିରେ ବାଳକୃଷ୍ଣ ଦାସ ଭୁବନେଶ୍ୱର ମିଶ୍ର ସ୍ୱର, ସେଥିରେ ମୁଁ ଗୋଟିଏ ରୋଲ୍ କରିଥିଲି, ଗାଉଁଲି ଗୋଟେ ରୋଲ୍ କରିଥିଲି, ଧ୍ରୁବର।
1: ଆଜ୍ଞା,
0: ସେ ଧ୍ରୁବର ରୋଲ୍ଟା ଏତେ ସୁନ୍ଦର ହେଇଥିଲା ସେତେବେଳେ, ଆମରି ଗାଁ ଝିଅ ସେ ଫିଲ୍ମଟା ଦେଖିଥିବ ଯେ, ସେମାନେ କହିବେ ସେ ସମୟରେ ଆମରି ଗାଁ ଝିଅ।
1: ଆଜ୍ଞା, ଏଇଟା କେତେ ମସିହାରେ ଆଜ୍ଞା ହେଇଥିଲା?
0: ସେଇଟା ହେଇଥିଲା 1954 ମସିହା ବୋଧେ, ମୋର ମନେ ପଡ଼ୁନି, ପର୍ଟିକୁଲାର ମନେ ପଡ଼ୁନି, 54 ବ୍ଲାକ୍ ଆଣ୍ଡ ହ୍ୱାଇଟ୍।
1: ଆଜ୍ଞା,
0: ବ୍ଲାକ୍ ଆଣ୍ଡ ହ୍ୱାଇଟ୍, ସେତେବେଳେ ବ୍ଲାକ୍ ଆଣ୍ଡ ହ୍ୱାଇଟ୍ ପିକ୍ଚର୍ ହେଉଥିଲା।
1: ଆଜ୍ଞା,
0: ତାପରେ ଆଉ ଗୋଟେ କୁଆଁରୀ ଜହ୍ନ ବୋଲି ଗୋଟେ ସିରିଏଲ୍ଟେ, ସେଥିରେ ବି ରୋଲ୍ କରିଛି ମୁଁ।
1: ଆଜ୍ଞା,
0: କୁଆଁରୀ ଜହ୍ନ।
1: ତେବେ ଏ ବିଷୟରେ ଆମର ଶ୍ରୋତା ଭାଇ ଭଉଣୀମାନେ ମଧ୍ୟ ଅନେକ ଜାଣିନଥିବେ।
0: ଆଜ୍ଞା,
1: ଯେ ଅନନ୍ୟ ଗୁଣର ଅଧିକାରୀ ଆମ ସାଥୀ ଅଛନ୍ତି, ଯିଏକି ପ୍ୟାରିମୋହନ ଦାସ। ତେବେ ଯାହା ହଉ, ଆଉ ଆପଣଙ୍କର ବ୍ୟକ୍ତିଗତ ଜୀବନ ବିଷୟରେ ଆମକୁ କିଛି କୁହନ୍ତୁ।
0: ବ୍ୟକ୍ତିଗତ ଜୀବନ ଆଜ୍ଞା, ସେ କଥା କହିଲେ ବୋଧେ ଗୋଟେ ହିଷ୍ଟ୍ରି ହେବ।
1: ବର୍ତ୍ତମାନ ଆପଣଙ୍କର ପରିବାର?
0: ବର୍ତ୍ତମାନ ମୁଁ ଗୋଟେ ଚାକିରି କରୁଥିଲି।
1: ଆଜ୍ଞା,
0: ଚାକିରି ମୁଁ ଛାଡ଼ି ଦେଇକିରି ବମ୍ବେ ପଳେଇଲି, ମାନେ ବଡ଼ ଆଶା ନେଇକିରି, ସେଠି ଫିଲ୍ମ ଡାଇରେକ୍ଟର ହେବି କି କ'ଣ ଗୋଟେ ହେବି, ଏମିତି ନେଇକିରି ମୁଁ ବମ୍ବେ ଗଲି ଭାରି। ସେତେବେଳେ ଓଡ଼ିଶାରେ ତ ଫିଲ୍ମ ନଥିଲା।
1: ଆଜ୍ଞା,
0: ସେଠି ଯାଇକିରି ବୁଲିକି ରହିଲି, ବାପା ବୋଉ ଚାଲିଗଲେ, ଚାଲିଗଲା ପରେ ଘରଟା ଖାଲି ହେଇଗଲା। ତାପରେ ମୋତେ ଖାଲି ଚିଠି ଲେଖିଲେ ମୋ ଭାଇ, ଯେ ତୁମେ ଶୀଘ୍ର ଚାଲି ଆସ, ତୁମେ ପଳେଇ ଆସ। କ'ଣ କରିବି ଯାଇକିରି, ନା ତୁମେ ଚାଲି ଆସ ଏଠିକି। ସେଠି ଚାଲି ଆସିଲି, ଚାକିରି ଛାଡ଼ି ଦେଇଯାଇଥିଲି, ଚାକିରି ଛାଡ଼ି ଦେଇକିରି ଆସିକିରି ମୁଁ ଏଠି ଟିଉସନ୍ ଫ୍ୟୁସନ୍ ପିଲାଙ୍କୁ କଲି, ଟ୍ରେନ୍ରେ ପେନ୍ ବିକିଲି। ସେ ଆଜ୍ଞା ଗୋଟେ କହିବା କଥା, ଲଜ୍ଜାର କଥା ନୁହେଁ, ଗୋଟେ ପାସ୍ କରିକିରି ଖଡ଼ଗପୁର ପହଞ୍ଚିବି, ପୁରୀରୁ ଖଡ଼ଗପୁର ପେନ୍ ବିକିକି ଆସିଲି, ଚାକିରି ଲୋ ବାଇ ପଡ଼ୁଛି, ସେ କଥା କହିଲା ବେଳକୁ। ସେ କଲାପରେ ତା'ପରେ ଅମଡ଼ାବାଟ ଫିଲ୍ମ ଆରମ୍ଭ ହେଲା, ବାବୁଲାଲ ଯୋଶୀ ଅମଡ଼ାବାଟ ଫିଲ୍ମ, ବସନ୍ତ ପଟ୍ଟନାୟକଙ୍କ ଫିଲ୍ମ, ଡକ୍ଟର ବସନ୍ତ ପଟ୍ଟନାୟକ ଫିଲ୍ମ। ସେ ଯେତେବେଳେ ଆରମ୍ଭ ହେଲା, ମୁଁ ଯାଇ ତାଙ୍କୁ ଦେଖା କଲି, ବାବୁଲାଲ ଯୋଶୀ। ମୁଁ କହିଲି, ସାର୍ ମୁଁ ଏମିତି ଯାଇଥିଲି, ଫେରିକିରି ଆସିଲି ବମ୍ବେରୁ, ବର୍ତ୍ତମାନ ଆପଣ ମୋତେ କିଛି ସାହାଯ୍ୟ କରିବେ କି? ନା, କି ସାହାଯ୍ୟ କରିବି? ମୁଁ କହିଲି, ଆପଣଙ୍କର ଯେଉଁ କମ୍ପାନୀ ବର୍ତ୍ତମାନ ହେଇଛି, ସାୟବାଣୀ ପ୍ରତିଷ୍ଠାନ, ତାଙ୍କ ପ୍ରତିଷ୍ଠାନ ନା,
1: ଆଜ୍ଞା,
0: ଆପଣଙ୍କ ପ୍ରତିଷ୍ଠାନରେ ମୋତେ ଗୋଟେ ମେମ୍ବର କରନ୍ତୁ, ଆଉ ମୁଁ ଆସିଷ୍ଟାଣ୍ଟ କାମ କରିବି, ମୋର ଇଚ୍ଛା, ମୁଁ ସେଠି ଆସିଷ୍ଟାଣ୍ଟ କାମ କରୁଥିଲି। ଆପଣ ଯଦି କହିବେ ତାହେଲେ ମୁଁ ରହିବି, ନହେଲେ ପଳେଇବି ଆଉ, ପୁରୀ ପଳେଇବି ପୁଣି।
1: ଆଜ୍ଞା,
0: ନା ତ ବସ ବସ, ଆମର ଡାଇରେକ୍ଟର ଆସୁଛନ୍ତି ଅମର ଗାଙ୍ଗୁଲି, ତାଙ୍କ ସାଙ୍ଗେ କଥା ହେବା।
1: ଏଇଟା ସାର୍ ରେକର୍ଡିଂକୁ
0: 64
1: ବର୍ଷ କଥାରେ,
0: ସୁଟିଂଟା କାଲକାଟାରେ ହେଇଛି, ମୁଁ କହିବି ସବୁ।
1: ଆଜ୍ଞା,
0: କେଉଁଠି କେଉଁଠି ହେଇଛି ସେଠୁ। ତାପରେ ଆସିଲେ ଅମର ଗାଙ୍ଗୁଲି, ଆସିଲେ ଅମର ଗାଙ୍ଗୁଲି ଆସିଲେ ସେଠୁ ବାବୁଲାଲ ଯୋଶୀ କହିଲେ, ଦେଖ ଦେଖ ଏ ପିଲାଟି ଆସିଛି କାମ କରିବ, ଏହାକୁ ଟିକେ ପଚାରି ବୁଝନ୍ତୁ କେମିତି ସେ କ'ଣ। ସେ ସେଠି ମୋତେ ଦେଖିଦେଲେ, ଯେତେବେଳେ କହିଦେଲେ, ନାଇଁ ଏ ଠିକ୍ ଅଛି, ଇଏ ଠିକ୍ କରିବା ଲୋକ, ଇଏ ଉପଯୁକ୍ତ ଲୋକ। ସେଠୁ ମୋତେ $250 ଦରମାରେ ମୋତେ ଚାକିରି ଖଣ୍ଡେ ମିଳିଲା, ସେ ଅମଡ଼ାବାଟ ଫିଲ୍ମରେ କାମ କରିବାକୁ,
1: ଆସିଷ୍ଟାଣ୍ଟ
0: କାମ କରିବାକୁ। ତାପରେ ଆମର ସୁଟିଂ ଆରମ୍ଭ ହେଲା, ସୁଟିଂ ଆରମ୍ଭରେ ମୋତେ ଅମର ଗାଉଁଲି କହିଲେ, ତମେ ସବୁ ଡାଇଲଗ୍ ଗୁଡ଼ାକ ସବୁ ତମେ ଲେଖିଦିଅ,
1: ଆଜ୍ଞା,
0: ଇଂଲିଶରେ ଲେଖ, ମୁଁ ଟିକେ ନଲେଜ୍ ଆଜ୍ଞା ଭଲ ଇଂଲିଶ ଭାବରେ ଅଛି, ମୁଁ ସବୁ ଲେଖିଲି। ସେଠୁ ଲେଖିଲା ପରେ ତାକୁ ସବୁ ସେ

0: ସ୍କ୍ରିନ୍ ପ୍ଲେ କଲେ, ଚିତ୍ରନାଟ୍ୟ ରଚନା
1: ଆଜ୍ଞା,
0: ସ୍କ୍ରିନ୍ ପ୍ଲେ ଗୋପାଳ ଛୋଟରାଏ କଲେ,
1: ଗୋପାଳ ଛୋଟରାଏ,
0: ଗୋପାଳ ଛୋଟରାଏ
1: ଛୋଟରାଏ
0: କଲେ
1: ଆଜ୍ଞା।
0: ତାପରେ ସେ ଫିଲ୍ମଟି ଆରମ୍ଭ ହେଲା, ବ୍ରାହ୍ମଣନାଥ ମ୍ୟୁଜିକ୍ ଦେଲେ। ସେଠୁ ଆମେ ସବୁ ବମ୍ବେ ଗଲୁ, ବମ୍ବେ କମଲ ବାରୁଦକୁ ଗୀତ ଗାଇବାକୁ କହିଲୁ, ସେ ମନା କଲା, ପଳେଇ ଆଇଲୁ କାଲକାଟା। ରେକର୍ଡ଼ିଂ ହେଲା ନ୍ୟୁ ଥିଏଟର୍ ଷ୍ଟୁଡ଼ିଓରେ, ସିକନ୍ଦର ଆଲମ ଗାଇଲେ ଆଉ ସିପ୍ଲା ବୋଷ ଏମାନେ ସବୁ ଗାଇଲେ। ତାପରେ ସୁଟିଂ ଆରମ୍ଭ ହେଲା, ସୁଟିଂ ହେଲା ଏଠି ଆମର, ସେଟା ହେଉଛି ବାରିପଦା, ବାରିପଦାରେ ହେଲା। ତାପରେ କାଲକାଟା, କାଲକାଟା ମେବିଟନ ଷ୍ଟୁଡ଼ିଓରେ ହେଲା। ତାପରେ କଟକରେ ହେଲା ଆଉ ଚାନ୍ଦବାଲି ହେଲା
1: ଆଜ୍ଞା।
0: ଏଲା ହେଲା ପରେ ଫିଲ୍ମଟି ଆରମ୍ଭ ହୋଇଗଲା। ତାପରେ ଫିଲ୍ମଟି ଶେଷ ହୋଇଗଲା, ସୁଟିଂ ଶେଷ ହେଲା। ସୁଟିଂ ଶେଷ ହେଲା ପରେ ଏଡ଼ିଟିଂ ପରେ ମୋତେ ବସିବାକୁ ପଡ଼ିଲା ଏଡ଼ିଟିଂ ପାଖରେ। ମୁଁ କହିଲି ଆଜ୍ଞା ମୁଁ ଟିକିଏ ଏଡ଼ିଟିଂ ଶିଖିବି। ସେଠୁ ବାବୁଲାଲ ବସି କହିଲେ ହଁ ବସ ବସ। ସେଠୁ ମୁଁ ବସିଲି, ଦେଖିଲି ଏଡ଼ିଟିଂ କେମିତି ଚାଲିଛି, କଟାକଟି ହେଉଛି, ଏଠି ଟିକିଏ କାଟି ଦେଉଛନ୍ତି, ସେଠି ଟିକିଏ କାଟି ଦେଉଛନ୍ତି। ମୁଁ କହିଲି ଆରେ ତ କାମ ବି ମୁଁ ଜାଣିନଥିଲି, ଆଉ ଶିଖିଲି ଏଠି ଏଡ଼ିଟିଂଟା କେମିତି ହୁଏ। ତାପରେ ସେ ଗୋଟିଏ ଫିଲ୍ମ କଲେ, ତାପରେ ଆଉ ମାଟିର ମଣିଷ କଲେ
1: ଆଜ୍ଞା,
0: ଅଜିନବାୟୁ କଲେ, ତିନିଟା ଫିଲ୍ମ କଲେ, ତିନିଟା ଫିଲ୍ମରେ ବି କାମ କରିଛି ତାଙ୍କର
1: ଆଜ୍ଞା,
0: ତିନିଟା ଫିଲ୍ମରେ। ତାପରେ ପ୍ରଶାନ୍ତ ମୋତେ ଡାକିଲେ,
1: ପ୍ରଶାନ୍ତ ଆଚ୍ଛା,
0: କହିଲେ ଭାଇନା ଆପଣ ଗୋଟେ କରିବେ, ରୋଲ୍ କରିବେ। ମୁଁ କହିଲି କି ରୋଲ୍ କରିବି, ମୋତେ ଗାଉଁଲି ପାଉଲି ରୋଲ୍ ଦେଲେ ହେବ ସିନା। ଆଉ ନା ନା ଆପଣଙ୍କୁ ଗୋଟେ ଡୋରା, ଡୋରା ଫିଲ୍ମ,
1: ଡୋରା କଥା,
0: ଡୋରାରେ ଗୋଟେ ଛୋଟ ରୋଲ୍ଟେ ଦେଲେ
1: ଆଜ୍ଞା,
0: ଗୋଟେ ଗ୍ରାମୀଣ ଗୋଟେ ଗାଁର ଗୋଟେ ଲୋକ ହିସାବରେ ଅଳ୍ପ ଗୋଟେ ଡାଇଲଗ୍ ଥିଲା
1: ଆଜ୍ଞା,
0: କମ୍ ଡାଇଲଗ୍ ଥିଲା, ସେଇଟା ମୁଁ କହିଦେଲି। ଭାରି ଭଲ ହେଲା ବୋଲି କହିଲେ, ନାହିଁ ଭେରି ଗୁଡ୍ ଭଲ ହେଲା ବୋଲି କହିଲେ। ତାପରେ ତ ମୁଁ ଆଉ କୌଣସି କାମ ପାଇଲିନି, ବସିଲି ଟ୍ୟୁସନ୍ ଫ୍ୟୁସନ୍ କରେ, ପିଲାଙ୍କୁ ପାଠ ପଢ଼ାଏ। ତାପରେ ମୁଁ ସଦାବାଲି ସାଂସ୍କୃତିକ ପରିଷଦ ଗଢ଼ା ହେଲା, ସେଇଟାକୁ ଆରମ୍ଭ କଲି। ଆମର ଏପଟେ କିଛି ବର୍ଷ ଗୋଟେ କୌଣସି କାର୍ଯ୍ୟକ୍ରମ ହେଉନଥିଲା ସାଂସ୍କୃତିକ ପରିଷଦ, ସେଠି ପ୍ରଥମ ଭଜନ ସମାରୋହ ଆରମ୍ଭ ହେଲା 1980 ମସିହାରେ ସରଦାବାଲି ସାଂସ୍କୃତିକ ପରିଷଦ। ସେଠି ହେଲା ପରେ ବର୍ତ୍ତମାନ 3ଟା ଭଜନ ସମାରୋହ ହେଉଛି, ଏ ଗୋଟିଏ ଆମେ ଆରମ୍ଭ କରିଥିଲୁ।
1: ଅନେକ ବ୍ୟକ୍ତିଙ୍କ ପାଖରୁ ଶୁଣିବାକୁ ମଧ୍ୟ ମିଳିଛି, ଯଦି ପୁରୀ ବଡ଼ଦାଣ୍ଡରେ ଭଜନ ସମାରୋହ ଆଧୁନିକ ଭାବରେ କିଏ ଆରମ୍ଭ କରିଥାନ୍ତି ସେ ହେଉଛନ୍ତି ପ୍ୟାରିମୋହନ ଦାସ, କାରଣ ତାଙ୍କ ଉଦ୍ୟୋଗରେ ହିଁ ଭଜନ ସମାରୋହ ଚାଲିଆସିଛି, ଏଯାବତ୍ ଚାଲୁଛି
0: ଆଜ୍ଞା।
1: ତେବେ ଆପଣଙ୍କର ପରିବାରରେ ଆଉ ସବୁ କିଏ କିଏ ଅଛନ୍ତି?
0: ମୋ ପରିବାରରେ ଯୋଡ଼ିଏ ଝିଅ
1: ଆଜ୍ଞା,
0: ଯୋଡ଼ିଏ ଝିଅ ବାହା ହେଇଯାଇଛନ୍ତି
1: ଆଜ୍ଞା,
0: ଆଉ ଗୋଟିଏ ପୁଅ
1: ଆଜ୍ଞା,
0: ପୁଅଟି ଘରେ ଅଛି, ଚାକିରି ଫାକିରି ପାଇନି, ଘରେ ଅଛି। ଝିଅ ଦୁଇଟା ବାହା ହେଇଯାଇଛନ୍ତି, ସେମାନେ ଦୁଇଟା ଇଞ୍ଜିନିୟରକୁ ବାହିଛନ୍ତି।
1: ଆପଣଙ୍କ ସହଧର୍ମିଣୀ
0: ଆଜ୍ଞା,
1: ସହଧର୍ମିଣୀ
0: ସେ ଘରୋଇ ଲୋକ, ଓମଲି ଘରୋଇ କାମ କରନ୍ତି ଆଉ, ସେ 65 ହେଇଗଲାଣି ବୟସ
1: ଆଜ୍ଞା,
0: 65-66 ଗଲେ।
1: ମହାପ୍ରଭୁଙ୍କର କ'ଣ ଇଚ୍ଛା, ସେ କାହାକୁ କେତେବେଳେ କେଉଁଠି ରଖିବେ
0: ଆଜ୍ଞା,
1: କିଏ କେଉଁଠି ଥିଲେ ବି ସେ ତାଙ୍କର ଯଦି ଡୋରି ଲାଗିଲା ସିଏ ନିଜ ପାଖକୁ ଟାଣି ଆଣନ୍ତି
0: ଆଜ୍ଞା ଆଜ୍ଞା।
1: ତେବେ ଯିବା ସମୟରେ ଆମର ଶ୍ରୋତା ଭାଇ ଭଉଣୀମାନେ ଆପଣଙ୍କ ପାଖରୁ କ'ଣ ଶୁଣିବାକୁ ଚାହିଁବେ, ଆପଣ କ'ଣ ତାଙ୍କୁ ବାର୍ତ୍ତା ଦେବାକୁ ଚାହିଁବେ ଆମର ଆକାଶବାଣୀ କେନ୍ଦ୍ର?
0: ମୁଁ ତାଙ୍କୁ ବାର୍ତ୍ତା କ'ଣ ଦେବି, ସେମାନେ ଦେଶ ପାଇଁ କିଛି କରନ୍ତୁ, ଦେଶ ପାଇଁ କାର୍ଯ୍ୟ କଲେ ସେଇଟା ଭଗବାନ ତାଙ୍କୁ ରିୱାର୍ଡ ଦେବେ
1: ନିଶ୍ଚିତ,
0: ଏଇଆ ମୁଁ ଜାଣେ, ଏତିକି ମାତ୍ର ମୁଁ କହୁଛି।
1: ଯାହା ହଉ ଆଜ୍ଞା, ଆଜି ଆପଣଙ୍କର ବହୁମୂଲ୍ୟ ସମୟ ଦେଇ ଆମର ଆକାଶବାଣୀର ଅନୁରୋଧ ରକ୍ଷା କରି ଆମର ଷ୍ଟୁଡ଼ିଓକୁ ଆସିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ରହିଲୁ ଆଜ୍ଞା।
0: ଆଜ୍ଞା ନମସ୍କାର,
1: ନମସ୍କାର।
2: ଶ୍ରୋତାବନ୍ଧୁ ଶୁଣିଲେ ତ ଶ୍ରୀଯୁକ୍ତ ପ୍ୟାରିମୋହନ ଦାସ କିଭଳି ଭାବେ ଗୋଟିଏ ପ୍ରେରଣାର ସାଇତା ଗନ୍ତାଘର, ଉଚ୍ଚଶିକ୍ଷିତ ହୋଇ ମଧ୍ୟ ଟ୍ରେନ୍ରେ ପେନ୍ ବିକ୍ରି କରିବା ହେଉ ବା ସିନେମା ପ୍ରତି ଥିବା ଅଗାଢ ଭଲ ପାଇବା ପାଇଁ ପୁରୀ ଛାଡ଼ି ମୁମ୍ବାଇକୁ ଦୌଡ଼ିବା, କେବଳ ସେତିକି ନୁହଁ ନିଜର ପାରିବାରିକ ବୋଝକୁ ନିଜ କାନ୍ଧରେ ନେବା ପାଇଁ କିଭଳି ଭାବେ ନିଜର ସଉକକୁ ଛାଡ଼ି ପୁଣି ଏକ ନୂଆ ଜୀବନଧାରାକୁ ବାଛି ନେବା, ଏଭଳି ପ୍ରେରଣାଦାୟୀ ବ୍ୟକ୍ତିତ୍ୱମାନେ ହିଁ ତ ଆମ ପରପିଢ଼ି ପାଇଁ ବରଦାନ, ସେମାନଙ୍କ ଅଭିଜ୍ଞତାର ପାହାଡ଼ରେ ଥିବା ସେହି ସଞ୍ଜୀବନୀ ହିଁ ତ ଆମକୁ ଦେଇପାରିବ ଏକ ନୂଆ ଜୀବନ। ତେବେ ଶ୍ରୋତାବନ୍ଧୁ, ଏଭଳି ଅଭିଜ୍ଞ ଏବଂ ଅନୁଭୂତିପୂର୍ଣ୍ଣ ବ୍ୟକ୍ତିତ୍ୱଙ୍କର ସାକ୍ଷାତକାର ଆପଣମାନଙ୍କୁ ନିଶ୍ଚିନ୍ତ ପସନ୍ଦ ଆସିଥିବ। ଏହା ସହିତ ଆକାଶବାଣୀ ପୁରୀ କେନ୍ଦ୍ର ପ୍ରତିଷ୍ଠା ପଛର ଅନେକ ଅକୁହା କାହାଣୀ ଆଜିର କାର୍ଯ୍ୟକ୍ରମରେ ଆପଣମାନେ ଜାଣିବାକୁ ପାଇଥିବେ। ତେବେ ଶ୍ରୋତାବନ୍ଧୁ, ଆପଣମାନଙ୍କୁ ଆମ କାର୍ଯ୍ୟକ୍ରମ କେମିତି ଲାଗିଲା ମତାମତ ଦେବାକୁ ଭୁଲିବେ ନାହିଁ। ଆମକୁ ଚିଠି ଲେଖିବାର ଠିକଣା ଆକାଶବାଣୀ ପୁରୀ ଅସ୍ତରାଗ କାର୍ଯ୍ୟକ୍ରମ ମାର୍ଫତ କାର୍ଯ୍ୟକ୍ରମ ନିଷ୍ପାଦକ ପିନ୍ 752001। ଆପଣ ଚାହିଁଲେ ଆପଣଙ୍କର ମତାମତ ଆମକୁ ମୋବାଇଲ ଫୋନ୍ ମାଧ୍ୟମରେ ମଧ୍ୟ ଦେଇପାରିବେ। ଆମକୁ ଫୋନ୍ କରିବା କିମ୍ବା ହ୍ୱାଟ୍ସଆପ୍ କରିବାର ନମ୍ବର ହେଉଛି

0: ଶ୍ରୋତାମାନଙ୍କୁ କହି ରଖୁଛୁ ଆମର ଆସନ୍ତାକାଲିର କାର୍ଯ୍ୟକ୍ରମ ସୂଚନାରୁ କେତୋଟି। ଆସନ୍ତାକାଲି ଦିନ 10ଟାରେ ଶୁଣିବେ ନାଟକ ମହାନାଟକ, ରଚନା ରମେଶ ପ୍ରସାଦ ପାଣିଗ୍ରାହୀ, ପ୍ରଯୋଜନା ନିଶିତ ନାୟକ। ଆମର ସ୍ୱାସ୍ଥ୍ୟ ସକାଳ 7:10 ଏଥିରେ ରହିଛି ଆଲୋଚନା, ଆଜିର ମହୌଷଧି କାଲିର ବିଷ। ଆଲୋଚନା କରିଛନ୍ତି ଡାକ୍ତର ଶ୍ରୀକାନ୍ତ ପଣ୍ଡା। ଦିନ ଗୋଟାଏ 20 ମିନିଟ୍ ନାରୀ ମହଲରେ ଲେଖା ଓ ଲେଖିକା, ଏଥିରେ ଶୁଣିବେ ସ୍ୱପ୍ନା ମିଶ୍ରଙ୍କ ସହିତ ସାକ୍ଷାତକାର। ଯୁବଶକ୍ତି ସନ୍ଧ୍ୟା 6:30 ଏଥିରେ ରହିଛି ବିଷୟ, ଏକ ସୁସ୍ଥ ଶୈଶବ ଏକ ପ୍ରଗତିଶୀଳ ସମାଜର ମୂଳ ଭିତ୍ତି। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ବିନ୍ଦୁ ନିବେଦିତା। କୃଷି ସଂସାର 7:30 ଏଥିରେ ରହିଛି ଆଲୋଚନା, ବ୍ୟବସାୟିକ ଭିତ୍ତିରେ ସୋୟାବିନ ଚାଷ। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡକ୍ଟର ସୁଭାଷ ଚନ୍ଦ୍ର ସାହୁ।
1: ଶ୍ରୋତାବନ୍ଧୁ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରର କାର୍ଯ୍ୟକ୍ରମ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ, ପ୍ରଚାରିତ ହେଉଛି 103.4 FM ମାଧ୍ୟମରେ।
2: ଏକ ନର୍ସ ଆଉ ତାର ଅନ୍ତରାତ୍ମାର
3: ଆସିଗଲା ସେଲେରୀ।
4: ହଁ,
3: ଏବେ ନୂଆ ଝୁମୁକା
4: ନା ପ୍ରଥମେ ସଞ୍ଚୟ
3: ପ୍ରଥମେ ଝୁମୁକା।
2: ଶୁଣ, ପ୍ରତି ମାସରେ କିଛି ବଞ୍ଚାଅ, କିଛି ନିବେଶ କର, ଆଉ କିଛି ଏମର୍ଜେନ୍ସି ପାଇଁ ବି ବଞ୍ଚେଇକି ରଖ,
3: ଯାଦ୍ୱାରା ରହିବ ଟେନସନ ଫ୍ରି।
5: କିନ୍ତୁ ଝୁମୁକାର କ'ଣ?
3: ଯାଉଛୁ ନା ଗୁଳି ଦେବି ଇଞ୍ଜେକ୍ସନ।

ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ ପ୍ରଚାରିତ ହେଉଛି 103.4 FM ମାଧ୍ୟମରେ। ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ 10:37 ହେବାକୁ ଯାଉଛି। ସମୟ ଆସିଛି ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କ ପାଦ ପଦ୍ମରେ ଅର୍ପଣ କରିବା କେତୋଟି ଭକ୍ତି ଅର୍ଘ୍ୟ। ଶ୍ରୋତା ବନ୍ଧୁ, ଆସନ୍ତୁ ଶୁଣିବା ଶ୍ରୀ ଜଗନ୍ନାଥ ଭଜନ କାର୍ଯ୍ୟକ୍ରମ। ପ୍ରଥମେ କଣ୍ଠଶିଳ୍ପୀ ଅଛନ୍ତି କୈଳାସ ସାହୁ, ଗୀତିକାର ବଦ୍ରି ମିଶ୍ର।

ପ୍ରସ୍ତାବକ ଆଗାମୀ 24 ଘଣ୍ଟା ମଧ୍ୟରେ ପୁରୀ ଏବଂ ଏହାର ଆଖପାଖ ଅଞ୍ଚଳରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି। ପାଣିପାଗର ସୂଚନା ଏଠି ଶେଷ ହେଲା। ଆକାଶବାଣୀ ପୁରୀ ଆଜିର ଅଧିବେଶନକୁ ଆମେ ଏଇଠି ସମାପ୍ତ କରୁଛୁ। ପୁଣି ଥରେ ଆପଣମାନଙ୍କୁ ଅଭିନନ୍ଦନ ଜଣାଇବୁ ଆଗାମୀକାଲି ପ୍ରାତଃ 5:53 ସମୟରେ। ସେତେବେଳେ ଯାଏଁ ବିଦାୟ ଦିଅନ୍ତୁ। ଜୟ ହିନ୍ଦ।